ସେକେଣ୍ଡ ହେଇଛି। ଆଜି ମଙ୍ଗଳବାର 1948 ଶକାବ୍ଦ ଆଷାଢ଼ ମାସର 16 ଦିନ 2026 ମସିହା ଜୁଲାଇ ମାସର 7 ତାରିଖ। ଶ୍ରୋତାମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱିଥ୍ 317.5 meter ତଥା 945 kHz ଯୋଗେ। ଆମ କାର୍ଯ୍ୟକ୍ରମକୁ 101 MHz FM ମହାନଦୀ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ବି ଶୁଣିପାରିବେ। ମାଙ୍ଗଳିକ

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମର ପ୍ରଥମ ଭଜନଟିକୁ ଶୁଣନ୍ତୁ ବିଜୟଲକ୍ଷ୍ମୀ ରଥଙ୍କ କଣ୍ଠରୁ ଗୀତରଚନା ବନମାଳୀ ଦାସ।

ଶୁଣୁଥିଲେ ହରପ୍ରିୟା ଦେବୀଙ୍କ ରଚନାରୁ ଭଜନଟିକୁ। କଣ୍ଠଶିଳ୍ପୀ ଥିଲେ ସୁରେନ୍ଦ୍ର କୁମାର ଦାସ। ପରବର୍ତ୍ତୀ ଭଜନଟିକୁ ଶୁଣନ୍ତୁ। କଣ୍ଠଶିଳ୍ପୀ ମିନତୀ ପାଣିଗ୍ରାହୀ, ଗୀତରଚନା ଅଜିତ ପ୍ରସାଦ ମିଶ୍ର।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏହି ଗୀତଟିକୁ। କଣ୍ଠଶିଳ୍ପୀ ହେଲେ ମଦନ ବାଗ, ଗୀତ ରଚନା ଯୁଧିଷ୍ଠିର ମେହେର।

ଶୁଣିଲି ଆଜିର ଭାବନା ଉପସ୍ଥାପନା କରିଥିଲେ ଶିବାନୀ ଲାଲ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଶୁଣିପାରିବେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଏହାର 434 ଭାଗ ଶୁଣିବେ।

ଜଣେ ବ୍ରହ୍ମବିତ୍ ବ୍ରାହ୍ମଣ ଶ୍ରୀକୃଷ୍ଣଙ୍କ ସହପାଠୀ ସଖା ଥିଲେ। ସେ ବଡ଼ ଦରିଦ୍ର, ସର୍ବଦା ତାଙ୍କ ଅନ୍ନବସ୍ତ୍ରର ଅନାଟନ ଲାଗି ରହିଥାଏ। ଏକଦା ତାଙ୍କ ପତ୍ନୀ ତାଙ୍କୁ ତାଙ୍କ ବନ୍ଧୁ ଦ୍ୱାରକାଧିପତି କୃଷ୍ଣଙ୍କ ପାଖକୁ ପଠାଇଛନ୍ତି। ସେ ଭିକ୍ଷାଲବ୍ଧ ଚାରିମୁଠା ଚାଉଳ ଭୁଜା ଧରି ବନ୍ଧୁ ଦର୍ଶନରେ ବାହାରି ପଡ଼ିଛନ୍ତି, କାରଣ ଖାଲି ହାତରେ ବନ୍ଧୁ ଘରକୁ କେହି ଯାଏ ନାହିଁ। କୃଷ୍ଣ ତାଙ୍କୁ ଯଥୋଚିତ ଅଭ୍ୟର୍ଥନା କରିଛନ୍ତି, ତାଙ୍କ ସେବାରେ କୌଣସି ତ୍ରୁଟି କରିନାହାନ୍ତି। ସେ ଏବେ ଚାଉଳ ଭଜା ଏତେ ବଡ଼ ବନ୍ଧୁକୁ ଦେବେ କିପରି? ନାରୀ ଅନ୍ତପୁରେ ସମସ୍ତେ ହସିବେ, ତେଣୁ ଅଧମୁଖରେ ରହିଛନ୍ତି।

ଶୁଣନ୍ତୁ, ଆଜି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା। ସକାଳ 7:10 ଶୁଣିପାରିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ ଶିଶୁମାନଙ୍କୁ ତରଳ ଝାଡ଼ା ହେଲେ କ'ଣ କରିବେ, ଏ ବିଷୟରେ କହିବେ ଡାକ୍ତର ରଞ୍ଜନ କୁଜୁର। ସକାଳ 7:35 ଶୁଣିପାରିବେ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଳବାଣୀ। 7:55 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ମୀନାକ୍ଷୀ ପାତ୍ର। 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। 11:05 ଶୁଣିବେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା। ଏଥିରେ କଣ୍ଠଶିଳ୍ପୀମାନେ ହେଲେ ଗୋପାଳ କୃଷ୍ଣ ଦାସ, ହୃଷିକେଶ ମେହେର, ପୁଷ୍ପାଞ୍ଚଲ ମୁନା ଓ ରାମେଶ୍ୱର ମାକର। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। 12:00 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଗତକାଲି ସୁଦ୍ଧା ଭଦ୍ରକ ନିକଟସ୍ଥ ଆଖୁଆପଦା ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତର ନିକଟବର୍ତ୍ତୀ ରହିଥିଲା। ତେବେ ଆଜି ସକାଳ 6 ସୁଦ୍ଧା ଏହି ନଦୀର ଜଳସ୍ତର 17.62 ମିଟର ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। କଟକ ମୁଣ୍ଡଳିଠାରେ ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତରର ସୁପରିଚାଳନା ପାଇଁ ଆସନ୍ତା ଗୁରୁବାର ଦିନ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ସୁବର୍ଣ୍ଣପୁରରେ ସର୍ବାଧିକ 328.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ବୈତରଣୀ ନଦୀର ଜଳସ୍ତର, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ, ରିଲିଫ୍ ସାମଗ୍ରୀ ଏବଂ ଉଦ୍ଧାରକାରୀ ଦଳର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତର ଓଡ଼ିଶା ପାଇଁ ଏକ ନୂତନ ଟ୍ରେନ୍ ସେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ଉତ୍ତର ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ସୁଧାର ଆଣିବା ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ, ଦକ୍ଷିଣ ଓ ଉପକୂଳ ଓଡ଼ିଶା ଭଳି ଉତ୍ତର ଓଡ଼ିଶାରେ ମଧ୍ୟ ରେଳ ସେବାର ସମ୍ପ୍ରସାରଣ କରାଯିବ ବୋଲି ସେ କହିଛନ୍ତି। ସମଗ୍ର ରାଜ୍ୟରେ ରେଳ ନେଟୱାର୍କ ବିସ୍ତାର ଏବଂ ଉନ୍ନତ ଯାତ୍ରୀ ସେବା ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଭୁବନେଶ୍ୱର କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ବନ ମହୋତ୍ସବ ସପ୍ତାହ ଅବସରରେ ଶ୍ରୀ ମାଝି ନିଜ ବାର୍ତ୍ତାରେ କହିଛନ୍ତି, ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରା ରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଏକ ପେଡ଼ ମା କେ ନାମ ଅଭିଯାନରେ ଚାରାରୋପଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ 2-ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶିକ୍ଷା ଅଧିକାର ଆଇନ 2009 ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ଶିଶୁମାନଙ୍କୁ ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ପାଇଁ ତୃତୀୟ ପର୍ଯ୍ୟାୟ ଲଟେରୀ ପ୍ରକ୍ରିୟା ଶେଷ ହୋଇଛି। ମୋଟ 3,937 ଜଣ ଏଥିପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ 3,139 ଆବେଦନ କାଏମ ରହିଥିଲା। ତେବେ ଲଟେରୀ ମାଧ୍ୟମରେ 2,446 ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଚୟନ କରାଯାଇଛି। ଚୟନିତ ଛାତ୍ରଛାତ୍ରୀ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ନିଃଶୁଳ୍କରେ ନାମ ଲେଖାଇ ପାରିବେ। ମାଲକାନଗିରି ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ନେଇ ଜିଲ୍ଲାପାଳ ପ୍ରଥମେ ସହ ରବୀନ୍ଦ୍ର ରାଜଶିର୍କଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତ୍ୟେକ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳ ବିଶୋଧନ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଚାରାରୋପଣ କରିଥିଲେ। ଏହି ଅବସରରେ ସେ ପ୍ରତ୍ୟେକ ପରିବାରକୁ ନିଜ ମାଙ୍କ ନାମରେ ଅତିକମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ।

ମାଲକାନଗିରି ବ୍ଲକର ମାର୍କାପଲ୍ଲୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ 72ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ମାର୍କାପଲ୍ଲୀ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଭଦ୍ରକ ସଂସ୍କୃତି ଭବନରେ ବିଶିଷ୍ଟ ଜନନାୟକ ଓ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ ଓ ଅବଦାନ ଉପରେ ଆଧାରିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ମାଳତୀ ପାଟପୁର ଏବଂ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 8ଟି ମେମୁ ଟ୍ରେନ୍ ଚଳାଚଳକୁ ଆଜି ପାଇଁ ବାତିଲ କରାଯାଇଛି। ଖୋର୍ଦ୍ଧା ରୋଡ୍ ପୁରୀ, ପୁରୀ ଖୋର୍ଦ୍ଧା ରୋଡ୍, କଟକ ପୁରୀ, ପୁରୀ କଟକ, ଭଦ୍ରକ କଟକ, କଟକ ଭଦ୍ରକ, କଟକ ପାରାଦୀପ ଏବଂ ପାରାଦୀପ କଟକ ମେମୁ ଟ୍ରେନ୍କୁ ବାତିଲ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ପରିଷ୍କାର ଖାଇବା ପୂର୍ବରୁ, ରୋଷେଇ କରିବା ପୂର୍ବରୁ ଏବଂ ଶୌଚ ପରେ ହାତ ନିହାତି ଭାବରେ ତାକୁ ସଫା ସୁତୁରା ସାବୁନ ପାଣିରେ ହାତ ଧୋଇକି ଖାଇବା କଥା। ତା ବାଦେ କିଛି ଭ୍ୟାକ୍ସିନ୍ ବି ଆମର ଆଭେଲେବୁଲ୍ ଅଛି, ଯେମିତିକି ମିଜିଲ୍ସ ଭ୍ୟାକ୍ସିନ୍ ହେଲା, ରୋଟା ଭାଇରସ୍ ଭ୍ୟାକ୍ସିନ୍, ହେପାଟାଇଟିସ୍ ଏ, ଏଇ ଭ୍ୟାକ୍ସିନ୍ ଗୁଡ଼ାକ ତରଳ ଝାଡ଼ାକୁ ଡାଇରେକ୍ଟଲି କିମ୍ବା ଇଣ୍ଡାଇରେକ୍ଟଲି ପ୍ରତିରୋଧ କରିଥାଏ।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଓଡ଼ିଆରେ ସମ୍ବାଦ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି, କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା ଚାରିଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଏଥିସହ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଇଣ୍ଡୋନେସିଆ ଗସ୍ତର ଦ୍ୱିତୀୟ ଦିବସରେ ଆଜି ଶ୍ରୀ ମୋଦି ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ଦ୍ୱାରା ଆୟୋଜିତ ଏକ ଭୋଜି ସମାବେଶରେ ଯୋଗଦେବେ। ଶ୍ରୀ ମୋଦିଙ୍କୁ ଆଜି ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ସେଠାରେ ଅତିଥି ପୁସ୍ତକରେ ସ୍ୱାକ୍ଷର କରିବେ। ଆଲୋଚନା ଅବସରରେ ଦୁଇ ଦେଶ ମଧ୍ୟରେ କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଏକ ସମାବେଶରେ ଯୋଗଦେବା ସହ ପ୍ରବାସୀ ଭାରତୀୟଙ୍କ ସହିତ ମତ ବିନିମୟ କରିବେ। ପାର୍ଲାମେଣ୍ଟ ରିପବ୍ଲିକ୍ ଇଣ୍ଡୋନେସିଆ କମ୍ପ୍ଲେକ୍ସଠାରେ ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ସଂସଦୀୟ ସହଯୋଗ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗତ ପାଞ୍ଚ ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଜଡ଼ିତ ପ୍ରାୟ 30 କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିପାରିଛି। ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟ ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଗତକାଲି ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, 2021 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ତ୍ରଣାଳୟ ସମବାୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିପାରିଛି। ସମବାୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହିତ ପରିଚାଳନାଗତ ବିକାଶ ଏବଂ ଆହ୍ୱାନ ସମାଧାନ ଦିଗରେ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ପ୍ରଯୁକ୍ତିବିଦ୍ୟା ଆଧାରରେ ସମବାୟ ଇକୋସିଷ୍ଟମ ବ୍ୟାପକ ହୋଇଛି। 2047 ମସିହାରେ ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ ଅବସରରେ ସମବାୟ ଆନ୍ଦୋଳନ ଏକ ସମୃଦ୍ଧ ଭାରତର ଦୃଢ଼ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ। ଗତ ଦଶନ୍ଧି ମଧ୍ୟରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ 30ଟି କ୍ଷେତ୍ରର 858,000ରୁ ଅଧିକ ସମବାୟ ସମାଜ ଏବଂ 32 କୋଟି ସଦସ୍ୟଙ୍କୁ ନେଇ ଏକ ସମନ୍ୱିତ ଡିଜିଟାଲ ଡାଟାବେସ୍ ସୃଷ୍ଟି କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ପ୍ରାଥମିକ କୃଷି କ୍ରେଡିଟ୍ ସମିତି ପ୍ୟାକ୍ସର ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏହାର ସାଧାରଣ ସେବା କେନ୍ଦ୍ର ନାଗରିକଙ୍କୁ 300ରୁ ଅଧିକ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି। 39,000 ପ୍ୟାକ୍ସ କିଷାନ ସମୃଦ୍ଧି କେନ୍ଦ୍ରରେ ପରିବର୍ତ୍ତିତ ହେବା ସହ 600ରୁ ଅଧିକ ପ୍ୟାକ୍ସ ଜନଔଷଧୀ କେନ୍ଦ୍ର ପରିଚାଳନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଲୋକପାତ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି। ବିଶେଷକରି ଦେଶବ୍ୟାପୀ ରହିଥିବା ବହୁବିଧ ଲଜିଷ୍ଟିକ୍ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକ

ଅଭିଜ୍ଞତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବାହାରିନ୍ଠାରେ ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଚାରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର କାତାରରୁ ବାହାରି ବାହାରିନ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ଜୟଶଙ୍କର ବାହାରିନ୍ରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାଇବେରିଆ ଅନ୍ତର୍ଗତ ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଦୀର୍ଘ ଦୂରତ୍ୱ ଆକ୍ରମଣ ମଧ୍ୟରେ ଏହା ଅନ୍ୟତମ ବୋଲି କିଭ୍ର ସାମରିକ ବାହିନୀ କହିଛି। ରୁଷ ମଧ୍ୟ ୟୁକ୍ରେନ୍ର ଏଭଳି ଆକ୍ରମଣକୁ ସ୍ୱୀକାର କରିଛି। ଏକ ବିବୃତ୍ତିରେ ୟୁକ୍ରେନ୍ର ଜେନେରାଲ୍ ଷ୍ଟାଫ୍ କହିଛନ୍ତି, ୟୁକ୍ରେନ୍ ଅଧିକୃତ ଅଞ୍ଚଳଠାରୁ ପ୍ରାୟ 2,700 କିଲୋମିଟର ଦୂରରେ ଅବସ୍ଥିତ ଏହି ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। କର୍ମଶାଳାରେ 200ରୁ ଅଧିକ ଅଂଶୀଦାର ଯୋଗ ଦେବାର ସମ୍ଭାବନା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଟ୍ରାଇବେକ୍ସର ଶୁଭାରମ୍ଭ ସହ ଜନଜାତି କଳା ସଂସ୍କୃତି ଭାଷା ପାରମ୍ପରିକ ଜ୍ଞାନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38 ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ରପ୍ତାନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେଉଛି। ଜାମ୍ମୁ କାଶ୍ମୀର ମିଳିତ ଆୱାମୀ କାର୍ଯ୍ୟ କମିଟି JAAC ସେମାନଙ୍କର ଦାବି ପୂରଣ ନେଇ ସରକାରଙ୍କୁ 48 ଘଣ୍ଟାର ସମୟସୀମା ପ୍ରଦାନ କରିଛନ୍ତି। ଦାବି ସମ୍ପର୍କରେ କୌଣସି ନିଷ୍ପତ୍ତି ଗ୍ରହଣ କରାନଗଲେ ଆସନ୍ତା 9 ତାରିଖରେ କମିଟି ପକ୍ଷରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଜାରି ରହିଥିବା ଧାରଣା ଏବଂ ପ୍ରତିବାଦ ବଳବତ୍ତର ରହିବ ବୋଲି କମିଟି ଘୋଷଣା କରିଛି। ଆସନ୍ତା 9 ତାରିଖରେ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ କମିଟି ପକ୍ଷରୁ ପିଓକେ ବାସୀଙ୍କୁ ଆହ୍ୱାନ ଦିଆଯାଇଛି। ଅନ୍ୟପକ୍ଷରେ ପିଓକେ ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ଦମନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। 600ରୁ ଅଧିକ ନାଗରିକ ଅଧିକାର କର୍ମୀଙ୍କୁ ଗିରଫ ପ୍ରତିବାଦରେ ଆୟୋଜିତ ପ୍ରତିବାଦ ସଭାରେ ରବିବାର ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି। ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପନ, ଖାଦ୍ୟ ଏବଂ ଔଷଧର ନିରନ୍ତର ଯୋଗାଣ, ଅଟକ ନେତାଙ୍କୁ ମୁକ୍ତ କରିବା ଏବଂ 38 ସୂତ୍ରରେ ଲିଖିତ ଚୁକ୍ତିନାମା କାର୍ଯ୍ୟକାରୀ କରିବା ଦାବି ନେଇ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ପେନ୍ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ମ୍ୟାଚ୍ରେ ସ୍ପେନ୍ ପର୍ତ୍ତୁଗାଲକୁ 1-0 ଗୋଲ୍ରେ ପରାସ୍ତ କରି ଏହି ସଫଳତା ପାଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ମେକ୍ସିକୋକୁ 3-2 ଗୋଲ୍ରେ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ବ୍ରାଜିଲ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଛି। 5ଥର ବିଶ୍ୱକପ୍ ବିଜେତା ଏହି ଦଳକୁ ନରୱେ ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ 2-1 ଗୋଲ୍ରେ ପରାସ୍ତ କରିଛି। ଏହି ପରାଜୟ ବ୍ରାଜିଲ୍ର ଖ୍ୟାତନାମା ଫୁଟବଲ ଖେଳାଳି ନିଏମାର ଜୁନିୟର ଆନ୍ତର୍ଜାତିକ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଆଜି ନଟିଂହାମ୍ଠାରେ ଟ୍ରେଣ୍ଟ ବ୍ରିଜ୍ଠାରେ ଖେଳାଯିବ। ଚଳିତ 5 ଟିକିଆ ସିରିଜ୍ର ଏହି ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଥିଲା। ଗୁଜରାଟ, ସୌରାଷ୍ଟ୍ର, କଚ୍ଛ, ମଧ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 3-4 ଦିନ ମଧ୍ୟରେ ଓଡ଼ିଶା ସମେତ ରାଜସ୍ଥାନ

0: ପଶ୍ଚିମ ଉତ୍ତରପ୍ରଦେଶ ଉତ୍ତର ପୂର୍ବାଞ୍ଚଳ ଏବଂ କେରଳ ମାହେ ଝାଡ଼ଖଣ୍ଡ ଜାମ୍ମୁ କାଶ୍ମୀର ଓ ଲଦାଖ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା ଚାରିଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଚାଷର ହାଲ।
2: ଚାଷୀ ଭାଇ ବହିନମାନେ, ଫିଦିନିଆ ତୁନ୍ ତରକାରୀ ଭିତରେ ଛତି ତୁନ୍ ଗୁଟେ ଏନ୍ତା ତୁନ୍ ଏ ଯେନ୍ଟା ଖାଇବାର୍ ଲାଗି ମନ ଟକଟକ ହେଇଯାଏସି। ହେଥିର୍ଲାଗି ଚାଷୀ ଭାଇ ବହିନ ଛତି ଚାଷ କରବାର୍ ଲାଗି ଜହ ଆଗ୍କେ ଆସୁଛନ୍। ଛତି ଚାଷ୍ଟା କମ୍ ଖର୍ଚ୍ଚା, କମ୍ ମେହନତ ଆର୍ ଘରେ ଥାଇକରି ବି କରି ହଉଥିବାର୍ ଲାଗି ଇ ଚାଷ୍କେ ସଭେ ଅପନଉଥିବାର୍ ଦେଖ୍ବାର୍କେ ମିଲୁଛେ। ଛତି ଚାଷ୍ ଭିତରେ ଧିଙ୍ଗିରି ଛତି ଆଉ ପୁଆଲ ଛତିର ଚାହିଦାଟା ବଜାରରେ ଜହ ଥିବାର୍ ଲାଗି ଇ ଦୁଇ ପ୍ରକାର ଛତି କେନ୍ଥେ ଚାଷ୍ କର୍ମା ସେ ବାବଦେ ଚାଷୀ ଭାଇ ବହିନମାନେ ଜାଣି ରଖ୍ବାର୍ ଚାହିଁ। ପହେଲା ଆସୁନ୍ ଧିଙ୍ଗିରି ଛତି କେନ୍ଥେ ଚାଷ୍ କରସନ୍ ସେ ବାବଦେ ଜାନ୍ମା। ଆମର୍ ରାଜ୍ୟ ଧିଙ୍ଗିରି ଛତି ଜହ କରି ନଭେମ୍ବର ମାସନୁ ଫେବୃଆରୀ ମାସ ଭିତରେ ଲଗାହେସି। ହେଥିର୍ଲାଗି ଇ ପ୍ରକାର ଛତି ଚାଷ୍ କର୍ବାର୍ ଲାଗି ଯେନ୍ମାନେ ମନ କରିଛନ୍ ଏଭୁ ସଜବତର ହୋଇଯିବାର୍ କଥା। ଇ ଚାଷ୍ଟା ଜହ ଶୀତ ହେଲା ସମିହାତି ଚାଷ୍ କରାହେସି। ପାହାଡ଼ିଆ ଅଞ୍ଚଲମାନ୍କେ ଜୁନ୍ ମାସରୁ ମାର୍ଚ୍ଚ ମାସ ଭିତରେ ବି ଇ ଧିଙ୍ଗିରି ଛତିକେ ଚାଷ୍ କରି ବନ୍ବା। ଇ ଛତିର୍ ଲାଗି ଉଖୁମ୍ଟା 30°C ରହେବାର୍ ଚାହିଁ। ଆମେ ଯେନ୍ଠାନେ ଇ ଛତିକେ ଚାଷ୍ କରୁଛୁଁ ସେଠାନେ ଶକରା 65% ନଡ଼ାର ଉଦାପନ ରହିବାର କଥା ଆଉ ପବନ ଆନାଜାନା ସାଙ୍ଗେ ଉକିଆ ପଡ଼ୁଥିବାର ଚାହିଁ। ଏଥିର୍ଲାଗି ଜୁହ୍ନା ପରା ମୂଲିଆ ନଡ଼ା ଚାରିବିଡ଼ା ଯାକ ଦରକାର ହେସି। ଇ ଚାରିବିଡ଼ା ନଡ଼ାର ଲାଗି 200 g ମୁଞ୍ଜି ଲାଗ୍ସି। ତାର୍ ସାଙ୍ଗେ 250 g ଗହମ, 80 cm ଲମ୍ବା ଆଉ 40 cm ଉଷାର ଜରି ଲାଗ୍ସି। ପହେଲା ନଡ଼ାନୁ କୁଟକୁଟି ନଡ଼ାକେ ବାହାର କରିଦଉନ୍। ତେହେରୁ ଜହସେ ଜହ 7 cm କରି ଖଣ ଖଣ କରି କାଟି ସଫା କରିଦଉନ୍। ସେ ନଡ଼ାକେ 10-12 ଘଣ୍ଟାର ଲାଗି ପାଣି ବୁତରେଇ ସାରିଲା ଉତାରୁ ୱାଇନ୍ ପ୍ୟାନ୍ଥି ଧୋଇ ପକଉନ୍। ଇତାରୁ ଉତାରୁ ତାହାକେ 0.5 ଘଣ୍ଟା ଲାଗି ସିଝେଇ ପକଉନ୍। ତେହେରୁ 10 L ପାଣି 75 g କାର୍ବେଣ୍ଡୋଜିମ୍ ନେହତ 22 ଆର୍ 10 mg ଫର୍ମାଲିନ୍ ମିଶେଇକରି ନଡ଼ାକେ 15 ଘଣ୍ଟା ଯାଏ ବୁତରେଇ କରି ବିଶୋଧନ କରି ପକଉନ୍। ଇତାରୁ ତାରୁ ସଫା ସମାନ ଜାଗାଥି ନେହତ ଜରି ସିଡ଼୍ର ଛାଁତି 2-3 ଘଣ୍ଟା ଉଷାର କରି ପକେଇ ଦଉନ୍। ଏନ୍ତା କଲେ ନଡ଼ାଥି ଯେନ୍ ପାଏନ୍ ଥିବା ସେଟା ନିଝରି ଯିବା। ନଡ଼ାକେ ଯଦି ଚିପା ସେଟା ଉଦା ଲାଗୁଥିବା ଆର୍ ହାତେ ପାଏନ୍ ନାଇଁ ଲାଗୁଥିବା ବେଲେ ଜାଣିଯିବେ ଯେ ନଡ଼ାଥି ଛତି ଲଗାବାର୍ ଲାଗି ବତର ହୋଇଯାଇଛେ। ଇତାରୁ ତାରୁ ଗହମ୍କେ ୱାଇନ୍ କରି ସିଝେଇ ପକଉନ୍। ଭାତ ଫୁଟ୍ଲା ବତରିଆ ନାଇଁ ଫୁଟାବେ। ସିଝେଇ ସାରିଲା ଉତାରୁ ଗହମ୍ନୁ ପ୍ୟାନ୍ ଛାଡ଼ବାର ଯାଏ ଶୁଖେଇ ଦଉନ୍। ଆଗରୁ ଆନିକରି ରଖିଥିବାର ବୋତଲର ଛତି ମୁଜିକେ ବାହାର କରି ତାହାକେ 4 ଭାଗ କରି ପକଉନ୍ ଆର୍ ନଡ଼ାକେ 5 ଭାଗ କରୁନ୍। ସିଝାଲା ଗହମ୍କେ 4 ଭାଗ କରି ପକଉନ୍। ଇତାରୁ ତାରୁ ଜରି ମୁନାର ଗୁଟେ ମୁଡ଼ିକେ ବାନ୍ଧି ପକଉନ୍। ମୁନାତି ଗୁଟେ ଭାଗ ନଡ଼ା 5-7 cm ମୋଟାତି ପୁରେଇ କରି ଥାକ୍ ଥାକ୍ କରି ଟିକେ ଦବେଇ ଦଉନ୍। ତେହେରୁ ରଖିଥିବାର ମୁଞ୍ଜି ଭିତରୁ ଗୁଟେ ଭାଗ ମୁଞ୍ଜିକେ ନଡ଼ା ଉପରେ ଗୋଲ କରି ବୁନି ଦଉନ୍। ତାରୁ ତାରୁ ଗୁଟେ ଭାଗ ଗହମ୍କେ ପକଉନ୍। ଏନ୍ତା କରି 4 ଥାକ୍ କରି ଭାଗ ଭାଗ କରୁନ୍। ଏନ୍ତା କଲା ପରେ ନଡ଼ା ଦେଇକରି ମୁନାର ମୁହଁକେ ବାନ୍ଧି ପକଉନ୍। ଜରିକେ ବାନ୍ଧିଲା ଉତାରୁ ସେଥି 10-15 କଣା କରି ପକଉନ୍। ତେହେରୁ ଏନ୍ତା ଠାନେ ସେ ଜରି ମୁନାକେ ରଖୁନ୍ ଯେନ୍ଠାନେ ଭଲ ଭାବେ ପବନ ଆନାଜାନା କରିପାରୁଥିବା। 2 ହପ୍ତାହ ଭିତରେ ସେ ମୁନା ଉପରେ ପରା ଫିମ୍ପି ପୁରା ଲାଗିଯାଇଥିସି। ଇତାରୁତୁରୁ ଜରି ମୁନାର ତଲର ପଟିକେ କାଟିକରି ଧୀରେ ଧୀରେ ଫୁଟିଥିବାର ପିଣ୍ଡୁ ଲାଗେ ବାହାର କରି ଆଣି ପକଉନ୍। ତାର ଆର ଦିନୁ ଦିନକ 2-3 ସେ ପିଣ୍ଡଲା ଉପରେ ପ୍ୟାନ୍ ଝିଟୁନ୍। ଏନ୍ତା କଲେ ଗୁଟେ ହପ୍ତା ଉତାରୁ ଛତି କୋଡ଼ ବାହାରି ଯାଏସି। ଆର ହପ୍ତାହ ଭିତରେ ଛତି ତା ଲାଗିଯାଏସି। ଧିଙ୍ଗିରି ଛତିର ଗୁଟେ ବେର୍ନୁ 1.5 kg ଯାକ ଛତି ବାହାରି ପାର୍ବା। ଧ୍ୟାନ ରଖିବେ ଛତି ଅମଲ କରବାର 12 ଘଣ୍ଟା ଆଗରୁ ବେଡ଼୍ଥି ପ୍ୟାନ୍ ଝିଟିବାର୍କେ ପଡ଼୍ସି। ଧିଙ୍ଗିରି ଛତି ଚାଷ୍ ଲାଗି ବେଡ଼୍ ପିଛା 15 ଖର୍ଚ୍ଚ ହେସି। ହେଲେ ଗୁଟେ ବେର୍ନୁ 300 ଯାକ ଆୟଦା ମିଲ୍ସି। କେଜେ ଶୁଖ୍ଲା ନଡ଼ାନୁ 1.5 kg ଯାଗ ଛତି ମିଲିପାର୍ବା। ଯଦି ଛତି ଘରେ ଶକରା 85% ଯାଗ ଉଦାପନ୍କେ ରଖାଯାଇପାର୍ବା ବଏଲେ ସେଲିୟମ୍ ପିଣ୍ଡୁଲାତି ପ୍ୟାନ୍ ଅଂଶ ରହିପାର୍ବା ଆଉ ଛତି 60 ଦିନ୍ କେଁ ଯେ 3 ମାସ ଯାକ

0: ପାର୍ବା। ପୁଆଲ ଛତି ଆମର ରାଜ୍ୟ ଜହ କରି ଖରା ସମିଆତି ପୁଆଲ ଛତି ଚାଷ କରାଯାଇ ପାର୍ବା। ପୁଆଲ ଛତି ମାର୍ଚ୍ଚ ମାସର ଅଧାନୁ ଅକ୍ଟୋବର ମାସ ଅଧା ଯାଏ କରାଯାଏସି। ପୁଆଲ ଛତି ଚାଷ ଲାଗି ସୂର୍ଯ୍ୟକିରଣ ନାଇଁ ପଡ଼ୁଥିବାର ଝରକା ଥିଲା ଘର ଦରକାର, ହେଲେ ଘରକେ ପବନ ଆନାଜାନା ସାଙ୍ଗେ ଉକିଆ ପଡ଼ୁଥିବାର ଚାହି। ଇ ଛତିର୍ ଲାଗି ଭାଡ଼ିନୁ ପଡ଼ିଥିବାର ନଡ଼ା ପୁଆଲ ଦରକାର। ଇଥିର୍ଲାଗି 250 ଗ୍ରାମ ବୁଟ ନେହେତ ରାହାଡ଼ି ଗୁଣ ଦରକାର ହେସି। ଇଥିର୍ଲାଗି ବୁତିଲେ ଛତି ମଞ୍ଜି ପ୍ରୟୋଗ କର୍ବାର୍କେ ପଡ଼୍ସି। ନଡ଼ାକେ ଜହ ସେ ଜହ 16 ଘଣ୍ଟା ଯାଏ ପାନି ବୁତରେ ନେବେ। ବାଉଁଶ ନେହେତ କାଠେ 3 ଫୁଟିଆ ଲମ୍ ଆଉ ଉଷାରର ଗୁଟେ ଗୁଟେ ଭାଡ଼ି ବନାବେ। ଫି ଭାଡ଼ି 3/4 ଥାକ କରି ନଡ଼ା ଆର 3/3 କରି ମଞ୍ଜି ଆର ବୁଟ ନେହେତ ରାହାଡ଼ି ଗୁଣ ମିଶେଇକରି ପକାବାର୍ ଲାଗି ହେସି। ଏନ୍ତା କଲେ ଜହ ସେ ଜହ 15 ଦିନ ପରେ ଛତି ଫୁଟବାର ଆରମ୍ଭ କରିନେସି। ଗୋଟେ ଭାଡ଼ିନୁ ଆମେ 3 କେଜି ଯାଏ ଛତି ଅମଲ କରିପାର୍ମା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9/7/2026 ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ।

ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧୀ ସର୍ବସାଧାରଣଙ୍କ ପାଇଁ ସୂଚନା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା ଜଣାଇଛନ୍ତି ଯେ ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9/7/2026 ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ।

0: ନମସ୍କାର ଶ୍ରୋତା ବନ୍ଧୁ, ତପ୍ତ ଗ୍ରୀଷ୍ମର ଦୀର୍ଘ ନିଶ୍ୱାସ ପରି ଦିଗନ୍ତ ଆକାଶରେ ମେଘମାଳା ଆଚ୍ଛାଦିତ, ପ୍ରକୃତିର ନିରବ ବୀଣାରେ ଝଙ୍କୁରିତ ହେଉଛି ବର୍ଷା ଋତୁର ମଧୁର ରାଗ, ଆଉ ରିମ୍ଝିମ୍ ବର୍ଷାର ପ୍ରତ୍ୟେକ ବିନ୍ଦୁ ଧରିତ୍ରୀର କ୍ଲାନ୍ତ ହୃଦୟକୁ ଦେଉଛି ସଞ୍ଜୀବନୀ ସ୍ପର୍ଶ। ଝରି ପଡ଼ୁଥିବା ପ୍ରତ୍ୟେକ ବର୍ଷାବିନ୍ଦୁ କେବଳ ଜଳ ନୁହେଁ, ସେ ଆଶାର ଏକ ମୁକ୍ତା, ଜୀବନର ଏକ ନୂଆ ସ୍ୱପ୍ନ। ଭିଜାମାଟିର ସୁଗନ୍ଧ, କଦମ୍ବର ହସ, ନଦୀର ଉଚ୍ଛ୍ୱାସ ଓ କୃଷକର ଆଖିରେ ଝଲସୁଥିବା ଭରସା ମିଶି ବର୍ଷାକୁ କରିଦିଏ ସୃଷ୍ଟିର ସବୁଠାରୁ ସୁନ୍ଦର ସଙ୍ଗୀତ। ହଁ ଶ୍ରୋତାବନ୍ଧୁ, ଏହି ବର୍ଷା ଋତୁର ସୁମଧୁର ପରିବେଶରେ ଆପଣମାନଙ୍କୁ ଆନ୍ତରିକ ଶୁଭେଚ୍ଛା। ଆସନ୍ତୁ ପ୍ରକୃତିର ଏହି ସ୍ନିଗ୍ଧ ସଙ୍ଗୀତକୁ ସାଥି କରି ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ ସମ୍ବଲ ବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ସୁବେନ୍ଦ୍ର କୁମାର ସାହୁ, ଏବଂ ଉପସ୍ଥାପନାରେ ମୁଁ ସଙ୍ଗୀତ ସାହୁ। ଶ୍ରୋତା ବନ୍ଧୁ, କୌଣସି ଦେବାଦେବୀ କି କୌଣସି ମହାପୁରୁଷଙ୍କ ନୁହେଁ, ତିଆରି ହେବ ଭାରତ ମାତାଙ୍କ ନାମରେ ମନ୍ଦିର। ହଁ ଶ୍ରୋତା ବନ୍ଧୁ, ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲାଦେରପାଲି ସ୍ଥିତ ରାମଚଣ୍ଡୀ ମନ୍ଦିର ନିକଟସ୍ଥ ଏକ ଜାଗାରେ ଏହି ମନ୍ଦିର ନିର୍ମାଣ କରାଯିବ। ଏଥିପାଇଁ ଜୁନ୍ ମାସ 29 ତାରିଖ ଦିନ ଭୂମିପୂଜା କାମ ସମ୍ପାଦନ ହୋଇଛି। ମନ୍ତ୍ରପାଠ ଉଚ୍ଚାରଣ ସହ ହରିବୋଲ ହୁଳହୁଳିରେ ପୁରୀ ଉଠିଥିଲା ପୂଜାସ୍ଥଳୀ। ଉତ୍ସବରେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାର 127 ସାମାଜିକ, ରାଷ୍ଟ୍ରୀୟ ତଥା ଆଧ୍ୟାତ୍ମିକ ସଂଗଠନ ଅଂଶଗ୍ରହଣ କରିଥିଲେ। କବି ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳ, ଶହୀଦ ମାଧୋ ସିଂଙ୍କ ଦାୟାଦ ତାରକେଶ୍ୱର ସିଂ ବରିହା, ପାହାଡ଼ ଶ୍ରୀଗିଡ଼ା ଜମିଦାର ଜନାର୍ଦ୍ଦନ ସିଂଙ୍କ ଦାୟାଦ ହରଜିତ ସିଂ, ଆର୍ଏସ୍ଏସ୍ ପ୍ରାନ୍ତ ସଂଘ ଚାଳକ ଡକ୍ଟର ସନାତନ ପ୍ରଧାନ, ପାଣିମୋରା ସ୍ୱାଧୀନତା ସଂଗ୍ରାମୀ ସଂଗଠନର ବରିଷ୍ଠ ପ୍ରମୁଖଗଣ, ଅତାବିରାର ବିଧାୟକ ନିହାର ମହାନନ୍ଦ ସମେତ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ଉପସ୍ଥିତ ରହି ଭୂମିପୂଜନ କରିଥିଲେ। ମନ୍ଦିର ପରିକଳ୍ପନା ନେଇ ଉପସ୍ଥିତ କର୍ମକର୍ତ୍ତା ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ,
1: ବୀର ସୁରେନ୍ଦ୍ର ସାଏଙ୍କ ମାଟିରୁ ଆସିଥିଲେ, ଜନାର୍ଦ୍ଦନ ସିଂ ମାଟିରୁ ଆସିଥିଲେ, ସୋହେଲା ପାନମୁରାରୁ ଆସିଥିଲେ, ଆମର ପଦ୍ମ।

0: ମାନେ ଆସିଥିଲେ ଶବ୍ଦ ନାଇଁ ନ ମୋର ପାଖେ କହିବାର କେ, ଆଉ ସେମାନଙ୍କୁ ତ ଦୁନିଆ ଜାଣିଛି, ଯେନ୍ ମାନଙ୍କୁ ଦୁନିଆ ନାଇଁ ଜାଣି ସେ ଭାଇ ଭଉଣୀ ମାନେ ବି ଇଭିନ୍ ତାଙ୍କର ହୁଏତ କାହାର ପାଖେ ଫଟୋ ବି ନା ଆସିଥିବା, ସେମାନେ ବି ଆଜି ଆସିକିରି ଇନୁ ଦୁଇ ଘଣ୍ଟା ମାନେ ଝାଲ ସରସର ହେଇକିରି ଭାରତ ମାଆକେ ମୁଡିଆ ମାରିକି ଯେନ୍ ସଂକଳ୍ପଟା ନେଇଛନ୍, ସେଟାକେ ମୁଇଁ ସାଲ୍ୟୁଟ୍ କରୁଛେ, ସେଟାକେ ମୁଇଁ ଜାହାର କରୁଛେ।
1: ଅତାବିରା ବିଧାୟକ ନିହାର ମହାନନ୍ଦ କହିଲେ,
2: ଦେଖୁନ ଆପଣଙ୍କର ମଧ୍ୟମରେ ମୁଇଁ ବଲା ଯିଏ ତାର କଳ୍ପନା କରିଥିଲା ଯାହାକି ଆଜି ଭାରତୀ ଦର୍ଶନା ବୋଲିକିରି ନାମକରଣ କରାଗଲା, ସେ ଦର୍ଶନା ଓଡ଼ିଆ ତ ଟିମ୍ କି କହିଲା ଧନ୍ୟବାଦ ଦେବି, ଯେ ଭାରତ ମାତା ମନ୍ଦିର ନିର୍ମାଣର ସେମାନେ ପରିକଳ୍ପନା କରିଥିଲେ। ଆଉ ଏଇଟା ବହୁତ ଖୁସିର କଥା ହେଇଛି, ଯେନ୍ ମାଟି ଆମର ଲାଗି କିଛି କରୁଛେ ତାର ଲାଗି ଆମର କର୍ତ୍ତବ୍ୟ ବହୁତ କିଛି କରବାର ଅଛି। ଏ ଭାରତ ମାତା ମନ୍ଦିର କେବଳ ମନ୍ଦିର ନା ହୁଏ, ଏଇଟା ଏ ମନ୍ଦିର ଗୋଟେ ସୂଚନା ଦେବା ଯେ ଭାରତ ମାତା ଭାରତ ବର୍ଷ ପ୍ରତି ଆମର କର୍ତ୍ତବ୍ୟ କାଣ। ଆଗାମୀ ଦିନରେ ଭାରତ ମାତା ମନ୍ଦିର ନିର୍ମାଣରେ ଏ ଅଞ୍ଚଳର ସବୁ ଜନସାଧାରଣଙ୍କୁ ମୁଁ ଅପିଲ କରିବି ସେଥିରେ ସାମିଲ ହଉ, ଆଉ ଗୋଟେ ଭବ୍ୟ କୁଲିରେ ଆମେ ନିର୍ମାଣ କର୍ମା, ଅତାବିରାରେ ଗୋଟେ ସ୍ୱତନ୍ତ୍ର ପରିଚୟ ନିଶ୍ଚିତ ଭାବେ ପାଇବ।
1: ଶ୍ରୋତା ବନ୍ଧୁ, ଜୁଲାଇ ମାସ 1 ତାରିଖ ଦିନ ରୋଟାରୀ କ୍ଲବ ସମ୍ବଲପୁର ପକ୍ଷରୁ 2026-27 ବର୍ଷର ଟିମ୍ ସକ୍ଷମର ପ୍ରଥମ କାର୍ଯ୍ୟକ୍ରମ ଭାବେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଡାକ୍ତର ଅତନୁ ଠାକୁରଙ୍କ ତତ୍ତ୍ୱାବଧାନରେ ଶିବିର ପରିଚାଳିତ ହୋଇଥିଲା। ଏଥିରେ ମୋଟ 105 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବୁର୍ଲା ରକ୍ତ ଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। ଏ ପରିପ୍ରେକ୍ଷୀରେ କ୍ଲବ ସଭାପତି ଆକାଶବାଣୀକୁ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ,
3: ମୁଁ ହେଉଛି ଆଜ୍ଞା ଚିନ୍ମୟ ଶତପଥୀ, ରୋଟରୀ କ୍ଲବର ସଭାପତି ହିସାବରେ ଆଜି ପଦଭାର ନେଲି ମୁଇଁ। 1 ଜୁଲାଇ ସବୁ ବର୍ଷ ଆମର ଇନୁ ନୂଆ ପ୍ରେସିଡେଣ୍ଟ ଯେ ଚାର୍ଜ ନେସନ୍, 1 ଜୁଲାଇର ଡେଟ୍ ଆମର 1 ଜୁଲାଇରୁ 30 ଜୁନ୍ର ଟେନିଓର ଥିସି। ଆଉ ସବୁ ବର୍ଷ 1 ଜୁଲାଇଟା ଆମର ବ୍ଲଡ଼ ଡୋନେସନ୍ କ୍ୟାମ୍ପ ଆମେ କରସୁଁ, ଭଲେଣ୍ଟରି ବ୍ଲଡ଼ ଡୋନେସନ୍ କ୍ୟାମ୍ପ, ଯେନୁକି ଆମେ ସେ ସମାଜ ଲାଗି ଗୋଟେ ଯୋଗଦାନ ହେସି। ଯେହେତୁ ଆଜି ବ୍ଲଡ଼ର ବହୁତ ସ୍କେର୍ସିଟି ରହୁଛେ, ପ୍ରାୟ ଯେତେବେଳେ ବ୍ଲଡ଼ ବ୍ୟାଙ୍କ ରହିଲେ ବ୍ଲଡ଼ ମିଲ୍ବାଟା ଟିକେ କଷ୍ଟ ହେଉଛେ, ସେଇ ହିସାବରେ ହେଇକରି ଆମେ ଷ୍ଟାର୍ଟିଂ ଆମର ପହିଲା 1 ଜୁଲାଇରୁ ହେସି। ଆଉ ତାର୍ ସାଙ୍ଗେ ବର୍ଷକ ଯେତେବେଳେ ହେଲା ଆମେ ଚେଷ୍ଟା କରିକିରି ବିଭିନ୍ନ ଜାଗାରେ ବ୍ଲଡ଼ ଡୋନେସନ୍ କ୍ୟାମ୍ପ କରୁଥୁଛୁ। ଆଜି ବି ସେଇ ହିସାବରେ ବହୁତ ବଢ଼ିଆ ରେସ୍ପନ୍ସ ମିଳିଲା ଆମକୁ, ପିଲାମାନେ ଭାଇମାନେ ଭଉଣୀମାନେ ଆସିଲେ ସବୁ ବହୁତ ବଢ଼ିଆ ସେ ତାଙ୍କର ବ୍ଲଡ଼ ଡୋନେସନ୍ ଡ୍ରାଇଭ୍କେ ଆମର ସକ୍ସେସଫୁଲ୍ କଲେ। ମେମ୍ବରମାନେ ବି ଆସିଥିଲେ, ମେମ୍ବରମାନେ ସକ୍ସେସଫୁଲ୍ କଲେ। ଆମର ଟାର୍ଗେଟ୍ ପାଖାପାଖି 100ର ଥିଲା, 100 କ୍ରସ୍ କରୁଛୁ ଆଜି, ସେଇଟା ଦେଖିକିରି ବହୁତ ଖୁସି ଲାଗୁଛେ। ଯେହେତୁ ମାନେ ଆଜି ପବ୍ଲିକ୍ ବି ଜାଗୃତ ହେଲେନ, ଆସିକିରି ମାନେ ଖବର ପାଇକିରି ଆସିକିରି ବ୍ଲଡ଼ ଡୋନେସନ୍ କ୍ୟାମ୍ପରେ ଏତେ ବଢ଼ିଆ ସହଯୋଗ ଦେଉଛନ୍, ଆଜି ସମସ୍ତଙ୍କୁ ଧନ୍ୟବାଦ ଦେମି ମୁଇଁ। ଆଉ ଆମର ସେଇଟା କମ୍ୟୁନିଟି ସର୍ଭିସରେ ଆମେ ସବୁବେଳେ ରହୁଛୁ। ଆଉ ଇଥରର ଆମର ଏଜେଣ୍ଡା ରହୁଛେ, ଯେହେତୁ ଇ ବର୍ଷର ପ୍ରେସିଡେଣ୍ଟସିପ୍ରେ ଆମର ରହୁଛେ 3 ଜିନିଷରେ କାମ କରବାର, ଏଜୁକେସନ୍, ହେଲ୍ଥ କେୟାର ଆଉ ରୁରାଲ ଲାଇଭଲିହୁଡ଼, ଯେନ୍ ଆମର ରୁରାଲ ଇକୋନୋମି, ଇ 3 ଆମେ କାମ କରୁଛୁ। ଇତାର ସାଙ୍ଗେ ଆମର ସେକ୍ରେଟେରୀ ଅଛନ୍ ସୁକାନ୍ତ କୁମାର ମେହେର, ସେ ବି ବଢ଼ିଆ ସହଯୋଗ କରୁଛୁ। ଆମେ 2 ମିଶିକିରି ଗୋଟେ ଆମର ଡ୍ରିମ୍ଟେ ଅଛେ, ଏଇ ବର୍ଷ କିଛି କର୍ମୁ ସମ୍ବଲପୁରକେ, କିଛି ଗୋଟେ ଏନ୍ତା ଗିଫ୍ଟ ମାନେ ଦିଆହଉ ସମାଜ ଲାଗି, ଯେନ୍ତା ଭଲ କାମ ମାନେ କରିପାରୁ ଆମେ।
1: ଏହି ପରିପ୍ରେକ୍ଷୀରେ ଆମେ କିଛି ରକ୍ତଦାତାଙ୍କ ପ୍ରତିକ୍ରିୟା ସଂଗ୍ରହ କରିଥିଲୁ, ଆସନ୍ତୁ ଶୁଣିବା ସେମାନେ କ'ଣ କହୁଛନ୍ତି।
4: ମୋ ନାଁ ଶକ୍ତିପ୍ରସାଦ ବଳ, ଆଜି ବ୍ଲଡ଼ ଡୋନେସନ୍ କ୍ୟାମ୍ପରେ ବ୍ଲଡ଼ ଡୋନେଟ୍ କରିବାର ଲାଗି ଆସିଥିଲି। ବ୍ଲଡ଼ ଡୋନେସନ୍ ଯେନ୍ଟାକି ରୋଟରୀ କ୍ଲବ ମୁଇଁ ଦେଖି ଆସୁଛେ, ସବୁ ବର୍ଷ ଏଇଟା ଅର୍ଗାନାଇଜ୍ କରସି। ବ୍ଲଡ଼ ଦେବାର ମେନ୍ ରିଜନ୍ ହେଲା କି ଯେହେତୁ ଆମର ଇନୁ ବହୁତଟେ ସିକ୍ଲିଙ୍ଗ ପେସେଣ୍ଟ ମାନେ ରହୁଛନ୍, ତାଙ୍କର କିଛି କାମରେ ଆସବା, ଆଉ ଖାଲି ଜଣଙ୍କର ଦରକାର ଅଛେ ବୋଲି ଦମା ସେନ୍ତା ତ ନୁହେଁ, ନିଜର କର୍ତ୍ତବ୍ୟ ଆଏ ଗୋଟେ ମଣିଷ ହିସାବରେ, ନିଜର ଧର୍ମ ବି ଆଏ କି ଅଲଗା ଲୋକର ସାହାଯ୍ୟ କରବାରଟା। ଯଦି ଆମେ ବ୍ଲଡ଼ ଦେଉଛୁ ଆଉ କାହାର ଗୋଟେ କାମରେ ଆସୁଛେ, ଏଇଟା ବହୁତ ବଡ଼ ଜିନିଷଟେ ଆଏ ମୋର ଲାଗି। ସେଥିଲାଗି ପ୍ରତିବର୍ଷ ଆମେ ଚେଷ୍ଟା କରସି କି ଆସିକରି ବ୍ଲଡ଼ଟା ଡୋନେଟ୍ କରି। ଏଇଟା ମୋର 4
5: ମୋର ନାଁ ସ୍ୱାଗିତା ପାଣିଗ୍ରାହୀ। ଆଜି ଆମର ରୋଟରୀ କ୍ଲବରେ ବ୍ଲଡ଼ ଡୋନେସନ୍ କ୍ୟାମ୍ପ ଲାଗିଛେ, ଆମେ ଇନ ବ୍ଲଡ଼ ଡୋନେଟ୍ କରୁଛୁ। ଆଉ ସିକ୍ଲିନ୍ ପେସେଣ୍ଟମାନଙ୍କର ଲାଗି ବହୁତଟେ ବ୍ଲଡ଼ ଏବେ ଆଜିକାଲି କମିଯାଉଛେ ହସ୍ପିଟାଲରେ, ସେମାନେ ପାଇ ନାଇଁ ପାର୍ବାର ଯେହେତୁ, ସେଥିଲାଗି ଆମେ ଗୋଟେ ଏଇଟା ଆମର ଫାର୍ଷ୍ଟ ପ୍ରୋଜେକ୍ଟ ମାନେ କ୍ଲବର କରାହେଉଛେ, ଯେମିତିକି ଆମେ ବହୁତ ଲୋକ ଇନଭାଇଟ୍ କରିକି ତାଙ୍କର ବ୍ଲଡ଼ ମାନେ ମାନେ ତାଙ୍କୁ ଦେବାର ଲାଗି ତାଙ୍କୁ କହିଥିଲୁ, ସମସ୍ତେ ଆସିଛନ୍ ଆଉ ବ୍ଲଡ଼ ସମସ୍ତେ ଦେଉଛନ୍, ସେ ଭିତରୁ ମୁଇଁ ବି ଗୋଟେ ଆଏ, ମୁଇଁ ବି ଆସିକିରି ବ୍ଲଡ଼ ଇନ ଡୋନେଟ୍ କରିକିରି ଆଜି ମୋର ମାନେ ଭଲ କାମରେ ଯୋଗ ଦେବା ଲାଗି ଆସିଛେଁ। ମୁଇଁ 2 ଦେଇସାରିଲିନ, ସମାଜକେ ବାର୍ତ୍ତା ଦେମି ଯେ ଏନ୍ତା ସମୟରେ ଗୋଟେ ଗୋଟେ ଏନ୍ତା କିଛି ମାନେ ଲୋକମାନଙ୍କ ଲାଗି କରୁନ୍, ତାକି ସେମାନେ ଆମନୁ କିଛି ସାହାଯ୍ୟ ପାଇପାରିବେ। ଆମେ ତ ମାନେ ଭଲ କାମରେ ଏଇଟା ସୁଯୋଗ ଦେବା ଲାଗି ସମସ୍ତଙ୍କୁ କହିବାର ଲାଗି ଚାହିଁବି।
1: ଶ୍ରୋତା ବନ୍ଧୁ, ବର୍ଷ 2024 ପାଇଁ ରାଜ୍ୟସ୍ତରୀୟ ଶ୍ରେଷ୍ଠ

0: ଗୀତିକାର ସମ୍ମାନ ପାଇଛନ୍ତି ବିଶିଷ୍ଟ ଗୀତିକାର ଓ କବି ଦୁର୍ଗାମାଧବ ପଣ୍ଡା। ଏହି ସଫଳତା ପାଇଁ ତାଙ୍କୁ ସମ୍ବଲପୁରଠାରେ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜୁଲାଇ ମାସ 2 ତାରିଖ ଅଇଁଠାପାଲିସ୍ଥିତ ଏକ ହୋଟେଲରେ ସମ୍ବଲପୁର ସାଂସ୍କୃତିକ ପରିଷଦ, ରଙ୍ଗ ଫରୁଆ, ନୃତ୍ୟାନୁଷ୍ଠାନ ଓ କଳାକାର ସମୂହ ପକ୍ଷରୁ ଏହି ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଥିଲା। ସମ୍ବର୍ଦ୍ଧନା ସମାରୋହକୁ ସଂସ୍କୃତି ଗବେଷକ ଡକ୍ଟର ସପନ ମିଶ୍ର ସଞ୍ଚାଳନ କରିଥିଲେ। ସାହିତ୍ୟିକ ଓ ନାଟ୍ୟକାର ଡକ୍ଟର ଶ୍ୟାମସୁନ୍ଦର ଧର, ସଙ୍ଗୀତଜ୍ଞ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଳ, ରଙ୍ଗ ଫରୁଆ ଅନୁଷ୍ଠାନର ଅଧ୍ୟକ୍ଷ ଦୁର୍ଗାପ୍ରସାଦ ଦାସ, ସମ୍ବଲପୁର ସାଂସ୍କୃତିକ ପରିଷଦର ଉପଦେଷ୍ଟା ପାର୍ବତୀ ସେଠ, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ ମିତ୍ର, ଗାୟକ ବିଭୂତିଭୂଷଣ ପଟ୍ଟନାୟକ, ଗାୟକ ଓ ବିତ୍ତୀୟ ପ୍ରଶାସକ ତୁଲାରାମ କଲେତ ପ୍ରମୁଖ ଶ୍ରୀଯୁକ୍ତ ପଣ୍ଡାଙ୍କ କଳାକୁ ପ୍ରଶଂସା କରିବା ସହ ଉପଲବ୍ଧିକୁ ଶୁଭେଚ୍ଛା ଜଣାଇଥିଲେ। ଶେଷରେ ସମ୍ବଲପୁର ସାଂସ୍କୃତିକ ପରିଷଦ ତରଫରୁ ସଦାନନ୍ଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବର୍ଦ୍ଧନା ସମାରୋହକୁ ନେଇ ସଂସ୍କୃତି ଗବେଷକ ସପନ ମିଶ୍ର ଆକାଶବାଣୀକୁ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ।
1: ସପନ ମିଶ୍ର, ସମ୍ପାଦକ ସମ୍ବଲପୁର ସାଂସ୍କୃତିକ ପରିଷଦ, କବି ଆଉ ଗୀତିକାର ବାଦ୍ୟକାର ଦୁର୍ଗାମାଧବ ପଣ୍ଡା, ରାଜ୍ୟ ଚଳଚ୍ଚିତ୍ର ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ 2024 ବର୍ଷର ଲାଗି ଶ୍ରେଷ୍ଠ ଚଳଚ୍ଚିତ୍ର ଗୀତିକାର ଭାବ ପୁରସ୍କୃତ ହେଇଛନ୍ତି। ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେ ଉଭୟ ସମ୍ବଲପୁରୀ ଆଉ ଓଡ଼ିଆର ଇଲେକ୍ସନ୍, ତାଙ୍କ ଚିନି ଚଳଚ୍ଚିତ୍ର ଯେଉଁଥିରେ କି ସେ ଉଆଁସ ରାତିରେ ଦିଖେ ନାହିଁ ସିନା ହଜି ନାହିଁ ଜୟ ଜନ୍, ଆଶା ବଂଶରେ ଏକ କଣ୍ଠରେ ଯାଇପାରିଥିଲେ, ସେନ୍ତା ତାଙ୍କର ବହୁତ ଗୁଡ଼ିଏ କୃତିତ୍ୱ ରହିଛେ। ମୋର ଗାଁଟା ସହର ସହର ଲାଗି କି ସେ ଯାଇଛେ ଯିଏ ଯାଇଛେ, ସେ ତାଙ୍କର ବହୁ ପ୍ରସିଦ୍ଧ କବିତା ମାନେ ଆଏ। କବି ଗୀତିକାର ବାଦ୍ୟକାର ଯେନ୍ ଖାଲି ଗୀତ ଲେଖିକିରି ଶବ୍ଦ ମାଧ୍ୟମରେ ନାହିଁ, କଣ୍ଠ ଆଉ ସଙ୍ଗୀତ ଯେନ୍ଟା ଯନ୍ତ୍ରରେ ଯୁକ୍ତ ହେସି, ତାକେ ନେଇକିରି ତାଙ୍କର ପ୍ରସିଦ୍ଧି ସାରା ପଶ୍ଚିମ ଓଡ଼ିଶାରେ ରହିଥିଲା। ଏହି ପୁରସ୍କାର ଦ୍ୱାରା ସେ ଆମକୁ ସମସ୍ତଙ୍କୁ ଗର୍ବିତ କରିଛନ୍। ଦୁର୍ଗାମାଧବ ପଣ୍ଡାଙ୍କ ଜନ୍ମ ସମ୍ବଲପୁର, ହେଲେ ବି କର୍ମଭୂମି ବାସଭୂମି ସୁନ୍ଦରଗଡ଼ରେ। ସେ କହିଛନ୍ କି ମୁଇଁ ବଢ଼ିଛେ ସମ୍ବଲପୁରରେ ଆଉ ଛିଡ଼ୁଛେ ସୁନ୍ଦରଗଡ଼ରେ, ତା ମାନେ ପରିଣତ ବୟସରେ ସେ ପହଞ୍ଚି ଯାଇଛନ୍। ସମ୍ବଲପୁରର ତାଙ୍କ ଜନ୍ମଭୂମି ଆଉ ସୁନ୍ଦରଗଡ଼ ହେଉଛି କର୍ମଭୂମି।
0: ଶ୍ରୋତାବନ୍ଧୁ, କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗାର କାୟାକଳ୍ପ କରାଯାଇ ତାକୁ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମୀଣ ବା ଭିଭିଜି ରାମଜୀ ଯୋଜନା କରାଯାଇଛି, ଯାହାକି ଚଳିତ ଜୁଲାଇ ମାସ 1 ତାରିଖରୁ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି। ନୂଆ ଯୋଜନା ଅନୁସାରେ ପ୍ରତ୍ୟେକ ଯୋଗ୍ୟ ଗ୍ରାମୀଣ ପରିବାରକୁ ପ୍ରତି ଆର୍ଥିକ ବର୍ଷରେ 125 ଦିନର ଆଇନଗତ ମଜୁରୀଭିତ୍ତିକ ନିଯୁକ୍ତିର ଗ୍ୟାରେଣ୍ଟି ପ୍ରଦାନ କରାଯିବ। ତେବେ ଜୁଲାଇ 2 ତାରିଖରେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମରେ ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ କୁନାଳ ମୋତିରାମ ଚୌହାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଜନା ସମ୍ପର୍କରେ ଆଲୋକପାତ କରି ଏହି ଯୋଜନା ଗ୍ରାମୀଣ ବିକାଶକୁ ନୂଆ ରୂପ ଦେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ସଞ୍ଜୟ ସିଂ, ବରଗଡ଼ ଲୋକସଭା ସାଂସଦଙ୍କ ପ୍ରତିନିଧି ଶ୍ଲୋକ ଶର୍ମା ଯୋଗଦେଇ ଯୋଜନାର ଉଦ୍ଦେଶ୍ୟ ଓ ଗ୍ରାମୀଣ ବିକାଶରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଡକ୍ଟର ପୁଷ୍ପଶ୍ରୀ ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଜିଲ୍ଲା ପରିଷଦର ପିଏମ୍ ଆଇଟି ପ୍ରସନ୍ନ କୁମାର ଦାସ, ବିଭିନ୍ନ ବିଭାଗର ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସହ ବହୁ ହିତାଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ସୂର୍ଯ୍ୟାଂଶୁ ରୁଟ୍ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୋତାବନ୍ଧୁ, କେନ୍ଦ୍ର ସରକାରଙ୍କ ସମବାୟ ବିଭାଗର 5 ବର୍ଷ ପୂର୍ତ୍ତି ପାଳନ ଅବସରରେ ସାରା ଦେଶରେ ସମବାୟ ସମୃଦ୍ଧି ସପ୍ତାହ 2026 ପାଳନ କରାଯାଉଛି। ଏ ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବିଭିନ୍ନ ଜନସେବାମୂଳକ ପଦକ୍ଷେପ ନିଆଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମ୍ବଲପୁରରେ ବିଭାଗ ପକ୍ଷରୁ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜୁଲାଇ 4 ତାରିଖ ଦିନ ବରେଇପାଲି ଆର୍ଏମ୍ସି କନ୍ଫରେନ୍ସ ହଲ୍ରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶିବିରକୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ମିଶ୍ର ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ।

0: ଦେଇଥିଲେ।
1: ଏଇଟା ସମବାୟ ବିଭାଗ ତରଫରୁ ଏଇଟା ଆୟୋଜିତ କରାଯାଇଛି। ସମବାୟ ବିଭାଗର ଏଇଟା ଗୋଟେ ସାତଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସାମାଜିକ କାମ କରବାର ଲାଗି ତାଙ୍କୁ ରାଜ୍ୟ ସରକାର କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍। ତ ଏଥିର୍ ଲାଗି ସେମାନେ ଆଜି ରକ୍ତଦାନ ଶିବିର କରିଛନ୍। ଖୁସିର କଥା ଯେ ଏମାନେ ଲକ୍ଷ୍ୟ ରଖିଛନ୍ ପ୍ରାୟ 200ରୁ ଅଧିକ ରକ୍ତ ୟୁନିଟ୍ ଦେବେ। ଏଇଟା ରକ୍ତଦାନ ଗୋଟେ ଆନ୍ଦୋଳନ ଆଉ ସମବାୟ ଗୋଟେ ଆନ୍ଦୋଳନ, ଦୁଇଟା ଯାକ ଗୋଟେ ଆନ୍ଦୋଳନ ଆଉ ଦୁଇ ଆନ୍ଦୋଳନ ଆଜି ସଫଳ ହେବାର ଲାଗି ଯାଉଛି।
0: ସମ୍ବଲପୁର DRCS କହିଥିଲେ,
2: ମୋ ନାଁ ଶ୍ରୀ ଲକ୍ଷ୍ମୀଧର ରାଉତ, ମୁଁ ଉପନିବନ୍ଧକ ସମବାୟ ସମିତି ସମ୍ବଲପୁର ଡିଭିଜନରେ ଅଛି। ଆମର ବିଭାଗ ତରଫରୁ ଯେଉଁ ନିର୍ଦ୍ଦେଶ ଦିଆଯାଇଥିଲା ସାତ ଦିନ କାର୍ଯ୍ୟକ୍ରମ, ଆମର 29/6 ଏ କାର୍ଯ୍ୟକ୍ରମ ଆରମ୍ଭ ହେଲା। ଆଜି Day 6, 29/6 ଦିନ ଆମେ ସମବାୟ ପତାକା ଆମର ମେନ୍ ବ୍ରାଞ୍ଚ ସମ୍ବଲପୁରରେ ଉତ୍ତୋଳନ କରିଥିଲୁ। ଦ୍ୱିତୀୟ ଦିନରେ ବିଭାଗ ତରଫରୁ ଗୋଟେ ହ୍ୱାଟ୍ସଅପ୍ ହୋଇଥିଲା, ତାକୁ ଆମେ ଦେଖିଲୁ। ତୃତୀୟ ଦିନରେ ଆମେ ଡିଭିଜନ ଅଫିସରେ ଗୋଟେ ହ୍ୱାଟ୍ସଅପ୍ ନେଇଥିଲୁ ଯେ ପ୍ୟାକ୍ସଲ୍ୟାମ୍ପରେ ବ୍ୟବସାୟକୁ କେମିତି ଆମେ ବଢ଼େଇବା, ବିଭିନ୍ନ ପ୍ରକାର ବ୍ୟବସାୟ କରିବା ପ୍ୟାକ୍ସଲ୍ୟାମ୍ପ। ତାପରେ ଅନ୍ୟ କାର୍ଯ୍ୟଙ୍କ ଭିତରେ ଆମେ ଜୁନିୟର ସବ୍ ଜୁନିୟର ଜୁନିୟର ତା ସହିତ ସିନିୟର ଗ୍ରୁପ୍କୁ ନେଇକି ଏସ୍ଏ ଡିବେଟ୍ କମ୍ପିଟିସନ୍ କରାହେଇଥିଲା। ଆଜି Day 6, ଆଜି ଆମର ଏ ମେଗା ଡୋନେସନ୍ କ୍ୟାମ୍ପ RMC ବରେଇପାଲି କନଫରେନ୍ସ ହଲ୍ରେ ହେଉଛି। ଏହି କାର୍ଯ୍ୟକ୍ରମରେ ଆମର ମାନ୍ୟବର ବିଧାୟକ ସମ୍ବଲପୁର ଯୋଗଦାନ କରିକି କାର୍ଯ୍ୟକ୍ରମ ଉଦ୍ଘାଟନ କରିଛନ୍ତି। ଆମେ ବର୍ତ୍ତମାନ ସୁଦ୍ଧା ଆମର 100+ ୟୁନିଟ୍ ରକ୍ତ ସଂଗ୍ରହ ହେଲାଣି। ଆମେ ଲକ୍ଷ୍ୟ ରଖୁଛୁ 200+ ୟୁନିଟ୍ ରକ୍ତ ସଂଗ୍ରହ ହେବ ଆଜି।
0: ଶ୍ରୋତା ବନ୍ଧୁ, ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଡିଜିଟାଇଜେସନ୍ ଶେଷ ହୋଇଛି। ସଂଶୋଧନ ପରେ July 5 ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ଖସଡ଼ା ଭୋଟର ତାଲିକା ବିଧିବଦ୍ଧ ଭାବେ ପ୍ରକାଶ କରାଯାଇଥିଲା। ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଧାଂଶୁ କୁମାର ଭୋଇ ପ୍ରକାଶିତ ତାଲିକାର କପିକୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ପ୍ରଦାନ କରିଥିଲେ। ତେବେ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ସେମାନେ ନୂତନ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକ ପାଇଁ ନିଜର ବୁଥ୍ ଲେବଲ୍ ଏଜେଣ୍ଟ ନିଯୁକ୍ତ କରି ସମସ୍ତ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ଏବଂ ଅଯୋଗ୍ୟ ନାମର ବାଦ୍ ପଡ଼ିବାକୁ ସୁନିଶ୍ଚିତ କରିବାରେ BLO-ମାନଙ୍କୁ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ସମ୍ବଲପୁର ଜିଲ୍ଲା କ୍ଷେତ୍ରରେ ସ୍ଥାନାନ୍ତରଣ, ମୃତ୍ୟୁ ଆଦି ବିଭିନ୍ନ କାରଣରୁ ସମୁଦାୟ 56,716 ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି। କଟିବା ପରେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ମୋଟ ଭୋଟର ସଂଖ୍ୟା 788,025 ପହଞ୍ଚିଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ପ୍ରଶାସନ ତରଫରୁ ସମସ୍ତ ଜନସାଧାରଣଙ୍କୁ ସେମାନେ ଖସଡ଼ା ତାଲିକାରେ ନିଜର ନାମ ବିବରଣୀ ଯାଞ୍ଚ କରି କୌଣସି ପ୍ରକାର ତ୍ରୁଟି ଥିଲେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରିବାକୁ ଅନୁରୋଧ କରାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଥିଲେ,
3: ଆମର ଏକ୍ଚୁଆଲି SIR କାର୍ଯ୍ୟକ୍ରମ ଚାଲିଥିଲା। ଆଜି ଆମର ଡ୍ରାଫ୍ଟ ଇଲେକ୍ଟ୍ରାଲ ରୋଲ୍ ପବ୍ଲିକେସନ୍ ଥିଲା। ତ ଆମର ଯେତେ ରେକଗ୍ନାଇଜ୍ ପଲିଟିକାଲ୍ ପାର୍ଟିର ପ୍ରେସିଡେଣ୍ଟ ସେକ୍ରେଟେରୀ ସେମାନଙ୍କୁ ଆମେ ଡାକିଥିଲୁ ଏବଂ ସେମାନଙ୍କୁ ଗୋଟେ ସଫ୍ଟ କପି ଡ୍ରାଫ୍ଟ ଇଲେକ୍ଟ୍ରାଲ ରୋଲ୍ର ଏବଂ ହାର୍ଡ଼ କପି ଆମେ ହ୍ୟାଣ୍ଡଓଭର କରିଛୁ। ସେମାନେ ହାର୍ଡ଼ କପିଟା ଆମ ଡିଷ୍ଟ୍ରିକ୍ଟ ଇଲେକ୍ସନ୍ ସେସନ୍ରୁ ନେବେ। ଆମର ଟୋଟାଲ ସମ୍ବଲପୁରରେ 844,741 ଭୋଟର ଥିଲେ। ତ SIR ଯେଉଁ ଆକ୍ଟିଭିଟି ଆରମ୍ଭ ହେଲା ବେଳକୁ ଆମର 56,716 ଭୋଟର କଟିଗଲେ। ତ ସେମାନେ ବିଭିନ୍ନ କାରଣରୁ ଡେଥ୍ ପାଇଁ 25,380, ସିପ୍ଟେଡ଼୍ରେ 27,600 ଏବଂ ଆପଣଙ୍କର ଯେଉଁମାନେ ଅଲରେଡ଼ି ଏନ୍ରୋଲ୍ 3,498 ଏଇଭଳିଆ 56,716 ଭୋଟର ବାଦ୍ ପଡ଼ିଛନ୍ତି। ତାପରେ ଏବେ ଭୋଟର ରହିଗଲେ 788,025 ଭୋଟର ଏମାନେ ରହିଗଲେ। ନିହାତି ପକ୍ଷେ ଏବେ ଫର୍ମ 6ର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ। ତ ଯେଉଁମାନେ ମାନଙ୍କର ନୂଆ ଭୋଟର ହେବାକୁ ଚାହୁଁଛନ୍ତି, ଯେଉଁମାନଙ୍କର କଟିଯାଇଛି, ତ ସେମାନେ ମଧ୍ୟ ଫର୍ମ 6 ଆପ୍ଲାଏ କରିପାରିବେ।
0: ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଏ ସପ୍ତାହର କାର୍ଯ୍ୟକ୍ରମ ସମ୍ବଲପାଣି। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ ଏବଂ ଉପସ୍ଥାପନାରେ ଥିଲି ମୁଁ ସଙ୍ଗୀତା ସାହୁ। ନମସ୍କାର।

ଶୁଣିଲି ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଥିଲେ ମୀନାକ୍ଷୀ ପାତ୍ର, ଗୀତ ରଚନା ଶୈଳବାଳା ପୂଜାରୀ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 8ଟା ହେବାକୁ ଯାଉଛି। ଶୁଣିବି ହିନ୍ଦୀରେ ସମ୍ବାଦ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏହାପରେ ଶୁଣିପାରିବି ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ରହିଛି ଗରାବଡ଼ୁ ସେବା। ଆଲୋଚନା କରିଛନ୍ତି ରବିନାରାୟଣ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ଶ୍ରୀ ଶ୍ରୀ ଜଗନ୍ନାଥ ବିଶ୍ୱପ୍ରୀତି ଅକପଟ ଭାତୃତ୍ୱ ଓ ସାର୍ବଜନୀନ ଧର୍ମ ଧାରଣାର ଯେ ମହାନ ସମନ୍ୱୟ, ଏ କଥାଟି ସର୍ବବାଦୀ ସମ୍ମତ। ସେ ଯେ କେବଳ ନାମ ତ ଜଗନ୍ନାଥ କିମ୍ବା ସାରା ମାନବ ସମାଜର ଶ୍ୱେତ ପୀତ ଓ କୃଷ୍ଣ ରଙ୍ଗର ପ୍ରତିନିଧିତ୍ୱ କରି ବ୍ୟବହାରିକ ବା ସ୍ଥୂଳ ଦୃଷ୍ଟିରୁ ବିଶ୍ୱ ଜନଜୀବନର ପ୍ରତୀକ ହୋଇଛନ୍ତି ତା ନୁହେଁ, ବରଂ ସେ ବସ୍ତୁତଃ ନିଜର ପୂଜା ଆରାଧନା ନୀତି ଓ ପର୍ବପର୍ବାଣୀ ପରମ୍ପରା ଆଉ ଚଳଣୀ ମଧ୍ୟରେ ଏପରି ବ୍ୟକ୍ତ ଓ ଅବ୍ୟକ୍ତ ହୋଇ ପରିବ୍ୟାପ୍ତ ଯେ ସେ ବିଭିନ୍ନ ସମ୍ପ୍ରଦାୟ ଏବଂ ମତାବଲମ୍ବୀଙ୍କର ଆରାଧ୍ୟ ଦେବତା ଭାବରେ ସ୍ୱୀକୃତ।

ପ୍ରାତଃ କାଳରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ପରେ ଭିତରଛୁ ମହାପାତ୍ରଙ୍କ ସହିତ ଅନ୍ୟାନ୍ୟ ସେବକମାନେ ଗମ୍ଭୀରା ଭିତରକୁ ପ୍ରବେଶ କରନ୍ତି। ଅଖଣ୍ଡ ମେକଅପ୍ ଓ ପାଳିଆ ମେକଅପ୍ ବୈଠା ବା ଦୀପ ଧରି ଠାକୁରଙ୍କୁ ଦେଖାନ୍ତି। ତାପରେ ବାମପଟେ ଥିବା 9 ପିତ୍ତଳ ଦୀପ ନେଇ ଜାଳନ୍ତି। ଜୟ ବିଜୟ ଦ୍ୱାର ଓ ଭିତର ଦ୍ୱାର ଅଳ୍ପ ଖୋଲା ଥାଏ। ଆଉ ରତ୍ନବେଦୀ ପାଖକୁ ଯାଆନ୍ତି। ଖଟସେଜ ମେକଅପ୍, ପାଳିଆ, ଖୁଣ୍ଟିଆ, ଶୁଆର ବଡ଼ୁ ଓ ଗରାବଡ଼ୁ। ଆରମ୍ଭ ହେଇଯାଏ ଠାକୁରଙ୍କର ଦୈନିକ ନୀତି ଆଉ ଉପଚାର।

0: ସକାଳ ଠାରୁ ରାତିରେ ବଡ଼ସିଂହାର ଧୂପ ଓ ପହଡ଼ ଲାଗି ପର୍ଯ୍ୟନ୍ତ ଯେଉଁ ସେବକମାନଙ୍କର ସେବା ଦାୟିତ୍ୱ ଲାଗି ରହିଥାଏ ସେମାନଙ୍କ ମଧ୍ୟରେ ଗରାବଡ଼ୁ ସେବକ ଅନ୍ୟତମ। ଅନଙ୍ଗ ଭୀମଦେବଙ୍କ ସମୟରୁ ପ୍ରତିଷ୍ଠିତ ଛତିଶାନୀ ଯୋଗର ଅନ୍ୟତମ ଗରାବଡ଼ୁ ସେବା ନିଯୋଗର ଐତିହ୍ୟ ଅତି ପ୍ରାଚୀନ। ତେଣୁ ଗରାବଡ଼ୁ ସେବାର ପୁଙ୍ଖାନୁପୁଙ୍ଖ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏହି ସେବାର ପ୍ରଚଳନ, ଠାକୁରଙ୍କର ଦୈନନ୍ଦିନ ନୀତିରେ ଏମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ଗରାବଡ଼ୁ ନିଯୋଗର ସଦସ୍ୟ ଶ୍ରୀ ରବିନାରାୟଣ ମହାପାତ୍ର।
1: ମାଦଳାପାଞ୍ଜି ଅନୁଯାୟୀ 1230 ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ନୀତି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ପ୍ରତିଷ୍ଠା କରିଥିଲେ। କିନ୍ତୁ ତା ପୂର୍ବରୁ ସପ୍ତମ ଶତାବ୍ଦୀରେ କେଶରୀ ବଂଶର ରାଜା ଯଦାତି କେଶରୀ ବିଭିନ୍ନ ସେବାୟତ ନିଯୋଗ ଗଠନ କରିଥିବା ପ୍ରମାଣ ମିଳେ। ଯେଉଁ ଛତିଶା ନିଯୋଗର ବ୍ୟାଖ୍ୟା କରାଯାଇଛି ସେଥିମଧ୍ୟରେ ଗରାବଡ଼ୁ ନିଯୋଗ ଅନ୍ୟତମ। ନୀଳାଦ୍ରି ମହୋଦୟ ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଶ୍ରୀ ବିଗ୍ରହ ବା ଦାରୁବିଗ୍ରହମାନଙ୍କୁ ପ୍ରତିଷ୍ଠା କରିବା ପରେ ଆଦିପିତା ବ୍ରହ୍ମାଙ୍କ ସ୍ମରଣ କରିବାରେ ଆଦିପିତା ଚାରିଗୋଟି ମୁଖ୍ୟ ସେବକ ସୃଷ୍ଟି କରିଥିଲେ। ତନ୍ମଧ୍ୟରେ ଆଚାର୍ଯ୍ୟ, ବ୍ରହ୍ମା, ଚରୁହତା ଏବଂ ପାତ୍ରହତା ସୃଷ୍ଟି କରିଥିଲେ। ଚାରି ମୁଖ୍ୟ ସେବକମାନଙ୍କର କାର୍ଯ୍ୟ ପଦ୍ଧତି ଅନୁଧ୍ୟାନ କଲେ ବ୍ରହ୍ମାଙ୍କ କାର୍ଯ୍ୟଧାରା ବର୍ତ୍ତମାନ ଗରାବଡ଼ୁ ସେବଙ୍କର ଆଦ୍ୟପୂର୍ବ ବୋଲି ଅନେକ ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ଗରାବଡ଼ୁ ସେବା ଓ ମଙ୍ଗଳାଳତୀ ଠାରୁ ପହୁଡ଼ ପର୍ଯ୍ୟନ୍ତ ଗରାବଡ଼ୁ ସେବା ନିରନ୍ତର କରିଥାଏ। ତନ୍ମଧ୍ୟରେ ମଙ୍ଗଳାଳତୀରେ ପୁଷ୍ପାଳକ ଏବଂ ଭିତର୍ଛୁ ମହାପାତ୍ରଙ୍କୁ ଜଳ ଦେବା, ଅବକାଶ ସମୟରେ ଜଳଝରି ଲଗାଇବା ଏବଂ ଅଳା ଲାଗି ସମୟରେ ଦର୍ପଣ ଜଳଲାଗି କରିବା, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ଭୋଗ ସମୟରେ ଝରି ଲଗାଇବା ସହିତ ତିନି ଭଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି।

ପ୍ରତ୍ୟେକ ଧୂପରେ ଝରି ଲଗାଇବା ସହିତ ପାଞ୍ଚ ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି ଏବଂ ଧୂପ ପୂଜା ସମୟରେ ଭିତରକୁ ଯାଇ ପତ୍ରିବଣଙ୍କ ଠାରୁ ସାତ ଗୋଟି ରୂପାଗଡ଼ୁ ନେଇ ସେଥିମଧ୍ୟରେ ଜଳପୂର୍ଣ୍ଣ କରି ବଳଭଦ୍ରଙ୍କ ବାଡ଼ରେ ବଡ଼ ଗୋଟିଏ ଏବଂ ଛୋଟ ଗୋଟିଏ, ସୁଭଦ୍ରଙ୍କ ବାଡ଼ରେ ଗୋଟିଏ ବଡ଼ ଏବଂ ଗୋଟିଏ ଛୋଟ ଏବଂ ଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ବଡ଼, ଗୋଟିଏ ମଝିଲା ଏବଂ ଗୋଟିଏ ଛୋଟ ଗଡ଼ୁ ସିଂହାସନ ଉପରେ ରଖିଥାନ୍ତି ଏବଂ ପୂଜା ସମୟରେ ଆବଶ୍ୟକ ମୁତାବକ ଜଳ ପୂଜାପଣ୍ଡାଙ୍କୁ ଦିଅନ୍ତି। ଧୂପ ସରିବା ପରେ ଟେରା ଫିଟିଲେ ବଡ଼ ବାଡ଼ରେ ଲାଗିଥିବା ଘଷା ଜଳ ମା' ବିମଳାଙ୍କ ମନ୍ଦିର ସମର୍ପଣ ପାଇଁ ଦେଇଥାନ୍ତି ଏବଂ ରାତ୍ର ପହୁଡ଼ ପୂର୍ବରୁ ଶୟନ ଠାକୁରଙ୍କୁ ଡମ୍ବରୁ ଉପରେ ବିଜୟ କରିବା ପରେ ଆରତୀ ପୁଷ୍ପାଞ୍ଜଳି ପରେ ପୁଷ୍ପାଳଙ୍କ ସହ ମିଶି ଶୟନ ଠାକୁରଙ୍କୁ ଜଗନ୍ନାଥଙ୍କ ଖଟସେଜରେ ଶୟନ କରିବା ପାଇଁ କୋରାପୁଟ ସେବକ ନେଇଥାନ୍ତି ଏବଂ ସେହି ସମୟରେ ଶୟନ ଠାକୁରଙ୍କର ତକିଆ ତଳେ ଗଭା ରଖି ଚନ୍ଦନ କର୍ପୂର ଏବଂ ସୁବାସିତ ମାଳ ମା' ବିମଳାଙ୍କ ମନ୍ଦିରଠାରେ ଦେଇଥାନ୍ତି।

0: ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କର ମହାସ୍ନାନ ବିଧି ସମୟରେ ଗରାବେଡ଼ୁ ସେବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସ୍ନାନ ବେଦୀରେ ଠାକୁରମାନଙ୍କର ରୁନ୍ଧା ଏବଂ ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେଲା ପରେ ପ୍ରତିହାରୀ ଜଳଛେକ ନିମନ୍ତେ ଜଳ ଆଣିବାକୁ ଡାକିଯାଆନ୍ତି ଅଧିବାସ ସ୍ଥାନକୁ। ତାପରେ ବୁହା ହୁଏ ଜଳଛେକ ନିମନ୍ତେ 108 କୁମ୍ଭ ଜଳ। ଗରାବେଡ଼ୁ ସେବକମାନେ ଏହି ଜଳଛେକ ବୋହିବା ସମୟରେ ମୁହଁରେ ବାଘ ମୁହାଁ ବାନ୍ଧିଥାନ୍ତି। ପୂଜା ପଣ୍ଡା ଷୋଡ଼ଶ ଉପଚାରରେ ପୂଜା ସାରିବା ପରେ ଗରାବେଡ଼ୁମାନେ ରୂପା ପିଙ୍ଗଣ ଧରିଥିବା 3 ଜଣ ମେକାପଙ୍କୁ ଜଳ ଦିଅନ୍ତି। ସେହି ଜଳ ନେଇ ପୂଜା ପଣ୍ଡା ଠାକୁରଙ୍କୁ ଲାଗି କରାନ୍ତି।
1: 3 ଗୋଟି ସାମୂହିକ ସେବା ବା ଗୋଷ୍ଠୀ ସେବା ବୋଲି, ଗୋଟିଏ ହେଉଛି ପୌଷ ପୂର୍ଣ୍ଣିମା, ଗୋଟିଏ ହେଉଛି ନୀଳାଦ୍ରି ମହୋଦୟ ଏବଂ ଗୋଟେ ସ୍ନାନଯାତ୍ରା। ତା ଦେହରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ହେଉଛି ସ୍ନାନଯାତ୍ରା। ସ୍ନାନଯାତ୍ରାରେ ସମସ୍ତ ଗରାବେଡ଼ୁ ନିଯୋଗ ମାଧ୍ୟମରେ ସାମୂହିକ ସେବା ସେଥିରେ କରିଥାନ୍ତି। ତନ୍ମଧ୍ୟରେ 108 ଗରା ଜଳ, ଯାହାକି ପୂର୍ବରୁ ପ୍ରସ୍ତୁତ ହୋଇଥାଏ ଚନ୍ଦନ କର୍ପୂର ଏବଂ ଚୁଆଲ ପଡ଼ି ହେଇଥାଏ, ସେଇ 108 ଗରାକୁ ମୁହଁ ପାଡ଼ି ବା ବାଘ ମୁହଁ ପାଡ଼ି, ଯେଉଁଟାକୁ ମୁହଁରେ ବାନ୍ଧି କୌଣସି ପ୍ରକାର ଇଜେମିନି, ତାଙ୍କୁ ନେଇ ସିଂହାସନ ଉପରେ ସ୍ନାନବେଦୀରେ ରଖିଥାନ୍ତି। ଏବଂ ସେ ସିଂହାସନ ଉପରେ ଯେଉଁ ରଖିଥାନ୍ତି ସେଇଟା 4 ବାଡ଼ରେ ରହେ ବା 4 ଭାଗରେ ବିଭକ୍ତ ହୋଇ ରଖାଯାଏ। ପ୍ରଥମେ ବଳଭଦ୍ରଙ୍କ ବାଡ଼ରେ 33 ଗୋଟି ଗରା, ଜଗନ୍ନାଥଙ୍କ ବାଡ଼ରେ 35 ଗୋଟି ଗରା, ସୁଭଦ୍ରାଙ୍କ ବାଡ଼ରେ 22 ଗୋଟି ଗରା ଏବଂ ସୁଦର୍ଶନଙ୍କ ବାଡ଼ରେ 18 ଗୋଟି ଗରା ରହିଥାଏ। ରଖିବା ପରେ ପୂଜାପଣ୍ଡାମାନେ ପୂଜା କରନ୍ତି ଷୋଡ଼ଶ ଉପଚାରରେ, ଏବଂ ଶଙ୍ଖପାଣି ପଡ଼ିବା ପରେ ଗରାବେଡ଼ୁ ସେବକମାନେ ସୁବାସିତ ଜଳକୁ ନେଇ ମେକାପ ଧରିଥିବା ରୂପା ପିଙ୍ଗଣରେ ଦିଅନ୍ତି, ଏବଂ ମେକାପ ଗରାବେଡ଼ୁ ଦେଇଥିବା ଜଳ ପୂଜାପଣ୍ଡାଙ୍କ ହାତକୁ ଦେଲେ ପୂଜାପଣ୍ଡାମାନେ ତାଙ୍କୁ ପ୍ରତ୍ୟକ୍ଷ ସ୍ନାନ କରନ୍ତି ବା ଜଗନ୍ନାଥଙ୍କ ମସ୍ତକରେ ସେ ଜଳକୁ ଢାଳନ୍ତି। ପ୍ରତ୍ୟେକ ଯାତ୍ରା ବା ପ୍ରତ୍ୟେକ ଦିନ ଜଗନ୍ନାଥଙ୍କର ପରୋକ୍ଷ ସ୍ନାନ ବା ଦର୍ପଣ ସ୍ନାନ ହେଉଥିବା ସମୟରେ ସ୍ନାନଯାତ୍ରାରେ ଜଗନ୍ନାଥଙ୍କ ମସ୍ତକରେ ସମ୍ପୂର୍ଣ୍ଣ ରୂପେ ଜଳ ଢଳାଯାଏ। ରଥଯାତ୍ରାରେ ମଧ୍ୟ ସେହିପ୍ରକାର ସେବା ଥାଏ। ଏବଂ ରଥଯାତ୍ରା ଉପରେ ଆଉ ଗୋଟେ ବିଶେଷ ସେବା ହେଉଛି ଯେ ରଥଯାତ୍ରାରେ ସୁଭଦ୍ରାଙ୍କ ରଥରେ ଗରାବେଡ଼ୁ ସମସ୍ତ ପ୍ରକାର ସେବା କରେ। ତା ଅର୍ଥ ଗରାବେଡ଼ୁ ଭିତରେ ଯେଉଁ ପ୍ରକାର ଦୈନନ୍ଦିନ ସେବାରେ ଯେଉଁ ପତ୍ରିବେଡ଼ୁ ସୁଆରବେଡ଼ୁ ଯେଉଁ କାର୍ଯ୍ୟ କରନ୍ତି, ଗରାବେଡ଼ୁ ମଧ୍ୟ ସୁଭଦ୍ରାଙ୍କ ରଥରେ ସୁଆରବେଡ଼ୁ ପତ୍ରିବେଡ଼ୁ କାର୍ଯ୍ୟ କରିବା ସହିତ ନିଜର କାର୍ଯ୍ୟ ମଧ୍ୟ କରିଥାଏ। ବିଶେଷ ନୀତି ମାନଙ୍କରେ କ'ଣ ହେଉଛି, ବିଶିଷ୍ଟ ମାସ ତିଥି ବାର ଓ ନକ୍ଷତ୍ରମାନଙ୍କରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ପାଳିତ ହୁଏ, ତଥା ଗୁରୁବାର ମାଜଣା, ଏକାନ୍ତ ନୀତି, ଅମାବାସ୍ୟା, ସାଗର ବିଜେ, ନକ୍ଷତ୍ର ବନ୍ଦାପନା, ଏକାଦଶୀ ଏବଂ ଘୋଡ଼ ଲାଗି, ବନକ ନାଗି, ବେଣ୍ଟ ବା ଶିକାର, ଗ୍ରହଣ ଓ ପରାଗ ନୀତି, ଋଷି ପଞ୍ଚମୀ, ଗହ୍ମା ପୂର୍ଣ୍ଣିମା, ଚମ୍ପକ ଦ୍ୱାଦଶୀ ନୀତିମାନଙ୍କରେ ଗରାବେଡ଼ୁ ସେବାର ବିଶେଷ ଭୂମିକା ରହିଛି। ତତ୍ସହିତ ରଥଯାତ୍ରା ସମୟରେ ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହରା ଏବଂ ରାଜନୀତି ସମୟରେ ଗଜପତିକୁ ହାତୁଆଣି ଦିଅନ୍ତି।

ଶ୍ରୀମନ୍ଦିରରେ ଶାଢ଼ୀ ବନ୍ଧା ଅଶାଢ଼ୀ ବନ୍ଧା ସେବକ ଦୁଇ ଗୋଷ୍ଠୀରେ ଅଛନ୍ତି, କିନ୍ତୁ ଛତିଶା ନିଯୋଗ ଯେଉଁ ପୂର୍ବରୁ ବର୍ଣ୍ଣିତ ଅଛି, ଛତିଶା ନିଯୋଗର ପ୍ରତ୍ୟେକ ସେବାୟତ ଶାଢ଼ୀ ବନ୍ଧା ସେବାୟତ ବୋଲି ହେଇଛି। ଶାଢ଼ୀ ବନ୍ଧା ସେବାୟତ କ'ଣ? ପ୍ରଥମେ ଆମେ ଗଜପତି ମହାରାଜାଙ୍କ ତରଫରୁ ଯେଉଁ ପାର୍ଯ୍ୟସୀ ମହାପାତ୍ର ଯେଉଁ ଶାଢ଼ୀ ଦିଅନ୍ତି ତାକୁ ଶାଢ଼ୀ ବନ୍ଧା ବୋଲି କୁହାଯାଏ। ତା'ର ବିଭିନ୍ନ ନିୟମ ଅଛି। ପ୍ରଥମେ ଯିଏ ଶାଢ଼ୀ ବନ୍ଧିବାକୁ ଯିବ ସେ ପ୍ରଥମେ ଆଗ ଗଜପତି ମହାରାଜାଙ୍କ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତାକୁ ଆଗ ସେଠି ଦରଖାସ୍ତ କରିବ। ତତ୍ପରେ ପ୍ରଶାସନ ସେ ସମ୍ବନ୍ଧରେ ବିଭିନ୍ନ ଯେଉଁ ଅଛନ୍ତି ଦେଉଳକରଣ ତଢ଼ଉକରଣ ଏବଂ ଶ୍ରୀମନ୍ଦିର କମାଣ୍ଡର ତଥା ନିଯୋଗକୁ ସେମାନଙ୍କ ସମ୍ପର୍କରେ ବିବରଣୀ ମାଗିବେ। ବିବରଣୀ ମାଗିବା ପରେ ସେଗୁଡ଼ିକ ସବୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଶାଢ଼ୀ ବାନ୍ଧିବା ପାଇଁ ଅନୁମତି ପ୍ରଦାନ ବର୍ତ୍ତମାନ କରୁଛନ୍ତି 1952 ରେକର୍ଡ଼ ଭେରାଇଟି ଅନୁସାରେ। ତତ୍ପରେ ପାର୍ଯ୍ୟସୀ ମହାପାତ୍ର ସକାଳ ଧୂପ ସରିବା ପରେ ପାର୍ଯ୍ୟସୀ ମହାପାତ୍ର ଜୟବିଜ ଦ୍ୱାରଠାରେ ଗରାବଡ଼ୁ ସେବକଙ୍କୁ ଶାଢ଼ୀ ବାନ୍ଧନ୍ତି ଏବଂ ଶାଢ଼ୀ ବାନ୍ଧିବା ପରେ ସେହିଦିନଠାରୁ ଗରାବଡ଼ୁ ସେବକ ସେବା କାର୍ଯ୍ୟରେ ନିଯୁକ୍ତି ହୁଅନ୍ତି।

ଶ୍ରୀମନ୍ଦିର ପରିସରରେ ଥିବା ଗୋଟିଏ କୂପର ନାମ ସୁନାକୂଅ। ସୁନାକୂଅ ନାମର ଉଦ୍ଭବ ଯେଉଁ କାରଣରୁ ହେଉନା କାହିଁକି, ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ରୀତି ସହ ଏହି କୂପଟିର ସମ୍ପର୍କ ଥିବାରୁ ଏହା ପ୍ରସିଦ୍ଧି ଲାଭ କରିଛି। ଜ୍ୟେଷ୍ଠ ମାସରେ ପଡ଼ୁଥିବା ଦେବସ୍ନାନ ପୂର୍ଣ୍ଣମୀ ଦିନ ଏହି କୂଅରୁ ପାଣି ନେଇ ସ୍ନାନମଣ୍ଡପରେ ଠାକୁରମାନଙ୍କର ସ୍ନାନ ବିଧି ସମ୍ପନ୍ନ ହୁଏ। ଗ୍ରୀଷ୍ମ ଉତ୍ତାପର ଆତିଶର୍ଯ୍ୟରୁ ଦିଅନ୍ତ୍ରୟକୁ ରକ୍ଷା କରିବା ନିମନ୍ତେ ତିନି ଠାକୁରଙ୍କୁ ରତ୍ନ ସିଂହାସନରୁ ପହଣ୍ଡି କରି ନିଆଯାଏ ଆନନ୍ଦ ବଜାର ପରିସରସ୍ଥ ସ୍ନାନମଣ୍ଡପକୁ। କିନ୍ତୁ ସେମାନଙ୍କ ପାଇଁ ସ୍ନାନ ଜଳ ଆସେ ପ୍ରାୟ 350 ଫୁଟ ଦୂରସ୍ଥ ଦେବୀ ଶୀତଳାଙ୍କ ସମୀପରେ ଥିବା ସୁନାକୂଅରୁ। ଠିକ୍ କୂଅକୁ ଲାଗି ଶୀତଳାଙ୍କ ବାହନ ପ୍ରାୟ 3 ଫୁଟ ଉଚ୍ଚ ସ୍ତମ୍ଭ ଉପରେ ବିରାଜମାନ। ଏହି କୂଅଟି 50 ଫୁଟରୁ ଅଧିକ ଗଭୀର ଓ ପ୍ରକୃତ କୂଅଟି ଗୋଲାକୃତିର। ତେବେ କୂଅର ଚାନ୍ଦିନୀଟି ସଦାସର୍ବଦା ଗୋଟିଏ ଚତୁଷ୍ମଣି ସିମେଣ୍ଟ ଚାଦର ଦ୍ୱାରା ଆବୃତ ହୋଇଥାଏ। ଏପରି ହେବାର କାରଣ, ଏହି କୂଅର ପାଣି କେବଳ ସ୍ନାନ ରୀତି ପାଇଁ ହିଁ ବର୍ଷରେ ମାତ୍ର ଥରକ ପାଇଁ ବ୍ୟବହୃତ ହୁଏ, ଅନ୍ୟ କୌଣସି ରୀତିରେ ଏହା ବ୍ୟବହୃତ ହୁଏ ନାହିଁ। ସ୍ନାନ ପୂର୍ଣ୍ଣିମାର ପୂର୍ବତିଥି ଅର୍ଥାତ୍ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ସୁନାକୂଅକୁ ଘୋଡ଼େଇ ରଖିଥିବା ସିମେଣ୍ଟ ଚାଦର ଖୋଲାଯାଏ। କାରଣ ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅଟିକୁ ଉଝାଳିବା ମଧ୍ୟ ଗୋଟିଏ ପରମ୍ପରା। ଉଝାଳିବା ଦାୟିତ୍ୱ ମଧ୍ୟ ଦୟଣାମାଳୀ ନାମକ ନିର୍ଦ୍ଦିଷ୍ଟ ସେବାୟତମାନଙ୍କ ଉପରେ ନ୍ୟସ୍ତ ରହିଛି। ଶ୍ରୀମନ୍ଦିରର ଦୟଣାମାଳୀମାନେ ସୁନାକୂଅ ଉଝାଳି ଦିଅନ୍ତି। ଉଝାଳିବା ଦ୍ୱାରା ସୁନାକୂଅ ଚତୁର୍ଦ୍ଦଶୀ ଦିନ ସମ୍ପୂର୍ଣ୍ଣ ଜଳଶୂନ୍ୟ ହୋଇଯାଇଥିଲେ ବି ପରଦିନ ସେ କୂପରେ ପର୍ଯ୍ୟାପ୍ତ ପାଣି ଝରିଯାଏ। ଠାକୁରମାନଙ୍କର ସ୍ନାନ ରୀତି ସାଧାରଣତଃ ପୂର୍ବାହ୍ନରେ ସମ୍ପନ୍ନ ହୁଏ। କୂଅର ପ୍ରଥମ ଦୁଇ ଗରା ପାଣି ସ୍ନାନବେଦୀକୁ ବୋହି ନିଅନ୍ତି ସୁନାଗୋସେଇ ନାମକ ସେବାୟତ। ପିତ୍ତଳ ଗରାରେ କୂଅରୁ ପାଣି ବାହାର କରାଯାଏ, କିନ୍ତୁ ଦିଅମାନଙ୍କ ଉପରେ ଜଳ ଢାଳି ସ୍ନାନ କରାଯାଏ ତମ୍ବା ଗରାରେ। ଚନ୍ଦନ, କସ୍ତୁରୀ, କର୍ପୂର ଇତ୍ୟାଦି ପକାଯାଇ ସ୍ନାନ ଜଳ ସୁବାସିତ କରାଯାଏ। 108 ଗରା ପାଣି ସ୍ନାନ ପାଇଁ ବ୍ୟବହୃତ ହୁଏ। ଗରାବଡ଼ୁ ଓ ପଢ଼ିଆରୀମାନେ ଦିଅମାନଙ୍କ ଶିରରେ ଜଳ ଢାଳି ସ୍ନାନ କରାନ୍ତି।

ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ଥିଲା ଗରାବଡ଼ୁ ସେବା। ପ୍ରଯୋଜନା ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ଆଜି ଗୀତଗୁଡ଼ିକର କଣ୍ଠଶିଳ୍ପୀ ହେଲେ ପ୍ରମୋଦ କୁମାର ପଣ୍ଡା। ପ୍ରଥମ ଗୀତଟି ରଚନା କରିଛନ୍ତି ବେଣୁଧର ଷଡ଼ଙ୍ଗୀ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ

ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ଅବା ପ୍ରାର୍ଥୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ଅବା ପ୍ରାର୍ଥୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଏକ ବିଶେଷ ସୂଚନା। ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9/7/2026 ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ।

0: ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ଦିଲ୍ସେ କଥାଚିତ୍ରରୁ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଓ ଏମ୍ ଜି ଶ୍ରୀକୁମାର। ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ, ଗୀତରଚନା ଗିରିଶ ପୁଥେଞ୍ଚେରି।
1: जिया चले जा चले

ଆପଣମାନେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ, ଦିଲ୍ ତୋ ପାଗଲ ହେ କଥାଚିତ୍ରରୁ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଓ ଉଦିତ ନାରାୟଣ, ସଙ୍ଗୀତ ନିର୍ଦ୍ଦେଶନା ଉତ୍ତମ ସିଂ, ଗୀତରଚନା ଆନନ୍ଦ ବକ୍ସି।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ

ଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ୍ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086107525257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241961। ସୂଚନାଟି ଏତିକିରେ ଶେଷ।

ଡର କଥାଚିତ୍ରରୁ ଏହି ଗୀତଟିକୁ ଶୁଣନ୍ତୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ, ସଙ୍ଗୀତ ନିର୍ଦ୍ଦେଶନା ଶିଭରି, ଗୀତ ରଚନା ଆନନ୍ଦ ବକ୍ସି।

ଶୁଣିଲି ପରଦେଶ କଥାଚିତ୍ରରୁ ଗୀତଟିକୁ। କଣ୍ଠଶିଳ୍ପୀ ଥିଲେ କୁମାର ସାନୁ ଓ ଅଲକା ୟାଗ୍ନିକ। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ। ଗୀତ ରଚନା ଆନନ୍ଦ ବକ୍ସି। ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧେ ସର୍ବସାଧାରଣଙ୍କ ପାଇଁ ସୂଚନା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା ଜଣାଇଛନ୍ତି ଯେ ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି

ଆସନ୍ତା 9/7/2026 ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା।

ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ ୱାଦା କଥାଚିତ୍ରରୁ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ଓ ଅଲକା ୟାଗ୍ନିକ ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ ଗୀତରଚନା ସମୀର

ଶୁଣୁଥିଲି ଆଶା ଭୋସ୍ଲେ ଓ ବିନୋଦ ରାଥୋଡ୍ ଗାଇଥିବା ଗୀତଟିକୁ କଥାଚିତ୍ର ବାଜିକରରୁ। ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ, ଗୀତରଚନା ଜାଫର ଗୋରଖପୁରୀ। ଆକାଶବାଣୀ ସମ୍ବଲପୁର। ଏହି ଗୀତଟିକୁ ଶୁଣନ୍ତୁ ଉଦିତ ନାରାୟଣ ଓ ଅଲକା ୟାଗ୍ନିକଙ୍କ କଣ୍ଠରୁ। କ୍ୟା ଦିଲ୍ ନେ କହା କଥାଚିତ୍ରରୁ। ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ, ଗୀତରଚନା ସଞ୍ଜୟ ଛେଲ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086-1705-257, IFSC କୋଡ୍ SBIN 00005 ଜମା କରିବେ।

ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

ବମ୍ବେ କଥାଚିତ୍ରରୁ ଗୀତଟିକୁ ଶୁଣନ୍ତୁ, ଚିତ୍ରାଙ୍କ କଣ୍ଠରୁ। ସଙ୍ଗୀତ ନିର୍ଦ୍ଦେଶନା ଏଆର୍ ରେହମାନ, ଗୀତ ରଚନା ମେହବୁବ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମିଆ ହେଲାନ ଇହାଦେ ଶୁନ୍ମା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପହେଲା ଗୀତକେ ଗାଇଛନ୍ ଉଦିତ ନାରାୟଣ ଆର୍ ତପୁ ମିଶ୍ର। ସିନେମା ଚାନ୍ଦନା ତମେ ତାରା। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ ଆର୍ ଗୀତକେ ଲେଖିଛନ୍ ଅରୁଣ ମନ୍ତ୍ରୀ।

ଶୁଣୁନ୍ ଗୋଟେ ବିଶେଷ ସୂଚନା। ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧେ ସର୍ବସାଧାରଣଙ୍କ ପାଇଁ ସୂଚନା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା ଜଣାଇଛନ୍ତି ଯେ ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9/7/2026 ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖାନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏଇଠି ଶେଷ ହେଲା।

ଶୁଣୁଥିଲେ ମହମ୍ମଦ ଅଜିଜ ଆର୍ ନିବେଦିତା ଗାଇଥିବାର ଗୀତକେ। ସିନେମା ଧନରେ ରଖିବୁ ଶପଥ ମୋରନୁ। ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତିରାଜ ଖୋସଲା ଆର୍ ଗୀତକେ ଲେଖିଥିଲେ ନିର୍ମଲ ନାୟକ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 IFSC କୋଡ଼ SBIN 00000059

ଜମା କରିବି। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086170525 7। ଆଇଏଫ୍ଏସ୍ସି କୋଡ଼ SBIN 00000059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବି। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା, କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେର ଇ ଗୀତକେ ଶୁଣୁନ୍, ଗାଇଛନ୍ ସାନ୍ ଆର୍ ତପୁ ମିଶ୍ର। ସିନେମା ଲଭ୍ ମାଷ୍ଟର, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର, ଆର୍ ଗୀତକେ ଲେଖିଛନ୍ ନିଜାମ।

କାର୍ଯ୍ୟକ୍ରମ ଶେଷେ ଇଗିତ୍କେ ଶୁଣନ୍। କେହି ଜଣେ ଭଲ ଲାଗେରେ ସିନେମାନୁ ଗୀତକେ ଗାଇଛନ୍ ସୋନୁ ନିଗମ ଆର୍ ଇରା ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଆର୍ ଗୀତକେ ଲେଖିଛନ୍ ଅରୁଣ ମନ୍ତ୍ରୀ।

ଶୁଣୁଥିଲେ କେତେଟା ଓଡ଼ିଆ ସିନେମାର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଶୁଣୁନ୍ ଗୋଟେ ସୂଚନା। ହୀରାକୁଦ ଜଲଭଣ୍ଡାର ଉପର ମୋଡ଼ତେ ବର୍ଷା ହେବାର୍ ଲାଗି ବୋଲିକିରି କ୍ରମାଗତ ଭାବେ ଜଲଭଣ୍ଡାରର ସ୍ତରଟା ବୃଦ୍ଧି ପାଇଛେ। ହେଥିଲାଗି ହୀରାକୁଦ ବନ୍ତଲ ମୁଣେ ବାସ କରୁଥିବାର ଜନସାଧାରଣମାନଙ୍କର ଅବଗତି ଲାଗି ବୋଲିକିରି ଜଣେଇ ଦିଆଯାଉଛେ ଯେ ଆଇବା 9 ଜୁଲାଇ 2026 ସମୟ ସକାଳର 11 ବଜାକେ ହୀରାକୁଦ ଜଲଭଣ୍ଡାରର ପହଲା କରି ବଢ଼ି ପାନ୍କେ ଛଡ଼ାଯିବା। ହେଥିଲାଗି ମହାନଦୀ ଆର୍ ତା ଶାଖା ନଦୀମାନଙ୍କର ଜଲସ୍ତର ବଢ଼ିଯିବାର ସମ୍ଭାବନା ଅଛି। ହେଥିଲାଗି ନଦୀ ଭିତରକେ ଆର୍

ଯିବାଟା କେନ୍ସି କାମ କମାର ଲାଗି ବୋଲିକିରି ଜନସାଧାରଣକେ ସତର୍କ କରି ଦିଆଯାଉଛି। କେନ୍ସି ଦୁର୍ଘଟଣା ଲାଗି ବୋଲିକିରି ହୀରାକୁଦ ନଦୀବନ୍ଧର କର୍ତ୍ତୃପକ୍ଷ ଦାୟୀ ନାଇଁ ରହନ୍। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ମୁଲ୍ କରୁଛୁଁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜି ଯେତେ ଶୁଣୁନ୍ ସିନେମା ଅକ୍ଷୁ ସେ ଗୋଲିମାରିର ଗୀତମାନେ। ପହିଲା ଶୁଣୁନି ଗୀତଟା ଗାଇଛନ୍ ଉଦିତ ନାରାୟଣ ଆର୍ ଅଲକା ୟାଗ୍ନିକ। ଗୀତଟାକେ ଲେଖିଛନ୍ ଦେବ କୋହଲି ଆର୍ ସୁରେଶ ଜିଛନ୍ ଆନନ୍ଦ ମିଲନ୍ଦ।

ଶୁଣିଥିଲି ସୋନୁ ନିଗମ ଆର୍ ଜସ୍ବିନ୍ଦର ନରୁଲା ଗାଇଥିବାର ଗୀତଟା, ଇହାଦେ ଶୁଣୁନ୍ ବିନୋଦ ରାଠୋର ଆର୍ ଅଲକା ୟାଗ୍ନିକ ଗାଇଥିବାର ଗୀତଟା ଲେଖିଛନ୍ ସମୀର।

ଶୁଣୁଥିଲି ଗୋଟେ ହିନ୍ଦୀ ସିନେମା ଗୀତରେ କ୍ରମତି ସିନେମା ଅକ୍ଷଂଶୀ ଗୋଲିମାରୀର ଗୀତମାନେ ଗୀତମାନଙ୍କୁ ଲେଖିଥିଲେ ଦେବ କୋହଲି ଆର୍ ସମୀର, ସୁରେଶ ଜିତିଲେ ଆନନ୍ଦ ମିଲନ ଆନନ୍ଦରାଜ ଆନନ୍ଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା କାର୍ଯ୍ୟକ୍ରମଟି ଏହାଦେ ଶୁଣୁନ୍ ପୁଷ୍ପାଞ୍ଚଳ ମୁନା ଗାଇଥିବାର ଗୀତଟା ପୁରାତନ ଲେଖାନୁ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086705257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086705257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ।

ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଶୁଣୁଥିଲେ କେତେଟା ସମ୍ବଲପୁରୀ ଗୀତ ଇହାଦେ ଶୁଣୁ ଗୋଟେ ସୂଚନା ହୀରାକୁଦ ଜଳଭଣ୍ଡାର ଉପର ମୁଡ଼େ ବର୍ଷା ହେବାର୍ ଲାଗି ବୋଲିକିରି ଲଗାୟତ ବର୍ଷା ଲାଗି ଜଳସ୍ତର ବୃଦ୍ଧି ପାଇଛେ ହେଥିଲାଗି ବୋଲିକିରି ହୀରାକୁଦ ବନ୍ତଲ ଅଞ୍ଚଳଥି ବସବାସ କରୁଥିବାର ଜନସାଧାରଣମାନଙ୍କର ଜାନକାରୀ ଲାଗି ଜଣାଇ ଦିଆଯାଉଛି ଯେ ଆବାର 9 ତାରିଖ ସକାଳର 11 ବଜେ ହୀରାକୁଦ ଜଳଭଣ୍ଡାର ନୁ ପହିଲା କରି ବଢ଼ି ପାଇନ୍କେ ଛଡ଼ାଯିବା ହେଥିଲାଗି ମହାନଦୀ ଆଉ ତାର ଶାଖା ନଦୀମାନଙ୍କର ଜଳସ୍ତର ବଢ଼ିଯିବା ସେଥିଲାଗି ବୋଲିକିରି ନଈ ଭିତରକେ ଯିବାର୍ ଲାଗି କି ଅଲଗା କାମ ଲାଗି ବ୍ୟବହାର କରବାର୍କେ ହେଲେ ଜନସାଧାରଣ ସତର୍କ ରହିବେ କେନ୍ସି ବି ଦୁର୍ଘଟଣା ଲାଗି ବୋଲିକିରି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ନାଇଁ ରହନ୍। ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ଆମର ସବୁଦିନିଆ କାର୍ଯ୍ୟକ୍ରମ ଖୋଲା ଝରକା।

କାଏଁ ମନୁଷ୍ କାଏଁ ପଶୁ କାଏଁ ଗଛଲତା ବାପର ବୁଖା ସବେ ଆନ୍ ଇଟା ଗୋଟେ ନା ସତ୍ କଥା ବୈରି ହେଇ ମନୁଷ୍ ସମାଜ ଝନେ ଆର୍ ଝନେକେ ରଖେ ରିପୁ କହ ତ ସିନେ ମନୁଷ୍ ବୋଲି ଆମେ କେତେକେ ଦେଖାମା ବଫୁ ମିଠା କଥା ଦୁଇପଦ ଲାଗେ ସମକିରି ମନ ନର୍ସି ହୁରୁଦ ଦେଇ ଭଲ ପାଇଥିଲେ ମନ ସବୁବେଳେ ଝୁର୍ସି ହେତେଉଥିସି ମନ ସାଙ୍ଗର ଝୁଲିକେ ମା ବୁଆ ଭାଇ ବହେନ ଆର୍ ନିଜର ମନୁଷ୍ ମାନକେ କହ ତ କିଏ ନ କିଏ ଏନ୍ତା ଭିଲ୍ ଅଛେ କେ ବିନା ଭଲ ପାଇକରି ଜୀବନ ଜିଇଁ ହେବା କେ ଗୋଟେ ଭାବର ବନ୍ଧାନ୍ତି ଆମେ ବାନ୍ଧି ହେମା ସଭେ ଗୋଟେ ମନ ଗୋଟେ ଜୀବନ ହିଁ ରହେମା ସୁଖର ଭାବେ ଫେର୍ କଥା ହେମା ଆଗ୍କେ ଇହାଦେ ଶୁଣୁନ୍ ସିନେମା ନାମ ଗୁମ୍ ଜାଏଗାର ଏଇ ଗୀତଟା ଗାଇଛନ୍ କୁମାର ସାନୁ ଆର୍ ଅନୁରାଧା ପଡ଼ୱାଲ ଲେଖିଛନ୍ ପ୍ରବୀଣ ଭରଦ୍ୱାଜ ସୁରେଶ ଜୀଚନ୍ ଆନନ୍ଦ ମିଲନ୍ଦ।

ଶ୍ରୋତା ବନ୍ଧୁ, ଆମେ ଭାବକେ ନେଇକରି କଥା ହଉଥିଲା, ଶୁଣିଲେ ସୁନ୍ଦର କବିତାଟେ ଗଲେ ସତ୍ କଥା ବି ଏ କଥା ଆପଣମାନେ ଗଲେ ଜାଣିଛନ୍ ଯେ ଆମେ ଘରେ ଲଗେଇଥିବାର ଗଛଲତା ହଉନ୍ କି ପୋଷା ମନେଇଥିବାର ଜୀବଜନ୍ତୁ ହଉନ୍, ଆମେ ଯେତେବେଳେ ଘରଟାକେ ଛାଡ଼ିକିରି ଯାଉଛୁ କିଛି ଦିନ ଲାଗି ହେଲେ ବି ସେମାନେ ଆମକୁ ନୁରୁଥିସନ୍ ମନେ ମନେ, ଆର୍ ସେମାନେ ଆମକୁ ସେତେବେଳେ ତାଙ୍କର ମନ ଭିତରୁ ଗୋଟେ ଏନ୍ତା ଭାବଟେ ନେଇକିରି ଖୋଜୁଥିସନ୍ ଯେ ସତେ ଚେନ୍ତା ତାଙ୍କର ସାଙ୍ଗେ ଆମର ଗୋଟେ ଭାବର ବନ୍ଧନଟେ ଅଛି, ସେଇଟା ମୁଁ ଫୁଟେଇକରି ସେମାନେ କହି ନା ପାରନ୍, କିନ୍ତୁ ତାଙ୍କର ଆଚାର ବ୍ୟବହାରଥି କଲେ ସେ ଜିନିଷଟା ଦେଖାଯାଏସି। ଯେନ୍ତାକି ଆମେ ଘରେ ପୋଷା ମନେଇଥିବାର ପଶୁପକ୍ଷୀମାନେ ଖାଇବାରଟା ଛାଡ଼ିଦେସନ୍, ଠାନେ ଠାନେ ଏନ୍ତା ବି ଦେଖବାର୍କେ ମିଳିଛେ ଯେ ଯାହାର ସାଙ୍ଗେ ସେମାନଙ୍କର ଭାବର ବନ୍ଧନ ଜହଥିସି, ଯାହାର କଥା ସେମାନେ ଜହ ମାନୁଥିସନ୍, ଯଦି ଦୈବାତ ତାଙ୍କର ମୃତ୍ୟୁ ବି ହେଇଯାଉଛେ ବେଲେ ସେମାନେ ବି ପନାନ ଛାଡ଼ିଦେସନ୍। ବେଲେ ଯେନ୍ କଥାଟା ଆମେ କହୁଥିଲା ଯେ ଭାବର ଭୁକା ସଭିଆନ୍, ଏ କଥାଟା ନିହାତି ସତ। ଫେର କଥା ହେମା ଆଗ୍କେ ଏ ବାବଦେ, ଇହାଦେ କସୁର ସିନେମାରେ ଗୀତଟା ଶୁଣୁନ୍, ଗାଇଛନ୍ କୁମାର ସାନୁ, ଗୀତଟାକେ ଲେଖିଛନ୍ ସମୀର, ଆର୍ ସୁରେଶ ସଜିଛନ୍ ନଦୀମ ଶ୍ରବଣ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 317.5 meter ତଥା 945 kHz ଯୋଗେ FM ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଜଙ୍ଗଲ ସମ୍ପଦ ଶ୍ରୋତାବନ୍ଧୁ ଆମ ପାଇଁ ପ୍ରକୃତିର ଅମୂଲ୍ୟ ଉପହାର। ଜୀବଜଗତର ସତ୍ତା ପ୍ରକୃତି ବିନା ଚିରକାଳେ ଅସମ୍ଭବ। ମାଟି, ପାଣି, ପବନ, ବାୟୁ, ଅଗ୍ନିରେ ଗଢ଼ା ଏହି ଶରୀର ପାଇଁ ଯଦି ଗୋଟିଏ ବି ଉପାଦାନ ନ ମିଳେ, ତାହେଲେ ଜୀବନର ସତ୍ତାର କଳନା ଏକ ଦିବାସ୍ୱପ୍ନ ମାତ୍ର। ଅତେ ଆମେ ନିଜେ ହିଁ ଟିକିଏ ସତର୍କ ରହିବା, କଥା ହେବା ଆଗକୁ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ କଥାଚିତ୍ର ଚଲ୍ ମେରେ ଭାଇର ଏହି ଗୀତଟି। ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ଆନନ୍ଦ ମିଲନ।

0: ଅଧୁନା ଆମେ ବସବାସ କରୁଥିବା ଜନବସତିକୁ ଯଦି ନିରୀକ୍ଷଣ କରିବା, ତେବେ ଏହା ଏକ କଂକ୍ରିଟ୍ ଜଙ୍ଗଲ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶାଳ ନବଶ୍ଚୁମ୍ବୀୟ ଅଟ୍ଟାଳିକାର ସମାହାର, ତା ସାଙ୍ଗକୁ ବୃକ୍ଷହୀନ ସଡ଼କ, ଏହା ଅଗ୍ରଗତି ନା ବିପତ୍ତି? ପ୍ରଶ୍ନ ପଚାରିବା ନିଜେ ନିଜକୁ। ଜଳବାୟୁ ଏତେ ପରିମାଣରେ ଦୂଷିତ ଯେ ଜରାଜୀର୍ଣ୍ଣ ହୋଇଛି ସୁସ୍ଥ ଶରୀର, ରୋଗ ବୈରାଗର ଲମ୍ବା ଧାଡ଼ି। ଏମିତି ବିପଦସଂକୁଳ ଅବସ୍ଥାରେ ଆମେ ଆଉ ଆମର ଭବିଷ୍ୟତ, ପୁଣି କଥା ହେବା ଆଗକୁ। ଏଥର ଦିଲଜଲି କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଗୀତ ରଚନା ଜାବେଦ ଅଖତର, ସଙ୍ଗୀତ ଅନୁ ମଲ୍ଲିକ।
1: वो तो
2: क्यूट है ना?
1: अरे पहलवान है,
2: पर तुमसे प्यार करती है।
1: हो नहीं सकता।
2: और तुम्हें भी उससे प्यार करना चाहिए।
1: हो नहीं सकता।
2: वो तुम्हें पकड़ने यही आ रही है।
1: ये हो नहीं सकता।
3: होनी को तो कुछ भी हो सकता है।

ହଁ, ବର୍ତ୍ତମାନ ଗ୍ରୀଷ୍ମର ପ୍ରକୋପ ଯେ ସମୟାନୁକ୍ରମେ ବଢ଼ି ଚାଲିଛି ଏକଥା କିଏ ନ ଜାଣେ। ନା ଗଛର ଛାଇ, ନା ମୃଦୁ ପାନୀୟ ଜଳ, ରାସ୍ତା କଡ଼ିରୁ ସତେ ଯେମିତି ଅଦୃଶ୍ୟ ପ୍ରାୟ। ଜନଗହଳି ଥିଲେ ବା ଜନବସତିର ନିକଟତର ହେଲେ ମନରେ ଆଶା ଜାଗୁଛି କାଳେ ଆଗକୁ ପାଣି ମିଳିପାରେ। ଏଇଠି ମନେ ପଡ଼େ ଶ୍ରୋତା ବନ୍ଧୁ, ପୂର୍ବେ ରାଜା ଜମିଦାର ଗାଁ ମୁଖିଆମାନେ ବନ୍ଧ କୂଅ ସବୁ ଖୋଳଉଥିଲେ ଉଭୟ ବାସିନ୍ଦା ଏବଂ ଭ୍ରମଣକାରୀଙ୍କ ପାଇଁ। ଶୁଣନ୍ତୁ ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, କଥାଚିତ୍ର ଓମ୍ ଜୟ ଜଗଦୀଶ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ସୋନୁ ନିଗମ, ଅଲକା ୟାଗ୍ନିକ ଏବଂ ସାଥୀ। ଗୀତ ରଚନା ସମୀର, ସଙ୍ଗୀତ ଅନୁ ମଲ୍ଲିକ।

ହଁ ଶ୍ରୋତା ବନ୍ଧୁ, ଭାବିଲେ ଦେଖି କେତେ ଉଚ୍ଚ ତଥା ଯୁଗୋପଯୋଗୀ ଚିନ୍ତାଧାରା ନଥିଲା ସେତେବେଳେ। ଆଜି ଆମେ ବିବାହ ବ୍ରତର ଆୟୋଜନ ପାଇଁ ବିରାଟ ହୋଟେଲର ବ୍ୟବସ୍ଥା କରୁଛେ, କିନ୍ତୁ ସେଠି ବି ଖରାଦିନେ ଜଳାଭାବ ପାଇଁ ଏମିତି ସମସ୍ୟାଗୁଡ଼ିକୁ ସମ୍ମୁଖୀନ କରିବାର ନଜିର ଆସୁଛି। ଆୟୋଜକ ଟଙ୍କା ନେଇପାରନ୍ତି, ସୁବିଧା ଯୋଗାଇ ଦେବାର ଅନେକ ପ୍ରତିଶ୍ରୁତି ବି ଦେଇପାରନ୍ତି। ପାତାଲ ବୋରିଂରୁ ବି ପାଣି ନାହିଁ ବୋଲି ଅସୁବିଧା, ଅନ୍ୟାନ୍ୟ ଅସୁବିଧାଗୁଡ଼ିକୁ ପୁଣି ସୁବିଧାର ପ୍ରତିଶ୍ରୁତି। ହୋଟେଲ ମାଲିକଙ୍କର ଟିକିଏ ନିଜ ଆଡ଼ୁ ଭାବନ୍ତୁ। ଏଥର କାର୍ଯ୍ୟକ୍ରମରେ ସମୟ ହେଇଛି ଆଉ ଗୋଟିଏ ଗୀତର। କଥାଚିତ୍ର ମେରେ ୟାର୍ କେ ସାଥୀ ହେର ଏଇ ଗୀତଟି ଶୁଣନ୍ତୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଅଲକା ୟାଗ୍ନିକ ଏବଂ ସୋନୁ ନିଗମ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଜିତ୍ ପ୍ରୀତମ।

ହଁ ଶ୍ରୋତା ବନ୍ଧୁ, ଆପଣ ହସ୍ତେ ଜିଭା ଛିଦି କିଏ ଅଛି ତାର ପ୍ରତିବାଦୀ। ଆମେ ଯଦି ସମୟ ଥାଉ ଥାଉ ଆପଣ ଭୁଲକୁ ସୁଧାରି ନେବା, ଅନ୍ତତଃ ଭବିଷ୍ୟତରେ ଜୀବନ ଜିଇଁବା ଟିକିଏ ଆରାମରେ, ଗଛ ଲଗାଇବା, ଅତ୍ୟଧିକ ପାଣିର ଅପବ୍ୟବହାର କରିବା ନାହିଁ, ଜଳ ସଞ୍ଚୟ କରିବା, ବର୍ଷା ପାଣିର ସଦୁପଯୋଗ କରିବା, ଏଇସବୁ ଶୁଣି ଆପଣ ଭାବୁନାହାନ୍ତି ତ? ପରିବେଶ ସୁରକ୍ଷା ବିଷୟରେ ମୁଁ କହୁଛି ନା ଶ୍ରୋତା ବନ୍ଧୁ, ଏଇ ଛୋଟିଆ ପଦକ୍ଷେପ ହିଁ ପରୋକ୍ଷରେ ଆମରି ସୁରକ୍ଷା ପାଇଁ। ନିହାତି ଭାବରେ ଏହି କଥା ସହିତ ଆପଣମାନେ ମଧ୍ୟ ସହମତ ହେବେ। ଆସନ୍ତୁ ସଭିଏ ସଂକଳ୍ପ ନେବା ଓ ମିଳିମିଶି ସୁନ୍ଦର ଭବିଷ୍ୟତ ଦିଗରେ ପାଦ ବଢ଼େଇବା। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ମେନେ ଦିଲ୍ ତୁଜକୋ ଦିଆର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଫେଜ ଅନୱର, ସଙ୍ଗୀତ ଦବୁ ମଲ୍ଲିକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଏକ ସୂଚନା। ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା ଜୁଲାଇ ମାସ 9 ତାରିଖ ସମୟ ସକାଳ 11:00 ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ବିଭୂତିଭୂଷଣ ନାଥଙ୍କ ରଚନାରୁ ଏହି ଗୀତଟି, ଶିଳ୍ପୀ ନମିତାରାଣୀ ପଟ୍ଟନାୟକ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଚିତ୍ତରଞ୍ଜନ ନାୟକଙ୍କ ଗୀତ ରଚନାରୁ ଏହି ଗୀତଟି, ଶିଳ୍ପୀ ନମିତାରାଣୀ ପଟ୍ଟନାୟକ।

ଶୁଣିଥିଲେ କେତୋଟି ସମ୍ବଲପୁରୀ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

0: ଆମକୁ ଶୁଣୁଥିବା ପ୍ରତ୍ୟେକ ଗୃହିଣୀ ଏବଂ ଶ୍ରୋତାବନ୍ଧୁଙ୍କୁ ଅନେକ ଅନେକ ନମସ୍କାର ଅଭିନନ୍ଦନ। ଆଜିର କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ମୁଁ ବିଶ୍ୱଭାରତୀ ମିଶ୍ର। ବୈଷୟିକ ସହାୟତା ଯୋଗାଇଛନ୍ତି ଲକ୍ଷ୍ମୀନାରାୟଣ ଦାସ ଏବଂ ସୁରେଖା ଛତ୍ରିଆ। ଆଜି ଆମେ କଥା ହେବା ଗୋଟିଏ ସୁନ୍ଦର ବିଷୟବସ୍ତୁରେ। ବିଷୟବସ୍ତୁଟି ହେଉଛି ଆମେ ବୃକ୍ଷରୋପଣ କରିବା କାହା ପାଇଁ ଅଥବା ଗଛ ଲଗାଇବା କାହା ପାଇଁ। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ଆକାଶବାଣୀ ସମ୍ବଲପୁର।
1: ହଁ ମୁଁ ବରଗଡ଼ରୁ କହୁଛି ଅଞ୍ଜନା ଚା।
0: ମ୍ୟାଡମ ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆଜି ଆମର କଥାବାର୍ତ୍ତାର ବିଷୟବସ୍ତୁ ଆମେ ରଖିଛୁ ଯେ ଆମେ ବୃକ୍ଷରୋପଣ କରିବା କାହା ପାଇଁ ଅଥବା ଗଛ ଲଗାଇବା କାହା ପାଇଁ।
1: ଗଛ ତ ଆମେ ତ ସମସ୍ତେ ଜାଣିଛୁ ଯେ ଆମର ପୂର୍ବପୁରୁଷ ମାନେ ଗଛ ଯୋଗେଇଛନ୍, ଆମେ ତାର ଫଳ ପାଉଛୁ ବୋଲିକିରି ଆମେ ସମସ୍ତେ ଜାଣିଛୁ। ଆଉ ସେଥିଲାଗି ବୋଲି ଆମର ବି ପୂର୍ବପୁରୁଷ ମାନଙ୍କ ଋଣ ସୁବିଧା ଲାଗି ଆମକୁ ଗଛ ଯୋଗାବାକେ ପଡ଼ବା ଆମର ଭବିଷ୍ୟତ ପିଢି ଲାଗି। ଆଉ ଅନ୍ୟମାନଙ୍କ ଲାଗି ଖାଲି ଆମେ ଗଛ ଯୋଗାମା ନୁହେଁ ସେ ଆମେ ତାର ଫଳ ନାଇଁ ଖାଉ, ଅନ୍ୟମାନେ ଭୋଗ କରିବେ ଖାଲି ନୁହେଁ ସେ ଆମେ ନିଜର ଲାଗି ବି ଯୋଗାମା। କାଁ କରି ବୋଲେ ଯେନ୍ ପୃଥିବୀରେ ରହିକିରି ଆମେ ଏତେ ସବୁ ଭୋଗ କରୁଛନ୍ତି ସେ ପୃଥିବୀ ପ୍ରତି ଆମର ବି କର୍ତ୍ତବ୍ୟ ଅଛି। ସେ ପୃଥିବୀକି ସୁରକ୍ଷା ଦେବାର ଲାଗି, ଭବିଷ୍ୟତ ପିଢ଼ିକି ସୁରକ୍ଷା ଦେବାର ଲାଗି ଆମର କର୍ତ୍ତବ୍ୟ ଅଛି ଯେ ଆମେ ଗଛ ଯୋଗାମା। ଆମେ ଫଳ ଭୋଗ ନାଇଁ କରିପାରିଲେ ବି କମସେ କମ ଶାଗୁଆ ଜିନିଷ ଦେଖିଲେ ଆମର ଆକ୍ଟ ସଫା ରହୁଛି, ଦୃଷ୍ଟିଶକ୍ତି ଠିକ ରହିଛି। ସେଥିଲାଗି ବୋଲି ଆମେ ଶାଗୁଆ ଜିନିଷ ଦେଖିବାର ଲାଗି ଆମେ ଗଛ ବଢିକିରି ଫଳ ନାଇଁ ଦେଲେ ବି କମସେ କମ ଆମେ ଶାଗୁଆ ଜିନିଷକେ ଦେଖିକିରି ଆମର ଆଖିକେ ସଫା ରଖିପାରମା। ଏକରେ ଦୁଇରେ ସେ ଯେତିକି ଗଛ ଅମ୍ଳଜାନ ଛାଡୁଛି ଆମେ ସଫା ପବନ ପାଇପାରମା, ନିଶ୍ୱାସ ପ୍ରଶ୍ୱାସ ନେବାର ଆଣବାଲି ଅମ୍ଳଜାନ ସଫିସିଏଣ୍ଟ ପାଇପାରମା। ଆଉ ସେ ଜଳୀୟ ବାଷ୍ପ ଛାଡ଼ବା ଯେନ୍ଟାକି ମେଘ ଫର୍ମେସନ ନେଇକିରି ବର୍ଷା ହେବା, ତାପରେ ସେ ମାଟିର ତାର ଚେରଟା ମାଟିକେ ଜାବୁଡ଼ିକିରି ଧରିପାରବା ଆମେ ଗଛର ଛାଇ।

0: ତାପରେ ଆମର ସେ ଗଛ ମାନେ ଲଗେଇଥିଲେ ଆମେ ଗଛଟା ଗୋଟେ ସୁନ୍ଦର ଜିନିଷ, ସମସ୍ତଙ୍କୁ ଭଲ ଲାଗ୍ସି, ଗଛର ସୌନ୍ଦର୍ଯ୍ୟ ବି ବୃଦ୍ଧି ହେଇପାରବା। ସେଥିଲାଗି ବୋଲି ଆମେ ଅନ୍ୟମାନଙ୍କ ଲାଗି ଖାଲି ଯୋଗାମା ନୁହେଁ, ଆମର ଋଣ ଶୁଝିବାରେ ବି ଯୋଗାମା, ଭବିଷ୍ୟତ ପିଢ଼ି ପ୍ରତି ଆମର କର୍ତ୍ତବ୍ୟ ଅଛି ଯେ ବି ଯୋଗାମା, ଏବଂ ଆମେ ନିଜେ ବି ଦେଖିକି ସେଟାକେ ଆମେ
1: ଆନନ୍ଦ
0: ଲାଭ ବି ପାଇମା, ଖୁସି ବି ପାଇମା, ଆତ୍ମସନ୍ତୋଷ ବି ପାଇମା ଯେ ମୁଁ କିଛି ଗୋଟେ କରିଛେ ବୋଲିକିରି। ମୋର ପୃଥିବୀ, ମୋର ପୃଥିବୀ ମାତା ଲାଗି, ମୋର ପରିବେଶ ଲାଗି, ମୋର ଭବିଷ୍ୟତ ଲାଗି ମୁଁ କିଛି କରିଛେ, ମୋର ପୃଥିବୀ ମାତା ପ୍ରତି ମୁଁ କିଛି ଋଣ ଶୁଝେ, ମୋର ପୂର୍ବପୁରୁଷ ପ୍ରତି ମୁଁ କିଛି ଋଣ ଶୁଝୁଛେ ସେଥିଲାଗି ବୋଲିକିରି। ଏବଂ ନିଜେ ବି ଆମେ ଉପଭୋଗ କର୍ମା, ଆମେ ସେ କାମ କେ ଆମେ ଏନ୍ଜୟ କର୍ମା, ଆମେ ମାଟିର କଣ୍ଟାକ୍ଟରେ ଆସ୍ମା, ଗଛର କଣ୍ଟାକ୍ଟରେ ଆସ୍ମା, ଯେନ୍ଟା କି ଆମର ଦେହ ଲାଗି ଆର ମନର ଲାଗି ବି ଭଲ।
1: ବହୁତ ସୁନ୍ଦର କଥା ସବୁ କହିଲେ ମ୍ୟାଡ଼ମ, ଆଉ ଆମକୁ ଫୋନ୍ କରିଥିଲେ ସେଥିଲାଗି ଧନ୍ୟବାଦ ଆପଣଙ୍କୁ। ଆପଣଙ୍କର ଏଇ ଯେନ୍ କହିଥିବାର ସୁନ୍ଦର କଥାମାନେ ଆମର ଶ୍ରୋତାବନ୍ଧୁମାନେ ଶୁଣୁଛନ୍, ଭଉଣୀମାନେ ଶୁଣୁଛନ୍, ନିଶ୍ଚିତ ଭାବରେ ଅନୁପ୍ରାଣିତ ହେଇଥିବେ ଆମେ ଆଶା କରୁଛୁ। ଏନ୍ତା ଆମର ସାଙ୍ଗେ ଯୋଡ଼ି ହଉନ୍, ଫେର୍ କଥା ହେମା। ନମସ୍କାର। ହ୍ୟାଲୋ
2: ହ୍ୟାଲୋ ନାନୀ, ନମସ୍କାର।
1: ନମସ୍କାର।
2: ମୁଁ ବରଗଡ଼ କଟାପାଲୁ ସ୍ୱର୍ଣ୍ଣପ୍ରଭା କହୁଛେ।
1: ନିଶ୍ଚିତ ଭାବରେ ସ୍ୱର୍ଣ୍ଣପ୍ରଭା ଭଉଣୀ, ଆପଣଙ୍କର କଣ୍ଠସ୍ୱର ନୁ ବାରି ହେଇଯାଉଛେ ଯେ ଆପଣ ସ୍ୱର୍ଣ୍ଣପ୍ରଭା ଭଉଣୀ କହୁଛନ୍ ବୋଲିକିରି, ଆମେ ତ ଜାଣି ସାରିଲୁନ ଆପଣ ଆମ ନିୟମିତ ଶ୍ରୋତା। ଆର୍ ନିଶ୍ଚିତ ଭାବରେ କାର୍ଯ୍ୟକ୍ରମ ସୂଚନା ନୁ ବି ଆପଣ ଜାଣିସାରିଥିବେ ନ ଯେ ଆଜିର କଥାବାର୍ତ୍ତା ବିଷୟବସ୍ତୁଟା କାଣା ଅଛି।
2: ଆଗାମୀ କାଲିରୁ ରାତ୍ର କାର୍ଯ୍ୟକ୍ରମ ଆଗାମୀ ସୂଚନା ନୁ ଶୁଣି ସାରିଛେ, ଆଉ ସେ ଆମର ବିଷୟଟା ମୁଇଁ ଶୁଣି ସାରିଛେ, ଆଉ ବର୍ତ୍ତମାନ ବି ମୁଇଁ ବର୍ତ୍ତମାନ ତ ଆମର 7 ତାରିଖ ବନ ମହୋତ୍ସବ ସପ୍ତାହ ପାଳନ ହଉଥିଲା, ତ ଆମେ ଗଛ ଲଗାଇବା କାହା ପାଇଁ ବଢିଆ ପ୍ରସଙ୍ଗ ଅଛି। ଆମେ ଗଛ ଲଗାମା କାହା ପାଇଁ ବେଲେ ଆମେ ଗଛ ଲଗାମା ଆମର ଆଗାମୀ ପିଢ଼ିର ଭବିଷ୍ୟତ ପିଢ଼ିର ଲାଗି ଗଛ ଲଗାମା, ତାପରେ ଆମର ସମଗ୍ର ଜୀବଜଗତର ମଙ୍ଗଲ ଲାଗି ଗଛ ଲଗାମା, ତାପରେ ଆମର ପରିବେଶର ସୁରକ୍ଷା ଲାଗି ଗଛ ଲଗାମା, ତାପରେ ଆମର ଧରଣୀ ନାନୀକେ ସ୍ୱଚ୍ଛ ଶ୍ୟାମଳ ସବୁଜ ବନାନୀ କରିବାର ଲାଗି ଗଛ ଲଗାମା ନାନୀ।
1: ବହୁତ ସୁନ୍ଦର କଥା।
2: ନିଶ୍ଚିତ ଗଛ ଆମେ ଯଦି ଲଗାମା ବେଲେ ଆମେ ଆମର ପୂର୍ବପୁରୁଷ ଯେନ୍ ଗଛ ମାନେ ଲଗେଇଥିଲେ ଆମର ଦାଦା ଅଜା ମାନେ, ସେ ଗଛ କେ ଆମେ ଆଜି ବର୍ତ୍ତମାନ ଆମକୁ ସେ ଫଲ ଫୁଲ ଝୁକା ଥାଏ ସବୁ ଦଉଛେ, ତ ସେ ଗଛ ବି ଆମର ଉପକାର କରୁଛେ, ଉଷ କଷା ବି ଦଉଛେ, ତ ଆମେ ବି ହେନ୍ତା ଆଗାମୀ ଆମେ ଯଦି ସମସ୍ତେ ଗଛ ଯୋଗାମା, ଗୋଟେ ଗୋଟେ ବୃକ୍ଷରୋପଣ କର୍ମା, ବର୍ତ୍ତମାନ ତ ସମସ୍ତେ ସଚେତନ ହେଲେ ନ ପରିବେଶ ରକ୍ଷା ଲାଗି ବି ସମସ୍ତେ ଗଣମାଧ୍ୟମକେ ବି ଶୁଣୁଛନ୍ ଜାଣୁଛନ୍, ନିଶ୍ଚିତ ଆମେ ଗୋଟେ ଗୋଟେ ଗଛ ସମସ୍ତେ ଯଦି ଜଗାମା ବେଲେ ଏତେ କୋଟି ଲୋକ ତ ନିଶ୍ଚିତ ଆମର ପୃଥିବୀ। କେନ ଏନ୍ଜିଓ ସଂସ୍ଥା, କେନ ଏସ୍ଏଚ୍ଜି ଗ୍ରୁପ, ଯେନୁ ବି ସମସ୍ତେ ମିଶିକରି ଗଛ ମାନେ ଜଗାମା, ତ ଗଛ ଆମର କେତେ ଉପକାର କରୁଛି ଆମର ଜୀବନ ହଉଛି, ସେ ଗଛକେ ଯଦି ଆମେ ନାଇଁ ବଞ୍ଚାମା, ଆମେ ଯଦି ବୃକ୍ଷରୋପଣ ନାଇଁ କର୍ମା, ଜଙ୍ଗଲ ପଦା ହେଇଯାଉଛେ, ଜଙ୍ଗଲ ଧ୍ୱଂସ ହେଇଯାଉଛେ, ବନ୍ୟ ଜନ୍ତୁ ମାନେ ଗାଁ ଭିତରକେ ପଳେଇ ଯାଉଛନ୍, ସେମାନେ ଅସୁରକ୍ଷିତ ରହୁଛନ୍, ତ ନୂତନ ଜଙ୍ଗଲ ସୃଷ୍ଟି କରବାର୍ ଲାଗି ଆ ପରିବେଶକେ ସ୍ୱଚ୍ଛ ସୁନ୍ଦର ଲଗାବା କରବାର୍ ଲାଗି ବୃକ୍ଷରୋପଣ ହିଁ ନିହାତି ଜରୁରୀ ଆମେ ସମସ୍ତଙ୍କର। ଆମେ ଯଦି ସେଟା ଜଙ୍ଗଲ କରିପାର୍ମା, ନୂଆ ଜଙ୍ଗଲ ସୃଷ୍ଟି କର୍ମା, ଗଛ ଜଗେଇ ପାର୍ମା ବେଲେ ଆମର ଯେତେ ଯେନ୍ ଗ୍ଲୋବାଲ ୱାର୍ମିଂ ହଉଛେ, ବିଶ୍ୱ ତାପନ, ସେଥିରୁ ବି ମୁକ୍ତି ପାଇମା। ଏଟା ଦେଖୁନ ନାନୀ, ଏବେ ଖରା ଗଲା, ଗ୍ରୀଷ୍ମ ଋତୁନୁ କେତେ ଆମେ ଗରମ ସହିଛୁ, କେତେ ପୁରା ପୃଥିବୀ ଜଳି ଯାଉଥିଲା, ଗରମ ହଉଥିଲା, ତ ସେ ବୃକ୍ଷରୋପଣ ହିଁ ଆମର ସବୁ ଏକମାତ୍ର ପନ୍ଥା। ସମସ୍ତେ ଯଦି ଆମେ ସଚେତନ ହେମା, ସମସ୍ତେ ହାତ ବଢ଼ାମା, ତ ନିଶ୍ଚିତ ଗୋଟେ ପରିବେଶ ସୁରକ୍ଷା ହେଇପାରବା, ଗୋଟେ ଭଲ ସୁନ୍ଦର ସମସ୍ତେ ସୁସ୍ଥ ସମାଜ, ସୁସ୍ଥ ଦେଶଟି।
1: ବହୁତ ସୁନ୍ଦର ଆପଣଙ୍କର ଚିନ୍ତାଧାରା, ବହୁତ ସୁନ୍ଦର ଆପଣଙ୍କର ମତାମତ। ଆଉ
2: ନାନୀ ଆଉ ଟିକେ ଖାଲି ସେ ତ କହିଲି ଉପରେ ଟିକେ ଖାଲି ଦୀପଦ କବିତା ମୁଁ କହି ଦଉଛେ ଲେଖି।
1: ନିଶ୍ଚିତ ଭାବେ, ନିଶ୍ଚିତ ଭାବେ କୁହନ୍।
2: ତ କବିତା ନା ହେଲା ଆସ ସଭେ କ୍ରିୟା କର୍ମା, ଆସ ସଭେ ମିଶି କ୍ରିୟା କର୍ମା, ପରିବେଶ ସୁରକ୍ଷା ଲାଗି ହାତ ବଢ଼ାମା, ସଭେ ଗୁଟେ ଗୁଟେ ଗଛ ଜଗାମା, ସଭେ ଗୁଟେ ଗୁଟେ ଗଛ ଜଗାମା, ଗଛ ଆମକୁ ଅମ୍ଳଜାନ ଦଉଛେ, ଉଷ କଷା ଦେଇ ଜୀବନ ବଞ୍ଚଉଛେ।

0: खरा वर्षा सबु सहुचे फल फूल झुका ठहरा दौचे फल फूल झुका ठहरा दौचे गज आमर जीवन आमे बचामा आमे स्वार्थपर मनुष्य जेते भाभी करि घाय देखमा टिके गज आमर जीवन आमे बचामा ताहाके आमे बचामा ताहाके आमे बचामा ताहाके नानी
1: ବହୁତ ସୁନ୍ଦର ଆପଣଙ୍କର ଏ ସୁନ୍ଦର କବିତା ଲାଗି ବି ଆମେ କାର୍ଯ୍ୟକ୍ରମ ଆଡ଼ୁ ଆପଣଙ୍କୁ ସାଧୁବାଦ ଜଣାଉଛୁ ଭଉଣୀ। ଆଉ ଏନ୍ତା ସୁନ୍ଦର ଚିନ୍ତାଧାରା ସମସ୍ତଙ୍କର ଯଦି ରହିବା ନିଶ୍ଚିତ ଭାବରେ ଆମେ ଗୋଟେ ସୁନ୍ଦର ପୃଥିବୀ ପାଇପାରମା, ଭବିଷ୍ୟତରେ ଆଶା କର୍ମା। ଆମର ସାଙ୍ଗେ ଯୋଡ଼ି ହେଲେ ଏନ୍ତା ଯୋଡ଼ି ହେଇଥାଉନ୍ ସବୁଦିନ। ନମସ୍କାର। ହ୍ୟାଲୋ ଆକାଶବାଣୀ ସମ୍ବଲପୁର। ନମସ୍କାର। ହ୍ୟାଲୋ ହ୍ୟାଲୋ ନମସ୍କାର, କିଏ କହୁଥିଲେ ପରିଚୟ ଦିଅନ୍ତୁ। ଆଚ୍ଛା ଜିତା ଭଉଣୀ, ବହୁତ ଦିନ ପରେ ଆପଣଙ୍କର କଲ୍ଟା ଲାଗିଲା, କେମିତି ଅଛନ୍ତି? ଭଲ ହେଲା, ମତେ ଖୁସି ଲାଗିଲା। ଆଜ୍ଞା, ଆଉ ସେଇଟା ବନ ମହୋତ୍ସବ ସପ୍ତାହ ଆମେ ପାଳନ କରିଥିଲେ, ତ ସେଇ ଅବସରରେ ଆମେ ଆଜି ବିଷୟବସ୍ତୁ ବି ରଖିଛୁ ଭଉଣୀ, ଯେ ଆମେ ଗଛ ଲଗେଇବା କାହା ପାଇଁ, ବୃକ୍ଷରୋପଣ କରିବା କାହା ପାଇଁ, ଆପଣଙ୍କର ମତାମତ ଜାଣିବା ପାଇଁ ଚାହିଁବୁ।
2: ଆମର ଏମିତି କେତେବେଳେ ଲୋକମାନେ ଗଛ ଲଗେଇଲେନି, ଆଉ ଲୋକ ସଂଖ୍ୟା ବଢିଲା, ଚାରିଆଡ଼େ କଂକ୍ରିଟ ହେଇଗଲା, ତେଣୁ ଗ୍ଲୋବାଲ ୱାର୍ମିଂ ହେଲା, ଏତେବେଳେ ଗରମ ହେଉଛି, ତେଣୁ ଗଛ ନଥିବାର ଗୋଟେ ଗୋଟେ ଗଛ ସବୁ ପାଣି ପକାଇଛନ୍ତି, ଯେ ଗଛ ହାଣୁଛୁ ଆମେ ସେମିତିଆ ଗଛ ଲଗେଇବୁ, ଯଦି ବି ଲଗେଇବା ନିଜର ଗଛ ଅବଶ୍ୟ 20-25 ଗଛ ଲାଗିବ, ଯୋଉଟାକି ଭରପୁର ଅକ୍ସିଜେନ୍ ଦେଇପାରୁଥିବ, ତେଣୁ ଗୋଟେ ଗୋଟେ ଜଙ୍ଗଲ ସୃଷ୍ଟି କରିବା।
1: ସୁନ୍ଦର କଥାଟି କହିଲେ ଯେ ଏଇଟା ଗୋଟେ କଟୁ ସତ୍ୟ। ଆଜ୍ଞା, ନିହାତି ଭାବରେ ଆପଣଙ୍କର ସୁନ୍ଦର ମତାମତଟିଏ ରହିଲା, ଆଉ କଟୁ ସତ୍ୟଟିଏ ବି ଆପଣ କହିଛନ୍ତି ଯେ ଖାଲି ଗଛ ଲଗେଇ ଦେଲେ ହବ ନାହିଁ, ତାର ଉଚିତ ରକ୍ଷଣାବେକ୍ଷଣ ମଧ୍ୟ କରିବା କଥା। ନିହାତି ଭାବରେ ଆମେ ସେଥିପ୍ରତି ସଜାଗ ହବା, ଖାଲି କଥାରେ ନୁହେଁ, କାମରେ କରିକି ଦେଖେଇବା, ଯେତେ ପାରୁଛେ ଆମ ଦ୍ଵାରା ଯେତିକି ସମ୍ଭବ ହଉଛି ନିହାତି ଆମେ ଆଗକୁ ପାଦ ବଢେଇବା। ଆପଣ ସୁନ୍ଦର କଥା କହିଲେ, ଆମ ସହିତ ଯୋଡ଼ି ହେଲେ, ସେଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ମ୍ୟାଡ଼ାମ, ପୁଣି କଥା ହେବା। ନମସ୍କାର। ହ୍ୟାଲୋ ଆକାଶବାଣୀ ସମ୍ବଲପୁର।
3: ହଁ ନାନୀ ନମସ୍କାର, ମୁଁ ରମଣ୍ଡାରୁ ସତ୍ୟଭାମା ମୁଁ କହୁଛେ।
1: ହଁ ସତ୍ୟଭାମା ଭଉଣୀ, ଆପଣଙ୍କ

0: कार्यक्रम के स्वागत जनाउछु। केना अछन?
1: ଭଲ ଅଛୁ ନାନୀ, ଆପଣ ହି କେନ୍ତା ଅଛନ୍?
0: ଆମେ ବି ଭଲ ଅଛୁ। ଆପଣ ମାନଙ୍କର ସାଙ୍ଗେ କଥା ଲାଗବାର ଯେତେବେଳେ ମୌକାଟେ ମିଳି ଯାଇସି ଆଉ ଟିକେ ଉସତ ଲାଗ୍ସି।
1: ହଁ ନାନୀ, ମୁଁ ବି ଭଲ ଲାଗ୍ସି।
0: ଆଜ୍ଞା, ବେଲେ ଆଜି ତ ଆମର କଥାବାର୍ତ୍ତାର ବିଷୟବସ୍ତୁଟା ଆପଣ ଜାଣିଥିବେ ନ?
1: ହଁ ନାନୀ।
0: ହଁ କହୁନ୍, ଆପଣଙ୍କର ମତାମତ କାଣା ରଖବାରକେ ଚାହୁଁଛନ୍ କହୁନ୍।
1: ନାନୀ, ଗଛ ତ ଆମେ ସମସ୍ତେ କାଟି କାଟି ଦଉଛୁ ନାନୀ, ହେତିର୍ ଲାଗି ଅନିୟମିତତା ବର୍ଷା ହଉଛେ, ବହୁତ ଗରମ ହଉଛେ, ଗଛ ତାଙ୍କୁ ସବୁ ଦେଶୀ ଖାଦ୍ୟ ବାସଗୃହ ମଲଜାମ ଦେଶୀ ଗଛ ମାନଙ୍କୁ କାଟି ଦେଲେ କିନ୍ତୁ ବହୁତ ଅସୁବିଧା ହଉଛେ ନାନୀ, ଆମକୁ ଦିନେ ଅମ୍ଳଜାନ ଝୁଣ୍ଡବାର ଲାଗି ପଡ଼ବା ନାନୀ।
0: ବହୁତ ସୁନ୍ଦର କଥାଟେ କହିଲେ ଯେ ମଝିତେ ଯେନ୍ କୋରୋନା ବେମାରୀଟା ଆସିଥିଲା ଆମକୁ ସୋର କରେଇ ଦେଇଥିଲା ଯେ ଅମ୍ଳଜାନ ଆମ ଲାଗି କେତେ ଜରୁରୀ,
1: ଆମକୁ ଘିନବାର ଲାଗି ପଡିଛି।
0: ଆର୍ ସେ କି ହେଲା ପରେ ବି ଆମେ ଯଦି ସଚେତନ ନାଇଁ ହେମା ବେଲେ ଆଗ୍କେ ବିପଦ ଥୁଆ ହେଇଛେ।
1: ଇହାଦେ ଯେନ୍ ଗଛ ମାନେ ବି ପାଉଛେ ସେଟା ଆମର ଆଗର ପିଢି ମାନେ ଲଗେଇଛନ୍ ନାନୀ।
0: ଆଜ୍ଞା,
1: ଆମେ ଯଦି ଲଗାମା ବେଲେ ଆମର ପରବର୍ତ୍ତୀ ପିଢି ମାନେ ବି ସେମାନେ ବହୁତ କିଛି ପାଇପାରବେ
0: ନିଶ୍ଚିତ ଭାବରେ। ସେଥିଲାଗି ଆମର ପ୍ରଧାନମନ୍ତ୍ରୀ ବି ସେଇ ଏକ ପେଡ଼ ମା କେ ନାମର ଯେନ୍ ଧାରା ସୃଷ୍ଟି କଲେ ସେଥିଲାଗି ବୋଲିକିରି ଆଜ୍ଞା, ତ ସେଥିଲାଗି ବୋଲିକିରି ଆମେ ଯଦି ମନୁଷ୍ ଗୁଟେ କେ ଗଛ ଗୁଟେ ଛୁଆଟେ ଜନ୍ମ ହେଲେ ଆମେ ଯଦି ଖୁସି ଦେଇ ଗଛଟେ ଲଗାମା ବଡ଼ ଗଛ ଯେନ୍ଟାକି ଆମକୁ ଛେରା ଦେବା ଫଲ ଫୁଲ ଦେବା ହେନ୍ତା ବଡ଼ ଗଛ ଯଦି ଆମେ ଲଗାମା ବେଲେ ନିହାତି ଭାବେ ସେଟା ଆମକୁ ଭବିଷ୍ୟତରେ କାମ ଦେବା। ତ ଆମେ ସେଥିଲାଗି ସଜାଗ ହେମା ନିହାତି ଭାବେ। ଆଉ ଗଛ କଟା ହେଲା ଦ୍ୱାରା ଯାହା ଅସୁବିଧା ହଉଛେ ସେଟା ତ ସେଥିର ବାବଦେ ଆରେ କାହାକେ ଅଜଣା ନାଇଁ ନ, କିନ୍ତୁ ଆମେ ସବୁ ଜାଣିକିରି ବି ଅନଦେଖା କରିଦଉଛୁ। ନିଶ୍ଚିତ ଭାବରେ ଯେନେ ଆବଶ୍ୟକତା ପଡୁଛେ ସେନେ ଆମେ କର୍ମା, କିନ୍ତୁ ବିକାଶର ନାଁତି ଆମେ ଯଦି ବିପତ୍ତିକେ ଡାକମା ବେଲେ ସେଟା ଆମର ଉପରେ ହିଁ ହାବି ହେଇଯିବା। ତ ଆମେ ନିହାତି ସେଥିଲାଗି ସଜାଗ ହେବାର ଲାଗି ପଡ଼ବା। ତ ଆଜିନୁ ଆମେ ସଭେ ସଂକଳ୍ପ କର୍ମା ଯେ ଶପଥ ନେମା ଯେ ଗଛ ଗୁଟେ ଗୁଟେ ନିହାତି ଲଗାମା, କିଛି ନହେଲେ ବର୍ଷିକ ଦୁଇ ଚାରିଟା ଗଛ ଯଦି ଆମେ ଲଗଉଛୁ ଗୁଟେ ମନୁଷ୍ ଗୁଟେ ଯୁଡ଼େ ଗଛ ଲଗାଲେ ବି କୋଟି କୋଟି ଗଛ ହେଇଯିବା। ଆମର ସାଙ୍ଗେ ଯୁଡ଼ି ହେଲେ କଥା ଲାଗ୍ଲା, ବହୁତ ଭଲ ଲାଗ୍ଲା। ଏନ୍ତା ଯୁଡ଼ି ହେଇଥନ୍ ସବୁ ମଙ୍ଗଲବାର।
1: ନମସ୍କାର।
0: ନମସ୍କାର।

0: ହ୍ୟାଲୋ,
1: ହ୍ୟାଲୋ,
0: ଆକାଶବାଣୀ ସମ୍ବଲପୁର।
1: ସୁପ୍ରଭା ପ୍ରଧାନ କହୁଥିଲେ ସମ୍ବଲପୁରରୁ।
0: ମ୍ୟାଡ଼ାମ ନମସ୍କାର, ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
1: ଧନ୍ୟବାଦ ମ୍ୟାଡ଼ାମ।
0: ମ୍ୟାଡ଼ାମ ଆଜି ଆମେ ବିଷୟଟି ରଖିଛୁ ନିଶ୍ଚିତ ଭାବରେ ଯୁଗୋପଯୋଗୀ ଆଉ ସମୟୋପଯୋଗୀ ଆମେ କହିପାରମା। ଆପଣ ସହମତ ହେବେ ନିଶ୍ଚିତ ଭାବରେ ଯେ ଆମେ ଗଛ ଲଗାଇବା କାହା ପାଇଁ, ବୃକ୍ଷରୋପଣ କରିବା କାହା ପାଇଁ?
1: ନିଶ୍ଚିତ ଭାବେ ମ୍ୟାଡ଼ାମ, ବହୁତ ବଢିଆ ଟପିକ। ଏବେ ତ ଚାଲିଛି ବନ ମହୋତ୍ସବ।
0: ଆଜ୍ଞା,
1: କାହା ପାଇଁ ନାହିଁ ମ୍ୟାଡ଼ାମ, ଆମେ ଆମ ନିଜ ପାଇଁ ହିଁ ଏବେ ଜରୁରୀ ହେଇଗଲାଣି। ଏବେ ସମୟର ଦାବି ହେଇଗଲାଣି, ଜରୁରୀ, ବହୁତ ଜୋରରେ ଏବେ ଦରକାର ଆମକୁ ସମସ୍ତଙ୍କୁ ଗଛ ଲଗେଇବା ପାଇଁ। କାହିଁ ଯେ ବିକାଶ ନାଁରେ ଆମର ଯେତିକି ଗଛ କଟା ଚାଲିଛି, ସେ ତୁଳନାରେ ଆମର ବୃକ୍ଷରୋପଣ ହେଇପାରୁନାହିଁ। ତ ଆମର ଆଗାମୀ ପିଢି ଆଉ ଆମ ପାଇଁ ବି ଧୀରେ ଧୀରେ ଜରୁରୀ ହେଇ ପଡୁଛି ଯେ ଗଛ ଲଗେଇବା ଦରକାର ନିହାତି,
0: ଯାହାଫଳରେ
1: ଆମେ ପାଣିପାଗର ଅନିୟମିତତା ଦେଖୁଛୁ। ପଶୁପକ୍ଷୀ ମାନଙ୍କର ବି ବହୁତ ଗୁଡ଼େ ପଶୁପକ୍ଷୀ ସେମାନେ ବାଧାପ୍ରାପ୍ତ ହେଉଛନ୍ତି, ଯେମିତି ବହୁତ ଜଙ୍ଗଲର ପଶୁ ମାନେ ସେମାନେ ଖାଦ୍ୟ ନ ପାଇ ଗଛ ପତ୍ରର

0: ଯିବାରୁ ସେମାନେ ସହର ଆଡ଼କୁ
1: ସ୍ୱରାଭିମୁଖୀ
0: ଅଛନ୍ତି,
1: ହଉଛନ୍।
0: ସେମାନଙ୍କୁ ଗଛର ଅଭାବ ହଉଛି, ସେମାନଙ୍କୁ
1: ଆଜ୍ଞା
0: ସେମାନଙ୍କୁ ଜଙ୍ଗଲ ଦରକାର, ଗଛ ଦରକାର
1: ନିଶ୍ଚିତ ଭାବରେ।
0: ଆସିଲାଣି ଆମେ ଜାଗା ଖଣ୍ଡେ ଖଣ୍ଡେ ଯୋଉ ନେଇକିରି ଘର ବନାଉଥିଲୁ, ଜାଗା ଖଣ୍ଡେ ଖଣ୍ଡେ ନେଇକିରି ଗଛ ଲଗେଇବା କଥା।
1: ସୁନ୍ଦର କଥାଟେ କହିଛନ୍ ମ୍ୟାଡମ୍, ଯେ ଜାଗା ଖଣ୍ଡେ ଖଣ୍ଡେ ନେଇକିରି ଆମେ ଗଛ ଲଗାବାର କଥା।
0: ପରିବେଶ ଆମର ଏତେ ଦରକାର ପଡିଗଲାଣି, ଟାଉନ ଭିତରେ ବି ଏତେ ଦରକାର ହେଇଗଲାଣି। ଖରାରେ ପ୍ରତି ବର୍ଷ ଆମେ କହୁଛୁ ଏଥର ବେଶୀ ଗରମ, କିନ୍ତୁ ଏଟା ଆମେ ଜାଣି ରଖିବା ଉଚିତ ଯେ ପ୍ରତି ବର୍ଷ ଧୀରେ ଧୀରେ ବଢି ବଢି ବଢି ବଢି ଯିବ। କାହିଁକି ହଉଛି ବୋଲି ଆମେ ପଚାରିବା କଥା ନୁହେଁ, ଏଟା ଆମେ ଜାଣି ରଖିବା ଉଚିତ ଯେ ଏ ବର୍ଷ ଯେତେ ହେଇଛି ଆସନ୍ତା ବର୍ଷ ନିଶ୍ଚୟ ତାଠୁ ଅଧିକ ହବ।
1: ସେଥିଲାଗି ଆମେ ସଚେତନ ହେବାର ଲାଗି ହିଁ ଆମେ ଗଛ ଲଗାବାର କଥା। ଆଜ୍ଞା,
0: ବହୁତ ଜଙ୍ଗଲ ମାନେ କାଟି ଦଉଛନ୍ତି, ରୋଡ ବନେଇ ଦଉଛନ୍ତି, ଫ୍ୟାକ୍ଟ୍ରି ବନେଇ ଦଉଛନ୍ତି, ତ ସେ ତୁଳନାରେ ବୃକ୍ଷରୋପଣ ବି ତ ହବା କଥା।
1: ସୁନ୍ଦର କଥାଟେ କହିଛନ୍, ମତାମତଟା ଆପଣଙ୍କର ବହୁତ ସୁନ୍ଦର। ଯେ ଆମେ କଳକାରଖାନା ତିଆରି କରୁଛୁଁ, ବିକାଶର ନାଁରେ ଆମେ ବିକାଶର ଦୁଆହି ଦେଇକିରି ବହୁତଟେ ଏନ୍ତା କାମ କରୁଛୁଁ, ଯେନ୍ଥିଲାଗି ବୋଲିକିରି ଆମକୁ ଗଛ କାଟବାର୍କେ ପଡ଼ୁଛେ। ଯଦି ବା ଆମେ କାଟୁଛୁ ବେଲେ ତାର୍ ବଦଳରେ ଆମକୁ ଗଛ, ନୂଆ ଗଛ ଲଗାବାର୍କେ ପଡ଼୍ବା, କିନ୍ତୁ ସେଥିପ୍ରତି ଆଉ ଆମେ ସଚେତନ ନାଇଁ ହେବାର, ଧ୍ୟାନ ନାଇଁ ଦେବାର,
0: ସମସ୍ତେ ସଚେତନ ହେବା କଥା ଏବେ।
1: ଆଜ୍ଞା,
0: ପର୍ଯ୍ୟନ୍ତ ସମସ୍ତେ ସଚେତନ ହେବା କଥା।
1: ବହୁତ ସୁନ୍ଦର କଥା କହିଛନ୍, ବହୁତ ସୁନ୍ଦର ମତାମତ ଦେଇଛନ୍, ଯେ ଆମେ ଜାଗା ଖଣ୍ଡେ ନେଇକିରି ଏଟଲିଷ୍ଟ ଘର ଯେନ୍ତା କରୁଛୁ। ମୋର ମତରେ ମ୍ୟାଡମ୍, ମୁଇଁ ଆପଣ ଭାବୁଛେ ସହମତ ହେବେ ଯେ ଧନ ସମ୍ପତ୍ତି ଆମେ ରଖୁ କି ନା ରଖୁ, ଗଛ ଦୁଇ ଚାରିଟା ନିହାତି ରଖବାର କଥା।
0: ଦୁର୍ନୀତି ନିବାରଣ ବାଲେ ଧରୁଛନ୍ ଯେ କାହାର 25ଟା ପ୍ଲଟ, କାହାର 30ଟା ପ୍ଲଟ ବାହାରିଛି।
1: ଆଜ୍ଞା,
0: ଆମେ ରହିବାର ମଣିଷ ରହିବାର ଲାଗି ଗୋଟେ ଦରକାର, ବାକି ଜାଗାରେ କମସେ କମ ଗଛ ଲଗ କି ଯାହା କର, ଏତିକି ମାନେ ଆମେ ଏତିକି ଭାବି ନାଇଁ ପାରବାରେ ବି।
1: ନିଶ୍ଚିତ ଭାବରେ ସେ ମାନବିକତା କେ ମନ ଭିତରୁ ଡାକବାର, ନିଜର ମାନବିକତା କେ ମନ ଭିତରୁ ଡାକବାର ସମୟ ଆସି ଯାଇଛେ। ଆମେ ଯଦି ଆଜି ସଚେତନ ନା ହେମା, ଭବିଷ୍ୟତରେ ନିହାତି ଆମେ ଦୁଃଖ ପାଇମା। ତ ବେଳ ଥାଉ ବନ୍ଧ ବାନ୍ଧରେ ସଜନୀ କଥା କହିବାର କେ ପଡବା।
0: ବହୁତ ଭଲ ଟପିକ ମ୍ୟାଡମ, ଏଟା ସମୟ ଉପଯୋଗୀ ଟପିକ ଏଟା।
1: ନିଶ୍ଚିତ ଭାବରେ ମ୍ୟାଡମ, ସେଇ ଆଶା ଓ ବିଶ୍ୱାସ ରଖିକିରି ଆମେ ଏଇ ଟପିକଟା ବି ରଖିଥିଲୁ। ଆଉ ସୁନ୍ଦର ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକିରି, ଏନ୍ତା ଯୋଡ଼ି ରହୁନ୍ ମ୍ୟାଡମ୍ ଆମର ସାଙ୍ଗେ। ନମସ୍କାର। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ସମ୍ବଲପୁର।
2: ଦିସ୍ କଲ୍ ଇଜ୍ ନାଓ ବିଇଂ ରେକର୍ଡେଡ୍।
3: ନମସ୍କାର ଆଜ୍ଞା।
1: ନମସ୍କାର,
3: ମୁଁ ଶାଶ୍ୱତ କହୁଥିଲି ଜୟପୁରରୁ। ଆଜ୍ଞା,
1: ଶାଶ୍ୱତ ତେବେ କୁହନ୍ତୁ କେମିତି ଲାଗୁଛି ଆଜି ଅଂଶଗ୍ରହଣ କରିଛନ୍ତି ଆମର କାର୍ଯ୍ୟକ୍ରମରେ, ଭଲ ଲାଗୁଛି? ଯା ହଉ, ଆମର ସେଇ ଚେଷ୍ଟା ଥାଏ। ନିହାତି ଭାବରେ ଆପଣମାନଙ୍କର ସେଇ ଭଲ ପାଇବା ଲାଗି ହିଁ ଆମେ କାର୍ଯ୍ୟକ୍ରମ କରିଥାଉ। ତେବେ ଆଜି ଆମେ ଏଇ ଫୋନ୍ ଇନ୍ର ବିଷୟବସ୍ତୁ ରଖିଛୁ, ଆମେ ଗଛ ଲଗେଇବା କାହା ପାଇଁ, ୟା ଉପରେ ଆପଣଙ୍କର ମତାମତ ଦୁଇ ଧାଡ଼ି ଶୁଣିବାକୁ ଚାହିଁବୁ।
3: ଗଛ ଲଗେଇଲେ ମାତ୍ର ଆଜିକାଲି ଗଛ ଲଗେଇବାଟା ନିହାତି ଦରକାର, ଗଛ ଆମ ଅମ୍ଳଜାନ ଦଉଛି।
1: ଆଜ୍ଞା,
3: ଗଛ ଗଛ ଗଛ ଲଗେଇଲେ ଗଛ ଲଗେଇବାଟା ନିହାତି ଆଜିକାଲି, ଗଛ କାଟି ଦେଉଛନ୍ତି ନା, ସେ କାଟିବା କଥା ନାହିଁ, ଗଛ ଲଗେଇଲେ ଭଲ। ଆଜ୍ଞା,
1: ନିହାତି ଭାବରେ ଆମେ ଗଛ କାଟିବା ନାହିଁ ଯଦି ଆବଶ୍ୟକ ନ ପଡ଼େ, ଆଉ ଯଦି ବା ଆବଶ୍ୟକ ପଡ଼ୁଛି ତା ବଦଳକୁ ଆମେ ନୂଆ ଗଛ ପୁଣି ଲଗେଇବା। ଆଜ୍ଞା, ଆଉ କିଛି ନହେଲେ ଆମେ ସେଇ ଅଙ୍ଗାରକାମ୍ଳ ଆଉ ଅମ୍ଳଜାନର ଶ୍ୱାସକ୍ରିୟାର ସେଇ ପ୍ରକ୍ରିୟା କଥା ମନେ ପକେଇବା। ସୁନ୍ଦର କଥାଟିଏ କହିଛନ୍ତି, ଆମ ସହିତ ଯୋଡ଼ି ହେଲେ ଭାଇ, ସେଇଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ। ନମସ୍କାର।
3: ନମସ୍କାର ଆଜ୍ଞା।
1: ହ୍ୟାଲୋ
4: ହ୍ୟାଲୋ ଆଜ୍ଞା, ନମସ୍କାର।
1: ନମସ୍କାର,
4: ମୁଁ ଦୁଶୁରାରୁ କହୁଛି, ଜିଲ୍ଲା ପଞ୍ଚାବନ ପଞ୍ଚବିହାର।
1: ହଁ ପଞ୍ଚବିହାର ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ସ୍ୱାଗତ ଜଣାଉଛୁ।
4: ହଁ ଆଜ୍ଞା,
1: ବେଲେ ରେଡିଓ ନୁ ଟିକେ ଦୂରକେ ଯିମା କେ?
4: ହଁ ହଁ, ଯାଉଛେ ଦୂରିଆକେ ଯାଉଛେ।
1: ହଁ
4: ହଁ,
1: ବେଲେ ଆଜି ଆମେ

0: ଟପିକଟା ଯେନ୍ ରଖିଛୁ ବିଷୟଟା କଥା ହେବାର ଲାଗି ବୋଲିକିରି ଆପଣ ତ ଜାଣିଥିବେ ନ? ଆଜ୍ଞା, ସେଥିର ବାବଦେ ଦୁଇ ଧାଡ଼ି କହୁନ।
1: ଦେଖୁନ ଆଜ୍ଞା, ଆପଣ ଗଛ ଯୋଗାଉନ ବୋଲୁଛନ୍, ସାରା ଦୁନିଆରେ ସମସ୍ତେ କହୁଛନ୍ ଗଛ ଯୋଗାଉନ ବୋଲିକରି।
0: ଆଜ୍ଞା,
1: ଆମେ ସମସ୍ତେ ଗଛ ଯୋଗାଉଛୁ, ଠିକ ଆଏ, ସାରା ଦୁନିଆ ଗଛ ଯୋଗାଉଛୁ, କ୍ଷେତ କଲେ ସବୁ ଆଡ଼େ ପଡ଼ିଆ ପଡ଼ିଆ ସବୁ ଗଛ ଯୋଗାଉଛୁ। ଯେତେବେଳେ ଧାନ ନାଇଁ ହେଇପାରବାର ସମୟ କାଟି କୁଟା ନଉଛନ୍, ଫେରି ଧାନ ନାଇଁ ହେଇପାରବାର ଛାତଳ ହେଇଯାଉଛି ବୋଲିକରି କାଟି ଦଉଛନ୍ ସବୁ ଯାକ। ବୋଲେ ମୁଇଁ ତ ଜଗିଥିଲି କେତେ ଗଛ ସବୁ
0: ଜମିନ ସକରି ଯାଉଛେ ବୋଲିକିରି ବି ଆମେ ସେନ ଗଛ କାଟବାର ଲାଗି କି ଇଏ କରବାର ଲାଗି ବାଧ୍ୟ ହଉଛୁ ବୋଲିକିରି, ସେ କଥା ତ ଆମେ ଯେତେବେଳେ ବାଧ୍ୟ ବାଧକତାରେ ଆମେ ପଡ଼ି ଯାଉଛୁ, ଆବଶ୍ୟକ ହଉଛେ ଜରୁରୀ ହଉଛେ ବେଲେ ତ ଆମେ କାଟମା ନିହାତି। କିନ୍ତୁ ଆମର କହିବାର କଥା ହେଲା, ଆମେ ଯେନ୍ ବିକାଶର ନାତି କେନ ରୋଡ୍ ବନା ହେଲା, କେନ କଳକାରଖାନା ବନା ହେଲା, ସେ ଜାଗା ମାନକେ ବି ଆମର ଗଛ ବହୁତ ମାତ୍ରାରେ କଟି ଯାଉଛେ ଆଜ୍ଞା। ଯେନ୍ଥିର୍ ଲାଗି ବୋଲିକିରି ଜଙ୍ଗଲର ଜୀବଜନ୍ତୁ ମାନେ ଆପଣ ଦେଖୁନ୍, ରାସ୍ତାତି ଯିବେ ବେଲେ ଠାନେ ଠାନେ ବୋର୍ଡ ମରା ହେଇଛେ ଯେ ହାତୀ ଚଲାପଥ ବୋଲିକିରି, ବେଲେ ସେ ମାନେ ଆଇବାର ଲାଗି ବାଧ୍ୟ ହଉଛନ୍ ଜଙ୍ଗଲ ଛାଡିକିରି। ଜଙ୍ଗଲ କମୁଛେ ବୋଲିକିରି କାଇଁ ନ ଇଏ ଅବସ୍ଥାଏ, ତ ଜଙ୍ଗଲ ସମ୍ପଦ କେ ରକ୍ଷା କରବାଟା ଆମର ଗୋଟେ ମାନବିକ ଦାୟିତ୍ୱ ଆଏ, ତ ନିଶ୍ଚିତ ଭାବରେ ଆମେ ସେଥିଲାଗି ସଚେତନ ହେମା। ନିହାତି ଆମେ ସେଥିର ବାବଦେ ଆମେ ଜନାମା ଆଜ୍ଞା, ସଚେତନ ହେମା। ଆଉ ଆମେ ସଚେତନ ହେଲେ ଯାଇକିରି କାଇଁ ନା ଆମେ ଆଗ୍କେ ଆମର ଛୁଆ ପିଲାମାନଙ୍କୁ ବତାମା, ବେଲେ ସେମାନେ ସେଥିର ବାବଦେ ଫେର ସଚେତନ ହେବେ।
1: ଆଜ୍ଞା,
0: ଆଉ ଆମେ ନିଜେ ବି ସେଥି ଜୁଡ଼ମା। ବହୁତ ଭଲ ଲାଗିଲା ଆପଣ ଫୋନ କରିଥିଲେ, ଇଟା ବୋଧେ ପହିଲା ଥର ଲାଗି ଫୋନ କରିଥିଲେ। ନାଇଁ ନାଇଁ, ସେଥିଲାଗି ହିଁ ଆମର କାର୍ଯ୍ୟକ୍ରମ ଆଏ, ଆଉ ସେନ୍ତା ଇଏ କିଛି ନାଇଁ ନ। ଆମେ ତ ନିଶ୍ଚିତ ଭାବରେ ସେ ପ୍ରକ୍ରିୟାଟା ଆରମ୍ଭ କରିଛୁ ଆମର ଗୃହିଣୀ ଭଉଣୀ ମାନଙ୍କର ଲାଗି, ସାମିଲ ହେବେ ସେମାନେ ଆମର ସାଙ୍ଗେ ଜହ ନୁ ଜହ ବୋଲିକିରି। କିନ୍ତୁ ଇଟା ମାନେ ନୁହେଁ ଯେ ଆପଣ ମାନେ ସାମିଲ ନାଇଁ ହେଇପାରନ୍, ଆପଣ ମାନେ ବି ଆପଣଙ୍କର ମତାମତ ଦେବେ, ଯେନ୍ ବିଷୟଥି ଆମେ କଥା ହଉଛୁ ସେଥି ଦ୍ୱିପଦ କଥା ହେବେ ଇଟା ତ।
1: ହଁ ଠିକ୍ ଅଛି ଆଜ୍ଞା, ନମସ୍କାର।
0: ଆଜ୍ଞା ନମସ୍କାର।

ଶ୍ରୋତା ଭଉଣୀ, ଆମେ ଆଜିର କଥାବାର୍ତ୍ତାର ବିଷୟବସ୍ତୁ ରଖିଥିଲୁ ଯେ ଆମେ ବୃକ୍ଷରୋପଣ କରିବା କାହା ପାଇଁ, ଗଛ ଲଗାଇବା କାହା ପାଇଁ। ଏ ବାବଦକୁ ଆପଣମାନଙ୍କର ସୁଚିନ୍ତିତ ମତାମତ ଭରା ଫୋନ୍ କଲ୍ ଗୁଡ଼ିକ ମଧ୍ୟ ଆମେ ପାଇଲୁ। ଅନେକ ଶ୍ରୋତା ମଧ୍ୟ ଆମ ସହିତ ଯୋଡ଼ି ହେଲେ, ସେମାନେ ମଧ୍ୟ ତାଙ୍କର ମତ ଆମ ସହିତ।

ଶୁଣିଲେ ଆପଣମାନେ ମଧ୍ୟ କାର୍ଯ୍ୟକ୍ରମ ଶୁଣିଛନ୍ତି, ଆଶା ନିଶ୍ଚୟ ଭଲ ଲାଗିଥିବ। ଏଇଠି କହି ରଖିବା ପାଇଁ ଚାହିଁବୁ ଯେ ଜଙ୍ଗଲ ସମ୍ପଦ ଆମ ସମସ୍ତଙ୍କର। ତେଣୁ ଆମେ ସଚେତନ ହେବା ଆଗାମୀ ପିଢ଼ି ପାଇଁ, ସୁନ୍ଦର ଭବିଷ୍ୟତ ପାଇଁ। ଆମେ ଯଦି ବେଳହୁଁ ସାବଧାନ ନ ହେବା, ଭବିଷ୍ୟତରେ ଯେ ଅମ୍ଳଜାନ ଟିକକ ପାଇଁ ମଧ୍ୟ ହଟହଟା ହେବାକୁ ପଡ଼ିବ, ଅନେକ ଜୀବନ ବି ଯାଇପାରେ ସେଥିରେ ସନ୍ଦେହ ନାହିଁ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ଆଜି ପାଇଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲି ମୁଁ, ବିଶ୍ୱଭାରତୀ ମିଶ୍ର। ବୈଷୟିକ ସହାୟତା ଯୋଗାଇଥିଲେ ଲକ୍ଷ୍ମୀନାରାୟଣ ଦାସ ଏବଂ ସୁରେଖା ଛତ୍ରିଆ। ପ୍ରତ୍ୟେକ ମଙ୍ଗଳବାର ଆମ ସହିତ ଏମିତି ଯୋଡ଼ି ହୁଅନ୍ତୁ। ତେବେ ଆଜି ସମୟ ହୋଇଯାଇଛି, ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।

ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପୁଣି ଅପରାହ୍ନ 2:32 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ। ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ।

0: ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8,000ରୁ ଅଧିକ ଶ୍ରଦ୍ଧାଳୁ। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଏବଂ ଫିଫା ବିଶ୍ୱକପ୍ରେ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲରେ ବେଲଜିୟମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ କରାଯାଇଛି। ଏକ ସ୍ୱତନ୍ତ୍ର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋ ଶ୍ରୀ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ ସ୍ୱାଗତ କରାଯାଇଥିଲା। ଛୋଟ ଛୋଟ ପିଲାମାନେ ଭାରତ ଓ ଇଣ୍ଡୋନେସିଆର ଜାତୀୟ ପତାକା ଧରି ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତା ଏହି ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ଆଲୋଚନା କରିଥିବାବେଳେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟାରେ କହିଛନ୍ତି,
1: ମୈ ଗର୍ମଜୋଶୀ ଭରେ ସ୍ୱାଗତ କେ ଲିଏ ପ୍ରେସିଡେଣ୍ଟ ପ୍ରବୋ କୋ ଉନକା ହୃଦୟ ସେ ଆଭାର ବ୍ୟକ୍ତ କରତା ହୁଁ ଔର ଆଜ ଇଣ୍ଡୋନେସିଆ କି ଯାତ୍ରା କରତେ ହୁଏ ମୁଝେ ବହୁତ ଖୁସି ହୋ ରହି ହେ। ଆଜ ସୁବହ ମୁଝେ ଆଦର କେ ସାଥ ଇଣ୍ଡୋନେସିଆ କା ସର୍ବୋଚ୍ଚ ସମ୍ମାନ ଦିଆ ଗୟା ହେ। ये सम्मान कोटी कोटी भारतवासियों का है, इंडोनेशिया के लोगों की भावनाओं का है।
0: ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ବିର୍ଲା କହିଛନ୍ତି, ଏହି ସମ୍ମାନ ଭାରତ ଇଣ୍ଡୋନେସିଆ ସହଭାଗିତାକୁ ଆହୁରି ଦୃଢ଼ କରିବା ସହ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସହଯୋଗକୁ ବୃଦ୍ଧି କରିବା ଦିଗରେ ଦୂରଦର୍ଶୀ ନେତୃତ୍ୱକୁ ମାନ୍ୟତା ଦେଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସମ୍ମାନ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଭାରତ ଏବଂ ଆସିଆନ ସମ୍ପର୍କକୁ ମଜବୁତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା

0: ଇଚ୍ଛା ଜଣାଇବା ଅବସରରେ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଇଣ୍ଡୋନେସିଆ ଭାରତର ପ୍ରମୁଖ ସହଯୋଗୀ ରାଷ୍ଟ୍ର ଭାବରେ ଶାନ୍ତି ଏବଂ ବିକାଶ ଦିଗରେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋଙ୍କ ସହ ଆଜି ଜାକର୍ତ୍ତାଠାରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀକୁ ନୂଆ ଦିଗ ପ୍ରଦାନ କରାଯାଇଛି। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଉଭୟ ନେତା ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ 2018ରେ ଗୃହୀତ ବ୍ୟାପକ ରଣନୈତିକ ଭାଗିଦାରୀ ପ୍ରଗତିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଏହା ବିକାଶ, ସୁରକ୍ଷା, ପ୍ରଯୁକ୍ତି, ସଂସ୍କୃତି ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରସର ହେଉଥିବା ଜଣାପଡ଼ିଛି। ଶ୍ରୀ ମୋଦି କହିଛନ୍ତି ଭାରତ ଇଣ୍ଡୋନେସିଆ ଭାଗିଦାରୀରେ ଆଜି ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ ହୋଇଛି। ଆଗାମୀ ଦିନରେ ଭାରତର ଉଚ୍ଚମାନର ଏବଂ ସୁଲଭ ମୂଲ୍ୟର ଔଷଧ ଇଣ୍ଡୋନେସିଆରେ ସହଜରେ ଉପଲବ୍ଧ ହେବ। ଇଣ୍ଡୋନେସିଆର ଡାକ୍ତର ଏବଂ ପେସାଦାର ସ୍ୱାସ୍ଥ୍ୟସେବକଙ୍କ ଦକ୍ଷତା ନିର୍ମାଣରେ ଭାରତ ସହଯୋଗ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: 2018 ମେ ବନି ହମାରି କମ୍ପ୍ରିହେନ୍ସିଭ ଷ୍ଟ୍ରାଟେଜିକ ପାର୍ଟନରସିପ ଆଜ ଏକ ନଇ ଉଡାନ ଲେ ରହି ହେ। ହମ ଡେଭଲପମେଣ୍ଟ, ସିକ୍ୟୁରିଟି, ଟେକ୍ନୋଲୋଜି, कल्चर और एजुकेशन हर क्षेत्र में महत्वपूर्ण कदम बढ़ा रहे हैं। मुझे विश्वास है आज से भारत इंडोनेशिया साझेदारी का एक सुनहरा अध्याय शुरू होगा और इस सुनहरे अध्याय का बहुत बड़ा सकारात्मक प्रभाव 21वीं सदी की दुनिया पर होगा, पूरी मानवता पर होगा।
0: ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିକଶିତ ଗହମ ବିହନ ଯୋଗାଣ ଇଣ୍ଡୋନେସିଆର ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବ। ଉଭୟ ଦେଶ ମଧ୍ୟରେ ସ୍ଥାୟୀ କୃଷି ଏବଂ କୃଷି ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଜ୍ଞାନକୌଶଳ ଆଦାନ ପ୍ରଦାନ କରାଯିବ। ଜାକର୍ତ୍ତାଠାରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍କରିକ ବିଶ୍ୱାସ ସୁରକ୍ଷା, ପ୍ରତିରକ୍ଷା ଏବଂ ସାମୁଦ୍ରିକ କ୍ଷେତ୍ରରେ ସହଯୋଗକୁ ମଜବୁତ କରିଛି। ଉଭୟ ଦେଶ ପ୍ରତିରକ୍ଷା ବିନିମୟ, ବିପର୍ଯ୍ୟୟ ପରିଚାଳନା ସହଯୋଗ ଏବଂ ଶିଳ୍ପ ସହଯୋଗକୁ ବିସ୍ତାର କରିବାକୁ ରାଜି ହୋଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଶ୍ରୀ ଅମରନାଥଜୀ ଯାତ୍ରା ଲାଗି ଜମ୍ମୁର ଭଗବତୀନଗର ମୂଳ କ୍ୟାମ୍ପରୁ ଷଷ୍ଠ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଯାତ୍ରା ଆରମ୍ଭ କରିଛନ୍ତି। ଆମ ଆକାଶବାଣୀ ଜମ୍ମୁ ସମ୍ବାଦଦାତାଙ୍କ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ 8,815 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 3,999 ଜଣ ବୋଲତାଲ ମାର୍ଗରେ ଯାଉଥିବା ବେଳେ 4,826 ଜଣ ତୀର୍ଥଯାତ୍ରୀ ପହଲଗାମ ମାର୍ଗରେ ଯାତ୍ରା କରୁଛନ୍ତି। ସୁରୁଖୁରୁରେ ଯାତ୍ରା ସମ୍ପନ୍ନ କରିବା ଲାଗି 363 ଯାନ ବ୍ୟବହାର କରାଯାଉଛି। ସ୍ଥାନୀୟ ପୁଲିସ, ସିଆର୍ପିଏଫ୍ ଏବଂ ଅନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ସମସ୍ତ ମାର୍ଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଡୁରାଣ୍ଡ କପ୍ ପ୍ରତିଯୋଗିତା 2026ର ଟ୍ରଫି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ନୂଆ ଦଳଗୁଡ଼ିକ ଚଳିତ ବର୍ଷ ଡୁରାଣ୍ଡ କପ୍, ପ୍ରେସିଡେଣ୍ଟସ୍ କପ୍ ଏବଂ ସିମ୍ଲା ଟ୍ରଫି ହାସଲ କରିବା ଲାଗି ଚେଷ୍ଟା କରିବେ। ଡୁରାଣ୍ଡ କପ୍ରେ ଚଳିତ ବର୍ଷ ଶ୍ରୀଲଙ୍କା ଦଳ ଯୋଗ ଦେଉଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଏହାଦ୍ୱାରା ଐତିହାସିକ ଡୁରାଣ୍ଡ କପ୍ ଆହୁରି ଲୋକପ୍ରିୟ ହୋଇପାରିବ। ଶ୍ରୀମତୀ ମୁର୍ମୁ ସମସ୍ତ ଦଳ ଓ ଖେଳାଳିମାନଙ୍କୁ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଡୁରାଣ୍ଡ କପ୍ କୋଲକାତା, ଗୁଆହାଟୀ, ଇମ୍ଫାଲ ସମେତ ରାଞ୍ଚିରେ ଆୟୋଜନ ନେଇ ଖୁସି ବ୍ୟକ୍ତ କରିଛନ୍ତି।
2: ଫୁଟବଲ ବିଶ୍ୱକେ ସବସେ ଲୋକପ୍ରିୟ ଖେଲ ମେସେ ଏକ ଏ ଖେଲ ଉତ୍କୃଷ୍ଟତା ଏକତା ଔର ଖେଲ ଭାବନା କା ଏକ ଅନୁପମ ଉଦାହରଣ ହେ। ଫୁଟବଲ ଲୋକଙ୍କୁ ଏକ ଦୂସରେ ସେ ଯୋଡ଼ତା ଖେଲ ଭାବନା କା ମହତ୍ତ୍ୱ କେବଳ ଖେଲ ତ ସୀମିତ ନାହିଁ ଏ ଏକ ମହତ୍ତ୍ୱପୂର୍ଣ୍ଣ ଜୀବନ ମୂଲ୍ୟ ହେ ଯୋ ଆମେ ସମାନତା ସହଯୋଗ ଔର ବିପରୀତ ପରିସ୍ଥିତି ମେ ବି ଦୃଢ଼ ବନେ ରହନେ କି ଶିଖ ଦେତା।
0: କେରଳର କୋଚିଠାରେ ଆସନ୍ତାକାଲିଠାରୁ ଦୁଇଦିନିଆ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହେବ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ମନ୍ତ୍ରୀମାନେ ଯୋଗଦେଇ ମହିଳା କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିବେ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସମଦୃଷ୍ଟିକୋଣ ତଥା ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ମତ ବିନିମୟ ହେବ। ଏଥିରେ ଯୋଗ ଦେଉଥିବା ମନ୍ତ୍ରୀମାନେ ସମ୍ମିଳନୀର ନିଷ୍କର୍ଷକୁ କାର୍ଯ୍ୟ କରିବା ଲାଗି ପଦକ୍ଷେପ ନେବେ ବୋଲି କୁହାଯାଉଛି। ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଓ ଅନ୍ୟ ଅଂଶୀଦାରମାନେ ବିଭିନ୍ନ ଅଧିବେଶନରେ ସେମାନଙ୍କ ଅଭିଜ୍ଞତା ବାଣ୍ଟିବା ସହ ମହିଳା ସଶକ୍ତିକରଣ

0: ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38 ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋଏଲ ଆଶାବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ସମ୍ମିଳନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ଉଦ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସମେତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଫିଫା ବିଶ୍ୱକପ୍ରେ ବେଲଜିୟମ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଏବେ ବେଲଜିୟମ କ୍ୱାର୍ଟର ଫାଇନାଲରେ ଆସ୍ଥା ଶୁକ୍ରବାର ଦିନ ସ୍ପେନ୍ ବିପକ୍ଷରେ ଖେଳିବ। ପୂର୍ବରୁ ପର୍ତ୍ତୁଗାଲକୁ 1-0 ପରାସ୍ତ କରି ସ୍ପେନ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଆଜି ରାତିରେ ଇଜିପ୍ଟ ବିପକ୍ଷରେ ଅବତୀର୍ଣ୍ଣ ହେବ। ଭାରତୀୟ ସମୟ ରାତି 9:30 ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8,000 ଅଧିକ ଶ୍ରଦ୍ଧାଳୁ। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ। ସମ୍ବାଦ ଶେଷ ହେଲା।
1: The headlines. Prime Minister Narendra Modi holds delegation-level talks with Indonesian President Prabowo Subianto in Jakarta. MOUs exchanged in several areas including critical minerals, technology, agriculture and maritime security. Prime Minister Modi conferred Indonesia's highest honour, Bintang Adipurna, of the Republic of Indonesia in Jakarta. Gujarat High Court upholds death sentence for 38 accused and life term for 11 persons in 2008 Ahmedabad serial blast case. President Draupadi Murmu flags off trophies of Durand Cup tournament 2026 in New Delhi today. And southwest monsoon to further advance into parts of Gujarat, Haryana, Punjab and Rajasthan during next 3 days. Prime Minister Narendra Modi held delegation-level talks with his Indonesian President Prabowo Subianto in Jakarta to review the full spectrum of bilateral ties and provide fresh momentum to the comprehensive strategic partnership between the two countries. The two leaders also witnessed the exchange of Memoranda of Understanding, MOUs, aimed at enhancing collaboration in areas of mutual interest. Speaking at a joint press conference with the Indonesian President in Jakarta, Mr. Modi said growing mutual trust has strengthened cooperation in defense, security and the maritime sector, with both countries agreeing to expand defense exchanges, disaster management cooperation and industrial collaboration. The two leaders also reaffirmed their commitment to strengthening the Indonesia comprehensive strategic partnership during talks in Jakarta. The two leaders witnessed the signing of several MOUs covering defense, critical minerals, agriculture, steel, maritime cooperation, and emerging technologies. They agreed to set up a branch of IIM Bangalore in Jakarta. The two sides also agreed to strengthen collaboration in manufacturing, food security, and digital technology.
2: भारत और इंडोनेशिया के लिए गरीबी को परास्त करना और अपने नागरिकों तक कल्याणकारी योजनाओं का लाभ पहुंचाना सर्वोच्च प्राथमिकता है। हमने इंडोनेशिया के साथ अपनी मिड डे मील स्कीम और पब्लिक डिस्ट्रीब्यूशन सिस्टम के सॉल्यूशंस साझा किए हैं। अब हम इस सहयोग को नेक्स्ट लेवल पर लेकर जा रहे हैं। हमारा हेल्थ कोऑपरेशन दोनों देशों में क्वालिटी हेल्थ सर्विस सुनिश्चित करने में अहम योगदान देगा। आज हुए एग्रीमेंट से भारत की हाई क्वालिटी और किफायती दवाइयां इंडोनेशिया के नागरिकों को और सहजता से उपलब्ध होगी।
1: Mr. Modi expressed gratitude after being conferred Indonesia's highest civilian honor, Bintang Adipurna of the Republic of Indonesia. He dedicated the award to the people of India.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ରାଜ୍ୟରେ ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ।

0: ସମୟରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି ଅନିୟମିତ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଓ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଉର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଓ ଉତ୍ତମ ପରିଚାଳନା କରାଯାଉଛି। ଏଥିରେ 2,11,000 ପରିବାର ନିୟୋଜିତ ହୋଇ ଉପକୃତ ହେଉଛନ୍ତି। ଜନସାଧାରଣଙ୍କ ସହଯୋଗ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ କ୍ରମାଗତ ଭାବେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବୃକ୍ଷରୋପଣ କରିବା, ଯେତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ସିଏ ହିଁ ଆମକୁ ଗ୍ଲୋବାଲ ୱାର୍ମିଂରୁ ଆମକୁ ରକ୍ଷା କରିପାରିବ। ଅଦ୍ୟାବଧି ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟତଃ 16,209 ବନ ସୁରକ୍ଷା ସମିତି ଆମ ଓଡ଼ିଶାରେ 579 ପରିବେଶ ଉନ୍ନୟନ କମିଟି ଏମାନଙ୍କର ଦ୍ୱାରା ପ୍ରାୟ 13,933 ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଇଏ ସୁରକ୍ଷା କରାଯାଉଛି ଏବଂ ତାହାର ଉତ୍ତମ ପରିଚାଳନା ମଧ୍ୟ କରାଯାଉଛି। ଏଥିରେ ପ୍ରାୟ 2,11,000 ପରିବାର ନିୟୋଜିତ ଉପକୃତ ହେଉଛନ୍ତି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ ଇବ୍ ବ୍ରାହ୍ମଣୀ ବୈତରଣୀ ଋଷିକୁଲ୍ୟା ଓ ବଂଶଧାରା ନଦୀର ଦୁଇ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି। 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀ ପାର୍ଶ୍ୱ ଅଞ୍ଚଳରେ 5,65,000 ଚାରାରୋପଣ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ 2,702 ହେକ୍ଟର ଅଞ୍ଚଳରେ 9,00,000 ଚାରାରୋପଣର ଲକ୍ଷ୍ୟ ରଖାଯାଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ୍ ମା କେ ନାମ ଅଭିଯାନରେ ଓଡ଼ିଶାରେ 8,12,00,000 ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ଅଭିଯାନ ଅଧୀନରେ ରାଜ୍ୟବାସୀଙ୍କୁ ଚାରାରୋପଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଛନ୍ତି। ଜନଜାତିଙ୍କ ଭାଷା ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଓରାମ କହିଛନ୍ତି ଜନଜାତିଙ୍କ ପାରମ୍ପରିକ ଜ୍ଞାନକୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହ ସମନ୍ୱିତ କରିବାର ଆବଶ୍ୟକତା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତିଙ୍କ ବିକାଶ ପାଇଁ ଜ୍ଞାନ ନବସୃଜନ ଏବଂ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣକୁ ଆଧାର କରି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ବିକଶିତ କରିବା ଲକ୍ଷ୍ୟରେ ଏକ ନୂତନ କାର୍ଯ୍ୟ ଖସଡ଼ାର ଉନ୍ମୋଚନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟା ଓ ସମନ୍ୱୟ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଉଛି। ଆନ୍ତଃରାଜ୍ୟ ଜଳବଣ୍ଟନ, ସୀମାବର୍ତ୍ତୀ ଅଞ୍ଚଳର ପ୍ରଶାସନିକ ସମସ୍ୟା, ଆଇନ ଶୃଙ୍ଖଳା, ପରିବହନ, ଭିତ୍ତିଭୂମି ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୂର୍ବାଞ୍ଚଳ ପରିଷଦ ଅଧୀନରେ ଥିବା ବିଭିନ୍ନ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ମତ ବିନିମୟ କରୁଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ପ୍ରମୁଖ ଉପସ୍ଥିତ ଅଛନ୍ତି। ଆସନ୍ତା ମାଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ ମୋଡ୍ରେ ତଥା ଅନ୍ସ୍କ୍ରିନ୍ ମୂଲ୍ୟାୟନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ରଖିଛି। ପରୀକ୍ଷାମୂଳକ ଭାବେ ଏଥିପାଇଁ ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତର ଖାତାଗୁଡ଼ିକର ଡିଜିଟାଲ ମୂଲ୍ୟାୟନ କରାଯିବ। ଏଥିପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର 3 ସ୍ଥାନ ସମ୍ବଲପୁର, ଭୁବନେଶ୍ୱର ଓ କଟକରେ ଡିଜିଟାଲ ମୂଲ୍ୟାୟନ ହେବ। ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା 10 ତାରିଖରେ ଶେଷ ହେବା ପରେ ମୂଲ୍ୟାୟନ 19 ତାରିଖରୁ ଆରମ୍ଭ କରାଯିବା ନେଇ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 400 ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ପୁରୀ ରେଲୱେ ଷ୍ଟେସନଠାରେ ମକ୍ଡ୍ରିଲ୍ କରାଯାଇଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ପି, ଆର୍ପିଏଫ୍, ଏସ୍ଟିୟୁ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଗୁଣ୍ଡିଚା ମନ୍ଦିର ନିକଟ ପୁଲିସ୍ ଅବକାଶଠାରେ ମକ୍ଡ୍ରିଲ୍ କରାଯାଇଛି। ଉତ୍କଳ ସାହିତ୍ୟ ସମାଜ ଯାଜପୁର ଜିଲ୍ଲା ଶାଖାର ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବହୁ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ସତ୍ତ୍ୱେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି।
2: ସୁଦ୍ର ଯାହା ଆଜିର ଲେବୁଲ ଅଛି ବର୍ତ୍ତମାନ 606.12 ଗତ ବର୍ଷ ଡିସେମ୍ବର ଥିଲା 609 ବର୍ତ୍ତମାନ ଆକ୍ଚୁଆଲି ହୀରାକୁଦର

0: ଭଣ୍ଡାରରେ 26% ଜଳ ପୂର୍ଣ୍ଣ ଅବସ୍ଥାରେ ରହିଛି। ହୀରାକୁଦ ଉପର ମୁଣ୍ଡରୁ ବର୍ତ୍ତମାନ ଆସୁଛି 180,000 କ୍ୟୁସେକ୍ ଜଳ ଆମର ଜଳଭଣ୍ଡାରକୁ ପ୍ରବେଶ କରୁଛି, ସେଟା ଗ୍ରାଜୁଆଲି ବଢୁଛି। କାଲି ସୁଦ୍ଧା ଆମେ ଆଶା କରୁଛୁ ଯେ 2.5 ଲକ୍ଷ କ୍ୟୁସେକ୍ ଜଳ ଆମେ ଉପର ମୁଣ୍ଡରୁ ପାଇବା ମେନଲି ଛତିଶଗଡ଼ରୁ, ଯାହାର ପ୍ରଭାବରେ ଆମର ଜଳଭଣ୍ଡାରର ଲେବୁଲ ବଢିବ। 9 ତାରିଖରେ ଆମେ ଜଳଭଣ୍ଡାରକୁ ନିଷ୍କାସନ କରିବା କଥା ଚିନ୍ତା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତ ବି ହେଉଛୁ।
1: ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳସ୍ତର 606.67 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 2,12,509 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 25,378 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଆସନ୍ତା ଗୁରୁବାର ଦିନ ହୀରାକୁଦ ଗେଟ୍ ଖୋଲାଯାଇ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ତେବେ ଜଳସ୍ତରକୁ ଦେଖି ଗେଟ୍ ଖୋଲାଯିବା ସଂଖ୍ୟା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବର୍ତ୍ତମାନ କଟକ ମୁଣ୍ଡୁଳିଠାରେ 3,26,000 କ୍ୟୁସେକ୍ ଜଳ ଅତିକ୍ରମ କରୁଛି। ଆଜି ରାତି ସୁଦ୍ଧା 4,50,000 କ୍ୟୁସେକ୍ ଜଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ବିଜେପୁରରେ ସର୍ବାଧିକ 109 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ନୂଆପାଲି, ଘଣ୍ଟାପଡ଼ା, ବାସୁଦେବପାଲି, ମନମୁଣ୍ଡାସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର ଅଞ୍ଚଳରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର କ୍ଷତିଗ୍ରସ୍ତଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବାକୁ ପଞ୍ଚାୟତ ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବରଗଡ଼ ଜିଲ୍ଲା ଲକ୍ଷ୍ମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ଷ୍ଟପ୍ ଡାଇରିଆ କ୍ୟାମ୍ପେନ୍ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଅଭିଯାନ ମାଧ୍ୟମରେ ଶିଶୁଙ୍କ ଜୀବନ ରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶା ସମେତ ସମଗ୍ର ଦେଶରେ ଶିଶୁମାନଙ୍କୁ ଝାଡ଼ାବାନ୍ତି ରୋଗରୁ ରକ୍ଷା କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। 5 ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମଧ୍ୟରେ ଝାଡ଼ାବାନ୍ତି ଜନିତ ମୃତ୍ୟୁ ସଂଖ୍ୟାକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା ଏହାର ମୂଳ ଉଦ୍ଦେଶ୍ୟ। ଭଦ୍ରକ ଜିଲ୍ଲା ସାଇ ସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମାନସିକ ଅସୁସ୍ଥତା ଏବଂ ବୌଦ୍ଧିକ ଅକ୍ଷମତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଯୋଗଦେଇ ମାନସିକ ରୋଗର କାରଣ ଏବଂ ଏହାର ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ। ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଚଙ୍ଘରିଆରେ 77ତମ ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ସୁରକ୍ଷିତ ପରିବେଶ ସୁରକ୍ଷିତ ଭବିଷ୍ୟତର ମୂଳ ଆଧାର, ବନ ମହୋତ୍ସବକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଏକ ସବୁଜ ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ 2-ଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ।

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ସମ୍ବଲପୁର ଏତେବେଳେ ଯାଏ ଶୁଣିଥିଲେ କାର୍ଯ୍ୟକ୍ରମ ରିଲିକୁଲ ଆକାଶବାଣୀ କଟକ କେନ୍ଦ୍ରରୁ। ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ସୂଚନା ପାଇଁ ଏହି ସୂଚନାଟି ଶୁଣନ୍ତୁ। ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା ଜୁଲାଇ 9 ତାରିଖ ସମୟ ସକାଳ 11:00 ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଖୁସି କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ, ଗୀତ ରଚନା ସମୀର, ସଙ୍ଗୀତ ଅନୁ ମଲ୍ଲିକ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କ୍ରିସ୍ କଥାଚିତ୍ରର ଏହି ଗୀତଟି। ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ଇବ୍ରାହିମ୍ ଅସ୍କ, ସଙ୍ଗୀତ ରାଜେଶ ରୋଶନ।

0: ଶୁଣୁଥିଲି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା ଶୁଣନ୍ତୁ। ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ଆସନ୍ତା ଜୁଲାଇ ମାସ 9 ତାରିଖ ସମୟ ସକାଳ 11ଟାରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକା ଝକା। ପ୍ରଯୋଜନା ଉପସ୍ଥାପନା ସନ୍ତୋଷ ପିଂ।
1: ଜୁହାର। ନାମେଇ ସଂସାର ନୁ, ନାମେଇ ରାଜି ନୁ, ଏରା ଖାତରାଲି ଯେ ଇଏ ହାଦୁସଣ୍ଟା ମନସ ନେକାଏ। କୁକୁ ହାଦୁସଣ୍ଟା, କୁକୁ ହାଦୁସଣ୍ଟା ମାଞ୍ଜା ସାଲେ ଏଙ୍ଗେ ବଂଶବୋଧ ବାଢ଼ର ଦିନେ। ଆଉ ଏନ୍ କେଚକାନ ଚପକାନ କେରକାନ ହେଲେ ଏଙ୍ଗା ପିଣ୍ଡଦାନଣ୍ଟା କାମ ସିନେ। ଇ ପ୍ରକାର ଭାବନା ଯେତିର ଗିଆଥିଲି ଆର୍ ବଡ଼ ଭାଗିଆ ହେଲାର ଚାହନାର ଯେ ପହେଲା ଇଙ୍ଗେ କୁକୁ ହାଦୁସଣ୍ଟା ମାଞ୍ଚକୁନ୍ ଭଲ ମାନ ଦେନେ ବୋଲିକିରି। ହେଲେ ପ୍ରକୃତିରେ ନାମେ କୁଣା ସମ୍ପ୍ରଦାୟର ଯେ ନାତଲନାର କୁକୁ ହାଦୁସ କେମିତି ଜହ ଭଲ ହାକନାର କୁକାଇ ହାଦୁନ। କୁକାଇ ହାଦୁନଟା ମାଞ୍ଜା ହେଲେ ଯେତେର ଲକ୍ଷ୍ମୀ ବାର୍କିଛି ବୋଲିକିରି ଖୁସି ବାସିନୁ ଆନନ୍ଦ ଉତ୍ସବ ବି କାମନାର। ଇଦା ଜାଣା ଖାତିରି ହେତ୍କି ବାକେନ୍ ଯେ ନାମେ ଭିନ୍ ଭିନ୍ ଯେନ୍ କାର୍ଯ୍ୟକ୍ରମ ଗୁଠିଆଥିଲି ଜନ୍ମାର୍କାନ୍ତି ଖିନା ତକ୍ ଆ ସାଂସ୍କୃତିକ କାଥାବନ ଯଦି ନାମ ବିଚାର କାମ ଥିଲେ ଏରା ଖାତରାଲି ଯେ ଯେତେବେଳେ କୁକାଇ ହାଦୁଗେ ବେଞ୍ଜା ମାନାଲି ହୁ ବାକେନ୍ କୁକାଇ ହାଦୁଗେ ତାର୍ତି ଏକା ନେକିରି ଭାରା ମା ଖାତର କୁକାଇ ତାମ୍ବାସ ଏକା ନେକିରି ତାଙ୍କେ ହାଦୁବନ ଠିକ୍ ହିସାବେ ବାଟି ଅସ୍ ଆଦାନ ଚିନ୍ତା କାମିକିରି ନାମେ ପୁରୁଖାର କାପାଚି ଗୁଠିଆର ଇନ୍ନେ ବ୍ୟବସ୍ଥା କାମଚକାନାର ଯେ କୁକୋସ ତାର୍ତି ଯେତେ କାଲି କୁକୋସ ଆ କାନିଆ କୁକାଇବନ ଅନ୍ଦ୍ରାଗେ ଲାଗାନ ଯେନ୍ଟା ବିଧି ବ୍ୟବସ୍ଥା ଥିଲି ଇ କୁଣା ସମ୍ପ୍ରଦାୟର ଗେ ଆଦ୍ଗେ ଲାଗାନ କାନିଆ ମୁଲି ଚିଆଲ ଦାସ ସୁକମୁଲ ହେସୁ ଚିଆଲ ଦାସ ଯେତ୍କି ଜିନିଷ ମାଡ଼ୁଆନୁ ଲାଗି ଆଦ୍ଗେ ଭି ଖର୍ଚ୍ଚା ଇ କୁକୁସ ତାର୍ତି କୁକାଇଗି ତାରା କାଲି ତା ଇ କଥାନ୍ତି ଜାଣା ଖାତରାଲି ଯେ ନାମେ ଇ କୁଣା ସମ୍ପ୍ରଦାୟର ଗେ କୁକାଇ ଗୁଠିରିନ୍ ଏକାନେ ଗୁରୁତ୍ୱ ଚିଆଲନାର ତାମାନ ଏକାନେକିରି ଦୁଃଖ କଷ୍ଟ ମାମାନ ଆ କଥାନ ଭାବଚକାନାର ବୋଲିକିରି ଇ ପରମ୍ପରାବଦ ଏତା ବାରାଲି ତା ଇନ୍ନୁନ୍ତି ନାମେ କୁଣା ସମ୍ପ୍ରଦାୟରେ କୁକା ହାତଦାରଗେ ଲାଗାନ ଯେନ୍ ସମ୍ମାନ ଆଥିଲି ଯେନ୍ ଭଲ ହାକନା ଥିଲି ଆଦାଦ ଚଲୋ ଚଲୋ ଏଥରାଲି ଆର୍ ହନ୍ନେ ଭି ଯଦି ନାମ ଭାବତ ହେଲେ କୁକା ହାଦୁଗେ ଜନମ୍ବନ ଅଣ୍ଟା ବାଢ଼େଟେ ଆଶୀର୍ବାଦ ବୋଲିକିରି ବାନାର କୁକା ହାଦୁଦ ନାମେ ଇ ସମାଜଗେ ବହୁତ କିଛି କାମ ଆଙ୍ଗେ ଆଲାର ଭାବନାର କାନ ଯେ କୁକାଇ ହାଦୁଦଣ୍ଟା

ଅବଲା ଦୁର୍ବଳା ବୋଲିକିରି, କିନ୍ତୁ ତାଙ୍ଘେ ସାନ୍ ଯେନ୍ ଶକ୍ତି ଆତିଲି ଏକାସାନ୍ ହି ମାରିଲା ଦିନ୍। ଆର୍ ଇନ୍ନେ ଭି ଏରା ଖାତିର୍ କିଛି ଯେ କୁକାଏ ହାତଦଣ୍ଡଟା ଯେତ୍କି ବେଲେ ବେଞ୍ଜରାଲି ଆରୁ ତାଙ୍ଘେ ଶାସ୍ ଶ୍ୱଶୁର୍କେ ଆଡ଼ପା କାଲି ଆ କୁକାଏ ଦଲ୍ହାଲି ଯେତେର୍ ସାନ୍ ଗୁହାରୀ ମାନିକିରି ତାଙ୍ଘେ ବୁଆ ସାନ୍ ଓହ୍ଲାଲି, ତାଙ୍ଘେ ମାତ ସାନ୍ ଓହ୍ଲାଲି, ତାଙ୍ଘେ ଭାଇ ଭଉଣୀ ଯେତ୍କି ତାଙ୍ଘେ ସାଙ୍ଗ ସାଥି ଆତଲନାର ଯେତେର୍ ସାନ୍ ଗୁହାରୀ କାମିକିରି ଓହ୍ଲାଲି, ତାଙ୍ଘେ ମା ସାନ୍ ଯେତେବେଲେ ତାନ୍ ଓହ୍ଲି ତେଙ୍ଗି ଯେ ମାୟୋ ଏନ୍ଦେରା ହାଲେନ୍ ଯେ ନେନ୍ ଚାଲେ ରନୋ ମା, ଇନ୍ନେ ବୁଲିକିରି ହି ଆଦ ଓହ୍ଲି ଆରୁ ତାଙ୍ଘେ ଆଡ଼ପା ପାଲିନ୍ ଆମ୍ବି ଆରୁ ତାଙ୍ଘେ ଶାଶ୍ ଶ୍ୱଶୁର୍କେ ଆଡ଼ପା ନୁ କାଇ। ତା ଯେନ୍ କୁକାଏ ବୋଧ ତେଙ୍ଗାଲି ଯେ ମାୟୋ ଏନ୍ଦେରା ହାଲେନ୍ ଯେ ନେନ୍ ଚାଲେ ରନୋ ମା, କିନ୍ତୁ ଯଦି ନାମ ଏରତ୍ ଇ ସଂସାର ବନ୍ଦ ଆ କୁକାଏ ହାତ ଦୁଧି ଚାଲାବାଲି। ଆଡ଼ପାନୁ ନାମେ ପରିବାରନୁ ନାମେ ଯଦି କୁକାଏ ହାତ ଦୁନ୍ଟା ମାରିଲା ଦିନ ହେଲେ ଆ ପରିବାର ପରିବାର ଲେଖା ମାରିଲା ଜାଣା ଖାତରୁ। କୁକାଏ ହାତ ଦୁଗେ ଗୁରୁତ୍ୱ ଇନ୍ନେ ଆତିଲି ସମାଜନୁ ଯେ ନାମ ଯଦି ଆଦିଗେ ଅବଦାନ ବନ୍ଦ ଯଦି ନାମ କଳନା କାମତ ହେଲେ ଯାଇ ନାମ ଆହା ଅଙ୍ଗତ। କୁକାଏ ହାତ ଦୁଗେ ଜନମ ବଧ ଦୁର୍ଗା ଲେଖା ଦୁ, ଯଦି ସମାଜନୁ କିଛି ଅନ୍ୟାୟ ଅତ୍ୟାଚାର କା ଭିନ୍ ଭିନ୍ ଅସୁବିଧା ମାଞ୍ଜା ହେଲେ କୁକାଏ ହାତ ଦୁଧ ହି ଇଲାଲି, କୁକାଏ ହାତ ଦୁଧ ତାଙ୍କେ ମା ବୁଆର୍କେ ପାଖିଆ ମାନାଲି, ତାଙ୍କେ ଭାଇ ସେ ପାଖିଆ ମାନାଲି, ତାଙ୍କେ ଭାଇ ସେ ଏକାନେ ଭଲକିରି ରସ ଆଦିଗେ ଲଗାନ ମହାପୁରୁଣ ପ୍ରାର୍ଥନା କାମାଲି ଆରୁ ତାଙ୍କେ ମଙ୍ଗଲ କାମନା କାମାଲି। ତା ଆଦ ଆଦିଗେ ଲଗାନ ଦୁର୍ଗା ଦୁ ଆ କୁକାଏ ବୋଧ ଲକ୍ଷ୍ମୀ ହିସାବନୁ ଯେ ତେରିନ ଅନା ମହାଙ୍କି ଚିଆଲି ଏକାନେକିରି ଏଙ୍ଗି ହାତ ଦୁସ ଅନସ ମହସ ଆରୁ ସ୍କୁଲ କସ୍ କା ପାଡ଼ା ପାଟକି କସ୍ ତାଙ୍କେ ମାଦ ଭାବାଲି, ଏକାନେକିରି ଏଙ୍ଘେ ଦାଦାସ କାଙ୍ଗେ ଭାଇ ସଣ୍ଟା ବର୍ଚ୍ଚା ହାଜେ ଆମୁ ଟିକେ ଚିଏନ୍ ବାଲି ଆରୁ ଆ ବୋହଣୀ ଭାବାଲି। ଆଜି ଦଣ୍ଡା ଭାବାଲି ଯେଙ୍ଗେ ଏଙ୍ଗେ ନାତ ନାତିଣୀ ଗୁଠିଆର ଏକାନେ ଭଲକିରି ଅନର ମହର ଆଦିଗେ ଲଗାନ ଆଦ ଭି ଚିନ୍ତା କାମାଲି। ତେଙ୍ଗନା କଥା ମାଞ୍ଜା ଯେ ନେ ଅନାଗି ମହାଗି ଚିଆଲି ହାଦୁ ବଚୋରିନ ଯେତେରିନ ତାଙ୍କେ ପାଛିଲି ତା ନନାଲି ବେଲେ ଆଦ ପ୍ରକୃତିରେ ଲକ୍ଷ୍ମୀ ଲେଖା ଯେତେରିନ ପହଁସାଲି। ଆରୁ ଏଣ୍ଟା କଥା ଯେ ଯେତେବେଲେ ସମାଜ ବୋଧ ଅଣ୍ଟା ଭୁଲ ପାବୁନୁ କାଲି ହେତ୍କି ବେଲ୍କେ ଆ କୁକାଏଦ ହାତ କାନିଆ ରୂପରେ ହେଉ ହାତ ଦୁ ରୂପରେ ହେଉ କା ମା ହିସାବେ ହେଉ ଭଲ ପାବୁ ବନ୍ ବାତି ଆଦ ତେଙ୍ଗି ଏ ବାବୁ ହୋଇ ଆମା କାଲା ଇ ପାବୁନୁ କେର୍କୁନ୍ ଇନ୍ନେ ଅସୁବିଧା ମାନି ବୋଲିକିରି ଆ ମାଦ କା ବୋହଣୀ ତେଙ୍ଗି କା କାନିଆଦ ଭି ତାଙ୍ଗେ ଆଲା ସିଂ ଯେତ୍କି ବେଲେ ବୁଝାବି ଯେ ଇନ୍ନେ ଇନ୍ନେ କାମନା ବୋଧ ଭଲ ମାରିଲି ଇ ପାବୁନୁ କଥାଲି ନା ନିଜେ ଠିକ୍ ହିସାବନୁ ରଥ ଆରୁ ଆମେ ପାଡ଼ା ପାଟକି ଦିହି ଭଲ ହିସାବନୁ ର ବୋଲିକିରି ତାଙ୍ଗାନି ଭି ଅଣ୍ଟା ଭଲ ପାବୁ ଅଣ୍ଟା ଦି। ତା ତେଙ୍ଗନା କଥା ମାଞ୍ଜା ଯେ ଅଣ୍ଟା କୁକାଏ ଦିହି ଯେ ଅନ୍ଧାର ପକ୍ତି ଉଜ୍ଜଲ ପକ୍ ତାରା ହନାଗେ ଲେଖା ତାଙ୍କେ ବୁଧିଛି କା ପାବୁ ଏଦି। ତା ସରସ୍ୱତୀ ଲେଖା ଆଦିହି ଅଣ୍ଟା ଭଲ କଥା ତେଙ୍ଗି ବୋଲିକିରି ଆମେ ସମାଜକେ ନାମ ଭୁଲ ପାବୁନ୍ତି ଫେର ଭଲ ପାବୁଗେ ପାରାଙ୍ଗଦାତ। ତା ମୋଟାମୋଟି ଭାବେ ଯଦି ନାମ ଇଶାନ ଆଲୋଚନା କାମତ ଯେ କୁକା ହାତ ଦୁଧ ଯଦି ସମାଜନୁ ବାର୍ଚ୍ଚା ନାମେ ପରିବାରନୁ ବାର୍ଚ୍ଚା ହେଲେ ତାଙ୍କେ ବଢ଼େଇଟି ଗୁରୁତ୍ୱ ଆତିଲି ଆ ଗୁରୁତ୍ୱ ବୋଧ ନାମେ ଏ କୁଣା ସମ୍ପ୍ରଦାୟର ଭଲକିରି ଆକ୍କାନାର ଆରୁ ତାମ କୁକା ହାତ ଦୁହିଁ ଭଲକିରି ଯତ୍ନାଲନାର ସାଉଟାଲନାର ଆଉ ତାଙ୍କେ ଆଡ଼ପା ଦେଖାନିକିରି ଅକ୍କ ଆ ବିଧି ବ୍ୟବସ୍ଥା କାମିକିରି ଆନ୍ଦାନ ବାଟିଆଲନାର ଆରୁ ତମେ ଆଡ଼ପା ଧି ଭଲକିରି ଚାଲରାଲି। ଆରୁ ଇ କଥା ବୋଧ ସରକାର ଭି ଭଲକିରି ଆକିଛି ଆରୁ ଆଦିଗେ ଲଗାନ୍ତା ଇ କୁକା ହାତଦାରକେ ଭଲ ଲାଗାନ୍ କୁକା ହାତଦାର ଏକାନିକିରି ଉନ୍ନତି ନାନର ତମେ ହେଡ଼ୁନୁ ତାମ ନିଜେ ଇଲର ଆରୁ ଏକାନିକିରି ତମେ ଅଣ୍ଟା ବାଢ଼ିଟି ଅବଦାନ ରହି ନମେ ସମାଜକେ ତାମ ଏନ୍ଦିର କାମାଙ୍ଗନାର ଆ କଥାନ ବୁଝିକିରି ସରକାର ଭି ତମେ ଲଗାନ୍ ଭିନ୍ ଭିନ୍ ଯୋଜନା ଇ କିଛି। ଆରୁ ହନ୍ନେ ଭିନ୍ ଭିନ୍ ଯୋଜନା ଭିତରେ ଅଣ୍ଟା ଯୋଜନା ମାନାଲି ସୁକନ୍ୟା ସମୃଦ୍ଧି ଯୋଜନା ହେଲେ ଇ ସୁକନ୍ୟା ସମୃଦ୍ଧି ଯୋଜନା ବୋଧ ଏକାନେ ନେ ଇ ପ୍ରକାର ଯୋଜନା ବନ୍ କାମା ଆଙ୍ଗର ଇଦାନ କାମଚକୁନ୍ ଆ କୁକାଏଗେ କା କୁକାଏଗେ ଯେନ୍ ମା ବୁଆ ରତନାର ତମେ ଏନ୍ଦିର ଭଲ ମାନ ଆରୁ ଇଦାନ ଏକାନେକିରି କାମା ଖାତିରି ଇ ହୁର୍ମି କଥା ବନ୍ ଆଲୋଚନା କର୍ମାଗେ ଲଗାନ

0: ಇನ್ನು ಆಮೆ ಸ್ಟುಡಿಯೋನೂ ಬಾರ್ಚ್ಕಾನಾರ್ ಈ ಆಮೆ ಕುರೆಟುಳಂತ ಅಶೋಕ್ ಕುಮಾರ್ ಪಿಂಗ್ ಆಗ್ಯಾಂಗಾರ್ ಅವು ಈ ಜನ ಯೋಜನಾ ಬೋದ್ ಈ ಬ್ಯಾಂಕ್ ತರ್ತಿ ಮನೆ ಬುಲಿಕಿರಿ ತಾಮಾನೆ ಮೆಹಕಾದಾಮ್ ಬರ ತಮ್ಹೆಗನೆ ನಮ್ಮ ದೀಪತ್ ಕಚ್ಚೆ ನೆಖರೋತ್ ಅರು ಈ ಸುಕನ್ಯಾ ಸಮೃದ್ಧಿ ಯೋಜನಾದ ಈ ಹದ್ದುರ್ಗೆ ಲಗಾನ್ ಜನ ಅತಲಿ ವಿಶೇಷ ಕಿರಿ ಕುಕಾಯ್ ಹದ್ದುರ್ಗೆ ಲಗಾನ್ ಇದಾದ ಎಕ್ಕನ್ ಎಕ್ಕನೆ ಕಿರಿ ಕಮಾ ಖಾತ್ರಿ ಅರು ಈ ಯೋಜನಾ ಬನ್ ಚಲಾವಾ ಖಾತ್ರಿ ಜೆ ಮೆನೋತ್ ಪಿಂಗ್ ಆಗ್ಯಾ ಜುಹಾರ್
1: ಜುಹಾರ್
0: ಎಮ್ ಪಹಲಾ ತ ನಿಮೇಸ್ತಿ ಅಹಾಗೆ ಲಗಾನ್ ಚಾಹೋಮ್ ಜೆ ಈ ಜನ ಸುಕನ್ಯಾ ಸಮೃದ್ಧಿ ಯೋಜನಾ ಬಾಲ್ನಾರ್ ಈ ಸುಕನ್ಯಾ ಸಮೃದ್ಧಿ ಯೋಜನಾ ಬೋನ್ ನೇನೆ ಕಮಾ ಅಂಗೋರ್ ಆ ಕಥಾ ಬಂಡಿಗೆ ತೆಂಗೋರ್
1: ಅಜ್ಜಾ ಈ ಯೋಜನಾ ಬೋದ್ ಸರ್ಕಾರ್ಗೆ ಆ ಸರ್ಕಾರ್ಗೆ ಸ್ಕೀಮ್ ಮನಾಲಿ ಪ್ರಧಾನಮಂತ್ರಿ ಸುಕನ್ಯಾ ಸಮೃದ್ಧಿ ಯೋಜನಾ ಬೇಟಿ ಬಚಾವು ಬೇಟಿ ಪಢಾವು ಮನೆ ಕುಕಾಯ ಹದ್ರಂಡಾ ಜನ್ಮ ಮಂಚ್ಕುನ್ ಜನ್ಮ ಸ್ತಿನ್ ನಿಮ್ಮ ಅಕೌಂಟ್ಟಾ ಖುಲರ್ ಜೆ ಆದ ಜೆತೆಬಲೇ ಏಕಶ ವರ್ಷ ಮನ ಬ್ಯಂಜನಾ ಬರಷ ಮನ್ನ ಆ ಟೈಮ್ನು ಪಢಾವಿ ಅಂಗ ବେଞ୍ଜରା ଆ ପାଇଛନ୍ତି ଆଉ ବେଞ୍ଜରାଙ୍ଗ ହୁଦଗେ ଲାଗନ ଆଉ ସରକାର ବି ଚିନ୍ତା କମ କିଛି
0: ଯେ କୁକା ହାଦୁ ଦଣ୍ଡା ଯେତେବେଳେ ଜନମ ମାନ ଆରୁ ଛୋଟେଟେ ର ଆଦଗେ ଲାଗାନି ଯୋଜନା ଆସିଲି ଯେ ଛୋଟେଟେ ର ବା କେନ୍ତା ଆଦ କାମା ପଡ଼ିଲି ହେଲେ ଇଦାନ ଇ ଯୋଜନା କାମାଗେ ଲାଗାନ ନେ ନେ ବାର ଆଙ୍ଗ
1: ଆଚ୍ଛା ଇନ୍ନୁ ମନାଲି ମା କା ବୁଆ ମାନେ ଯେନ୍ତା ଇଂଲିଶ ଥି ପେରେଣ୍ଟସ ବାଲନର ପେରେଣ୍ଟସ ବାଛକୁନ୍ ମା ନି ତେଙ୍ଗି ବୁଆ ସିକି ନି ତେଙ୍ଗି ମା ବୁଆର ନେତ ବି ଚାକିରି କାମଚକୁନ୍ ବି ମାନ ନେ ଚାଷୀବାସୀ ବାଲାର ବି ମାନ ନେ ଡେଲି ଦୁଇ ପଇସା କମାଣି କମାଲାର ଆର୍ ବି ଖୁଲା ଅଙ୍ଗର ଏନେକେ କୁକା ହାଦୁଣ୍ଡା ଜନା ମଞ୍ଚା ହେଲେ ବାର୍ଥ ସାର୍ଟିଫିକେଟ୍ ଅଥରା ଖାତର ଏକାଉଣ୍ଟକୁ ନୁ ଖୁଲାଗେ ଲାଗାନ ବାର୍ଥ ସାର୍ଟିଫିକେଟ୍ ବୋଦ ନିହାତି ଜରୁରୀ ଆଉ ବାର୍ଥ ସାର୍ଟିଫିକେଟ୍ ମଲା ହେଲେ ବ୍ୟାଙ୍କ ବୋଦ ନୁ ଆଦ ମା ଚାଲରେ
0: ଆଚ୍ଛା
1: ବୋଲେ କୁକାଗେ ବାର୍ଥ ସାର୍ଟିଫିକେଟ୍ ଦରକାର ଆଉ ସାଙ୍ଗେ ଫଟୋ ଯୋଡ଼େ ମାନେ ମା କା ବୁଆ ଦୁଇ ଜଣଙ୍କର ଭିତରୁ ନେତ ବି ନେଖେଗେ ନେ ଖୁଲ ଆଉ ଦୁଇ ଲୋକରକେ କୁକା ହାତ ଦୁଗନେ ଫଟୋ ମାନରୁ ବ୍ୟାଙ୍କନୁ ଖୁଲ
0: ଆକାଉଣ୍ଟ ଯେ ଇସନ୍ ଆରୁଣ୍ଡା କଥା ଏମାନ ତେଙ୍ଗା ଯେ ଇ କୁକାଗେ ନା ମେନୁ ତା ମାନ ଆରୁ ତମେ ମା ବୁଆର ନେ ଦିନ ଭିର ତମେ ଜଏଣ୍ଟ ହିସାବନୁ ରହ ହେଲେ ଆ କୁକା ହାତ ଦୁଗେ ଇଓ ବଛର ମାଞ୍ଚିର ହେଲେ ଆଦାନ ଖୁଲା ମନି ଏ ଇଓ ବଛର ତି ଖୁଲା ଅଙ୍ଗସ୍ ଆର୍ ଇଓ ବଛର ତକ୍ ଆବନ୍ ଖୁଲା ଆଗେ ସୁବିଧା ଆତିଲି
1: ଇ ବଦମନାଲି ଜନମ ସ୍ତିନ ଖୁଲା ମାନ କିନ୍ତୁ ଜନମ ଉଲ୍ତି ତା ନାମ ସାର୍ଟିଫିକେଟ୍ ନଥରା ପଲ୍ଦା ପନ୍ଦର ଦିନ କା କୋଡ଼ିଏ ଦିନ ଯାହା ହେଲେ ବି ଲାଗ ହସ୍ପିଟାଲ ତା ମାନନା କା ମ୍ୟୁନିସିପାଲିଟି ମାନନା ସାର୍ଟିଫିକେଟ୍ ବି ନଥର ନିମ୍ ଯେନ୍ତା ଅଥର ନିକା ନିମ୍ ବ୍ୟାଙ୍କକେ କର ଫଟୋ ଫୁଟା କାମରଚର ଯେତିକି ଜେରସ୍ କପି କାମରଚର ଆଉ ବ୍ୟାଙ୍କକେ କର ତାଙ୍କେ ସ୍କିମ୍ ବୋଧ ମନାଲି ଜନମ ସ୍ତି ଦଶ ବରଷ ଭିତରେ ମାନନା କଥା ଦଶ ବରଷ ତି ଅଧିକା ମାନଲି
0: ଯଦି ଦଶ ବରଷ ମାଞ୍ଜାକେ ରହିଲେ ପାଚିଲି ଆରୁ
1: ସ୍କିମ୍ ବୋଧ ଲାଗୁ ମାନେ
0: ଆଚ୍ଛା ଆଚ୍ଛା ବୋଲେ ଜନମତି ଦଶ ବରଷ ଭିତରେ ଇଦାନ କାମା ଖାତିରି
1: ବୋଲେ
0: ହେଲେ ଇସାନ ଆରୁଣ୍ଡା କଥା ତେଙ୍ଗର ଯେ ବ୍ୟାଙ୍କ ଗେ କେକୁ ନେନ୍ଦ୍ରେ ମାନିକା ଯଦି ଏକାଉଣ୍ଟ ଖୋଲର ହେଲେ ପଇସା ଲାଗି ହଁ ବୋଲେ ଇ ଯେନ୍ ସୁକନ୍ୟା ସମୃଦ୍ଧି ଯୋଜନା ବନ ଯଦି ଖୋଲା କରା ହେଲେ ଇଓ ଇଓ ପଇସା ଲାଗି ଯେତେବେଳେ ଆର୍ ଖୋଲର ବେଲେ
1: ଅତି କମ୍ରେ ହଜାରେ ଟଙ୍କା ବର୍ଷେକେ ସରକାରୀ ହିସାବରେ ଫାଇନାନ୍ସିଆଲ ମାନଲେ ଆଉ ମାନଲି ଏପ୍ରିଲ ତି ମାର୍ଚ୍ଚ
0: ଆଚ୍ଛା
1: ଏପ୍ରିଲ ଏକ ତି ମାର୍ଚ୍ଚ ଏକତିରିଶ ତକ ଇ ଭିତରେ ନିମ୍ ଖୁଲର ଅତି କମ୍ରେ ହଜାରେ ଟଙ୍କା ମ୍ୟାକ୍ସିମମ୍ ମଦ ବନାଲି ଦେଢ଼ ଲକ୍ଷ ଟଙ୍କା ଇ ବାରଟା ଇନଷ୍ଟଲମେଣ୍ଟ ଗନି ଗନି କରି ବାରଟା ଇନଷ୍ଟଲମେଣ୍ଟ
0: ଆଚ୍ଛା
1: ନିମ୍ ଥରେ ବି ହଜାରେ ଚିଅର କା ଥରେ ବି ଦେଢ଼ ଲକ୍ଷ ଯଦି କମ୍ପ୍ଲିଟ୍ ଅଞ୍ଚା କରିଲେ ମୁଜିରା କରା କିନ୍ତୁ ଦେଢ଼ ଲକ୍ଷ ଟିକେ ଅଧିକା ଜମା କାମ କରିଲେ ଆମେ ଇଣ୍ଟରେଷ୍ଟ ମା କରେ
0: ଓହୋ ବୋଲେ ହଜାରେ ବି ଚିଚକୁନ୍ ମାନ ଆର୍ ତାଙ୍କ ସେ ବେଶୀ ଚିଚକୁନ୍ ହିଁ ମାନ ଆଙ୍ଗାଲି
1: ହଇ ହଇ
0: ହେଲେ ବାର ଥର ଚିଅର
1: ବାର ଥର ଗନି ଗନି କରି ବାର ଥର ହଇ ହଜାରେ ପାଞ୍ଚ ହଜାର କୋଡ଼ିଏ ହଜାର ପଚାଶ ହଜାର ଅନେକରି ଆଉ ମ୍ୟାକ୍ସିମମ୍ ଦେଢ଼ ଲକ୍ଷ ମାନ ଆଉ ଯଦି ଯଦି ବି ଚିଆ ପଲକାର ହଜାରେ ଟଙ୍କା ନିମ୍ ଆକାଉଣ୍ଟରୁ ମିନିମମ୍ ଜମା କମର
0: ଆଚ୍ଛା ହେଲେ ଏତିକି ଯେନ୍ତା ହେଲେ ବି ପ୍ରତି ମାସେ ଚିଆ ଖାତର ଯାହା
1: ଇନୁ ପ୍ରତି ମାସ ବୁଲିକିରି ମଲାଦିନ ଆର୍ ତେଙ୍ଗାଲି ବାରଟା ଇନଷ୍ଟଲମେଣ୍ଟ ସରକାରୀ ହିସାବ
0: ଓହୋ ଆଚ୍ଛା ଆଚ୍ଛା ଆଚ୍ଛା ଇନେ ଯଦି ଆଲାର ଯଦି ସୁକନ୍ୟା ସମୃଦ୍ଧି ଯୋଜନାନୁ ସାମିଲ ମାନର ଆରୁ ଇନ୍ଟା ପାସବୁକ୍ ଅଣ୍ଟା ଖୁଲର କୁକା ହାତ ଦୁଗେ ଲାଗାନ ହେଲେ ତାମା ଏନ୍ଦିର ଏନ୍ଦିର ସୁବିଧା ଗୁଠି ହାକରାଗି ହନେ ବ୍ୟବସ୍ଥା ଆତିଲି
1: ହଇ ନେ ଯଦି ଚାକିରିଆର ଆନୁ ମାକ କା ବୁଆସ ଗାନେ ଯଦି ଖୁଲ୍ଚକାର ଯଦି ବୁଆସ ଚାକିରି ଆସନ୍ତ ଯଦି ବୁଆସ ଗାନେ ଯଦି ହାତ ଦୁଧ ଖୁଲ୍ଚକିର ଯେନ୍ ଦେଢ଼ ଲକ୍ଷ ଟଙ୍କା ଜମା କମର ବର୍ଷେକେ ପର ଫାଇନାନ୍ସିଆଲରେ ଆର୍ ଡାଇରେକ୍ଟ ଇନକମ୍ ଟ୍ୟାକ୍ସ ଡିଡକ୍ସନ୍ ଅଣ୍ଡର ଏଟିସି ଅଣ୍ଡର ନୁ ଆଦ କାଇ ପିପିଏଫ୍ ଯେନ୍ତା କାଇ ଇ ବୋଧି ସୁକନ୍ୟା ସମୃଦ୍ଧି ବୋଧି ଏଟିସି ନୁ କାଇ
0: ଆଚ୍ଛା ଆଚ୍ଛା
1: ଦେଢ଼ ଲକ୍ଷ ଟଙ୍କା ତ ଡାଇରେକ୍ଟ ମାନେ ଇନକମ୍ କେ ବେନିଫିଟ୍ ଆର୍ ହୁଆ ଆଙ୍ଗର ମାନେ ଡାଇରେକ୍ଟ ମାଇନସ୍ ମାନଙ୍କ
0: ଆଚ୍ଛା ହେଲେ ଇସନ୍

0: ପଇସା ଗୁଟେ ଜମା କାମର ଆକୁ କା ହାତ ଦାରକେ ତାଙ୍କେ ମା ବୁଆ ଘର ହେଲେ ଆଗେ ମାନେ ଯେନ୍ ଇନ୍ଦ୍ର ବାନାର କା ଇଣ୍ଟରେଷ୍ଟ ଯେନ୍ ବାନାର ତାଙ୍କେ ସୁଧ ହନେ କିଛି ହାକରାଗେ ବ୍ୟବସ୍ଥା ଆତିଲି କେ
1: ଆତିଲି ମାନେ ଫାଇନାନ୍ସିଆଲ ଇୟର ଲାଷ୍ଟ କେ ଯେ 31 ତାରିଖ ଲା ବ୍ୟାଙ୍କ ବଦ ଇଣ୍ଟରେଷ୍ଟ ଚି ଆଉ ଆଗେ ଇ ଆକାଉଣ୍ଟ କେ ଇଣ୍ଟରେଷ୍ଟ ବତମାଲି 7.6% ମାନେ 6.5% ଥି 9% ଅଧିକା ମାନେ 31 ତାରିଖ ବୋଲେ 31 ତାରିଖ ଲା ନିମା ଖାତା ନୁ ମାନେ ଚଢ଼ ରକ
0: ଆଚ୍ଛା ବୋଲେ ଯେତକି ପଇସାର ହୁଦଗେ ହିସାବ ନୁ
1: 7.6
0: ହିସାବ ନୁ ଯେତକି ପଇସା ମାନ ଆନୁ ତମେ ଆକାଉଣ୍ଟ ନୁ ବୁଙ୍ଗ
1: ହଁ ମୂଲ ସଙ୍ଗେ ସୁଧ ବି ମେସ ରକ
0: ହେଲେ ଇ ଯେନ୍ ପଇସା ବଦର ଏକଲା ଇଦା ପୂର୍ତ୍ତି ମାନ ତାଙ୍କେ ମେଚୁରିଟି ପିରିୟଡ଼ ଯେନ୍ ବାଲ୍ଦା ଯେ ତାଙ୍କେ ଆକାଉଣ୍ଟ
1: ଇନୁ ମନାଲି ଧରା ନିମ୍ ବର୍ଷେ କୁକା ହାତ ଦୁଗେ ବର୍ଷେ ତି ଯଦି ନିମ୍ ଖୁଲ୍ଚକାର ତାଙ୍କେ ମାନେ ବ୍ୟାଙ୍କ ବାଲି ଯେ ଡେଟ୍ ଅଫ୍ ଓପନିଂସ୍ ତି 21 ବର୍ଷ ମାନନା କମ୍ପ୍ଲିଟ୍ ମାନନା କଥା ଆଉ ପଇସା ବଦ 14 ବର୍ଷ ତକ ଚିଆ ଲାଗ ଆଉ 14 ବର୍ଷ ତି ଯେନ୍ 21 ବର୍ଷ ମାନ ମାନେ ଡେଟ୍ ଅଫ୍ ଓପନିଂସ୍ ତି 14 ବର୍ଷ 14 ବର୍ଷ ତି 21 ମାନେ
0: 7 ବର୍ଷ
1: ଆଉ 7 ବର୍ଷ ବଦ ମାନଲି ଏକ୍ସଟେଣ୍ଡେଡ଼୍ ହେଉ ଏନ୍ଦ୍ରେ କି କୁକା ହେଦାର ଯେତେବେଳେ 18 ବର୍ଷ ମାନକ ଏକାଉଣ୍ଟ ଖୁଲ୍କିଲା ଆସିଛି 18 ବର୍ଷ ଆନୁ ମାନଲି 50% ତମ ଉଡ୍ର କାମା ଆଙ୍ଗର ଯେତିକି ଡିପୋଜିଟ୍ କମ କର
0: ଆଚ୍ଛା ବୋଲେ
1: ହଇ ଆ 50% ବଦ ମାନଲି କୁକା ହେଦୁ ଯଦି +2 ପାଢ଼ ହଇ 10 କ୍ଲାସ୍ ତକ ତ ଅନେ ଇଆ ଇଆ କରି ଚାଲ କରା +2 ପାଢ଼ ଭଲ ମାନେ କଲେଜ ନୁ ପାଢ଼ ଆଦିଗିଲା ସରକାର ବି ବ୍ୟବସ୍ଥା କାମ ଦେଇଛି ଯେ 18 ବର୍ଷ କମ୍ପ୍ଲିଟ୍ ମାନଚା ବେଲେ ତାଙ୍କେ 50% ଉଡ୍ର କାମାଙ୍ଗର ଇ ଇ ସ୍କିମ୍ ନୁ ସୁକନ୍ୟା ସମୃଦ୍ଧି ସ୍କିମ୍
0: ଯେହେତୁ ଆ ସ୍କିମ୍ ବୋଧେ ନିମ୍ ଟିକେ ଆଗଲିନ ଦେଙ୍ଗାଲକାର ଯେ ବେଟି ବଚାଓ ବେଟି ପଢ଼ାଓ ହେଲେ ପଢ଼ାକେ ଲଗାନି
1: ହଇ ପଢ଼ାକେ ଲଗାନ ବୋଧେ ଇ ସ୍କିମ୍ ବତାଦଲି ଯେ ହୁଦଲା ତେଙ୍କି ଯେ ସରକାର ଯେ 18 ବର୍ଷ କମ୍ପ୍ଲିଟ୍ ମାନଚା ହେଲେ ନିମ୍ 50% ଉଡ୍ର କାମାଙ୍ଗର ମାନେ ଉଚ୍ଚ ଶିକ୍ଷା ଲାଗି ଲଗାନ
0: ଆଚ୍ଛା ଆଚ୍ଛା ହେଲେ ଆରୁଣ୍ଡା କଥା ହେଇସାନ ଟିକେ ଏମାନ ଆଉ ଟିକେ କ୍ଲିୟର କାମା ଯେ ଆ କୁକା ହାତକେ ଯଦି ବର୍ଷେ ମାଞ୍ଜା ଆରୁ ଏକାଉଣ୍ଟଟା ଖୁଲ୍ଚାର ଆଉ 9 ବର୍ଷ ମାଞ୍ଜା ଆରୁ ଏକାଉଣ୍ଟଟା ଖୁଲ୍ଚାର ବାକି ଏକା କୁକାଏ ବହୁତ ବର୍ଷେ ମାଞ୍ଜା ଆରୁ ଏକାଉଣ୍ଟ ଖୁଲ୍ଚାର ହେଲେ ଇଁ ବରସ ତ ତାମାଚିଆ ଖାତ
1: ଇ ଦନେ ଆମେ କ୍ଲିଅର ତେଙ୍ଗମ ଚମ୍
0: ହଁ
1: ଇ ବୋଧ ମନାଲି ଯେହେତୁ ବେଟି ପଢ଼ାଓ ବେଟି ବଚାଓ ବର୍ଷେ ଭିତରେ ଖୁଲ୍ଚକୁନ୍ କୁକା ହାତ ଦୁଗି ଲାଭ ଆଦଲି
0: ଆଚ୍ଛା
1: ଏନ୍ଦ୍ରକେ ଆଉ 18 ବର୍ଷ କିଏ ଲଗାନ 50% ଉଦ୍ର କାମ ଆଙ୍ଗିଲି 21 ବର୍ଷ ନୁ ଆଦ ନିଜର ବେଞ୍ଜରା କି ଲଗାନ କା ଆହୁରି ହାୟର ଷ୍ଟଡ଼ି କି ଲଗାନ ଆନୁ ତ ପଇସା ବି ଉର୍ଖା କାଲି ମାନେ ମା ବୁଆର୍କେ ଆଉ ଚିନ୍ତା ମା ଲାଗି ହଇ ଆର୍ ଯେନ୍ ବର୍ଷକେ ବର୍ଷ ଯେନ୍ 1.5 ଲକ୍ଷ ଟଙ୍କା ତକ ଆକାଉଣ୍ଟ ଚିକ୍କାର ଆବତ୍ ଆମେ ଉଚ୍ଚ ଶିକ୍ଷା କେ ଲଗାନ କା ବେଞ୍ଜା କେ ଲଗାନ ତମେ ବି ଭାରମା ଖାତରି
0: ଆଉ ଧରା କୁକା ହାତୁକେ ବୟସ ବର୍ ଯଦି ମାନତେ ମାନତେ 9 ବର୍ଷ ମାଞ୍ଜା କରା ତାଙ୍କେ ମା ବୁଆ ଘର ପାଛିଲି ଆଖାର ଯେ ଓହୋ ଇନ୍ୟଟା ଯୋଜନା ଆତଲି ବୋଲିକିରି ବୋଲେ ଆର 9 ବର୍ଷ ମାନାଲି ଆର ହୁଟ ସମୟାନୁ ଯଦି କାମଚାର ବାକି ଇଁ ବରସ ତାମାଚିଆ ଖାତର ଆର ଏକଲା ମେଚୁରିଟି ମାନ
1: ହୁଦି ଆଉଣ୍ଟା ଦିନ ଡେଟ୍ ଅଫ୍ ଓପନିଂସ୍ ତି 14 ବର୍ଷ ବନାଲି ପଇସା ଚୋର ଆକାଉଣ୍ଟ ଓପନିଂସ୍ ତି 14 ବର୍ଷ ତକ ପଇସା ଚୋର ଆଉ 21 ବର୍ଷ ମେଚୁରିଟି ମାନ
0: ଆଚ୍ଛା ଆଚ୍ଛା ହନେ ଦେଉ
1: ହନେ ଦେଉ
0: ହଁ ବୋଲେ ଯେତିକି ଲେଟ୍ କାମ ଆଇ ଲେଟ୍ ମୂର୍ଖ
1: ହଁ ଲେଟ୍ କାମ ଲେଟ୍ ମୂର୍ଖ ନି ବର୍ଷେ ଭିତରେ ଯଦି ଖୁଲର ଆଉ ବେନିଫିଟ ବଢ଼ିଆ କରି ହୁଅ
0: ଠିକ୍ ତେଙ୍ଗାଲଦାର ହେଲେ ଯଦି ନାମ ଇନୁ ହେଲା କାମ ତାର ଟିକେ ଲେଟ୍ କାମ ଅଛ ତାହେଲେ ଆଉ ଯେତେବେଳେ ପଇସା ହାକତ ହେତକି ବେଳେ ନାମେ ଜରୁରତ ମୁଞ୍ଜରା କେରିକି ରହ ଆଉ ଯଦି ଠିକ୍ ସମୟାନୁ ଯଦି ନାମ ଖୁଲ ତାହେଲେ ଯେତେବେଳେ ତାଙ୍କେ ଦରକାର କୁକା ହାତ ଦୁଗେ ଆଦାନ ଅଥର ଆଙ୍ଗ ତାର ତାଙ୍କେ ଆଦାନ ବ୍ୟବହାର କାମ ଆଙ୍ଗ
1: ଇନୁ ଆକାଉଣ୍ଟ ଖୁଲାଗେ ଲାଗାନ କୁକା ହାତ ଦୁ ସାଙ୍ଗେ ନେତ ଖୁଲର ମା ଖୁଲନାର ବା ବୁଆସ ଖୁଲନା ଦୁହିଲ କରଗେ ଜଏଣ୍ଟ ଫଟୋ ମା ବୁଆର୍ଗେ ନେତ ଖୁଲର ଆର୍ଗେ ଆଧାର କାର୍ଡ଼ ଆଉ ଆଧାର କାର୍ଡ଼ ମା ରାଜକୁନ୍ ବି ଆକାଉଣ୍ଟ ଖୁଲାଙ୍ଗର କିନ୍ତୁ ସବସିକ୍ୱେଣ୍ଟଲି ନା ତମ ବ୍ୟାଙ୍କ ନୁ 6 ମାସ ଭିତରେ ପେନ୍ ନମ୍ବର ବନ୍ ଡିପୋଜିଟ୍ କମର ବ୍ୟାଙ୍କକେ
0: ଡିପୋଜିଟ୍
1: ଏନ୍ଦ୍ରକେ ଇନୁ ଯେନ୍ ATC ନୁ ଯେନ୍ ଆତଲି ଇନକମ୍ ଟ୍ୟାକ୍ସ ବେନିଫିଟ୍ ମାନେ ଡାଇରେକ୍ଟ ଡିଡକ୍ସନ୍ ବୁଆସ ଯଦି ଚାକିରି କାମଲା ଯଦି ବୁଆସ ନାମେ ଯଦି ହାତ ଦୁତ ଖୁଲାଲି ବୋଲେ ତାହିଁ ବୁଆସ ଆ ବେନିଫିଟ୍ ବନ୍ ହସ୍ ଏନ୍ଦ୍ରକେ ତାହିଁ ପର୍ସନାଲ PPF ଆକାଉଣ୍ଟ ମା ଖୁଲିକିରି ଇ ସକୁନ୍ୟା ସମୃଦ୍ଧିନ୍ତା ସ୍କିମ୍ ନୁ ଆସ 1.5 ଲକ୍ଷ ଟଙ୍କା ତକ ବେନିଫିଟ୍ ହୁଅ ଡାଇରେକ୍ଟ ମାନେ ଗ୍ରସ୍ ସାଲେରୀ ନିତେ ତାଙ୍କେ ଡିଡକ୍ସନ୍ ମାନଙ୍କୁ
0: ଏଇ ପ୍ରକାର ସୁବିଧା ଆସିଲି ତା ତମେ ବି ଏଇ ପ୍ରକାର ମାନେ କାଗଜପତ୍ର ବି ଲାଗ
1: ହଁ
0: ହେଲେ ଆରୁଣ୍ଡା କଥା ତେଙ୍ଗା ଯେ ଏମିତି ଭାବାଲ ଦମ ଯେ ଖାଲି ବ୍ୟାଙ୍କ ନୁ ଖୋଲା ମାନ କା ଦୁସରା ଏକା ସାଙ୍ଗେ ଯଦି ବି ଆର ଚାହଁ ରହିଲେ ଖୋଲାଙ୍ଗର ଏନ୍ଦ୍ରକେ ଯେ ନାମେ ଆଲାର ଗୁଠି ହନେ ପାଦାନ ଗୁଠି ଆତଲନାର ଠିକ୍ ସୁବିଧା ମାନଲା ଦିନ ଟାଉନ୍କେ 12 ଖୁଲର କା ତମେ ଚାହାନୁ ଏକା ବ୍ୟାଙ୍କ ଆସିଲି ଯେ ଆସାନ ଖୁଲର ଏକା ଏକା ସାଙ୍ଗେ ଇଦାନ ଖୁଲାଗେ ସୁବିଧା ଆସିଲି
1: ଇନୁ ଆଗଲି ଟିକେ ଅସୁବିଧା ରାଚା ଏମ୍ ଯେତେବେଳେ ଛୋଟ ଛୋଟ ରଚନା ଆଠ ଟାଇମ୍ ନୁ

0: ಇನ್ನಂಥ ಕಾರ್ಯಕ್ರಮ ಬೋನ್ ಅಕ್ಕೋನ್ ಇಶಾನ್ ಮುಂಜಾಲ್ದಂ ಜಿತೇರಿನ್ ಫೇರ್ ಘಾಯ್ ಜುಹಾರ್.
1: ଶୁଣୁଥିଲେ କିଶାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପପୁ ଝକା ଝକା. ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ. ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା ଶୁଣନ୍ତୁ. ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି. ଏତଦ୍ୱାରା ହୀରାକୁଦ ବନ୍ଧ ତଳମଣ୍ଡଳେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ଆସନ୍ତା ଜୁଲାଇ ମାସ 9 ତାରିଖ ସମୟ 11:00 ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ. ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ. କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ. ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ. ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ. କଥାଚିତ୍ର ସଚ୍ଚା ଝୁଟାର ଏହି ଗୀତଟି ଶୁଣନ୍ତୁ. ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର. ଗୀତ ରଚନା ଇନ୍ଦିବର, ସଙ୍ଗୀତ କଲ୍ୟାଣ ଜେ ଆନନ୍ଦ ଜୀ.

ଆପଣମାନେ ଶୁଣୁଛନ୍ତି ଆନ୍ ମିଲୁ ସଜନା କଥାଚିତ୍ରର ଏହି ଗୀତଟି ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାନିଲାଲ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଏବଂ ଶତକଡ଼ା 18% GST ସହ ମୋଟ 266 କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096

0: ଏକରେ ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663 241 0961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, କେତୋଟି ହିନ୍ଦୀ କଥାଚିତ୍ର ଗୀତକୁ ନେଇ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମରେ ଏଥର ସମୟ ହେଇଛି କଥାଚିତ୍ର ପେଙ୍ଗେଷ୍ଟରୁ ଏହି ଗୀତଟି ଶୁଣିବା ପାଇଁ। ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ। ଗୀତ ରଚନା ମଞ୍ଜୁରୁ, ସଙ୍ଗୀତ ଏସ୍ ଟି ପରମନ୍।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର

6 6 3 2 4 1 0 9 6 1 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0 6 6 3 2 4 1 0 9 6 1। ସୂଚନାଟି ଏତିକିରେ ଶେଷ ହେଲା।

ଶୁଣୁଥିଲେ କାଲାପାନି କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଥିଲେ ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତ ରଚନା ମଜରୁ, ସଙ୍ଗୀତ ଏସ୍ ଡି ବର୍ମନ। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କାଲାବଜାର କଥାଚିତ୍ରର ଏହି ଗୀତଟି ମହମ୍ମଦ ରଫିଙ୍କ କଣ୍ଠରେ। ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ଏସ୍ ଡି ବର୍ମନ।

0: ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଅପରାହ୍ନ 4ଟା ହେବାକୁ ଯାଉଛି। ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣନ୍ତୁ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହିତ ଆଜ ଦ୍ୱିପାକ୍ଷିକ ବୈଠକଟି ଯୋଗ ଦେଲେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତି ବିଦ୍ୟା ଆଧାରିତ ଦେଶର ସମବାୟ ଇକୋସିଷ୍ଟମ ଅତ୍କା ବ୍ୟାପକ ହୋଇଛି କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓ ମସ୍କୋରେ ଥିବା ରୁଷର ସବୁଠାରୁ ବଡ଼ ତେଲ ବିଶୋଧନାଗାର ଉପରେ ଡ୍ରୋନ୍ ଜରିଏ ଆକ୍ରମଣ କରିଛି ୟୁକ୍ରେନ୍। ନୂଆଦିଲ୍ଲୀନ ଡୁରାଣ୍ଟ କପ୍ ପ୍ରତିଯୋଗିତା 2026ର ଟ୍ରଫି ଉନ୍ମୋଚନ କରିଛନ୍ ରାଷ୍ଟ୍ରପତି। ମୁଖ୍ୟମନ୍ତ୍ରୀ ଆଜ 77 ନମ୍ବର ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଦେଲେ ଯୋଗ। ଉତ୍ତର ଓଡ଼ିଶା ଲାଗି ଗୋଟିଏ ନୂଆ ଟ୍ରେନ୍ ସେବା ଖୁବ୍ ଜଲ୍ଦି ମୂଲ ହେବା ବୋଲି କେନ୍ଦ୍ର ରେଲ୍ ମନ୍ତ୍ରୀ କରିଛନ୍ ଘୋଷଣା। ରାଜ୍ୟ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପୂରାପୂରି ନିୟନ୍ତ୍ରଣଟି ଅଛି ବୋଲି କହିଛନ୍ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଉପସ୍ଥିତି ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ହୋଇଯାଇଛି ଗୋଟିଏ ଖାସ୍ ସମୀକ୍ଷା ବୈଠକ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ହେବାରକେ ଥିବା ଇଥରର ମେଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ ମୋଡ଼ଥି ଆଉ ଅନ୍ସ୍କ୍ରିନ୍ ଭାଲ୍ୟୁଏସନ୍ ଜରିଆ ହେବା ବୋଲି ବୋର୍ଡ ତରଫୁ କରାଯାଇଛି ଯୋଜନା। ରାଜ୍ୟ ଗଲା ଶିକ୍ଷା ବଚନରୁ ମୂଲେଇଛେ ଶିଶୁବାଟିକା। ଇତି ଛୁଆମାନଙ୍କୁ ପାଠ ପଢ଼ାବାର ଲାଗି 7,234 ଜଣ ଶିକ୍ଷକଙ୍କୁ ଦିଆଯିବା ନିଯୁକ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇକରି ବନା ହୋଇଥିବା ଫୁଲ୍ ଫିଚର ଏନିମେସନ୍ ଫିଲ୍ମ ମହାପ୍ରଭୁ ଜଗନ୍ନାଥର ରିଲିଜ୍ ହେଲା ସ୍ଥଗିତ। ଜନଜାତି ଗବେଷଣା ପ୍ରତିଷ୍ଠାନମାନଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ନେଇକରି ଆଷ୍ଟାନୁ ଭୁବନେଶ୍ୱରଠାରେ ମୁଲେଲା ଦୁଇଦିନିଆ ଜାତୀୟ କର୍ମଶାଳା। ବୌଦ୍ଧ ଜିଲ୍ଲାର ଲଗାଣ ବର୍ଷା ଲାଗି କ୍ଷୟକ୍ଷତି ହୋଇଥିବାର ଅଞ୍ଚଳକେ ବୁଲି ଦେଖିଲେ ଜିଲ୍ଲାପାଳ। ଚଲତି ବଛର 9 ତାରିଖରୁ ଛଡ଼ାଯିବା ହୀରାକୁଦରୁ ପହିଲା ବୈଟ୍ ପାନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍କେ ପହଞ୍ଚିଲେ ସ୍ପେନ୍ ଆଉ ଇଂଲଣ୍ଡ। ଆଉର୍ ରାଜ୍ୟ ଲଘୁଚାପର ବୋଲେ ବର୍ଷା ଆଉ ଦୁଇଦିନ ତକ୍ ଜାରି ରହିବା ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଜିଲ୍ଲାର ଜବର ବର୍ଷା ହେବା ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଏଛିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଋତୁର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
0: ଶୁଣିଲି ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ନାଟକ ଯେ ପକ୍ଷୀ ଉଡ଼େ ଯେତେ ଦୂର, ରଚନା କୁମାର ହାସନ, ପ୍ରଯୋଜନା ମାନଭଞ୍ଜନ ହୋତା। ବିଭିନ୍ନ ଭୂମିକାରେ ଅଛନ୍ତି ମଙ୍ଗଳୁ ବ୍ରହ୍ମାନନ୍ଦ ବଞ୍ଚୁର, ଶୁକୁରୁ ସୁରତ ଚନ୍ଦ୍ର ନାୟକ, ସାହୁବୁଢ଼ା ଉମେଶ ପ୍ରସାଦ ରଥ, ମାଳତୀ ସୁସ୍ମିତା ମିଶ୍ର, ଲକ୍ଷ୍ମୀ କଲ୍ୟାଣୀ ମିଶ୍ର, ଭାଉଜ ସଂଯୁକ୍ତା ପଣ୍ଡା, ମୁଖାନିଆଇ ମିନତୀ ତ୍ରିପାଠୀ। ଶୁଣନ୍ତୁ ନାଟକ ଯେ ପକ୍ଷୀ ଉଡ଼େ ଯେତେ ଦୂର।
2: ରୂପାର ଜୁଆଳି ବଳଦ ମନ ଯେ ପବନ ପବନ
3: ମୋତେ ଆଉ କେତେ ଦିନ ଏମିତି ହଇରାଣ କରୁଥିବ ରେ ଶୁକୁରୁ, ବାହା ଫାଟି ହେଲେ ହୁଅନ୍ତା ନି?
4: ହଁ, ତମର ଯୋଉ କଥା ନା ଭାଉଜ, ମୋତେ ତାହେଲେ ତୁମେ ଅଲଗା କରିଦେବା କଥା କହୁଛ।
3: ତମେ ଏ କେମିତି କଥା କହୁଛ ରେ ବାଇଆ ରାଜା? ତମେ ପରା ମୋ ସାନ ଦିଅର ମୁଣ୍ଡର ଫୁଲ ପୁଅ ପରି, ମୋଠୁ ତମକୁ କିଏ ଅଲଗା କରିଦେବ?
4: ଦେଖ ଭାଉଜ, ତମେ ଯଦି ଏମିତି ଥଟା କରିବ କହିଦଉଛି।
3: ସତରେ ଶୁକୁର, ଭଉଣୀଟି ପାଇବି ବୋଲି ମୋ ମନରେ କେତେ ସରାଗ। ସାନ ଭଉଣୀଟି ଥିଲା ଯେ ଗଲାସନ ଠାକୁରାଣୀରେ ପହଡ଼ିଗଲା, ଖେଳି ଖାଇବା ବୟସରେ ଦୈବତାକୁ ନେଇଗଲା। ତମେ ବାହା ହେଲେ ବାଛି ବାଛି ସାନ ଭଉଣୀଟି ଘରକୁ ଆଣିବି, ବଜା ଗଜା ବାଜିବ, ତାକୁ ମୁଁ ଏଇ ହାତରେ କନିଆ ବେଶ

0: ସଜେଇ ଦେବି, ତାର ଭଲ ମନ୍ଦ ସବୁ ବୁଝିବି। ନାନୀ ନାନୀ ବୋଲି ମୋ ପଛରେ ଗଡ଼ଉଥିବ, କେତେ ଭଲ ହବ ରେ ଶୁକୁରୁ, ଆମ ଘର ପୁରୀ ଉଠିବ।
1: ହଁ ଯେ, ହେଲେ କଣ କରିବି?
0: କଣ ଏମିତି ଭାଉଛ ଯେ, ଯାହା କହିବାର ଅଛି ଖୋଲା ଖୋଲି କହୁନ।
1: ମୁଁ କଣ କହୁଥିଲି କି ଭାଉଜ, ସେ ଯଦି ତୁମକୁ ମାନି ନ ଚଳେ ତେବେ ମୁଁ ମୋଟେ ଶୋଇପାରିବି ନାହିଁ। ହଁ ମୁଁ କହିଦଉଛି।
0: ତମେ କାହିଁକି ଏମିତି ଭାବୁଛ କହିଲ ଦେଖି? ସିନେହ ଶ୍ରଦ୍ଧାଦି ଚଳିଲେ ଏ ସଂସାରରେ କିଛି ହେଲେ ଅସୁବିଧା ହୁଏ ନାହିଁ। ଦେଖିବ କେମିତି ବାଛି ବାଛି ଭଉଣୀଟି ଆଣିବି।
1: ହଉ, ତମର ଯେମିତି ମନ ହଉଛି କର, ମୋତେ ଆଉ ପଚାରୁଛୁ କାହିଁକି? ମୋ କଥା କେହି କଣ କେବେ ଶୁଣୁଛି ନା ଆଜି ଶୁଣିବ? କର, ଯାହା କରୁଛ କର।
2: ମୁଁ ବି ତୋଠୁ ଏକଥା ଶୁଣିବାକୁ କେତେ ଦିନରୁ ଆଶା କରିଥିଲି ରେ ଶୁକୁରୁ।
1: ହେ ମ ବନ୍ଦ ପଳେଇଗଲେଣି।
0: ଦେଖ ତ ପିଲାଟା କେମିତି ଲାଜରେ ଦରଖିଆ ହୋଇ ପଳେଇଗଲା। ଆଉ ତମେ କେତେବେଳେ ଆସିବେ? ୟାଙ୍କ ପରି ଦିଅର ଭଜନ କଥା ଶୁଣୁଥିଲ।
3: ଆରେ ହେ ଶୁକୁରୁ, ଆରେ ଶୁଣ, ଏ ପଖାଳ ଗଣ୍ଡେକ ଖାଇ ଦେଇ ଯାଅ।
1: ଥାଉ ଥାଉ ଭାଉଜ, ଘରକୁ ଗଲେ ଖାଇବି।
0: ପିଲାଟାକୁ ଦରଖିଆ କରି ଘୋଡ଼ି ଦେଲ ନା?
2: ପିଲାଟା ଭାରି ଅବାଗିଆ।
0: ଆଉ ତମେ ଭାରି ସୁଧାର ନା?
2: ଦେଖ ଦେଖ ମାଳଦୀ, ମୁଁ ମତେ ରୋଗାନ କହୁଛି।
0: ଆହାରେ ମୋର ଏଡେ ରାଗିଲା ବାଲା, ଏତେ ରାଗ ମାଡୁଛି ସତେ, ମୁଁ ମରିଯାଏ କି ଲୋ ମା। ନିଅ ନିଅ ନିଅ ମ ଦିଟା ପାଚିଲା ଲଙ୍କା ଖାଇଦିଅ।
2: ହଁ ତୁ ତ ଭାରି ସିଆଣିଆଟେ, ସବ ଜାନ୍ତା। ତୋର ଏଇ କଥା ପଦକ ଲାଗି ତ ମନଟା ମୋହି ହେଇଯାଇଲ।
0: ଦେଖ ଛାଡ଼ ବେସରମି, ଲୋକେ କଣ ବୋଲିବେ? ଶୁକୁରୁ ପରା ହିଁ ହଳ କରୁଛି, ବୁଢ଼ାଟି ହେଲଣି, ଆହୁରି ଦିନକୁ ଦିନ ପିଲା ହେଇଯାଉଛ।

0: ଏଇଟା ଗୋଟେ ଘର ନା ଚିଡିଆଖାନା ମ, ଯୋଉଠି ଦେଖ ସେଇଠି ଅଳିଆ ଆବର୍ଜନା, ଗଦା ଗଦା ଅସନା ଲୁଗା ଗାଣ୍ଠି, ଅଇଁଠା ବାସନ କୁସନ, ଏମିତିରେ କଣ ମଣିଷ ବଞ୍ଚିପାରିବ?
1: ଖୁଡ଼ି, ଏ ଖୁଡ଼ି
0: କଣ ହେଲା? ଆରେ ଆରେ ରେ, ମୋ ପଣ ତ କାଢ଼ିଲେ ସିଙ୍ଘାଣି ପୋଛୁଛୁ କାହିଁକି? ଯେପରି ମାରି ପକେଇଲି ନା କଣ? ଆଲୋ ଏ, ତଣ୍ଟି ଫଟି ଚିକର କରୁଛୁ କାହିଁକି?
2: କଣ ହେଲା କିଲୋ ଲକ୍ଷ୍ମୀ, ମାଳତୀ କଣ ଦୁଷ୍ଟାମି କଲା କି?
0: ହଇଗ ନାନୀ, ତମେ ହେଲେ ଶାଢୀ ବ୍ଲାଉଜ ପିନ୍ଧିଲେ ହୁଅନ୍ତା ନାହିଁ, କଣ ଯେ ଅଖାବଳି ଖଣ୍ଡେ କଷ୍ଟ ଲଦି ହଉଛ ସବୁବେଳେ! ଦୁନିଆର ଭଲ ମନ୍ଦ କିଛି ଆଉ ବୁଝିଲ ନାହିଁ ତମେ, ଲୋକେ କଣ ବୋଲି କହିବେ?
2: ମୋର ଆକୁ ବଳ ବୟସ ଅଛି ରେ ଭଉଣୀ, ତମର ଖାଇବା ପିନ୍ଧିବା ଦିନ, ମୋର ଆଉ କୋଉଠିକି ଯିବାର ଅଛି ଯେ? ଯା ଗାଧେଇ ପାଧେଇ ଆସିବୁ, ମୁଁ ଟିକେ ସଙ୍ଗାତ ଘରୁ ଆସୁଛି, କବାଟ ଆଉ ଯାଇଦେଇ ଯିବୁ। ଆଲୋ ଏ ମାଳତୀ ଆ, ଖୁଡ଼ି ସଙ୍ଗେ ଆଉ କେବେ ଦୁଷ୍ଟମି କରିବୁନି, ଆ ଯିବା।
0: ଧନ୍ୟ ଲୋ ମା, ଏଇଟା ପୁଣି ଗୋଟାଏ ଘର, କେବେ ନଡ଼ିଆ ତେଲ ଟୋପେ ନାହିଁ ତ କେବେ ସାବୁନ ଖଣ୍ଡେ ନାହିଁ, ଜଡ଼ା ତେଲ ମାଖି ମୁଣ୍ଡଟା ଚିକିଟା ଧରିଲାଣି। ଏମିତି ନିଅନ୍ତିଆ ଘରେ ବାପା ମତେ ଛନ୍ଦି ଦେଲେ ଯେ ମଣିଷ କେମିତି ବଞ୍ଚିବ କେଜାଣି।
3: ଆଲୋ ମାଳତୀ ମା, ମାଳତୀ ମା, ଘରେ ଅଛୁଟି? କିଏ?
2: ମାଉସୀ, ଆସ ଆସ ମାଉସୀ, ବସ।
3: ହେଲୋ ମା, ଏଇଟା ମୁଁ କଣ ଶୁଣୁଛି?
2: କଣ ହେଲା କି ମାଉସୀ?
3: ହବ ଆଉ କଣ ଲୋ ଝିଅ, ଆମ ଏଇ ଲକ୍ଷ୍ମୀ

0: ତା କଥା ଶୁଣି ବାହାରେ ପରା ମୁଁ କାଠ ହେଇଗଲି। କାମ କବାର ତ କିଛି ନାହିଁ, ହୋଲଟି ତା ଉପରେ କେଡ଼େ ବଡ଼ ବଡ଼ ଆଇନ ହାଁକୁଛି ବା।
1: ହଇଗୋ ମାଉସୀ, ଯେତେ ହେଲେ ବି ତ ଛୋଟ ପିଲାଟି, ଖେଳିବା ଖାଇବା ବୁଦ୍ଧି ଆହୁରି ଯାଇନି, ଧୀରେ ଧୀରେ ବଳେ ବୁଝିଯିବ ଯେ। ଏବେ ମୋ ମାଳତୀ ଯେମିତି, ଲକ୍ଷ୍ମୀ ବି ସେମିତି।
0: ହଇଲ ମତେ ଭୁଲଉଛୁ କ'ଣ, ସେ ପିଲା ନାଇଁ ନାଇଁ, ସେ ପିଲା ରହିଲାନି ଘରେ, କଣ୍ଢେଇ ଖେଳିଥାନ୍ତା। ଆହାରେ ମୋର ପିଲା ନାଖରେ ଦୁଧ ପିଉଛି ନା, ତୁ ସିନା ଗାଈ ପରି ସୁଧାର, କାନ ଧରିଲେ ହଁ, ନାକ ଧରିଲେ ହଁ, ତୁ କେମିତି ଏତେ ପିଲା ଥିଲା କରି ଘର ସଂସାର କଲୁଲ ବାୟାଣୀ। ହେଲୁ ମା ଆସିଗଲାଣି।
2: କଣ ମତେ ଦେଖିଲା ମାତ୍ରକେ ତ ସାପ ଶୁଙ୍ଘି ଦେଲା ନା କଣ, ଭାରି ତ ସକେଇ ସକେଇ କର୍ଣ୍ଣ ମନ୍ତ୍ର ଦଉଥିଲ, ଏବେ ଚୁପ ହେଲା କାହିଁକି?
0: କର୍ଣ୍ଣ ମନ୍ତ୍ର କାହିଁକି ଦେବି ଲୋ ମା, ଆମେ ଆମର ସୁଖ ଦୁଃଖ ହଉଥିଲୁ।
2: ବଢିଆ ସୁଖ ଦୁଃଖ ହେଉଥିଲା ଯେ, ମତେ ଦେଖିଦେଲା ମାତ୍ରକେ ପାଟି ଖନି ମାରିଗଲା।
0: କି ଯୁଗ ହେଲା ଲୋ ମା, କଣ ବୋଇଲା ଲୋକେ କଣ ବୁଝୁଛନ୍ତି, ମୁଁ ପରା ୟା ବିରୁଦ୍ଧରେ ଚୋପରା କୁଟୁଥିଲି।
2: ହଁ ହଁ ମୁଁ ସବୁ ବୁଝିଛି ତମର ପେଖାନା, ସେଇଟା ଆଉ କାହା ଆଗରେ ଦେଖେଇବ ବୁଝିଲ, ମୋ ଆଗରେ ନୁହେଁ। କୋଉଠି ନା କୋଉଠିକାର ଗୋଟେ ଆସି ମୋ ବିରୁଦ୍ଧରେ ଯାହା ଇଚ୍ଛା ତାହା କହିବ, ଆଉ ମୁଁ ତୁନି ହେଇଥିବି। ଆଲ କଣ ଏମିତି କଟମଟ କରି ଅନଉଛୁ, ମ ଖାଇଯିବୁ ନା କଣ?
1: ଏ ଲକ୍ଷ୍ମୀ, ଇଏ ପରା ଆମର ମାଖିନି ମାଉସୀ, ସେମିତି କଣ କହିଛୁ କା ବଡ ମାନଙ୍କୁ? ହଇରେ ତୁ ମନ କଣ ଆଜି ଭଲ ନାହିଁ କି?
2: ମୁଁ ଭଲରେ ଥିଲେ ବି ଲୋକଙ୍କ ତିହ ସହୁନି, କହିଲେ କଣ ନା ମାଉସୀ, ଆହାରେ ମୋର ମାଉସୀ, ମୋ ମାର କୋଉ ଭଉଣୀ କି ସେ?
0: ଠିକ କହିଛୁ ଲୋ ମା, ମୁଁ ବା ତୋ ମାର କୋଉ ଭଉଣୀରେ ଗଣା, ମୁଁ ତ ଗୋଟେ ଡାହାଣୀ ପିସା ଚୁଣି, ଖାଇଯିବି ଗିଳିଯିବି। ଯାଉଛି ଲୋ ମା, ଆଉ କୋଉ ଲାଜରେ ତୋ ଘରକୁ ଆସିବି, କଣ ବା ଶୁଣିବାକୁ ବାକି ରହିଲା, ସୁଖରେ ଥାଉ ଲୋ ମା, ସୁଖରେ ଥାଉ।
1: ମାଉସୀ, ଏ ମାଉସୀ ଟିକେ ଶୁଣ ଭଲା, ଏ ପିଲାଟା କଣ କହିଦେଲା ବୋଲି?
0: ଛାଡ଼ ଲୋ ମା, ଆଉ ଡାକୁଛୁ କାହିଁକି, ପୋଡ଼ିଗଲା ତିଅଣରେ କଣ ସୁଆଦ ଥାଏ, ମୁଁ ତ ଡାହାଣୀ ପିସା ଛୁଣି, ଖାଇଦେବି ଗିଳିଦେବି। ହେ ମା ସମଲେଇ, ତୁ ଏହାର ବିଚାର କରିବୁ ମା, ତୁ ଏହାର ବିଚାର କରିବୁ, ମୁଁ ଡାହାଣୀ।
1: ହଇଲ ଲକ୍ଷ୍ମୀ, ନ ବୁଝି ନ ଶୁଝି ଯାହା ମନକୁ ଆଇଲା ଏମିତି କାହାକୁ କଣ କିଛି କହିବା ଯୋଗାଏ? ଅନ୍ତତଃ ବଡ଼ ସାନ ବାଛ ବିଚାର କରିବା କଥା। ମାଖିନୀ ମାଉସୀ ଆମର ମା ସରି, ଏ ଘରର ଜଣେ ମଣିଷ ପରି କେଉଁ ଅମଳରୁ ଚଳି ଆସିଛନ୍ତି, ଟିକିଏ ହେଲେ ତ କିଛି ଚିନ୍ତା ବିଚାର କରିଥାନ୍ତୁ କହିବା ଆଗରୁ। ତୋର କ'ଣ ଏମିତି ଉଣା ହେଇଯାଉଥିଲା ଯେ?
2: ଛାଡ଼ ଗଲାନି, ଭାରି ତ ଗୋଟେ ମା ପରି, ଆମେ ତାଙ୍କର ଖାଉଛୁ ନା ଧାରୁଛୁ ଯେ, ସେ ନ ଆସିଲେ ଆମେ ଭାସିଯିବୁ, ଆସିଲେ ଆସିବେ ନହେଲେ ନାଇଁ। ମୋ
3: ଜାଣୁ ତ ବାଲିଆ ମାଟି, ଟିକ କରି ଶୁଖି ଉଠା।
4: ଏ ଲକ୍ଷ୍ମୀ, ଲକ୍ଷ୍ମୀ, ଏ ଭାଇ ମାଳତୀର କକେଇ ହେରିକା ଆସିଲେଣି, ବଢା ବଢି କର।
1: ମୁଁ ଯାଏ ବଳଦ ମାନଙ୍କୁ ପାଳ ମୁଠି ଦେଇଦିଏ।
3: ଏ ମାଳତୀବୁ, ଟିକେ ଶୁଣିଲ, କଣ ହେଲା କି? ଏ ମାଖୁନି ମାଉସୀ ଏହାଡ଼ୁ ଏମିତି ଛାଟିପିଟି ହେଇ କାହିଁକି କାନ୍ଦି କାନ୍ଦି ପଳୁଥିଲେ? ମୁଁ ଡାକିଲି ଯେ ମୋ କଥା ମୋଟେ ଶୁଣିଲେ ନାହିଁ।
1: କିଛି ନାହିଁ ମ, ଛାଡ଼, ଆମର ଏ ଲକ୍ଷ୍ମୀ ଦେଖ ତ, ଏ ଯାଏଁ ତାର ବାଳୁତ ସ୍ୱଭାବ ଗଲାନି। ସେ କ'ଣ ଥଟାରେ ଥଟାରେ ଦିପଦ କହିଦେଲା ଯେ ମାଉସୀ ସେଇ କଥାକୁ ଗଣ୍ଠି ପକେଇ ଖରଖର ହୋଇ ଚାଲିଗଲେ, ଏମିତି କଥାକୁ କାନରେ ଧରିଲେ ଚଳେ?
3: ହଁ ଦେଖ ମାଳତୀ ବୋଉ, ପିଲାଟାର ଭଲ ମନ୍ଦ କଥା ଟିକେ ଭଲ କରି ବୁଝୁଥିବୁ, ତାର ଯେମିତି କାହିଁରେ ବୋଲି କାହିଁ କିଛି ଅସୁବିଧା ନ ହୁଏ।
1: ହଁ ମ, ସେଠିକି ତୁମକୁ ଚିନ୍ତା କରିବାକୁ ପଡ଼ିବ ନାହିଁ।

0: ଲକ୍ଷ୍ମୀ, ଏ ଲକ୍ଷ୍ମୀ, ଯା ତ ଭଉଣୀ କ୍ଷେତକୁ ପଖାଳ ମୁଠେ ଦେଇ ଆସିବୁ, ମୁଁ ଚାଉଳ ପାଛୁଡୁଛି।
1: କଣ କଣ କହୁଥିଲ କି ନାନୀ?
2: ଏଇଲେ ମୁଁ ଚାଉଳ ପାଛୁଡୁଛି, ଉଛୁର ହେଇଯିବ, ତୁ ଟିକେ ଯାଇ କ୍ଷେତରେ ପଖାଳ ମୁଠେ ଦେଇଆ, ଆଉ ସେ ବାଟରେ ଗାଧେଇ ପାଧେଇ ଦେଇ ଚାଲି ଆସିବୁ। ଆଉ କେତେ ଯାଉଥିବୁ?
1: ନାଇଁ ନାଇଁ, ତମେ ଯାଅ ନାନୀ, ସେ କାଦୁଅ ଚିକିଟା ବାଟରେ ଯିବାକୁ ମତେ ଆଦୌ ସୁଖ ଲାଗେ ନାହିଁ, ପୁଣି ମୁଣ୍ଡରେ କଂସ ବୋହି ଯିବାଟା ମତେ ଭାରି ଲାଜ ଲଡ଼େ। ହଁ, କମଳା ମତେ କାହିଁକି ଡାକୁଥିଲା, ଟିକେ ଶୁଣି ଆସେ ତ। ଏ ମା ମାଳତୀ, ଏ ମାଳତୀ, ଯା ତ ଝିଅ କକେଇ ହେରିକାଙ୍କୁ ପଖାଳ ମୁଠେ ଦେଇକି ଆସିବୁ, ତୁ ଆସିଲେ ତତେ ଜିନିଷଟାଏ ଦେବି, ଯା ମୋ ମାଆଟା ପରା।
2: ନାଇଁ ନାଇଁ, ଥାଉ ମୁଁ ଯାଉଛି। ଏ ମା ମାଳତୀ, ଏ ଚାଉଳ ଦୁଇଟାକୁ ପାଛୁଡ଼ି ଦେଉଥିବୁ, ମୁଁ ଏଇ ଛୁଣି ଆସିଛି, ଦେଖ ତ କେତେ ବେଳ ହେଲାଣି ଆସି, ତୁ ବାପା କକେଇଙ୍କୁ ଭୋକ ହଉଥିବ ରେ ମା,
3: ଜଲ୍ଦି ଆସିବୁ।
2: ହଁ ହଁ, ଦେଇକି ତ ସାଙ୍ଗେ ସାଙ୍ଗେ ଗଲା ଗୋଡ଼ରେ ଫେରି ଆସିବି। ମୁଁ ଯାଉଛି ଲୋ ମା, ତୋ ଖୁଡ଼ି ନାହିଁ, ଘରଆଡ଼େ ନଜର ରଖିଥିବୁ, ହଁ
4: କୁଆଡ଼କୁ ଯିବୁନି।
1: ମାଳତୀ, ମୁଁ ଆଉଛି।
3: ହଁ ଗୋ ଖୁଡ଼ି। ହଇଲୋ ମା ଲକ୍ଷ୍ମୀ, କୁଆଡ଼େ ବାହାରିଲୁ ବା, ପିଲାଟା ଘରେ ଏକଲା ଚାଉଳ ବାଛୁଛି, ଟିକିଏ ତାକୁ ସାହାଯ୍ୟ ହୁଅନ୍ତୁ ନାହିଁ?
1: ଆହାରେ ମୋ ବାଧି ଯାଉଛି ପରା, ମତେ ସେ ଛୋଟ କାମ ଗୁଡ଼ା ଭଲ ଲାଗେନି, ଯିବି ତ ଅଲବତ୍ ଯିବି, ତମେ କିଏ ମତେ କହିବା ଲାଗି ମ ବାରେ? ମୋ କହିବା ଲୋକ ତ କିଛି କହୁନାହିଁ, ଆଉ ୟାଙ୍କୁ ଦେଖ, ଏତେ ଦରଦ ଯଦି ଉଛୁଳି ପଡୁଛି, ନିଜେ ଯାଉନ ବାଛିଦବ।
3: ହଁ ଲୋ ମା, ଠିକ କହିଛ, ତୋତେ ମନା କରିବା ଲାଗି ଆମେ ବା କିଏ, ମୋର ବା କି ଅଧିକାର, ଦିନ ଥିଲା ଏଇ ପ୍ରଧାନ ଘରେ ମୋର କେତେ ମାନ ସମ୍ମାନ ଥିଲା, ଆଉ ଆଜି ସବୁ ବେଳ ଘଡ଼ିର କଥାରେ ମା। ଯା ମା ଯା, ଯୁଆଡ଼େ ଯାଉଛୁ ଯା।
1: ଯିବି ନାହିଁ ତ କ'ଣ ରହିଯିବି, ଯୁଆଡ଼େ ଗଲେ ଡାହାଣୀ ମାନେ ଖାଲି ନଜର ପକେଇଲେ, ଡାହାଣୀ ବୁଢ଼ୀଟା।
3: ଆଣରେ ମା, ଚାଉଳ କୁଲାଟା ମତେ ଦେ, ପିଲାଟା କେମିତି ଝାଳ ନାଳ ହୋଇ ପଡ଼ିଲାଣି, ଏ ମାଳତୀ ବୋଉଟା ବି
5: ନାଇଁ। ଥାଉ ଥାଉ ଆଈ, ଖୁଡ଼ି ଦେଖିଲେ ରାଗିବେ, ମୁଁ କରୁଛି ଯେ।
3: ହଉ ତୁ କର, ମୁଁ ଯାଉଛି।

0: ନାହାନ୍ତି ବୋଲି କଣ ଯାହାର ଯାହା ଇଚ୍ଛା ମତେ ଶୋଧି ଦେଇଯିବେ, ଆଉ ସମସ୍ତେ ଦେଖି ଚୁପ୍ ରହିବେ। ମୋର କିଛି ବୋଲି କିଛି ସମ୍ମାନ ନାହିଁ ଏ ଘରେ।
1: କିଏ କହିଲା ଏ ଘର ତୋର ନୁହେଁ? ଏସବୁ ଯାହା ଦେଖୁଛୁ ସେସବୁ ତ ତୋର।
0: ହଁ ହଁ, କହିବ ନାହିଁ କେମିତି, ତମେ ବି ତ ସେମାନଙ୍କ ମଧ୍ୟରୁ ଜଣେ।
1: ବୁଝିଲି, ଏଇଥିଲାଗି ଏତେ ରସ ହେଲା ବାବା। ହେଲା, ଏଇ ଆସନ୍ତା ଦଶହରାକୁ ତମ ଘରକୁ ଯିବା। ଏବେ ହେଲା ତ ଏ ସାମାନ୍ୟ କଥା ଲାଗି ଏତେ କାଣ୍ଡ?
0: ମୋତେ ଦଶହରା ଫସରା ଦରକାର ନାହିଁ, ତମେ ଏଇନେ ମତେ ପହଞ୍ଚେଇ ଦେଇ ଆସ। ମୁଁ ଆଉ ଘଡ଼ିଏ ହେଲେ ବି ଏଠି ରହିପାରିବି ନାହିଁ, ଏ ଘରର ଅନ୍ନ ପାଣି ଛୁଇଁବି ନାହିଁ।
1: ନା ନା ନା ନା, ତୋରେ ଲକ୍ଷ୍ମୀ, ତୁଟା ରାଗି ଗଲେ ଭାରି ଚମତ୍କାର ଦିଶୁରେ। ତୁ ତୁ ଗଲେ ମୁଁ ରହିବି କେମିତି? ଆ କି ଚମତ୍କାର ତୁ ଲକ୍ଷ୍ମୀ!
0: ଛାଡ଼, ଆ ଛାଡ଼ ନା, ଛାଡ଼ି ଦିଅ ମତେ, ଯା ଯା। କେତେ ଦେଖିଛି ଏମିତି ସରାଗ, ତମର ଘରେ ରଖିତ, ଆଉ କାହାକୁ ଦେଖେଇବ? ଏଠି ସେ ସବୁ ଚଳିବ ନାହିଁ, ଖୁବ ଚିହ୍ନି ସାରିଛି ତମକୁ। ସରାଗଟା ତ ଖାଲି ଉଛୁଳି ପଡୁଛି। ଆରେ ଛାଡ଼ ମ, ଛାଡ଼, ଛି ଛି, ଦେହଟା କେମିତି ବାସି ତୋରାଣୀ ଭଳି ଗନ୍ଧ ହଉଛି, ନାକ ଫାଟିଯିବ। ଛାଡ଼ ମତେ, ଆରେ ଛାଡ଼ କହୁଛି, କେତେ କାମ ପଡିଛି ମୋର, ଛାଡ଼ ନା, ଛାଡ଼ କହୁଛି।

0: ହଇରେ ଶୁକ୍ରୁ, କ'ଣ କହୁଥିଲୁ କିରେ?
1: ହଁ, କ'ଣ ଗୋଟେ କହିବି ବୋଲି ଭାବୁଥିଲି ଯେ ଭୁଲିଗଲି, ଯାଏ ଟିକେ ବିଶ୍ରାମ ନେବି।
0: ହଁ ହଁ, ଯା, ଅଥାବିଥା ହେଇ ଆସିଛୁ, ମୁଁ ବି ଅଣ୍ଟାଟା ଟିକେ ସଳଖି ନିଏ।
2: ତେଲ ଟିକେ ମାଖିବ ପରା?
0: ପଳେଇଲ ବେବି।

0: ଶୁକୁର, ତୁ ଏଇଠି ବସିଛୁ, ତତେ ଖୋଜି ଖୋଜି ମୁଁ ନୟନ୍ତା। କ'ଣ ହେଲା ରେ, କ'ଣ କରୁଛୁ ଏଠି ଅକ୍ଷୟ ଆପିଆ? ଛୋଟ ଛୋଟ କଥାରେ କ'ଣ ଏମିତି ହେବା ଯୋଗାଏ? ମୋତେ ରାଗିଛୁ, ତୋ ଭାଉଜ ଉପରେ ରାଗିଛୁ? ଚାଲ ଚାଲ ଘରକୁ ଯିବା, ଚାଲ। ତୁ କାନ୍ଦିଲେ ମଲା ବାପା ବୋଉଙ୍କ ଆଗରେ କ'ଣ ବୋଲି ମୁଁ କହିବି? କିଏ ଗୋଟେ କ'ଣ ନା କ'ଣ କହିଦେଲା ବୋଲି ତୁ ଆମ ଆଗରେ କାନ୍ଦିବୁ? କାନ୍ଦାରେ ଭାୟା, ତତେ ମୁଁ ଛାତିର ରକ୍ତ ଦେଇ ମଣିଷ କରିବି। ତୁ କାନ୍ଦିଲେ ମୋ ଛାତି ଫାଟି ଯାଉଛି ରେ ଭାୟା, ସଂସାରଟା ଅନ୍ଧାର ଦେଖାଯାଉଛି।
1: ଭାଇନା, ମୋର ଭୁଲ ହେଇଯାଇଛି, ଭୁଲ ହେଇଯାଇଛି। ଭାଇନା, ମୋତେ ମାଫ କରିଛ, ମୁଁ କେବେ ହେଲେ କାନ୍ଦିବି ନାହିଁ।

0: ହଇରେ ଲକ୍ଷ୍ମୀ, ଆସିଲୁ ଯେ ଆଉ ଯିବାର ନାଁ ବି ଧରିଲୁ ନାହିଁ।
1: ମାଲୋ, ଇଏ ତମର କଣ ଉଣା? ତମର ଭାଉଜ ଅଛନ୍ତି ପରା, ମୋର କଣ ଦରକାର ଏତେ? ଯାଉନ, ଏତେ ଦିନ ଯେମିତି ରହିଲ ସେମିତି ତାଙ୍କୁ ନେଇ ରହିବ, ଏଠି କଣ ଏତେ ସୁହାଗ ଦେଖେଇ ହଉଛ?
0: ଲକ୍ଷ୍ମୀ,
1: ଏତେ ପାଟିଟା କାହିଁକି କରୁଛ ଶୁଣେ? ଏଇଟା ତମ ଘର ହେଇନାହିଁ ଯେ ମତେ ଡରେଇ ଦବ। ତମେ ଡାଳେ ଡାଳେ ଗଲେ ମୁଁ ପତ୍ରେ ପତ୍ରେ ଯିବା ଲୋକ। ଆଚ୍ଛା, ଲୀଳା ଲଗେଇଛ ନେଇ?
0: କଣ କହିଲୁ ହାରାମ ଜାଦି, ଲୀଳା ଲଗେଇଛି ମୁଁ? ମୁହଁରେ ବାଡ଼ ବତା ବୋଲି କିଛି ନାହିଁ, ଯାହା ଆସିଲା ବକି ଯାଉଛୁ। ଆରେ ତୁ ଗଲେ କେତେ ନ ଗଲେ କେତେ, ପାଦ ଥିଲେ କଣ ଚପଲ ଭାବୁଛି? କିଏ ଆଉଥିଲା ତତେ ନେବାକୁ? ଭାଇନା ଭାଉଜ ଆକଟ କଲି ବୋଲି ନହେଲେ
1: କିଏ ମରି ଯାଉଥିଲା କି ତମକୁ ଦର୍ଶନ କରିବା ଲାଗି? ନେବା ଲାଗି ଯଦି ଆସିଛ ତେବେ ସଫା ସଫା କହିଦଉଛି ଶୁଣ, ତମର ଏଇ ଲୀଳା ଖେଳ ବନ୍ଦ ହବ, ଘର ବାଡି ଭାଗ ହବ, ତେବେ ଯାଇ ଯିବି।
0: କଣ କହିଲୁ? ମୋ ବାପ ସମାନ ଭାଇନାଙ୍କ ଠୁ ଭିନ୍ନ ହେବି ମୁଁ? ମା ପରି ଭାଉଜଙ୍କ ଠାରୁ ଭିନ୍ନ ହେବି? ଆରେ ତୁ କଣ ଜାଣିବୁ, ପିଲାଟିର ରୋଷେଇ ମାନେ ଗୁହମୁତ କରି ମୋତେ ଏଡ଼ୁଟାଏରୁ ଏଡ଼ୁଟାଏ କରିଛନ୍ତି, ଓଦାରେ ଶୋଇ ଶୁଖିଲାରେ ଶୁଆଇଛନ୍ତି। ସେମାନଙ୍କଠୁ ଭିନ୍ନ ହେବା କଥା ତୁ କହିପାରୁଛୁ? ଏ କଥା କହିବା ଆଗରୁ ତୁଣ୍ଡ ଛିଣ୍ଡି ପଡ଼ିଲାନି ତୋତେ? କହିଛି ପରା, ସେ ସ୍ୱପ୍ନ ଦେଖିବା ଛାଡ଼ ଦେ, ଯିବାର ଅଛି ଯଦି ଚାଲ, ନହେଲେ ଥା, ସଢ଼ୁତା ତୋ ବାପ ଘରେ, ଦେଖିବି ତୋ ବାପ ଘରେ କେତେ ଦିନ ପୋଷିବି। ଏ ଘରେ ମୋ ଲାଗି ଅନ୍ନ ପାଣି ପିତା, ଯାଉଛି ମୁଁ।
1: ଯାଉନ, ଖାଲି ଯିବି ଯିବି କହୁଛ କଣ? କିଏ ତମକୁ ହାତ ଧରି ଅଟକଉଛି କି? ଯାଉନ ଯାଅ, ସତ କଥା କହିଲେ ଛାତି ଫାଟି ଯାଉଛି। ମୁଁ କଣ ସାରା ଦୁନିଆ କହୁଛି ତମକୁ ମେଣ୍ଢା କରି ସବୁଯାକ ଜମିଜମା ମାରି ନେବାର ଚକ୍ରାନ୍ତ ଚଲେଇଛନ୍ତି ସେମାନେ। ଟିକେ ଲୋକ ଦେଖାଣିଆକୁ ମୋ ଭାଇ ମୋ ଦିଅର କହି ଗେଲେ ଗେଲେ ଦିପଦ ଚିକିଣିଆ କଥା କହିଦଉଛନ୍ତି ବୋଲି କଣ ନା ମୋ ଭାଇ ନା ମୋ ଭାଉଜ? ଆହାରେ ମୋ ଭାଉଜ ବାଲା
0: ଲକ୍ଷ୍ମୀ, ଆଉ ତୁ ହାତ ଉଠେଇ ଦେଲୁ, ଖୁବ ବାହାଦୁର ନା? ଖଣ୍ଡ ମଣ୍ଡଳରେ ତୋର ନାଁ ପଡିବ, ଲୋକେ ୱା ୱା କରିବେ, ପ୍ରଧାନ ଘରର ସବୁ ମାନ ଇଜ୍ଜତିକ ମାଟି ହେଲା। ଆରେ ଏ ଘରେ ଗାଈ ବଳଦ ଉପରେ ହାତ ଉଠେନା, ଆଉ ତୁ ଘରର ବହୁ କୁଳ ଲକ୍ଷ୍ମୀ ଉପରେ ହାତ ଉଠିଲୁ। ଏଠି ମାରିବାର ଇଚ୍ଛା ଥିଲା ତ ମୋତେ ମାରିଥାନ୍ତୁ, ଭାଉଜକୁ ମାରିଥାନ୍ତୁ। ଶୁକୁରୁ, ତୁ ଏ କ'ଣ କଲୁ ରେ ଶୁକୁରୁ? ତମେ ସବୁ ମିଶି ମୋତେ ମାରିଦେବ ରେ, ମାରିଦେବ। ମାଳବୋ, ମାଳବୋ, ଆସ, ଶୁଣିବ ତୁମ ଗୁଣମନ୍ତର କରାମତି।
2: କ'ଣ ହେଲା, ଏତେ ପାଟି କରୁଛ କାହିଁକି? ଆରେ ଶୁକୁରୁ, ଲକ୍ଷ୍ମୀ କାହିଁ ଏକଲା ଫେରିଲ ଯେ? ତାର ଦେହ ପା ଭଲ ଅଛି ତ?
0: ଆମ ଗୁଣବନ୍ତ ଲକ୍ଷ୍ମୀକୁ ବାଡ଼ିଆ ପିଟା କରି ଆସିଛି ମାଳବୋ। କଣ ଦୀପଦ କହିଦେଲା ଯେ, ସେ ବାବୁ ତ ରାଗିକି ଦୁର୍ବାସା।
2: ଏଇଟା ଭଲ କାମ ହେଲା ନାହିଁ ଶୁକୁରୁ, ଯେତେ ହେଲେ ବି ସେ ତମର ସ୍ତ୍ରୀ, ତାର ହାତ ଧରି ବାହା ହେଇଛ, ତମେ ହିଁ ତାର ପତି ପରମେଶ୍ୱର ସାହା ଭରସା। ତମକୁ ଛାଡ଼ି ତାର ଆଉ ଗତିମୁକ୍ତି କିଏ ଅଛି ଏକଥା କେବେ ଥରେ ଭାବି ଦେଖିଛ? ତମେ ଏମିତି କରିବ ବୋଲି ମୁଁ ସ୍ୱପ୍ନରେ ନଥିଲା।
0: ହଁ, ସବୁ ଦୋଷ ମୋର, ମୁଁ ପାପି, ମୁଁ ନରାଧମ, ଆଉ କେବେ ସେମିତି କରିବି ନାହିଁ। ସେ ମୋତେ ଯାହା କଲେ ବି ତୁଣ୍ଡ ଫିଟେଇବି ନାହିଁ, କାହିଁକି ଫିଟେଇବି, କାହା ଲାଗି ଫିଟେଇବି?
3: ଦେଖ ମାୟାକୁ କେମିତି ପିଲାଙ୍କ ପରି ହେଉଛି,

0: ମାଳବାବୁ ଶୁଣ, କାଲି ସକାଳୁ ଆମେ ଯିବା, ଲକ୍ଷ୍ମୀଙ୍କୁ ନେଇ ଆସିବା। ଲୋକଙ୍କ ମୁହଁରେ ବାଡ଼ବତା କିଛି ନାହିଁ, ଫୁସ୍ଫାସ୍ ଆରମ୍ଭ କରିଦେଲେଣି।
1: ହଉ, କାଲି ସକାଳୁ ତ ଯିବା। ଶୁକ୍ରୁ, ହାତ ଗୁଡ଼ା ଧୋଇ ଭିତରକୁ ଚାଲିଲ, ଆସ।
2: ମୁଁ ତ କିଛି କହୁନାହିଁ ନାନୀ, ତମେ କହିଥିଲ ବୋଲି ମନେ ପକେଇ ଦଉଛି।
0: ହଇରେ ମା ଲକ୍ଷ୍ମୀ, ଆମେ ତ ତୋତେ କେବେ କୋଉ କଥାରେ ମନା କରିନାହୁଁ। ଏ ଘରେ ଯାହା ବି ଅଛି ଏସବୁ ତ ତମମାନଙ୍କର।
1: ଲକ୍ଷ୍ମୀ ନେ, ତାଲା ଚାବି ତୁ ଆଜିଠୁ ପାଇଲୁ। ଅନେକ ଦିନ ପରେ ମୁକ୍ତି ପାଇଲି। ପିଲା ଲୋକ ମୁଣ୍ଡରେ ଅଯଥା ବୋଝଟି କାହିଁକି ଲଦିବି ବୋଲି ସିନା ସବୁ ମୁଁ ବୁଝୁଥିଲି। ତୁ ନ ମାଗିଥିଲେ ମଧ୍ୟ ଦିନେ ଏଇଟା ତୋତେ ସମର୍ପି ଦେଇଥାନ୍ତି, ନହେଲା କିଛି ଦିନ ପରେ ନେଇଥାନ୍ତୁ, ଆଜି ନେଲୁ, କ'ଣଟା କ୍ଷତି ଯେ।
0: ବୁଝିଲୁ ମା, ଯେଉଁଟା ମଙ୍ଗୁଳୁ ଓ ମାଳବୋଉର ସେଇଟା ଶୁକ୍ରୁ ଓ ଲକ୍ଷ୍ମୀର, ସବୁ ତ ତମର। ତମମାନଙ୍କର ଜିନିଷ ଏବେ ତମେ ସମ୍ଭାଳିବ। ହେଲେ ଲୋକେ ଯେମିତି ନ ଜାଣନ୍ତୁ ଯେ ମଙ୍ଗୁଳୁ ଶୁକ୍ରୁ ଦ୍ୱାର ମଝିରେ କାନ୍ଥ ଉଠିଲା, କ୍ଷେତରେ ହିଡ଼ ଉଠିଲା, ବାପ ସମାନ ବଡ଼ ଭାଇଟା ପୁଅ ପରି ସାନ ଭାଇକୁ ଅଲଗା କରିଦେଲା, ଆଜି ଆଉ ତାରେ ବୁଢ଼ା ଭାଇନାଟାର ତାକୁ ଅଲଗା କରିଦେବାର ପଳ ଶକ୍ତି ଆଉ ନାହିଁ ରେ ମା। ନିଜ କଲିଜାକୁ କାଟି କେମିତି ଫୋପାଡ଼ି ଦେବି, ହୃଦୟଟାକୁ କେମିତି ଚିରିଦେବି। କାମ କବାର କରି ଖାଲି ମୁଠେ ଖାଇବା ଖଣ୍ଡେ ପିନ୍ଧିବା ଛଡ଼ା ଆମର ଆଉ କିଛି ମାଗୁଣି ନାହିଁ। ତୋ ପିଲାଛୁଆଙ୍କର ଅଇଁଠା ଖାଇ ହେଲେ ଆମେ ଚଳିଯିବୁ।
1: କଳିକଜା ହେଲେ ସିନା ଘରକୁ ପଞ୍ଚଭଦ୍ର ଲୋକ ଆସନ୍ତି, ପଞ୍ଚୁଆତି ବସେରେ ମା। ହେଲେ ଏଇଠି କୋଉ କଥାର କଥା ଯେ ଏଥିଲାଗି ପଞ୍ଚଭଦ୍ର ଲୋକ ପାଇଁ ଅଡ଼ି ବସିଛୁ? ପ୍ରଧାନ ଘର ଅନ୍ୟ ଲୋକର ନିଆଁ ନିଶାପ କରିଛି, ହେଲେ ହେଲେ ଏ ଦୁଆରେ ଦିନେ ପଞ୍ଚୁଆତି ବସିନାହିଁ। ମୁଁ ବଡ଼ ହୋଇ ତୋ ହାତ ଗୋଡ଼ ଧରୁଛି, ତୋତେ ନେହୁରା ହେଉଛି, ତୋ ଭାଇନା ଯାହା କହୁଛନ୍ତି ଥରେ ମାନିଯାରେ ଭଉଣୀ।
2: ମୁଁ କ'ଣ ମନା କଲି ଯେ ମୋତେ ଏତେ ହିନିମାନିଆ କରୁଛ? ସେ ତ ନିଜେ ମୋତେ ଜବାବ ଦେଇଥିଲେ, ତମେ ବି ତ ଥିଲ, ଆଉ ନହେଲା ନାହିଁ ଆଜି। ମୁଁ କ'ଣ କିଛି କହୁଛି କି? ଯେମିତି ଆସିଥିଲି ଚାଲିଯିବି, ନ୍ୟାୟଟା ନ୍ୟାୟ ନାନୀ, ମାଳ ମାଳ କଥାରେ କ'ଣ ପେଟ ପୁରିବ? ମୋ ବାପ ଘରେ କ'ଣ ଦୁଇଟା ପେଟର ଲାଗି ଦାନା ମିଳିବ ନାହିଁ? ସମାନ ଭାଗ ତ ହବ, ପଞ୍ଚଭଦ୍ର ଲୋକ ଜାଣିବେ, ସେମାନଙ୍କ ଆଗରେ କଥାଟା ସଫା ହୋଇଯିବ, ସେଥିରେ ଦୁଃଖ କ'ଣ? ଆମେ ତ ଆଉ ସବୁ ଛଡ଼େଇ ନେଇ ଯାଉନୁ ଯେ, ତମେ ଛାଡ଼, ନହେଲା ନାହିଁ, ଯାଏଲ ମା, ବନ୍ଧାବୁନ୍ଧି କରିବି, ଖାଲିଟାରେ ବକର ବକର ହେଇ କ'ଣ ମିଳିବ ଆମକୁ?
3: ରାମ ଲଇ ଖନ ହୋ ବେନି ଗୋଟି ଭାଇ, ଆର କେ ଫାନ୍ଦେ ଲଙ୍ଗଳ ଯେ କେ ଫାନ୍ଦେ ଆଡ଼ମୟୀ, ଆର କାଦୋ କରିଅଛି ଗଜ ବାହାଲେ

0: ମାଳବୁ, ଏ ମାଳବୁ, ଶୁଣୁଛ?
1: ତମେ ଟିକେ ତୁନି ହେଲ ଭଲା, ମୁଁ ଏଇଠି ଅଛି। କଣ କହୁଥିଲ କି?
0: ମାଳବୁ, ଶୁକ୍ରୁ କୁଆଡ଼େ ଗଲା, ଲକ୍ଷ୍ମୀ କୁଆଡ଼େ ଗଲା? ମାଳବୁ, ଏ କଣ ହେଇଗଲା? ଆରେ, ସେମାନଙ୍କ ଘରେ ରନ୍ଧାବଢ଼ା ହେଉନି, ବରଷର କେଇଟା ଭିତରେ କଣରୁ କଣ ହେଇଗଲା? ମୋ ଶୁକ୍ରୁ, ଲକ୍ଷ୍ମୀ, ମୋ ଥାଉ ଥାଉ ଭୋକ ଉପାସରେ ରହୁଛନ୍ତି। ଠିକ ମତେ
1: କ'ଣ କରିବା, ଦେଲେ ବି ତ ନେଉନାହାନ୍ତି। ସେଦିନ ପଠାଇ ଦେଇଥିଲି ଯେ ଲକ୍ଷ୍ମୀ ଅଗଣାକୁ ଫିଙ୍ଗିଦେଲା, ମାଳତୀକୁ କେତେ ଶୋଧିଲା।
0: ଆଉ ସହି ପାରୁନି ମାଳ,
1: ତମେ ଟିକେ ତୁନି ହେଲ ଭଲା। ବୈଦ ଦାଦା ବେଶୀ କଥାବାର୍ତ୍ତା ହେବାକୁ ମନା କରିଛନ୍ତି, ତମେ ଟିକେ ଶୋଇପଡ଼ିଲ। ଆଣ, ମୁଁ ତମର ମୁଣ୍ଡଟା ଟିକେ ଚିପି ଦିଏ।
0: ଯାହାର ଆଖିରୁ ନିଦ ଉଡ଼ି ଯାଇଛି ସିଏ କଣ ଶୋଇବ? ମୋତେ କଥାରେ ଫୁଲେଇବାର ଚେଷ୍ଟା କରୁଛ ମାଳବୁ, କଣ ଆଉ ରହିଛି ଯେ ଜୀବନକୁ ଯକ୍ଷ ପରି

0: ବୁଢ଼ୀ ଯେ ଯାହା ହାତରେ ସମସ୍ତେ ତ ବାର ହାତ ହେଲେଣି।
1: ମୋ ରାଣ ତମକୁ ସେମିତି ସେମିତି ଅସୁବିଧା କଥା ହଉ ତୁଣ୍ଡରେ ଧର ନା। ମୋ କଥା କେବେ ଭାବିଛୁ? ତମକୁ ଛାଡ଼ି କି ଆଉ ଅଛି? ମୋର ବାପା ମା ଭାଇ ଭଉଣୀ ସବୁ ତ ତମେ ମୋର, ତମେ ଏମିତି ହେଲେ ମୁଁ କାହାର ହେବି? ମାଳତୀ କାହାର ହବ?
0: ତମେ ଥିଲେ ମୋର କଣ ଉଣାରେ ମାଳବ କଣ ଉଣା।
1: ଏଇ ନିଅ ଔଷଧ ଥପେ ପିଇ ଦିଅ ତ, ଟିକେ ଭଲ ଲାଗିବ। ଆଗ ଭଲ ହେଇସାର ତାପରେ ବାକି କଥାବାର୍ତ୍ତା।
0: ସୁଖରକୁ ଟିକେ ଡାକି ଦିଅ ତ ମାଳବାବୁ, ପିଲାମାନଙ୍କୁ ବି ଡାକି ଦିଅ ସମସ୍ତଙ୍କୁ। ମାଳବାବୁ ମାଳବାବୁ ମୋ ପାଖେ ପାଖେ ଥାଅ, ମୋତେ କେମିତି ଭୟ ଲାଗୁଛି, ଆଖି କାନ ଅନ୍ଧାର ଦେଖାଯାଉଛି। ଡାକ ଡାକି ଦିଅ ସୁଖର ଲକ୍ଷ୍ମୀ ମାଳତୀ, ହେ ମାଳତୀ, ଆରେ ମା
1: ମାଳତୀ ବାପା, ଏଇ ମାଳତୀ ବାପା, ମାଳତୀ ବାପା, ମାଲୁ ମାଳତୀ ବାପା କେମିତି କେମିତି ହେଇଯାଉଛନ୍ତି, ଢାକିଲେ ହାକିଲେ ଶୁଣୁ ନାହାନ୍ତି। ମାଳତୀ ବାପା, ଏଇ ମାଳତୀ ବାପା, କେମିତି ଲାଗୁଛି ତୁମକୁ ମାଳତୀ ବାପା? ଏ ଗାଁ ଲୋକେ ଧାଇ ଆସ ହେ, ଏ ଶୁକ୍ର ଲକ୍ଷ୍ମୀ ମାଳତୀ, କେହିଲେ ବୈଦେବ ସବୁ ଧାଇ ଯାରେ, ହେ ମା ସମ୍ଭାଳେ, ତୁ ଯଦି ସତରେ ଅଛୁ ମା, ମୋ କାର୍ଯ୍ୟକୁ ଭଜନ କରିଥା ମା, ଯୋଡ଼ା ବୋଦା ଦେବି ତତେ ଲୋ ମା। ମାଳତୀ ବାପା, ମାଳତୀ ବାପା, ମାଳତୀ ବାପା, ମାଳତୀ ବାପା।

0: ଆହୁରି ପିଇବି, କିଏ ମୋର କଣଟାକୁ କରିବ ଦେଖିବି। ତୁ କେବେ ମୋତେ କହିବାକୁ
1: କଣ କହିଲୁ? ଆଉ ଥରେ କହ ତ ଦେଖି।
0: ହଁ ହଁ, ହଜାରେ ଥର କହିବି, ଲକ୍ଷେ ଥର କହିବି, ମୁଁ ପିଇବି ପିଇବି ପିଇବି।
1: ପିଇବୁ ନେ, ପି ଆଉ ପି, ଆହୁରି ପିଇବୁ ନା, ନେ ମନ ଭରିକି ପି, ଯେତେ ଇଚ୍ଛା ସେତେ ପି ପି ପି।
0: ତମେ ସେ ହାତରେ ଆଜି ମୋତେ ମାରିପାରିଲ, ମାର ମୋତେ ଆହୁରି ମାର ଯେତେ ପାରୁଛ, ମରିବି ନାହିଁ ଯେ
1: ନିଆ ଲାଗୁ ବଡ଼ ରୋଗ ହଉ, ମୋ ହାତ କେମିତି ଉଠିଲା।

0: ବୋଉ ବୋଉ ମୋ
1: କଣ ହେଲା କହୁନୁ, କଣ ଏତେ ଗେଲି ହଉଛୁ ଯେ?
0: ଯାତରା ଦେଖି ଯାଇଥାନ୍ତି, କେତେ ଦିନ ହେଲା ଯାଇ ନାହିଁ, ଆଜି ପଡ଼ିବ।
1: ଆଲୋ, ଏଡ଼ୁଠି ହେଲୁଣି ଯାତରା ଦେଖି ଯିବୁ? କିଏ ଅଛି ଯେ କାହା ସାଙ୍ଗେ ଯିବୁ ଲୋ ପୋଡ଼ାମୁହିଁ?
0: ଖୁଡ଼ି ଘରେ ଯାଉଛନ୍ତି ବୋଉ, ତାଙ୍କ ପଛେ ପଛେ ଯିବି, ପଛେ ପଛେ ଚାଲି ଆସିବି।
1: ନାଇଁ ରେ ମା, ଆମର ଯିବାର ଦରକାର ନାହିଁ। କ'ଣ ମିଳିବ ଆମକୁ ସେ ଯାତରା ସ୍ୱାଙ୍ଗରୁ? ତୋ ବାପାଙ୍କର ପରା ଦେହ ଭଲ ନାହିଁ
0: ବୋଉ। ଆଗ କକେଇ ମୋତେ ପିଲାବେଳେ କେମିତି କାନ୍ଦରେ ବସେ ଯାତରା ଦେଖି ନେଉଥିଲେ, ମିଠେଇ କିଣି ଦେଉଥିଲେ।
1: ଛାଡ଼ ରେ ମା, ସେ କଥା କ'ଣ ଆଉ ଅଛି?
2: ପିଲାଠାରୁ ମନ ହେଇଛି ଯେତେବେଳେ, ଯାଉ ମାଳବୁ ଦେଖି ଆସିବ, ତାକୁ କାହିଁକି ଆକଟ କରୁଛ? ନେ ମା, ନେ 50 ପଇସା ନେ ଯେ ଖଜା ଖାଇବୁ।
1: ହେଲେ କାହା ସଙ୍ଗେ ଯିବୁ ଲୋ ମା? ତୋ ଖୁଡ଼ି ଘରେ ତ କେତେବେଳୁ ଚାଲିଗଲେଣି।
2: କିଏ କିଏ ଗଲେ କି ମାଳବୁ?
1: ଆଉ କିଏ କିଏ ଯିବେ କି?
2: ଲକ୍ଷ୍ମୀ, ସୁକୁରୁ।
1: ତମର ଗୁଣମନ୍ତ ଭାଇ ଘର ଜଗିଛନ୍ତି।
2: ସୁକୁରୁ ଯାଇନି। ମାଳତୀ, ଯା ତୋ ମା ଦେଖି ଆସିବୁ, ତୋ କକେଇଟା ଏକା ଏକା ଘରେ ବସି କ'ଣ କରୁଛି?
0: ଯାଉଛି ବାପା, ହେଲେ ମୁଁ ଯାତରା ଦେଖି ଯିବି।
1: ସେ ବିଚାରା ବି କ'ଣ କରିବି ମାଳତୀ ବାପା, ସେ ତ ଅଣାୟତ।
0: ବୋଉ ବୋଉ, କକେଇ କାହିଁକି ଘରେ କାନ୍ଦୁଛନ୍ତି?
2: ମାଳବୋ, ଏ ମାଳବୋ, ଯା ତ ଟିକେ ଦେଖି ଆସିବ, କ'ଣ ହେଲା ସେ ଭାୟାଟାର?
1: ସୁକୁରୁ ଘରେ ଏକା ବସି କାନ୍ଦୁଛନ୍ତି? ଦେଖ, ତମେ ପଠଉଛ ବୋଲି ଯାଉଛି, ପଛେ ମୋତେ କିଛି କହିବନି।
2: ପିଲାଙ୍କ ପରି ଏ କ'ଣ କହୁଛ ମାଳବୋ? ଆରେ ମୁଁ ଚଲାବୁଲା କରିପାରୁଥିଲେ ତମକୁ କାହିଁକି ପଠାନ୍ତି?
1: ହଉ ମୁଁ ଆଉଛି। ଆରେ ମା, ମାଳତୀ ଆଜିବା।

0: ଚଲାବୁଲା କରିବାକୁ ବଳ ଶକ୍ତି ପାଉନି।
1: ହଁ ପୁତା, ଭଲ ଭାବରେ ଔଷଧ ପତ୍ର କର, ମୁଁ ଯାଉଛି।
0: ଜୁହାର ରଜା।
1: ଜୁହାର ଜୁହାର।

ସମସ୍ତେ ମନ୍ତ୍ର କାଟି ବିଲକୁ ପାଣି ନେଲେ, ହେଲେ ପିଲାଟା ପାହାନ୍ତି ଆରୁ କୁଆଡ଼େ ଯାଇଛି ଯେ ଅଧରାତି ହେଲାଣି ଫେରିନି ହେଯାଏ। ବୋହୁ କ୍ଷେତର ହିଡ଼ ନ ଆଣିଲେ ତା କ୍ଷେତକୁ ପାଣି ମାଡ଼ିବ ନାହିଁ। ମୁଁ ଜାଣେ ପରା ଫସଲ ଜଳିଯିବ ପଛେ ସୁଖରୁ ମୋ ହିଡ଼ ହାଣିବ ନାହିଁ। ପୋଖରୀରେ ଆଉ ପାଣି ମଧ୍ୟ ନାହିଁ। ମୁଁ ଯାଏ ଅନ୍ଧାରେ ଅନ୍ଧାରେ ତା କ୍ଷେତକୁ ପାଣି ଧରାଇ ଦେଇ ଆସିବି, ନହେଲେ ବିଚରାର ପିଲା କୁଟୁମ୍ବ ଭାସିଯିବେ।

0: ତେରେ ତୋ ପଛେ ପଛେ ଚାଲି ଆସିଛି।
1: ହା ମାଲକ, ହା ମୋ ପାଖକୁ
2: ମତେ ମାଫ କରିଦିଅ ଭାଇନ, ମତେ ମାଫ କରିଦିଅ। ମୋ ଲାଗି ଏତେ କାଣ୍ଡ ହେଲା।
1: ଆରେ ମା, ଭୁଲ କ'ଣ ଠିକ କ'ଣ? ତୁ ଯାହା କରିଛୁ ଜଣେ ପତ୍ନୀର କର୍ତ୍ତବ୍ୟ କରିଛୁ। ଦୁଃଖ ନାହିଁ ରେ ମା, ଏବେ ତ ତତେ ସବୁ ସମ୍ଭାଳିବାକୁ ପଡ଼ିବ।
2: ଏ କ'ଣ କହୁଛ ମାଳ ବାପା, ଏ କ'ଣ କହୁଛ?
1: ମୋତେ କହିବାକୁ ଦିଅ ରେ, ମନ କଲି ଖୋଇବାକୁ ଦିଅ ମୋତେ। ଆଜି ଅନେକ ଦିନରୁ କହିବାକୁ ଥିଲା, ଆଜି ନ କହିପାରିଲି, ଆଉ କେବେ କହିପାରିବିନି। ହା ଶୁକୁରୁ, ହା ମାଲକୁମୀ, ମାଳବୁ, ସମସ୍ତେ ଆସ ମୋ ପାଖକୁ। କି ଶାନ୍ତି ଦେଖିଲ ମାଳବୁ, ଦେଖିଲ ସବୁ କାନ୍ଥ, ସବୁ ହିଡ଼ ଆଜି ଭାଙ୍ଗି ଗଲା। ମାଟିର କାନ୍ଥ, ମାଟିର ହିଡ଼ ସବୁଦିନର ନୁହେଁ। ମନ ମିଳାଇ ଚଳି ସବୁ କାନ୍ଥ ଆପେ ଆପେ ଭାଙ୍ଗି ଯାଏ। ମାଳବୁ, ମାଳବୁ, ମୋତେ ଧର ତ ମାଳବୁ।
2: କ'ଣ ହେଉଛି?
1: ଛାତିଟା ମୋର କ'ଣ ହେଇଯାଉଛି?
2: କ'ଣ
1: ଭୁଲିବ ନାହିଁ, ତମେ ସବୁ ଗୋଟାଏ ଗଛର ଚଢ଼େଇ। ଭୁଲିବ ନାହିଁ ମାଳବୁ,
3: ଭାଇନା
1: ଭୁଲିବ ନାହିଁ ମାଳବୁ।
2: ମାଳବାପ
1: ଏ ପିଲା ସମସ୍ତେ ତମକୁ ଲାଗିଲେ ସମ୍ଭାଳି ନେବ।
2: ମାଳବାପ
1: ସମ୍ଭାଳି ନେବ,
2: ସମ୍ଭାଳି
1: ନେବ ପ୍ରଧାନ ଘରକୁ।
2: ମାଳବାପ, ମାଳବାପ କ'ଣ ସବୁ କହି ଯାଉଛ, କ'ଣ ସବୁ କହୁଛ?
1: ତତେ ମୁଁ ମୋ ଛାତିର ରଖ ଦେଇ ଦେଇ ମଣିଷ କରିଛି, ମଣିଷ କରିଛି, ମଣିଷ କରିଛି।

আর কে ফাঁদে লঙ্গল যে কে ফাঁদে আড়ময়ী।

ଏତେବେଳେ ଯାଏଁ ଶୁଣୁଥିଲେ ନାଟକ ଯେ ପକ୍ଷୀ ଉଡ଼େ ଯେତେ ଦୂର, ରଚନା କୁମାର ହସନ, ପ୍ରଯୋଜନା ମାନଭଞ୍ଜନ ହୋତା, ସହଯୋଗିତା ପ୍ରଭୁଦତ୍ତ ପ୍ରଧାନ, ବିଭିନ୍ନ ଭୂମିକାରେ ବ୍ରହ୍ମାନନ୍ଦ ବଞ୍ଚୁର, ସୁରଥ ଚନ୍ଦ୍ର ନାୟକ, ଉମେଶ ପ୍ରସାଦ ରଥ, ସୁସ୍ମିତା ମିଶ୍ର, କଲ୍ୟାଣୀ ମିଶ୍ର, ସଂଯୁକ୍ତା ପଣ୍ଡା ଏବଂ ମିନତୀ ତ୍ରିପାଠୀ।

0: ବୁଝାମଣା ହେଲା ସ୍ୱାକ୍ଷରିତ। ଶ୍ରୀ ଅମରନାଥଜୀ ଦର୍ଶନ ଲାଗି ଆଜି 6 ନମ୍ବର ଖେପ୍ରେ ଯାତ୍ରା ମୂଲ କଲେ 8000 ଅଧିକା ଶ୍ରଦ୍ଧାଳୁ। କେରଳର କୋଚିଠାରେ ଆବାକାଲଠାନୁ ମୂଲ ହେବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ। ଜନସାଧାରଣଙ୍କର ସହଯୋଗ ଆଉ ସରକାରଙ୍କର ବନୀକରଣ ଯୋଜନାଟି ରାଇଜେ ଜଙ୍ଗଲ ଆଚ୍ଛାଦନ ବଢ଼ୁଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇକରି ଭୁବନେଶ୍ୱରଠାରେ 2 ଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଇବା ମେଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ ମୋଡ୍ରେ ଆଉ ଅନ୍ସ୍କ୍ରିନ୍ ମୂଲ୍ୟାୟନ କରିବାର ଲାଗି ଯୋଜନା ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଗନୁ ପୁରୀ ରେଲୱେ ଷ୍ଟେସନଠାରେ କରାଯାଇଛି ମକ୍ଡ୍ରିଲ୍। ଉତ୍ତର ଓଡ଼ିଶା ଲାଗି ଗୋଟିଏ ନୂଆ ଟ୍ରେନ୍ ସେବା ଖୁବ୍ ଜଲ୍ଦି ମୂଲ ହେବା ବୋଲି ଘୋଷଣା କରିଛନ୍ କେନ୍ଦ୍ର ରେଳମନ୍ତ୍ରୀ। ରାଜ୍ୟ ଶିଶୁ ବାଟିକାତି ଛୁଆମାନଙ୍କୁ ପାଠ ପଢ଼ାବାର ଲାଗି 7234 ଜଣ ଶିକ୍ଷକଙ୍କୁ ଦିଆଯିବା ନିଯୁକ୍ତି। ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46 ନମ୍ବର ପ୍ରତିଷ୍ଠା ଦିବସ ଯୋଗ ଦେଲେ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଭାବନମୂଳକ ଚିନ୍ତାଧାରା ସହିତ ଆଗ୍କେ ବଢ଼ବାର ଲାଗି କରିଛନ୍ ଆହ୍ୱାନ। ରାଜ୍ୟ ଜମି ଘିନାବିକା ପୂରା କ୍ୟାସ୍ଲେସ୍ ହେବା ବୋଲି ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ବରଗଡ଼ ଜିଲ୍ଲା ପଦମପୁର ଚଙ୍ଗରିଆରେ 77 ନମ୍ବର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକେ ସ୍ୱାସ୍ଥ୍ୟମନ୍ତ୍ରୀ କରିଛନ୍ ଉଦ୍ଘାଟନ। ଫିଫା ବିଶ୍ୱକପ୍ରେ ଆମେରିକାକେ 4-1 ହରେଇକରି କ୍ୱାର୍ଟର ଫାଇନାଲ୍କେ ଗଲା ବେଲ୍ଜିୟମ୍। ଆଉର୍ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ଦେବଗଡ଼ ସୁବର୍ଣ୍ଣପୁର ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ଅତି ଜବର ବର୍ଷା ହେବାର ରହିଛି ସମ୍ଭାବନା। ଏଥିନେଇ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସର୍ବସାଧାରଣଙ୍କ ପାଇଁ ଏକ ସୂଚନା। ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ପର୍କରେ ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9/7/2026 ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖାନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧମଣ୍ଡଳ ବୁର୍ଲା ଜଣାଇଛନ୍ତି। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଗାନ୍ଧୀ ଚର୍ଚ୍ଚା। ଆଜିଥିରେ ଶୁଣନ୍ତୁ ଆଲୋଚନା। ଗାନ୍ଧିଜୀଙ୍କ ଦୃଷ୍ଟିରେ କୃଷି ଉଦ୍ୟୋଗୀକରଣ ଆଲୋଚନା କରିଛନ୍ତି ଶ୍ରୀବନ୍ତ ଦାସ।

0: ଆଜିର ଏହି ଜଗତୀକରଣ ମୁହୂର୍ତ୍ତରେ ସବୁଆଡ଼େ ସହନୀୟ ବିକାଶର ପ୍ରଚାର ଚାଲିଛି ଏବଂ ପ୍ରତ୍ୟେକ ଆଲୋଚନା ଚକ୍ରରେ ଏହାର ଚର୍ଚ୍ଚା ହେଉଛି। ଗାନ୍ଧିଜୀ ଥିଲେ ଏହାର ଏକ ମୁଖ୍ୟ ପ୍ରବକ୍ତା। ତାଙ୍କର କୃଷି ଅର୍ଥନୀତି ଏବଂ କୃଷି ଉଦ୍ୟୋଗୀକରଣ ଏହି କ୍ଷେତ୍ର ପାଇଁ ଏକ ସଫଳ ଖସଡ଼ା ସାବ୍ୟସ୍ତ ହୋଇପାରେ। ଆଜିର ଗାନ୍ଧି ଚର୍ଚ୍ଚାରେ ଶୁଣିବା ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିରେ କୃଷି ଉଦ୍ୟୋଗୀକରଣ। ଆଲୋଚନା କରୁଛନ୍ତି ଡକ୍ଟର ଶ୍ରୀମନ୍ତ ଦାସ।
1: ଜାତିର ଜନକ ମହାତ୍ମା ଗାନ୍ଧିଜୀଙ୍କ ସମ୍ପର୍କରେ କେହି ଜଣେ ମତ ପ୍ରକାଶ କରିଥିଲେ ଯେ ସେ ସ୍ୱପ୍ନଦର୍ଶୀ ନା ବାସ୍ତବବାଦୀ ଥିଲେ କହିବା କଷ୍ଟକର। ଆହୁରି ଟିକେ ସଠିକ୍ ଭାବରେ କହିଲେ ହେବ, ଗାନ୍ଧିଜୀଙ୍କ ଦୃଷ୍ଟିରେ ବାସ୍ତବତା ଅପେକ୍ଷା ସ୍ୱପ୍ନ ବା ଆଦର୍ଶର ମାତ୍ରା ଥିଲା ସାମାନ୍ୟ ଅଧିକ। ଜଣେ ବାସ୍ତବବାଦୀ ଅବାସ୍ତବ ସ୍ୱପ୍ନ ଦେଖନ୍ତି ନାହିଁ, ତାଙ୍କର ସ୍ୱପ୍ନ ଜାଗ୍ରତ ଅବସ୍ଥାର ଯାହାକୁ ସେ ବାସ୍ତବତାରେ ପରିଣତ କରିପାରିବେ। ମହାତ୍ମା ଗାନ୍ଧିଜୀଙ୍କ କାର୍ଯ୍ୟଶୈଳୀ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ତାଙ୍କର ଭାରତ ପ୍ରତ୍ୟାବର୍ତ୍ତନରେ ଏକ ଉନ୍ମାଦନା ଏବଂ ଉଦ୍ଦୀପନା ସୃଷ୍ଟି ହୋଇ

0: ଲାଗିଥିଲା। ମାତ୍ର ଗାନ୍ଧୀଜୀ ହଠାତ୍ କୌଣସି କାର୍ଯ୍ୟକ୍ରମ ହାତକୁ ନେଇନଥିଲେ। 1915-1920 ଏହି 5ଟି ବର୍ଷ ଥିଲା ମହାତ୍ମା ଗାନ୍ଧୀଙ୍କ ଜୀବନର ଏକ ମୂଲ୍ୟବାନ ଅଂଶ। ଏହି 5 ବର୍ଷ ଭିତରେ ସେ ଭାରତ ସାରା ଭ୍ରମଣ କରିଛନ୍ତି। ଏହି ଭ୍ରମଣ କାଳରେ ସେ ଦେଶର କୋଣ ଅନୁକୋଣ ବୁଲିଛନ୍ତି, ମିଶିଛନ୍ତି ସାଧାରଣ ଜନତା ସଙ୍ଗେ, ହୃଦୟରେ ଅନୁଭବ କରିଛନ୍ତି ତାଙ୍କର ଦୁର୍ଦ୍ଦଶା। ଇଂରେଜ ଶାସନର ଦୁର୍ଭାଗ୍ୟ ଭିତରେ ଭାରତୀୟଙ୍କ ଅର୍ଥନୈତିକ ଶୋଷଣ ଚରମ ସୀମାରେ ପହଞ୍ଚି ସାରିଥିଲା। ଦେଶର ଶସ୍ୟ ଭଣ୍ଡାର କ୍ରମଶଃ ରିକ୍ତ ହେବାରେ ଲାଗିଛି। ଏହି ଭ୍ରମଣ କାଳ ମଧ୍ୟରେ ଗାନ୍ଧୀଜୀ ଆହୁରି ଏକ ପ୍ରତ୍ୟକ୍ଷ ଅନୁଭୂତି ପାଇଥିଲେ, ଯାହାକି ତାଙ୍କର ସମଗ୍ର ଚିନ୍ତାଧାରାକୁ ପ୍ରଭାବିତ କରିଥିଲା। ଭାରତ ଯଦି ବଞ୍ଚିଛି ତାହା ପଲ୍ଲୀକୁ ନେଇ, କାରଣ ପଲ୍ଲୀର ଆତ୍ମା ଭିତରେ ହିଁ ଭାରତର ଆତ୍ମା। ସେତେବେଳେ ଭାରତର ନଗର ସଭ୍ୟତା ସବୁ ଗଢ଼ି ଉଠୁଥାଏ, ମାତ୍ର ପଲ୍ଲୀରୁ ଅତି କମ୍ ଜନସଂଖ୍ୟା ନଗର ଅଭିମୁଖୀ ହେଉଥାନ୍ତି। କୃଷକର କୃଷି ଓ କୃଷିକ୍ଷେତ୍ର ଛାଡ଼ି ନଗର ସଭ୍ୟତାର ଅବହାୱା ଆପଣାଇ ନେବାର ମାନସିକତା ସେ ପର୍ଯ୍ୟନ୍ତ ଆରମ୍ଭ ହୋଇନଥିଲା। ମାତ୍ର ସ୍ୱର୍ଣ୍ଣପ୍ରସୂ ଭାରତର କୃଷକ ଦରିଦ୍ର କାହିଁକି ଓ କୃଷି ବିକଳାଙ୍ଗ କାହିଁକି ସେ ବୁଝିପାରିଥିଲେ ଯେ ଆଶାଜନକ କୃଷି ଉତ୍ପାଦନ ସତ୍ତ୍ୱେ ଏ ଦେଶର କୃଷି ଓ କୃଷକକୁ ବିକଳାଙ୍ଗ କରିବାରେ ଇଂରେଜ ମସ୍ତିଷ୍କ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିଚାଲିଛି। ଏହାର ବିରୁଦ୍ଧରେ ଯେ କେହି ମଧ୍ୟ ପ୍ରତିକ୍ରିୟାଶୀଳ ହେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଗାନ୍ଧୀଜୀ ନିଜ ଦର୍ଶନ, କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକ୍ରମର ପ୍ରଚାରର କେନ୍ଦ୍ରସ୍ଥଳୀରେ ସ୍ଥାନିତ କଲେ ଭାରତର ଅର୍ଦ୍ଧନଗ୍ନ, ବୁଭୁକ୍ଷୁ, ଶୋଷିତ କୃଷକ, କୃଷି ଓ ତାର ବାସସ୍ଥାନ ପଲ୍ଲୀ ଓ ଗ୍ରାମ। ଗ୍ରାମ ବିନା ଭାରତର ଅସ୍ତିତ୍ୱ ଅକଳ୍ପନୀୟ, ତେଣୁ ଭାରତରେ ଏପରି ଏକ ଶାସନ ବ୍ୟବସ୍ଥା ପ୍ରଚଳିତ ହେବା ଉଚିତ ଯଦ୍ୱାରା ପ୍ରତ୍ୟେକ ଗ୍ରାମ ଏକ ସାଧାରଣତନ୍ତ୍ରରେ ପରିଣତ ହେବ, ଅର୍ଥାତ୍ ପ୍ରତ୍ୟେକ ଗ୍ରାମ ଆତ୍ମନିର୍ଭରଶୀଳ ହେବ। ଯଦି ଗ୍ରାମ ସବୁ ଅର୍ଥନୈତିକ ଦୃଷ୍ଟିରୁ ସ୍ୱୟଂସମ୍ପୂର୍ଣ୍ଣ ହୋଇପାରିବେ, ତେବେ କୃଷି ଓ କୃଷକ ଉଭୟଙ୍କର ଅର୍ଥନୈତିକ ପରମୁଖାପେକ୍ଷିତା ଦୂର ହୋଇପାରିବ। ଗାନ୍ଧୀଜୀ ଜାଣିଥିଲେ ଏବଂ କହୁଥିଲେ, ମଣିଷର ବଞ୍ଚିବା ପାଇଁ ଯାହା କିଛି ଆବଶ୍ୟକ ପ୍ରକୃତି ସବୁକିଛି ନିଜ ଭଣ୍ଡାର ଭିତରେ ରଖିଦେଇଛି। ମାତ୍ର ମଣିଷ ଥରେ ଯଦି ଲୋଭ କରିବାକୁ ଆରମ୍ଭ କରେ, ପ୍ରକୃତି ଉପରେ ଅତ୍ୟାଚାରର ସୂତ୍ରପାତ ହୁଏ, ପ୍ରକୃତି ଅସହାୟ ହୋଇଉଠେ। ତେଣୁ ପ୍ରକୃତିର ଉପାଦାନ ସବୁର ସମତୁଲତାକୁ ଆଖିରେ ରଖି ଉଦ୍ୟୋଗ ସବୁ ସ୍ଥାପନ କରାଯାଇପାରେ। କୃଷି କ୍ଷେତ୍ରରେ କାଠ ଲଙ୍ଗଳ ପରିବର୍ତ୍ତେ କଳ ଲଙ୍ଗଳ ବ୍ୟବହାର କରାଯାଇପାରେ। ମାତ୍ର କୀଟନାଶକ ଔଷଧ ବା କୃତ୍ରିମ ସାର ପ୍ରୟୋଗକୁ ସେ ବିରୋଧ କରୁଥିଲେ। ଠିକ୍ ସେପରି ବୃହତ୍ କଳକାରଖାନା ସ୍ଥାପନ ବିରୋଧରେ ସେ କହୁଥିଲେ, ଏହାଦ୍ୱାରା ବିସ୍ଥାପନ ପୁନର୍ସଂସ୍ଥାନ ସଙ୍ଗେ ସଙ୍ଗେ ସାମାଜିକ ଶୋଷଣ ପ୍ରକ୍ରିୟା ଆରମ୍ଭ ହୋଇଯାଇପାରେ। ଯଦି ଗୁରୁଶିଳ୍ପ ବା ଭାରି ଶିଳ୍ପ ପରିବର୍ତ୍ତେ କୃଷିଭିତ୍ତିକ କ୍ଷୁଦ୍ର ଶିଳ୍ପ ବା କୁଟୀର ଶିଳ୍ପ ସବୁ ପ୍ରତିଷ୍ଠା ହୋଇପାରନ୍ତା, ତେବେ ଅନ୍ତ୍ୟୋଦୟ ସଙ୍ଗେ ସଙ୍ଗେ ଦରିଦ୍ର ଦାରିଦ୍ର୍ୟ ବହୁମାତ୍ରାରେ ଦୂର ହୋଇପାରନ୍ତା। ଏହାର ତ ଅର୍ଥ ନୁହେଁ ଯେ ମହାତ୍ମା ଗାନ୍ଧୀ ପ୍ରଦ୍ୟୋଗ ବା ପ୍ରଦ୍ୟୋଗିକ ଜ୍ଞାନକୌଶଳର ପରିପନ୍ଥୀ ଥିଲେ। ସେ ଆମେରିକାବାସୀଙ୍କୁ କହୁଥିଲେ, ତୁମେ ଯଦି ଆମର ସେବା କରିବାକୁ ଚାହୁଁଛ, ତେବେ ତୁମର ପ୍ରାଚୁର୍ଯ୍ୟକୁ ଆମ ଆଖି ସାମ୍ନାରେ ରଖିବା ଦ୍ୱାରା ଆମର ଦାରିଦ୍ର୍ୟ ପ୍ରମାଣିତ ହେବ ଏବଂ ଆମର ନୈତିକ ମନୋବଳ ଭାଙ୍ଗିଯିବ। ମାତ୍ର ଗୋଟିଏ ବିଷୟରେ ମୁଁ ଦରିଦ୍ର ହେବାକୁ ଲଜ୍ଜା କରେ ନାହିଁ, ମୁଁ ତୁମକୁ ତୁମର ବୈଜ୍ଞାନିକ ଜ୍ଞାନକୌଶଳ ଭିକ୍ଷା କରୁଛି। ତୁମର ଯନ୍ତ୍ରୀ ଏବଂ କୃଷି ବିଜ୍ଞାନୀମାନଙ୍କ ସେବା ଆମେ ଦରକାର କରୁଛୁ। ସେମାନେ ଆମ ପାଖକୁ ପ୍ରଭୁ ବା ମାଲିକ ରୂପେ ନ ଆସି ସ୍ୱେଚ୍ଛାସେବୀ ଭାବେ ଆସନ୍ତୁ। ଏପରି ଏକ ଅଭିବ୍ୟକ୍ତିରୁ ଗାନ୍ଧୀଜୀଙ୍କ ମାନସିକତା ସ୍ପଷ୍ଟ ଜଣାପଡ଼େ। ମହାତ୍ମା ଗାନ୍ଧୀ ଭାରତକୁ ସ୍ୱାଧୀନ କରିବାରେ ସଫଳ ହେବା ପରେ ସ୍ୱାଧୀନ ଭାରତର ଜଣେ ନାଗରିକ ଭାବେ ସେ ମାତ୍ର 5 ମାସ ଏବଂ 15 ଦିନ ପାଇଁ ବଞ୍ଚିଥିଲେ। ଏହି ସ୍ୱଳ୍ପ ସମୟ ମଧ୍ୟରେ ସେ ଲେଖି ଚାଲିଥିଲେ ଗୋଟିଏ ପରେ ଗୋଟିଏ ଲେଖା। ଏଥିମଧ୍ୟରୁ ଗୋଟିଏ ଲେଖା ବିଶ୍ୱ ପ୍ରସିଦ୍ଧି ଲାଭ କରିଛି, କାରଣ ତାହା ତାଙ୍କ ଦର୍ଶନର ମୂଳତତ୍ଵକୁ ବୟାନ କରେ। ଏହି ଲେଖାଟି ଗାନ୍ଧୀଜୀଙ୍କ ଡେଉଁରିଆ ବା ଗାନ୍ଧିଜୀ ଟାଲିସ୍ମ୍ୟାନ୍ ରୂପେ ଖ୍ୟାତ। ସେ ଲେଖନ୍ତି, ଆଇ ୱିଲ୍ ଗିଭ୍ ୟୁ ଏ ଟାଲିସ୍ମ୍ୟାନ୍ ହ୍ୱେନ୍ ଏଭର୍ ୟୁ ଆର୍ ଇନ୍ ଡାଉଟ୍ ଅର୍ ହ୍ୱେନ୍ ଦି ସେଲ୍ଫ ବିକମ୍ସ ଟୁ ମଚ୍ ୱିଥ୍ ୟୁ ଆପ୍ଲାଏ ଦ ଫଲୋଇଂ ଟେଷ୍ଟ ରିକଲ୍ ଦ ଫେସ୍ ଅଫ୍ ଦ ପୁଅରେଷ୍ଟ ଆଣ୍ଡ୍ ଦ ୱିକେଷ୍ଟ ମ୍ୟାନ୍ ଅର୍ ଓମେନ୍ ହୋମ୍ ୟୁ ମେ ହ୍ୟାଭ୍ ସିନ୍ ଆଣ୍ଡ୍ ଆସ୍କ ୟୋର୍ ସେଲ୍ଫ ଇଫ୍ ଦ ଷ୍ଟେପ୍ ୟୁ କଣ୍ଟେମ୍ପ୍ଲେଟ୍ ଇଜ୍ ଗୋଇଂ ଟୁ ବି ଅଫ୍ ଏନି ୟୁଜ୍ ଟୁ ହିମ୍ ଅର୍ ହର୍ ୱିଲ୍ ହି ଅର୍ ସି ଗେନ୍ ଏନିଥିଂ ବାଇ ଇଟ୍ ୱିଲ୍ ଇଟ୍ ରେଷ୍ଟୋର୍ ହିମ୍ ଅର୍ ହର୍ ଟୁ ଏ କଣ୍ଟ୍ରୋଲ୍ ଓଭର୍ ହିଜ୍ ଅର୍ ହର୍ ଓନ୍ ଲାଇଫ୍ ଆଣ୍ଡ୍ ଡେଷ୍ଟିନି ଇନ୍ ଅଦର୍ ୱାର୍ଡ଼ସ୍ ୱିଲ୍ ଇଟ୍ ଲିଡ୍ ଟୁ ସ୍ୱରାଜ ଅର୍ ଫ୍ରିଡମ୍ ଫର୍ ଦି ହଙ୍ଗ୍ରି ଆଣ୍ଡ୍ ସ୍ପିରିଚୁଆଲି ଷ୍ଟାର୍ଭିଂ ମିଲିୟନ୍ସ ଦେନ୍ ୟୁ ୱିଲ୍ ଫାଇଣ୍ଡ ୟୋର୍ ଡାଉଟ୍ସ ଆଣ୍ଡ୍ ୟୋର୍ ସେଲ୍ଫ ମେଲ୍ଟ ଆୱେ। ଏହି ଲେଖାର ଆଉ ଏକ ତାତ୍ପର୍ଯ୍ୟ ରହିଛି। ଏହା 1948 ମସିହାରେ ଲିଖିତ, ଅର୍ଥାତ୍ ମୃତ୍ୟୁର କିଛିଦିନ ପୂର୍ବରୁ ସେ ଏହାକୁ ଲେଖିଥିଲେ, ଯାହାକି ଜାତିର ପିତାଙ୍କ ମୃତ୍ୟୁକାଳୀନ ସମାଜ ତତ୍ତ୍ୱକୁ ପ୍ରକାଶ କରେ। ମୁଁ ତୁମକୁ ଏକ ଡେଉଁରିଆ ଦେବି, ତୁମେ ଯେତେବେଳେ ସନ୍ଦେହଭୁକ୍ତ ହେବ ବା ବ୍ୟକ୍ତିଗତ ସ୍ୱାର୍ଥ ଯେତେବେଳେ ସୀମାତୀତ ହୋଇଉଠିବ, ଏହି ପରୀକ୍ଷାଟି ପ୍ରୟୋଗ କର। ତୁମେ ଦେଖିଥିବା ଦୁର୍ବଳତମ ବା ଦରିଦ୍ରତମ ପୁରୁଷ ବା ସ୍ତ୍ରୀଙ୍କ ମୁହଁକୁ ମନେ ପକାଅ ଏବଂ ନିଜକୁ ପ୍ରଶ୍ନ କର, ତୁମେ ମନସ୍ଥ କରିଥିବା ପଦକ୍ଷେପଟି ତାଙ୍କର ପାଇଁ କୌଣସି କାର୍ଯ୍ୟରେ ଆସିବ କି? ସେହି ପୁରୁଷ ବା ସ୍ତ୍ରୀ ତଦ୍ୱାରା କିଛି ଲାଭ ପାଇବେ କି? ତାଙ୍କର ଜୀବନ ବା ଭାଗ୍ୟକୁ ନିୟନ୍ତ୍ରଣ କରିବାର ଅଧିକାର ଏହା ତାଙ୍କୁ ଦେଇପାରିବ କି? ବା ବୁଭୁକ୍ଷୁ ଏବଂ ନୈତିକତାର କ୍ଷୁଧିତ କୋଟି ଜନସାଧାରଣଙ୍କୁ ସ୍ୱରାଜ ଦେବାରେ ସାହାଯ୍ୟକାରୀ ହେବ କି? ଏହାପରେ ଦେଖିବ ତୁମର ସନ୍ଦେହ ଏବଂ ସ୍ୱାର୍ଥ ତରଳିଯିବେ। ତାଙ୍କର କୃଷି ଅର୍ଥନୀତି ଏବଂ କୃଷି ଉଦ୍ୟୋଗୀକରଣ ଏହି କ୍ଷେତ୍ର ପାଇଁ ଏକ ସଫଳ ଖସଡ଼ା ସାବ୍ୟସ୍ତ ହୋଇପାରେ। ତାକୁଡ଼ି ଓ ଚରଖା, ଖଦି, ଆଖୁଘଣା ଓ ଖଣ୍ଡସାରୀ ଶିଳ୍ପ ଆଦିକୁ ପ୍ରତୀକ ରୂପେ ଗ୍ରହଣ କରି କୁଟି ଖାଅ କାଟି ପିନ୍ଧ ନୀତି ଅବଲମ୍ବନ କଲେ ସହନୀୟ ବିକାଶର ଧାରା ଚିରପ୍ରଭମାନ ହୋଇପାରିବ ବୋଲି ଆଶା।
1: ଶୁଣିଲେ ଆଲୋଚନା, ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିରେ କୃଷି ଉଦ୍ୟୋଗୀକରଣ। ଆଲୋଚନା କଲେ ଡକ୍ଟର ଶ୍ରୀବନ୍ତ ଦାସ।

0: ଶୁଣିଲେ ଗାନ୍ଧୀ ଚର୍ଚ୍ଚା। ଆଜି ଏଥିରେ ଶୁଣିଲେ ଆଲୋଚନା, ଗାନ୍ଧୀଜୀଙ୍କ ଦୃଷ୍ଟିରେ କୃଷି ଉଦ୍ୟୋଗୀକରଣ, ଏ ସମ୍ପର୍କରେ ଆଲୋଚନା କଲେ ଶ୍ରୀବନ୍ତ ଦାସ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଏକ ସୂଚନା, ହୀରାକୁଦ ବନ୍ଧର ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ପର୍କରେ ସର୍ବସାଧାରଣଙ୍କ ପାଇଁ ସୂଚନା। ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧମଣ୍ଡଳ ବୁର୍ଲା ଜଣାଇଛନ୍ତି ଯେ ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9 ତାରିଖ ସକାଳ 11ଟାରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖାନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ। ଶିକ୍ଷାଦାନ କରିଛନ୍ତି ବିଜୟ କୁମାର ସାହି ଏବଂ ଅଂଶଗ୍ରହଣ କରିଛନ୍ତି ସ୍ୱାଗତିକା।
1: ଗୁରୁଜୀ ପ୍ରଣାମ।
2: ସଦା ଖୁସ୍ ରହୋ। ଆଓ ସ୍ୱାଗତିକା, ତୁମ ତୋ ହମେଶା ସମୟ ପର ଆତି ହୋ। ଆଜ ଇତନି ଦେରି କୈସେ ହୋ ଗଈ?
1: ଗୁରୁଜୀ ଆଜ ଭି ମେ ସମୟ

ଯେ ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9/7/2026 ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଯୁବବର୍ଗଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଯୁବବାଣୀ।

ସ୍ୱପ୍ନକୁ ସାକାର କରିବାର ସାହସ, ସୃଜନଶୀଳତାର ପରିଚୟ ଏବଂ ନୂଆ ଚିନ୍ତାଧାରାର ସ୍ୱର ହେଉଛି ଯୁବଶକ୍ତି। ସେହି ଯୁବଶକ୍ତିର କଣ୍ଠସ୍ୱର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ଶ୍ରୋତାବନ୍ଧୁ, ଆଜି ହେଉଛି ଜୁଲାଇ ମାସ 7 ତାରିଖ। ଆସନ୍ତୁ ଜାଣିବା ଆଜିର ଦିନରେ ଇତିହାସରେ କ'ଣ ସବୁ ଘଟଣା ଘଟିଯାଇଛି। 1955 ମସିହା ଜୁଲାଇ 7 ତାରିଖରେ ଭାରତରେ ପ୍ରଥମ ଥର ପାଇଁ ବନ୍ୟପ୍ରାଣୀ ଦିବସ ପାଳନ କରାଯାଇଥିଲା। 1999 ମସିହା 7 ଜୁଲାଇରେ କାର୍ଗିଲ୍ ଯୁଦ୍ଧ ସମୟରେ ଭାରତୀୟ ସେନାର ବୀର ଅଧିକାରୀ କ୍ୟାପ୍ଟେନ୍ ବିକ୍ରମ ବାତ୍ରା 4875 ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। 2007 ମସିହା 7 ଜୁଲାଇରେ ସ୍ୱିଜରଲ୍ୟାଣ୍ଡର ନ୍ୟୁ 7 ୱଣ୍ଡର୍ସ ଫାଉଣ୍ଡେସନ ପକ୍ଷରୁ ବିଶ୍ୱର ନୂତନ 7 ଆଶ୍ଚର୍ଯ୍ୟ ତାଲିକା ପ୍ରକାଶ କରାଯାଇଥିଲା। ଏହି ତାଲିକାରେ ଭାରତର ତାଜମହଲ ସ୍ଥାନ ପାଇଥିଲା। 1981 ମସିହା ଆଜିର ଦିନରେ ଭାରତୀୟ କ୍ରିକେଟର ସଫଳତମ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ମହେନ୍ଦ୍ର ସିଂହ ଧୋନିଙ୍କ ଜନ୍ମ ହୋଇଥିଲା। 1928 ମସିହା 7 ଜୁଲାଇରେ ଆମେରିକାର ଚଲିକଥ ବ୍ୟାଙ୍କି କମ୍ପାନୀ ପ୍ରଥମ ଥର ପାଇଁ କଟା ଟୁକୁଡ଼ା ସ୍ଲାଇସ୍ ବ୍ରେଡ୍ ବଜାରରେ ବିକ୍ରି ଆରମ୍ଭ କରିଥିଲା ଏବଂ 1978 7 ଜୁଲାଇରେ ସୋଲେମନ୍ ଦ୍ୱୀପପୁଞ୍ଜ ୟୁନାଇଟେଡ୍ କିଙ୍ଗଡମ୍ଠାରୁ ସ୍ୱାଧୀନତା ଲାଭ କରିଥିଲା। ଏହା ଥିଲା ଇତିହାସ ଦର୍ପଣରେ ଆଜି। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଏକ ସୁନ୍ଦର ଗୀତ କଥାଚିତ୍ର ଜୁଡ଼ୱା ଟୁରୁ। ଗୀତକୁ ଗାଇଛନ୍ତି ମନମିତ ସିଂ, ହରମିତ ସିଂ ଏବଂ ନେହା କକ୍କଡ଼।

0: ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ଶ୍ରୋତାବନ୍ଧୁ, ଆଜିର ସନ୍ଧାନ କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଆଲୋଚନା ଗଛ ହେଉଛି ଜୀବନର ଆଧାର, ସୁଶ୍ରୀ ସଞ୍ଜନା ପ୍ରୁସେଇଟ୍ଙ୍କ ମୁଖରୁ।
1: ପ୍ରକୃତି ହେଉଛି ମାନବ ଜାତିର ଅମୂଲ୍ୟ ସମ୍ପଦ। ପ୍ରକୃତିର ବିଭିନ୍ନ ଉପାଦାନ ମଧ୍ୟରୁ ଗଛର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗଛ ବିନା ପୃଥିବୀରେ ଜୀବନ କଳ୍ପନା କରିବା ଅସମ୍ଭବ। ଗଛ କେବଳ ମଣିଷ ପାଇଁ ନୁହେଁ, ବରଂ ସମଗ୍ର ଜୀବଜଗତ ପାଇଁ ଜୀବନର ମୂଳ ଆଧାର ଅଟେ। ଗଛ ହେଉଛି ଜୀବନଧାରାର ଆଧାର। ଗଛ ଆମକୁ ଅମ୍ଳଜାନ, ଖାଦ୍ୟ, ଔଷଧ, ଆଶ୍ରୟ, ଇନ୍ଧନ ଏବଂ ସୁସ୍ଥ ପରିବେଶ ପ୍ରଦାନ କରିଥାଏ। ମାନବ ସଭ୍ୟତାର ବିକାଶ ଏବଂ ପୃଥିବୀରେ ଜୀବନର ଅସ୍ତିତ୍ୱ ଗଛ ଉପରେ ନିର୍ଭରଶୀଳ। ତାହେଲେ ଶ୍ରୋତାବନ୍ଧୁ, ଗଛ ଓ ଜୀବନ ମଧ୍ୟରେ ସମ୍ପର୍କ କ'ଣ? ଜୀବନ ଓ ଗଛ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ରହିଛି। ମଣିଷ ଏବଂ ଅନ୍ୟାନ୍ୟ ପ୍ରାଣୀ ଶ୍ୱାସକ୍ରିୟା ପାଇଁ ଅମ୍ଳଜାନର ଆବଶ୍ୟକତା ଅନୁଭବ କରନ୍ତି। ଗଛ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ନିର୍ଗତ କରେ। ଏହି ଅମ୍ଳଜାନ ସମସ୍ତ ଜୀବଙ୍କ ଜୀବନଯାପନ ପାଇଁ ଅତ୍ୟାବଶ୍ୟକ। ଯଦି ପୃଥିବୀରେ ଗଛ ନଥାନ୍ତା, ତାହେଲେ ଅମ୍ଳଜାନର ଅଭାବ ଦେଖାଦେଇ ଜୀବଜଗତର ଅସ୍ତିତ୍ୱ ବିପଦରେ ପଡ଼ିଥାନ୍ତା। ଗଛ ପ୍ରକୃତିର ଫୁସ୍ଫୁସ୍ ସଦୃଶ। ଏହା ବାୟୁକୁ ବିଶୁଦ୍ଧ କରି ପରିବେଶକୁ ସୁସ୍ଥ ରଖିଥାଏ। ତେଣୁ ଗଛକୁ ଜୀବନର ରକ୍ଷକ ବୋଲି କହିଲେ କିଛି କମ୍ ହେବ ନାହିଁ ଶ୍ରୋତାବନ୍ଧୁ। ଏବେ ଆମେ ଜାଣିବା ଖାଦ୍ୟ ଯୋଗାଣରେ ଗଛର ଭୂମିକା। ମଣିଷ ଏବଂ ପଶୁପକ୍ଷୀଙ୍କ ଖାଦ୍ୟର ଏକ ବଡ଼ ଅଂଶ ଗଛରୁ ମିଳିଥାଏ। ବିଭିନ୍ନ ପ୍ରକାର ଫଳ, ଶସ୍ୟ, ପନିପରିବା ଏବଂ ମସଲା ଗଛର ଦାନ। ଆମ୍ବ, କଦଳୀ, ପିଜୁଳି, ନଡ଼ିଆ, କମଳା ପ୍ରଭୃତି ଫଳ ଆମକୁ ପୌଷ୍ଟିକ ଖାଦ୍ୟ ଯୋଗାଇଥାଏ। ଏହା ଛଡ଼ା ଗହମ, ଧାନ, ମକା, ଡାଳି ଇତ୍ୟାଦି ଉଦ୍ଭିଦ ଜାତୀୟ ଖାଦ୍ୟ ମଣିଷର ଜୀବନଧାରଣର ମୂଳ ଉତ୍ସ। ପଶୁପକ୍ଷୀମାନେ ମଧ୍ୟ ଗଛର ଫଳ, ପତ୍ର ଓ ବୀଜ ଖାଇ ବଞ୍ଚିଥାନ୍ତି। ତେଣୁ ଖାଦ୍ୟ ଶୃଙ୍ଖଳାର ମୂଳ ଭିତ୍ତି ହେଉଛି ଗଛ। ଏବେ ଆମେ ଆଲୋଚନା କରିବା ପରିବେଶ ସନ୍ତୁଳନରେ ଗଛର ଅବଦାନ। ପରିବେଶର ସନ୍ତୁଳନ ରକ୍ଷା କରିବାରେ ଗଛର ଭୂମିକା ଅତୁଳନୀୟ। ଗଛ ବାୟୁ ପ୍ରଦୂଷଣ କମାଇଥାଏ ଏବଂ ବାୟୁମଣ୍ଡଳରେ ଗ୍ୟାସର ସନ୍ତୁଳନ ରକ୍ଷା କରେ। ଗଛ ଧୂଳିକଣା, ଧୂଆଁ ଓ କ୍ଷତିକାରକ ଗ୍ୟାସ ଶୋଷଣ କରି ବାୟୁକୁ ବିଶୁଦ୍ଧ କରେ। ବର୍ଷାପାତରେ ମଧ୍ୟ ସହାୟକ ହୁଏ। ଅଧିକ ଗଛ ଥିବା ଅଞ୍ଚଳରେ ବର୍ଷା ଭଲ ହୁଏ। ଗଛ ମାଟିର ଆର୍ଦ୍ରତା ବଜାୟ ରଖିବା ସହିତ ଜଳଚକ୍ରକୁ ସନ୍ତୁଳିତ କରେ। ଏହା ଖରା ଓ ମରୁଡ଼ି ପରି ସମସ୍ୟାକୁ କମାଇବାରେ ସହାୟକ ହୁଏ। ତାହେଲେ ଶ୍ରୋତାବନ୍ଧୁ, ମାଟି ସଂରକ୍ଷଣର ଗଛର ଗୁରୁତ୍ୱ କ'ଣ ଜାଣିଛନ୍ତି?

0: ହଁ, ଗଛର ଚେର ମାଟିକୁ ଦୃଢ଼ ଭାବରେ ଧରି ରଖେ, ଫଳରେ ବର୍ଷା ଓ ବନ୍ୟା ସମୟରେ ମାଟି କ୍ଷୟ ହ୍ରାସ ପାଏ। ପାହାଡ଼ିଆ ଅଞ୍ଚଳରେ ଗଛ ଭୂସ୍ଖଳନ ରୋକିବାରେ ସହାୟକ ହୁଏ। ଯେଉଁଠାରେ ଗଛ କମ୍ ଥାଏ ସେଠାରେ ମାଟି କ୍ଷୟ ଅଧିକ ହୁଏ ଏବଂ ଚାଷ ଜମିର ଉର୍ବରତା କମିଯାଏ। ଏହିପରି ଭାବରେ ଗଛ କୃଷି ଏବଂ ଭୂମି ସଂରକ୍ଷଣରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏବେ ଆମେ ଜାଣିବା ଔଷଧୀୟ ଗଛର ଉପକାରିତା କ'ଣ। ଅନେକ ଗଛରେ ଔଷଧୀୟ ଗୁଣ ରହିଛି। ନିମ୍ବ, ତୁଳସୀ, ଅର୍ଜୁନ, ଅଶୋକ, ହରିଡ଼ା, ବାହାଡ଼ା, ଅଁଳା ପ୍ରଭୃତି ଗଛ ବିଭିନ୍ନ ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ। ପ୍ରାଚୀନ ଆୟୁର୍ବେଦ ଶାସ୍ତ୍ର ମୁଖ୍ୟତଃ ଔଷଧୀୟ ଉଦ୍ଭିଦ ଉପରେ ଆଧାରିତ। ଆଧୁନିକ ବିଜ୍ଞାନ ମଧ୍ୟ ପ୍ରମାଣ କରିଛି ଯେ ବହୁ ଔଷଧର ମୂଳ ଉପାଦାନ ଗଛରୁ ମିଳିଥାଏ। ତେଣୁ ଗଛ ମଣିଷର ସ୍ୱାସ୍ଥ୍ୟ ରକ୍ଷାରେ ଅପରିହାର୍ଯ୍ୟ। ଏବେ ଆମେ ଆଲୋଚନା କରିବା ପଶୁପକ୍ଷୀଙ୍କ ଆଶ୍ରୟସ୍ଥଳ ଭାବେ ଗଛ। ଗଛ ଅନେକ ପଶୁପକ୍ଷୀଙ୍କର ବାସସ୍ଥାନ। ପକ୍ଷୀମାନେ ଗଛରେ ବସା ବାନ୍ଧନ୍ତି ଏବଂ ବିଭିନ୍ନ ପଶୁ ଜଙ୍ଗଲରେ ବାସ କରନ୍ତି। ଗଛ ନଷ୍ଟ ହେଲେ ସେମାନଙ୍କର ଆଶ୍ରୟସ୍ଥଳ ନଷ୍ଟ ହୋଇଯାଏ, ଫଳରେ ଅନେକ ପ୍ରଜାତି ବିଲୁପ୍ତ ଆଡ଼କୁ ଯାଆନ୍ତି। ଜୀବ ବୈବିଧତା ରକ୍ଷା ପାଇଁ ଗଛ ଓ ଜଙ୍ଗଲର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ଅର୍ଥନୈତିକ କ୍ଷେତ୍ରରେ ଗଛ ଦେଶର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ। କାଠ, କାଗଜ, ରବର, ଅଠା, ଔଷଧ, ସୁଗନ୍ଧି ଓ ବିଭିନ୍ନ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଗଛରୁ ମିଳିଥାଏ। ବନଜ ସମ୍ପଦ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକାର ଉତ୍ସ। ଫଳ ଓ ବନଜ ଦ୍ରବ୍ୟ ରପ୍ତାନୀ ଦେଶ ବୈଦେଶିକ ମୁଦ୍ରା ମଧ୍ୟ ଅର୍ଜନ କରିଥାଏ। ତେଣୁ ଗଛ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏବେ ଆମେ ଆଲୋଚନା କରିବା ଜନସଂଖ୍ୟାର ବୃଦ୍ଧି ଓ ତାହାର କୁପ୍ରଭାବ। ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଏବଂ ନଗରୀକରଣ ଯୋଗୁଁ ଦ୍ରୁତ ଗତିରେ ଗଛ କଟାଯାଉଛି। ଏହାର ଫଳରେ ବାୟୁ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ଉଷ୍ଣାୟନ, ଖରା, ବନ୍ୟା ଓ ଭୂସ୍ଖଳନ ପରି ସମସ୍ୟା ବଢ଼ୁଛି। ଜନସଂଖ୍ୟା ବଢ଼ିବା ଦ୍ୱାରା ବନ୍ୟପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ପରିବେଶର ସନ୍ତୁଳନ ନଷ୍ଟ ହେଉଛି। ଯଦି ଏହି ଧାରା ଜାରି ରହେ ତେବେ ଭବିଷ୍ୟତରେ ମାନବ ଜାତି ଗୁରୁତର ପରିବେଶଗତ ସଙ୍କଟର ସମ୍ମୁଖୀନ ହେବ। ତାହେଲେ ଶ୍ରୋତାବନ୍ଧୁ, ଏବେ ଆମେ ଜାଣିବା ବୃକ୍ଷରୋପଣର ଆବଶ୍ୟକତା ବିଷୟରେ। ପରିବେଶ ସୁରକ୍ଷା ଏବଂ ମାନବ କଲ୍ୟାଣ ପାଇଁ ବୃକ୍ଷରୋପଣ ଏକାନ୍ତ ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅତି କମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ମଧ୍ୟ ସମାନ ଭାବେ ଜରୁରୀ। ତେବେ ଯାଇ ଆମେ ଏକ ସବୁଜ ଏବଂ ସୁସ୍ଥ ପରିବେଶ ଗଢ଼ିପାରିବୁ। ପରିଶେଷରେ କୁହାଯାଇପାରେ ଯେ ଗଛ ହେଉଛି ଜୀବନଧାରାର ପ୍ରକୃତ ଆଧାର। ଗଛ ବିନା ପୃଥିବୀରେ ଜୀବନର ଅସ୍ତିତ୍ୱ କଳ୍ପନା କରିହେବ ନାହିଁ। ଏହା ଆମକୁ ଅମ୍ଳଜାନ, ଖାଦ୍ୟ, ଔଷଧ, ଆଶ୍ରୟ ଏବଂ ସୁସ୍ଥ ପରିବେଶ ପ୍ରଦାନ କରେ। ଗଛ ପରିବେଶର ସନ୍ତୁଳନ ରକ୍ଷା କରିବା ସହିତ ମାନବ ସମାଜର ଆର୍ଥିକ ଓ ସାମାଜିକ ବିକାଶରେ ମଧ୍ୟ ସହାୟକ ହୁଏ। ତେଣୁ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ଗଛକୁ ସୁରକ୍ଷା ଦେବା, ବନ ବିନାଶକୁ ରୋକିବା ଏବଂ ଅଧିକରୁ ଅଧିକ ବୃକ୍ଷରୋପଣ କରିବା। ଗଛ ବଞ୍ଚିଲେ ପୃଥିବୀ ବଞ୍ଚିବ, ଆଉ ପୃଥିବୀ ବଞ୍ଚିଲେ ଜୀବନ ବଞ୍ଚିବ।
1: ଆଲୋଚନାଟି ଶୁଣିଲେ ତ ଶ୍ରୋତା ବନ୍ଧୁ, ମୁଁ ଆଶା କରିବି ଯେ ଏହି ଆଲୋଚନାଟି ଆପଣମାନଙ୍କ ପାଇଁ ଶିକ୍ଷଣଧର୍ମୀ ହୋଇଥିବ। ପ୍ରକୃତି ହେଉଛି ମାନବ ଜୀବନର ଆଧାର। ଗଛପତ୍ର, ଜଙ୍ଗଲ, ନଦୀ ଓ ପରିବେଶର ସୁରକ୍ଷା ବିନା ପୃଥିବୀରେ ଜୀବନର ଅସ୍ତିତ୍ୱ କଳ୍ପନା କରାଯାଇପାରିବ ନାହିଁ। ଏହି ସତ୍ୟକୁ ଉପଲବ୍ଧି କରାଇବା ସହିତ ବୃକ୍ଷରୋପଣ ଓ ବନ ସଂରକ୍ଷଣ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ 1 ଜୁଲାଇରୁ 7 ଜୁଲାଇ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ କରାଯାଏ। ଏହି ସପ୍ତାହର ସମାପନ କେବଳ ଏକ କାର୍ଯ୍ୟକ୍ରମର ଶେଷ ନୁହେଁ, ବରଂ ପ୍ରକୃତି ପ୍ରତି ଆମର ଦାୟିତ୍ୱକୁ ଆହୁରି ଦୃଢ଼ କରିବାର ଏକ ସଂକଳ୍ପ। ବନ ମହୋତ୍ସବ ସପ୍ତାହ ସମୟରେ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ଲୋକଙ୍କ ସହଯୋଗରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ, ସଚେତନତା ରାଲି, ଆଲୋଚନା ଚକ୍ର ଓ ପରିବେଶ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ।

ଏହା ମାଧ୍ୟମରେ ଲୋକମାନଙ୍କୁ ଗଛ ଲଗାଇବା ସହିତ ତାହାର ଯତ୍ନ ନେବା ପାଇଁ ମଧ୍ୟ ପ୍ରେରିତ କରାଯାଏ। ଶ୍ରୋତାବନ୍ଧୁ, ବଣ ଆମକୁ ଅମ୍ଳଜାନ, ଖାଦ୍ୟ, ଔଷଧ, କାଠ ଓ ବିଭିନ୍ନ ପ୍ରାକୃତିକ ସମ୍ପଦ ଯୋଗାଇଥାଏ। ଏହା ଜଳବାୟୁକୁ ସନ୍ତୁଳିତ ରଖିବା, ମାଟିର କ୍ଷୟ ରୋକିବା, ବର୍ଷାକୁ ସହାୟତା କରିବା ଏବଂ ଜୀବଜନ୍ତୁଙ୍କ ପାଇଁ ସୁରକ୍ଷିତ ବାସସ୍ଥାନ ସୃଷ୍ଟି କରିଥାଏ। ଶ୍ରୋତାବନ୍ଧୁ, ବୃକ୍ଷ ଛେଦନ, ଜଙ୍ଗଲ ଧ୍ୱଂସ ଓ ପ୍ରଦୂଷଣ ଯୋଗୁଁ ପରିବେଶର ସନ୍ତୁଳନ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଛି। ତେଣୁ ବନ ସଂରକ୍ଷଣ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ପାଲଟିଛି। ବନ ମହୋତ୍ସବ ସପ୍ତାହର ସମାପନ ଅବସରରେ ଆମେ ଏହି ସଂକଳ୍ପ ନେବା ଉଚିତ ଯେ କେବଳ ଗୋଟିଏ ସପ୍ତାହ ନୁହେଁ, ବରଂ ବର୍ଷସାରା ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେଲେ ପରିବେଶ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇପାରିବ। ବଣ ହେଉଛି ପୃଥିବୀର ଫୁସ୍ଫୁସ୍ ଏବଂ ମାନବ ସଭ୍ୟତାର ଜୀବନରେଖା। ତେଣୁ ବଣର ସୁରକ୍ଷା କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ଆସନ୍ତୁ, ବନ ମହୋତ୍ସବ ସପ୍ତାହର ସମାପନ ଅବସରରେ ସବୁଜ, ସୁନ୍ଦର ଓ ପ୍ରଦୂଷଣ ମୁକ୍ତ ପୃଥିବୀ ଗଠନ ପାଇଁ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସବୁଜ ପରିବେଶ ଉପହାର ଦେବା। ଏବେ ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ୱେଲକମ୍ ବ୍ୟାକ୍ କଥାଚିତ୍ରରୁ ଏକ ସୁନ୍ଦର ଗୀତ। କଣ୍ଠଦାନ କରିଛନ୍ତି ସିଦ୍ଧାନ୍ତ ମାଧବ ଏବଂ ପାବିନୀ ପାଣ୍ଡେ। ଗୀତିକାର ଆରାଫତ ମେହମୁଦ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ତାହେଲେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇସାରିଛି, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବାର। ବିଦାୟ ନେଉଛି ଉପସ୍ଥାପନରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ନମସ୍କାର।

0: ଯୁବବାଣୀ କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସନ୍ଧ୍ୟା 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଜାଗୃତି ଶର୍ମା। प्रधानमंत्री नरेंद्र मोदी ने आज भारत इंडोनेशिया रणनीतिक साझेदारी को और मजबूत करने का आह्वान किया।

0: ସଂସ୍କୃତି ଆଉ ପାରମ୍ପରିକ ଜ୍ଞାନକେ ସଂରକ୍ଷଣ କରବାର ଦରକାର ରହିଛି ବୋଲି କହିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଭୁବନେଶ୍ୱର ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଇଥର ମେଟ୍ରିକ୍ ପରୀକ୍ଷା ମୂଲ୍ୟାୟନ ଡିଜିଟାଲ ମୂର୍ତ୍ତି ଆଉ ଅନ୍ସ୍କ୍ରିନ୍ ଭାଲ୍ୟୁଏସନ୍ ଜରିଆ ହେବା ବୋଲି ବୋର୍ଡ ତରଫ କରାଯାଉଛି ଯୋଜନା। ସଡ଼କ ଦୁର୍ଘଟଣାକେ କମ୍ କରବାରକେ ନିୟମ ଉଲ୍ଲଙ୍ଘନକାରୀ ଆଉ ସଡ଼କ ସୁରକ୍ଷା ନିୟମ ପାଳନକେ ନେଇକରି ଗାଡ଼ିମାନଙ୍କୁ ରୋକ ଲଗାବାର ଆଭିମୁଖ୍ୟକେ ଆହୁରି କରିଛନ୍ କୋଠର। ଖାଲି ଜରିମାନା ନୁହେଁ, ଫିଟନେସ୍ ନିୟମ ଉଲ୍ଲଙ୍ଘନ କଲେ ଜବତ ହେବା ଗାଡ଼ି। ଉତ୍ତର ଓଡ଼ିଶା ଲାଗି ଗୋଟିଏ ନୂଆ ଟ୍ରେନ୍ ସେବା ଖୁବ୍ ଜଲ୍ଦି ମୂଲ୍ୟବା ବୋଲି ଘୋଷଣା କରିଛନ୍ କେନ୍ଦ୍ର ରେଲ ମନ୍ତ୍ରୀ। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46 ନମ୍ବର ପ୍ରତିଷ୍ଠା ଦିବସଟି ଯୋଗଦେଲେ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଭାବନମୂଳକ ଚିନ୍ତାଧାରା ସହିତ ଆଗ୍କେ ବଢ଼ବାର ଲାଗି କରିଛନ୍ ଆହ୍ୱାନ। ବରଗଡ଼ ଜିଲ୍ଲା ଲକ୍ଷ୍ମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ଷ୍ଟପ୍ ଡାଇରିଆ କ୍ୟାମ୍ପେନ୍ ସଚେତନତା କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟମନ୍ତ୍ରୀ ଯୋଗଦେଇକରି ଅଭିଯାନ ଜରିଏ ଶିଶୁମାନଙ୍କର ଜୀବନ ରକ୍ଷା ଲାଗି ନିଆଯାଇଥିବାର ପଦକ୍ଷେପ ବାବଦେ କରିଛନ୍ ଆଲୋଚନା। ଆଉ ଲଗାଣ ବର୍ଷା ହେଲେ ବି ରାଜ୍ୟ ବନ୍ୟା ପରିସ୍ଥିତି ନାହିଁ ସୂଚନା ଦେଲେ ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ। ଆଇବା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରନୁ ଛଡ଼ାଯିବା ଚଳିତ ବଛରର ପହଲା ବୈଟ ପାଏନ୍। ଏଚ୍ନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତିର 8 ବଜେ।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ କେତେକ ସୂଚନା। ଆଜି ସନ୍ଧ୍ୟା 6:10ରେ ଶୁଣିବେ କିଶୋର ସଂସାର। ଏଥିରେ ରହିଛି ପଶୁ ଜଗତର ଅଦ୍ଭୁତ ରହସ୍ୟ, ଏ ବିଷୟରେ କହିବେ ଶିବାନୀ ମିଶ୍ର। 7:30ରେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ରହିଛି ଚାଷୀ କ୍ଷୀରୋଦ ସାହୁଙ୍କ ସହିତ ସାକ୍ଷାତକାର। 8:02ରେ ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ସୁଦେଶନା ଦେ। 8:15ରେ ଶୁଣିବେ ଆଲୋଚନା ସୁବର୍ଣ୍ଣପୁରର ଲୁପ୍ତପ୍ରାୟ ଲୋକକଳା, ଆଲୋଚନା କରିବେ ବେଣୁଧର ପ୍ରଧାନ। 8:30ରେ ଶାସ୍ତ୍ରୀୟ ସଙ୍ଗୀତରେ କଣ୍ଠସଙ୍ଗୀତ ପରିବେଷଣ କରିବେ ବିଦୁଷୀ ସ୍ମୃତି ସଡ଼ୁଲିକର। ଆଜି ରାତି 9:16ରେ ସ୍ପଟଲାଇଟ୍ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 9:30ରେ ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣିବେ, ପରିବେଷଣ କରିବେ ଧୁଚୁମୁଣ୍ଡା ଏବଂ ସାଥୀ। ଆଜି ରାତି 10:02ରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ସୀତାରବାଦନ ଶୁଣିବେ, ପରିବେଷଣ କରିବେ ଓସ୍ତାଦ ନିଶାଦ ଖାନ। 10:30ରେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣିବେ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ କେତେକ କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି 6:30ରେ ଆଜିର ଭାବନ ଉପସ୍ଥାପନ କରିବେ ଶିବାନୀ ଲାଲ। 6:47ରେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:10ରେ ସ୍ୱାସ୍ଥ୍ୟ ସୂଚନା, ପିତ୍ତଜନିତ ରୋଗର ଆୟୁର୍ବେଦୀୟ ଉପଚାର କହିବେ ଡାକ୍ତର ଦିଲୀପ କୁମାର ନନ୍ଦ। 7:30ରେ ପରିବେଶ ସୂଚନା, ଜୀବାଶ୍ମ ଇନ୍ଧନ ପରିସମାପ୍ତି ଓ ବିଶ୍ୱ, ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। 7:35ରେ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆତରା, କଣ୍ଠଶିଳ୍ପୀ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦୋରା, ଗୀତ ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ବିଜୟ କୁମାର ବେହେରା। ଆସନ୍ତାକାଲି 7:50ରେ ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ବିନାୟକ ଚନ୍ଦ୍ର ମହନ୍ତ ଏବଂ ପଦ୍ମିନୀ ପାଣିଗ୍ରାହୀ। 8:30ରେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବୁ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। 8:45ରେ ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ତପନ କୁମାର ନାୟକ, ଅଭିଜିତ ମଜୁମଦାର ଏବଂ ସଂଯୁକ୍ତା କୁମାରୀ ଜେନା। ଆସନ୍ତାକାଲି 9:00ରେ ଓଡ଼ିଆ କଥା ଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୁ ଅନୁରୋଧ। ଦିନ 11:05ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ, ଦିଲୀପ ବାଗ, ଫକୀର କୁମାର ମେହେର ଏବଂ ରସିକ ଭୋଇ। 11:30ରେ କାର୍ଯ୍ୟକ୍ରମ ଖୁଲା ଝରକା ଏବଂ ଦିନ 12:00ରେ ବାତାୟନ, ଏଥିରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। 12:30ରେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ। ଦିନ 1:05ରେ ସୁଗମ ସଙ୍ଗୀତ ରହିଛି କଣ୍ଠଶିଳ୍ପୀ ରାଜଲକ୍ଷ୍ମୀ କବି। 1:20ରେ ପାରମ୍ପରିକ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ବସନ୍ତ କୁମାର ମହାରଣା, ଦୀପ୍ତିରେଖା ମହାପାତ୍ର, ହରିଶ୍ଚନ୍ଦ୍ର ଧଳ, ଚନ୍ଦ୍ରମଣି ଲେଙ୍କା, ମୀନାକ୍ଷୀ ବାରିକ ଏବଂ ନିରଞ୍ଜନ ବେହେରା। ଏହି ଥିଲା କାର୍ଯ୍ୟକ୍ରମ ସମ୍ପର୍କୀୟ କେତେକ ସୂଚନା। ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ କିଶୋର ସଂସାର କାର୍ଯ୍ୟକ୍ରମ।

ତମମାନଙ୍କୁ ସ୍ୱାଗତ ପିଲାଏ। ସାହିତ୍ୟ ହେଉଛି ସମାଜର ଆରସି, ଆଉ ଏହି ସାହିତ୍ୟ ଆକାଶରେ ଏମିତି କିଛି ନକ୍ଷତ୍ର ଥାନ୍ତି ଯେଉଁମାନେ ନିଜର ଅଳ୍ପ କିଛି ସୃଷ୍ଟି ମାଧ୍ୟମରେ ମଧ୍ୟ ଚିରଦିନ ପାଇଁ ଅମର ହୋଇ ରହିଯାଆନ୍ତି। ସେହିଭଳି ଜଣେ ମହାନ କଥାକାର, ପ୍ରାବନ୍ଧିକ ତଥା ସଂସ୍କୃତ, ପ୍ରାକୃତ ଓ ହିନ୍ଦୀ ସାହିତ୍ୟର ବିଦ୍ୱାନ ଥିଲେ ପଣ୍ଡିତ ଚନ୍ଦ୍ରଧର ଶର୍ମା ଗୁଲେରୀ। ସେ 1883 ଜୁଲାଇ ମାସ 7 ତାରିଖରେ ରାଜସ୍ଥାନର ଜୟପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ବହୁମୁଖୀ ପ୍ରତିଭା। ମୂଳତଃ ତାଙ୍କ ପରିବାର ହିମାଚଳ ପ୍ରଦେଶର ଗୁଲେର ଗ୍ରାମର ହୋଇଥିବାରୁ ସେ ନିଜ ନାମ ଶେଷରେ ଗୁଲେରୀ ଉପନାମ ବ୍ୟବହାର କରୁଥିଲେ। ହିମାଚଳର ଗୁଲେର ଗାଁରୁ ଆସିଲା ଯେଉଁ ଜ୍ୟୋତି, ଜୟପୁରର ମାଟିରେ ସେ ପାଇଲା ନୂଆ ସ୍ଥିତି। ଭାଷା, ସାହିତ୍ୟ ଓ ସଂସ୍କୃତିର ଯିଏ ମହାନ ପୂଜାରୀ, 1883 ଜୁଲାଇ 7 ତାରିଖରେ ଧରାଧାମେ ଜନ୍ମ ନେଲେ ଚନ୍ଦ୍ରଧର ଗୁଲେରୀ। ଉସ୍ନେ କାହାତାର ପ୍ରେମର ସେହି ଅମର ବାଣୀ, ହିନ୍ଦୀ ସାହିତ୍ୟ ଜଗତେ ଯାହା ସେଦିନ ଲେଖିଲା କାହାଣୀ, ସେହି ମହାନ କଥାକାରଙ୍କ ଜନ୍ମତିଥିର ଶୁଭକ୍ଷଣୀ କୋଟି କୋଟି ପ୍ରଣାମ ଜଣାଉ ଆମେ ସର୍ବଜନେ। ପିଲାଏ, ତମେମାନେ ଜାଣି ଆଶ୍ଚର୍ଯ୍ୟ ହେବ ଯେ ମାତ୍ର 39 ବର୍ଷର ସ୍ୱଳ୍ପ ଜୀବନକାଳ ମଧ୍ୟରେ ସେ ମାତ୍ର 3ଟି କାହାଣୀ ଲେଖିଥିଲେ, ସୁଖମୟ ଜୀବନ, ବୁଦ୍ଧ କା କାଟା ଏବଂ ତାଙ୍କର ସବୁଠାରୁ ପ୍ରସିଦ୍ଧ କାହାଣୀ ଉସ୍ନେ କାହାଥା। 1915 ପ୍ରକାଶିତ ଏହି କାହାଣୀକୁ ହିନ୍ଦୀ ସାହିତ୍ୟର ପ୍ରଥମ ସାର୍ଥକ କ୍ଷୁଦ୍ରଗଳ୍ପ ବୋଲି କୁହାଯାଏ। ଏହି ଗଳ୍ପରେ ଥିବା ପ୍ରେମ, ତ୍ୟାଗ ଓ କର୍ତ୍ତବ୍ୟବୋଧର କାହାଣୀ ଆଜି ମଧ୍ୟ ପାଠକଙ୍କ ଆଖିରେ ଲୁହ ଆଣିଦିଏ। ସେ କେବଳ ଜଣେ ଲେଖକ ନଥିଲେ, ବରଂ ଜୟପୁରର ବିଶ୍ୱପ୍ରସିଦ୍ଧ ଯନ୍ତର୍ ମନ୍ତର୍ ବେଦଶାଳାର ସଂରକ୍ଷଣ ପାଇଁ ମଧ୍ୟ ସେ ଅନେକ ପ୍ରୟାସ କରିଥିଲେ। ସେହି ମହାନ ପ୍ରତିଭାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ, ତଥା ପିଲାଏ, ତମେମାନେ ମଧ୍ୟ ତାଙ୍କ ଜୀବନରୁ ପ୍ରେରଣା ନେଇ ନିଜକୁ ମଧ୍ୟ ସମାଜରେ ଉଚ୍ଚ ପ୍ରତିଷ୍ଠିତ କରିବା ପାଇଁ ଆଜିଠାରୁ ହିଁ ଯତ୍ନବାନ ହୁଅ। ଏହି ସୁଚିନ୍ତା ସହିତ ଶୁଣିବା କାର୍ଯ୍ୟକ୍ରମରେ ଗୀତଟିଏ। ତୁମ ପାଇଁ ଗାଇଛନ୍ତି ଅପା ଜ୍ୟୋତ୍ସ୍ନା ଦାସ, ରଶ୍ମି ଦାସ ଏବଂ ନମିତା ଦାସ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ଦୁର୍ଗାଚରଣ ସାମନ୍ତରାୟ।

0: ପିଲାଏ, ଆମେ ସମସ୍ତେ ପଶୁପକ୍ଷୀଙ୍କୁ ଭଲ ପାଉ, କିନ୍ତୁ ତୁମେମାନେ କେବେ ଭାବିଛ କି ଏହି ପଶୁ ଜଗତରେ କେତେ ରୋମାଞ୍ଚକର ଏବଂ ରହସ୍ୟମୟ କଥା ଲୁଚି ରହିଛି? ଜାଣି ଆଶ୍ଚର୍ଯ୍ୟ ହେବ ଯେ ପ୍ରକୃତିର ସବୁଠାରୁ ବିଶାଳ ଜୀବ ନୀଳ ତିମି ବା ବ୍ଲୁ ହ୍ୱେଲ୍‌ର କେବଳ ଜିଭର ଓଜନ ଗୋଟିଏ ହାତୀର ଓଜନ ସହିତ ସମାନ। ଏହା ସହିତ ଅକ୍ଟୋପସ୍ ପାଖରେ ତିନୋଟି ହୃତ୍ପିଣ୍ଡ ଏବଂ ନୀଳରକ୍ତ ରହିଛି। କୁକୁର ଆମଠାରୁ ଲକ୍ଷ ଗୁଣ ଅଧିକ ଶକ୍ତିଶାଳୀ ଘ୍ରାଣ ଶକ୍ତି ରଖିଛି। ଗାଈମାନଙ୍କର ମଧ୍ୟ ବେଷ୍ଟ ଫ୍ରେଣ୍ଡ ବା ସାଙ୍ଗ ଥାଆନ୍ତି, ସେମାନେ ଅଲଗା ହେଲେ ଚାପରେ ଆସିଯାଆନ୍ତି। ପ୍ରାଣୀ ବିଜ୍ଞାନୀଙ୍କ ମତରେ ପଶୁମାନଙ୍କର ନିଦ୍ରା ଯୋଜନା ମଧ୍ୟ ଅଦ୍ଭୁତ। ଡଲଫିନ୍ ଶୋଇବା ସମୟରେ ନିଜର ଗୋଟିଏ ଆଖି ଖୋଲା ରଖେ ଏବଂ ଅଧା ମସ୍ତିଷ୍କକୁ ଜାଗ୍ରତ ରଖେ, ଯାହା ତାକୁ ଶିକାରୀଙ୍କଠାରୁ ରକ୍ଷା କରିଥାଏ। ପଶୁ ଜଗତ ଏମିତି ଅନେକ ରହସ୍ୟରେ ଭରି ରହିଛି, ସେ ବିଷୟରେ ଅଧିକ ଜାଣିବା ପାଇଁ ଆସ ଆଜି ଶୁଣିବା ବୈଜ୍ଞାନିକ ଉଦ୍ଭାବନ କ୍ରମରେ ଆଲୋଚନା ପଶୁ ଜଗତର ଅଦ୍ଭୁତ ରହସ୍ୟ। ତୁମ ପାଇଁ ଆଲୋଚନା କରୁଛନ୍ତି ବଡ଼ ଅପା ଶିବାନୀ ମିଶ୍ର।
1: ପିଲାମାନେ, ଆଶା କରୁଛି ତୁମେମାନେ ସବୁ ଭଲରେ ଥିବ। ଆଜି ମୁଁ ତୁମମାନଙ୍କ ପାଇଁ ଗୋଟେ ଗପ ନେଇ ଆସିଛି। ରାଜାରାଣୀର ଗପ ନା କୌଣସି

ସିନେମାର କାହାଣୀ ଆରେ ନା, ଏହା ସେହି ଜୀବମାନଙ୍କ କାହାଣୀ ଯେଉଁମାନେ ଆମ ସହିତ ଏହି ପୃଥିବୀରେ ବସବାସ କରୁଛନ୍ତି। ଆମେ ମଣିଷମାନେ କଥା କହୁ, ପ୍ରେମ କରୁ, ନିଜ ଘର ତିଆରି କରୁ, ସନ୍ତାନ ପାଇଁ ତ୍ୟାଗ କରୁ, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ପଶୁପକ୍ଷୀମାନେ ମଧ୍ୟ ଏହିସବୁ କାମ କରନ୍ତି, ଆଉ କେବେ କେବେ ଆମଠାରୁ ଅଧିକ ଅଦ୍ଭୁତ ଉପାୟରେ। କେହି ନାଚି ନାଚି ଖାଦ୍ୟର ଠିକଣା କହେ, କେହି ଜୀବନସାରା ପରିଶ୍ରମ କରି ମଧ୍ୟ ନିଜ ପାଇଁ ଚିନ୍ତା କରେ ନାହିଁ, କେହି ପ୍ରେମ ପାଇଁ ନାଚେ, ଆଉ କେହି ପ୍ରେମ ପରେ ନିଜ ଜୀବନ ହରାଇ ଦିଏ। ତେବେ ଆସନ୍ତି ପିଲାମାନେ ଏହି ଅଦ୍ଭୁତ ଜଗତରେ ପ୍ରବେଶ କରିବା। କହିଲ ପିଲେ, ତମକୁ ଖାଇବାକୁ କ'ଣ ଭଲ ଲାଗେ? କ'ଣ ଚକୋଲେଟ୍ ନା ପିଜ୍ଜା? ଜାଣିଛ ମହୁମାଛିମାନଙ୍କୁ କ'ଣ ଭଲ ଲାଗେ? କହିଲ ଦେଖି, କହିଲ ଦେଖି। ଆରେ ଫୁଲ ରସ, ଯାହାକୁ ଇଂରାଜୀରେ ନେକ୍ଟର୍ କୁହାଯାଏ। ମହୁମାଛିମାନେ ଏହି ଫୁଲ ରସକୁ ମଧୁରେ ପରିଣତ କରନ୍ତି। ପିଲାମାନେ, ତମକୁ ମଧୁ ଭଲ ଲାଗେ? ଆଚ୍ଛା, ଥରେ ଭାବି ଦେଖ, ତୁମମାନଙ୍କ ପାଖରେ ମୋବାଇଲ ନାହିଁ କି ଭାଷା ନାହିଁ, କଥା ମଧ୍ୟ କହିପାରିବ ନାହିଁ, ତଥାପି ନିଜ ସାଙ୍ଗମାନଙ୍କ ପାଖରେ ତମକୁ ତୁମ ଭାବ ପରିଦର୍ଶନ କରିବାର ଅଛି, ତୁମକୁ କଥା ହେବାର ଅଛି। ମଣିଷ ଶ୍ରେଷ୍ଠ ଜୀବ ବୋଲି ସିନା ଭାଷା ଶିଖିଛି, କିନ୍ତୁ ଭାବିଲ ଦେଖି ମହୁମାଛି କେମିତି ଓ କ'ଣ କଥା କହୁଥିବ? ଖାଦ୍ୟ ସେହି ଦିଗରେ ଅଛି ଭଉଣୀ, ଚାଲ 2 କିଲୋମିଟର ଦୂରକୁ ମୋ ସାଙ୍ଗରେ ଚାଲ, ଏମିତି କଥା ହେଉଥିବ ନା? ଜାଣିଛ ପିଲେ, ମହୁମାଛିର ଘରକୁ ଇଂରାଜୀରେ ବି ହାଇଭ୍ କୁହାଯାଏ। ସେଇଠି ପ୍ରଜନନ କ୍ଷମତା ନଥିବା ନାରୀ ମହୁମାଛିମାନେ ରହନ୍ତି, ସେମାନଙ୍କୁ ୱର୍କର୍ସ କୁହାଯାଏ। ୱର୍କର୍ସମାନଙ୍କ ସହିତ ଏକ ପ୍ରଜନନକ୍ଷମ ରାଣୀ ମହୁମାଛି ମଧ୍ୟ ଥାଏ, ସେ ସମଗ୍ର ଘରକୁ ନିୟନ୍ତ୍ରଣ କରେ। ସେହି ଘରା ମଧ୍ୟରେ ଅଳ୍ପ ସଂଖ୍ୟକ ପୁରୁଷ ମାଛିମାନେ ମଧ୍ୟ ଥାନ୍ତି, ତାଙ୍କୁ ଡ୍ରୋନ୍ କୁହାଯାଏ। ଗୋଟିଏ ଘରରେ ୱର୍କର୍ ବିଜ୍ମାନେ ତାଙ୍କ ପରିବାରର ପ୍ରତିପାଳନ କରନ୍ତି, ଯେମିତି ଖାଦ୍ୟ ଖୋଜିବା ଏବଂ ଯୋଗାଇବା ଇତ୍ୟାଦି। କହିଲ ଦେଖି କେମିତି କରୁଥିବେ? ଜାଣିଛ ପିଲେ, ଯେତେବେଳେ ଏକ ୱର୍କର୍ ବି ଭଲ ଫୁଲମାନେ ଖୋଜିପାଏ, ସେ ଘରକୁ ଫେରିଆସେ, ଆସି ଅନ୍ୟ ୱର୍କର୍ ବିଜ୍ମାନଙ୍କୁ ତାର ଠିକଣା ଜଣାଏ, ନାଚି ନାଚି ଦିଗ ଏବଂ ଦୂରତାର ସୂଚନା ଦିଏ। ଖାଦ୍ୟ ଦୂରରେ ଥିଲେ ୱେଗଲ୍ ଡ୍ୟାନ୍ସ ଏବଂ ପାଖରେ ଥିଲେ ରାଉଣ୍ଡ ଡ୍ୟାନ୍ସ ପରି ନୃତ୍ୟ କରେ। ତାର ଅନୁସରଣ କରି କିଛି ୱର୍କର୍ସ ଖାଦ୍ୟ ସଂଗ୍ରହ କରିବାକୁ ଯାଆନ୍ତି। ଜାଣିଛ, ରାଣୀ ମହୁମାଛି କ୍ୱିନ୍ ଫେରୋମୋନ୍ ନାମକ ହରମୋନ୍ ଦ୍ୱାରା ୱର୍କର୍ ବିମାନଙ୍କ ଓଭାରୀର ବିକାଶକୁ ନିୟନ୍ତ୍ରଣ କରନ୍ତି, ଯାହାଦ୍ୱାରା ୱର୍କର୍ସ ନିଜେ ଅଣ୍ଡା ଦେଇପାରନ୍ତି ନାହିଁ ଏବଂ ନିଜ ଜୀବନ ଘରର ରକ୍ଷଣବେକ୍ଷଣରେ ବିତାଇ ଦିଅନ୍ତି। ମାଛ ଦେଖିଛ ପିଲାମାନେ? ଆସ ଆଶ୍ଚର୍ଯ୍ୟଜନକ ମାଛମାନଙ୍କ ବିଷୟରେ ଜାଣିବା। ଆମ ମଣିଷ ସମାଜରେ ଯଦି ପରିବାରର ମୁଖ୍ୟ ବ୍ୟକ୍ତି ଚାଲିଯାଆନ୍ତି, ତେବେ ଘରର ଆଉ ଜଣେ ସଦସ୍ୟ ଦାୟିତ୍ୱ ନେଇଥାନ୍ତି। ସମୁଦ୍ର ଭିତରେ ବାସ କରୁଥିବା ଛୋଟ କ୍ଲାଉନ୍ ଫିସ୍ରେ ମଧ୍ୟ ଏମିତି କିଛି ଦେଖିବାକୁ ମିଳେ। ଆପଣମାନେ ନିଶ୍ଚୟ ଫାଇଣ୍ଡିଂ ନିମୋ ସିନେମା ଦେଖିଥିବେ। ସେହି ରଙ୍ଗୀନ କମଳା ଧଳା ମାଛଟି ହେଉଛି କ୍ଲାଉନ୍ ଫିସ୍। ଏହି ମାଛର ଜୀବନ ଅତ୍ୟନ୍ତ ରହସ୍ୟମୟ। ସମସ୍ତ କ୍ଲାଉନ୍ ଫିସ୍ ପ୍ରଥମେ ପୁରୁଷ ଭାବରେ ଜନ୍ମ ନିଅନ୍ତି। ସେମାନେ ସି ଏନିମୋନ୍ ନାମକ ଏକ ସାମୁଦ୍ରିକ ପ୍ରାଣୀ ମଧ୍ୟରେ ଛୋଟ ଛୋଟ ଦଳରେ ରୁହନ୍ତି। ଗୋଟିଏ ଦଳର ସବୁଠାରୁ ବୃହତ୍ ଏବଂ ସବୁଠାରୁ ପ୍ରଭାବଶାଳୀ ମାଛ ନାରୀରେ ପରିଣତ ହୋଇଯାଏ। ସବୁ ପୁରୁଷମାନେ ପ୍ରଜନନକ୍ଷମ ଥାଆନ୍ତି ନାହିଁ। ସେହି ପୁରୁଷ କ୍ଲାଉନ୍ ଫିସ୍ ମଧ୍ୟରେ ବୃହତ୍ ପୁରୁଷ ହିଁ ନାରୀ କ୍ଲାଉନ୍ ଫିସ୍ ସହ ପ୍ରଜନନ କରିଥାଏ। ଯଦି ସେହି ନାରୀ ହଠାତ୍ ମରିଯାଏ, ତେବେ କ'ଣ ହେବ? କ'ଣ ଦଳ ବିନା ନାରୀରେ ବଞ୍ଚିପାରିବ? ନା, ନାରୀ ସହ ସମାୟନକ୍ଷମ ସେହି ପୁରୁଷ କ୍ଲାଉନ୍ ଫିସ୍ ଧୀରେ ଧୀରେ ନିଜ ଶରୀରକୁ ପରିବର୍ତ୍ତନ କରିବା ଆରମ୍ଭ କରେ। ତା'ର ହରମୋନ୍ ସବୁ ବଦଳିବାକୁ ଲାଗେ, ତା'ର ପ୍ରଜନନ ଅଙ୍ଗ ପରିବର୍ତ୍ତିତ ହୁଏ। କିଛି ସପ୍ତାହ ପରେ ହିଁ ସେ ପୁରୁଷ ନାରୀକୁ ପାଲଟିଯାଏ। ଏହି ଅଦ୍ଭୁତ ପ୍ରକ୍ରିୟାକୁ ବିଜ୍ଞାନରେ ସିକ୍ୱେନ୍ସିଆଲ୍ ହର୍ମାଫ୍ରୋଡିଟିଜମ୍ କୁହାଯାଏ। ମଣିଷ ସଦା ଅମରତ୍ୱର ସ୍ୱପ୍ନ ଦେଖିଛି। ଛୋଟବେଳୁ ଆମେ ଶୁଣିଛୁ କେମିତି ଅମୃତ ପିଇଲେ ଅମର ହୋଇଯାଆନ୍ତି। ଆଜି ବି ବିଜ୍ଞାନୀମାନେ ବାର୍ଦ୍ଧକ୍ୟ ଅଟକାଇବା ପାଇଁ ଗବେଷଣା

0: ଘୁରୁଛନ୍ତି। କି ନ ଚାହେଁ ସବୁବେଳେ ଯୁବକ ରହିବାକୁ, କିନ୍ତୁ ପ୍ରକୃତିର ଅସୀମ ମାୟା ଦେଖନ୍ତୁ। ଗୋଟିଏ ସାମୁଦ୍ରିକ ପ୍ରାଣୀ ଯାହାକୁ ଇମ୍ମୋର୍ଟାଲ୍ ଜେଲିଫିଶ୍ କୁହାଯାଏ, ସେ ଯେତେବେଳେ ଆହତ ହୁଏ କିମ୍ବା ଷ୍ଟ୍ରେସ୍ରେ ପଡ଼େ, ସେତେବେଳେ ମରିଯିବା ପରିବର୍ତ୍ତେ ସେ ନିଜ କିଶୋର ଅବସ୍ଥାରୁ ଶୈଶବ ଅବସ୍ଥାକୁ ଫେରିଯାଏ। ବୁଝିଲ ତ, ଯଦି ଜଣେ 80 ବର୍ଷର ବୃଦ୍ଧ ହଠାତ୍ ପୁଣି ଏକ ଛୋଟ ଶିଶୁ ପାଲଟି ଯାଆନ୍ତା କେମିତି ହୁଅନ୍ତା? ଏହି ପ୍ରକ୍ରିୟାକୁ ସେ ବହୁଥର କରିପାରେ, ତେଣୁ ସେ ଅମରତ୍ୱର ବହୁତ ନିକଟ। କ'ଣ ଭାବୁଛ, ତାହେଲେ ସେ କେବେ ମରିବନି? ନା ନା, ଯଦି ତାକୁ ଅନ୍ୟ ମାଛ ଖାଇଦିଏ ତେବେ ତାର ମୃତ୍ୟୁ ନିଶ୍ଚିତ। ସତରେ ପ୍ରକୃତିର ଶକ୍ତି ଅସୀମ। ଆଜି ମଣିଷ ଯେଉଁ ରହସ୍ୟକୁ ଖୋଜୁଛି, ପ୍ରକୃତି ସେହି ରହସ୍ୟକୁ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ସୃଷ୍ଟି କରିସାରିଛି। ଭଲ ଲାଗୁଛି ନା ଏ ଅଦ୍ଭୁତ ଜୀବଜଗତର କଥାଗୁଡ଼ାକ? ଚାଲ ଏ ଅଦ୍ଭୁତ ଜୀବଜଗତର ଆଉ ଏକ ଜୀବ ବିଷୟରେ ଜାଣିବା। ମଣିଷ ପ୍ରେମ ପ୍ରକାଶ କରିବାକୁ ଉପହାର ଦେଇଥାଏ, କବିତା ଲେଖିଥାଏ, କିନ୍ତୁ ପ୍ରେଇଙ୍ଗ ମ୍ୟାଣ୍ଟେସ୍ ନାମକ କୀଟ, ତା ଜୀବନରେ ପ୍ରେମ ଅତ୍ୟନ୍ତ ବିପଦଜନକ। ପୁରୁଷ ମ୍ୟାଣ୍ଟେସ୍ ସ୍ତ୍ରୀକୁ ଆକର୍ଷିତ କରିବା ପାଇଁ ଧୀରେ ଧୀରେ ସତର୍କତାର ସହ ବଢ଼େ, ତା ଶରୀରର ଭଙ୍ଗୀ ଦେଖାଏ, ନୃତ୍ୟ କରେ, କାରଣ ସ୍ତ୍ରୀ ମ୍ୟାଣ୍ଟେସ୍ ପୁରୁଷ ତୁଳନାରେ ଅଧିକ ଶକ୍ତିଶାଳୀ ଓ ବୃହତ୍ ହୋଇଥାଏ, ଯାହା ପୁରୁଷକୁ ଭୟଭୀତ କରେ। ତାର ଭୟ ମଧ୍ୟ ଯଥାର୍ଥ ଅଟେ, କାରଣ ସମାୟନ ସମୟରେ କିମ୍ବା ପରେ ସ୍ତ୍ରୀ ମ୍ୟାଣ୍ଟେସ୍ ପୁରୁଷର ମୁଣ୍ଡ କାଟି ଖାଇଦିଏ। ଏହାକୁ ସେକ୍ସୁଆଲ୍ କ୍ୟାନିବାଲିଜମ୍ କୁହାଯାଏ। ଏହି ପୋଷକ ତତ୍ତ୍ୱ ସ୍ତ୍ରୀ ମ୍ୟାଣ୍ଟେସ୍କୁ ଅଧିକ ସୁସ୍ଥ ଅଣ୍ଡା ଉତ୍ପାଦନରେ ସାହାଯ୍ୟ କରେ। ଏ ଅଦ୍ଭୁତ ଜୀବଜଗତରେ ପକ୍ଷୀମାନଙ୍କର ରହସ୍ୟମୟ ଜୀବନ ମଧ୍ୟ ଭିନ୍ନ। ପ୍ରକୃତି କୋଳରେ କୋଇଲିର କୁହୁତାନ ଶୁଣିଛ? ଚାଲ ତାର ଜୀବନ ବିଷୟରେ ଆମେ କିଛି ଜାଣିବା। ପକ୍ଷୀମାନେ ବସା ତିଆରି କରନ୍ତି, ସେ ବସାରେ ଅଣ୍ଡା ଦିଅନ୍ତି ଏବଂ ତାର ଯତ୍ନ ନିଅନ୍ତି। କିଛି ଦିନ ପରେ ତାହା ପକ୍ଷୀ ଶାବକରେ ପରିଣତ ହୁଏ। କିନ୍ତୁ ପ୍ରକୃତିର ଏହି ନିୟମକୁ ନ ମାନୁଥିବା ଏକ ପକ୍ଷୀ ନିଜ ଅଣ୍ଡାମାନଙ୍କୁ ଅନ୍ୟ ପ୍ରାଣୀ ଆଶ୍ରୟରେ ତ୍ୟାଗ କରି ଚାଲିଯାଏ, ଚାଲିଯାଏ ନିଜ ଦୁନିଆରେ। ସେହି ପକ୍ଷୀ ହେଉଛି କୋଇଲି, ପ୍ରକୃତିର ଗାୟକ। ତାର ଅଣ୍ଡାମାନଙ୍କୁ ସେ କାଉର ବସାରେ ଛାଡ଼ିଦିଏ। ସେହି ଅଣ୍ଡାମାନେ ଦେଖିବାକୁ ଠିକ୍ କାଉ ଅଣ୍ଡା ପରି। ମା କାଉ ସେ ଅଣ୍ଡାମାନଙ୍କ ଯତ୍ନ ନିଏ, ନିଜ ସନ୍ତାନ ଭାବି ଖାଦ୍ୟ ଖୁଆଏ, ବିପଦରୁ ରକ୍ଷା ମଧ୍ୟ କରେ। କିନ୍ତୁ ସେହି କୋଇଲି ଶିଶୁ ଅନ୍ୟ କାଉ ଅଣ୍ଡାମାନଙ୍କୁ ବସାରୁ ଠେଲି ବାହାର କରିଦିଏ। ଏହା ଆମକୁ କୋଇଲିର ଚାଲାକି ଏବଂ ନୈତିକତାର ଅଭାବ ମନେ ହେଇପାରେ, କିନ୍ତୁ ସେହିଟା କେବଳ ବଞ୍ଚି ରହିବାର ଏକ କୌଶଳ। ଆଜିର ଏହି ଗଳ୍ପଯାତ୍ରା ମାଧ୍ୟମରେ ଆମେ ଜାଣିଲେ ଯେ ଅନେକ ପ୍ରଜାତିରେ ମହିଳାର ଭୂମିକା କେବଳ ସନ୍ତାନ ଜନ୍ମ ଦେବାରେ ସୀମିତ ନୁହେଁ, ସେ ନେତୃତ୍ୱ ନିଏ, ସମାଜକୁ ଆଗକୁ ନେଇଯାଏ ଏବଂ ପ୍ରଜାତିର ଭବିଷ୍ୟତକୁ ସୁରକ୍ଷିତ ରଖେ। କିନ୍ତୁ ଦୁଃଖର କଥା, ଆଜିର ମାନବ ସମାଜରେ ଆମେ ଏପର୍ଯ୍ୟନ୍ତ ମହିଳାଙ୍କ ବିରୋଧରେ ଉତ୍ପୀଡ଼ନ, ଘରୋଇ ହିଂସା, ଯୌନ ଅପରାଧ ଏବଂ ଅସମ୍ମାନ ଘଟଣା ଦେଖୁଛୁ। ବୁଦ୍ଧି ଏବଂ ବିଜ୍ଞାନ ଆମକୁ ପଶୁମାନଙ୍କଠାରୁ ଭିନ୍ନ କଲେ ମଧ୍ୟ ସମ୍ମାନର ଏହି ପାଠ ଆମେ ଏ ଯାଏଁ ସମ୍ପୂର୍ଣ୍ଣ ଶିଖିପାରିନାହୁଁ। ପ୍ରକୃତି ଆମକୁ ଗୋଟିଏ କଥା ଶିଖାଏ, ଶକ୍ତିର ଅର୍ଥ କାହାକୁ ଦମନ କରିବା ନୁହେଁ, ପରସ୍ପରର ଭୂମିକାକୁ ସମ୍ମାନ କରିବା ଅଟେ।
1: ପିଲାଏ, ଆଜି ତ ଆମେ ପଶୁ ଜଗତର କିଛି ଅଦ୍ଭୁତ ରହସ୍ୟ ସମ୍ପର୍କରେ ଜାଣିଲେ, ଏଇଟା ବି ଜାଣିଲେ ଯେ ପ୍ରକୃତିର ପ୍ରତ୍ୟେକ ଜୀବ ନିଜ ନିଜ ଢଙ୍ଗରେ ସ୍ୱତନ୍ତ୍ର, ବିସ୍ମୟକର ଓ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କଠାରୁ ଆମେ ପରିଶ୍ରମ, ଶୃଙ୍ଖଳା, ସହଯୋଗ, ଧୈର୍ଯ୍ୟ ଓ ପ୍ରକୃତି ପ୍ରତି ଭଲ ପାଇବାର ଶିକ୍ଷା ପାଇଥାଉ। ତେବେ ପିଲାମାନେ, ଆମେ ସମସ୍ତେ ପଶୁପକ୍ଷୀଙ୍କୁ ଭଲ ପାଇବା, ସେମାନଙ୍କର ବାସସ୍ଥାନକୁ ସୁରକ୍ଷା କରିବା ଏବଂ ପ୍ରକୃତିକୁ ସବୁଜ ଓ ସୁନ୍ଦର ରଖିବା ପାଇଁ ସଚେତନ ହେବା। ଏହିଭଳି ନୂଆ ନୂଆ ଜ୍ଞାନବର୍ଦ୍ଧକ ଓ ରୋଚକ ବିଷୟ ସହ ପୁଣି ଆଗକୁ ଜାଣିବା। ସେ ପର୍ଯ୍ୟନ୍ତ ହସୁଥାଅ, ଶିଖୁଥାଅ ଏବଂ ପ୍ରକୃତିର ପ୍ରତ୍ୟେକ ସୃଷ୍ଟିକୁ ଭଲ ପାଅ, ସୁରକ୍ଷା ଏବଂ ସମ୍ମାନ ଦିଅ।
2: ଶୁଣିଲେ ତ ପିଲାଏ, ବୈଜ୍ଞାନିକ ଉଦ୍ଭାବନ କ୍ରମରେ ଆଲୋଚନା ପଶୁ ଜଗତର ଅଦ୍ଭୁତ ରହସ୍ୟ। ତୁମ ପାଇଁ ଆଲୋଚନା କଲେ ବଡ଼ ଅପା ଶିବାନୀ ମିଶ୍ର। ପଶୁ ଜଗତ ଏମିତି ଅନେକ ରହସ୍ୟରେ ଭରି ରହିଛି, ସେମାନେ ମୁକ ହୋଇପାରନ୍ତି କିନ୍ତୁ ସେମାନଙ୍କର ପ୍ରତ୍ୟେକ

କାର୍ଯ୍ୟ ପ୍ରକୃତିର ଏକ ଅନନ୍ୟ ଉଦାହରଣ। ପିଲାଏ, ତମମାନଙ୍କୁ ସୁଯୋଗ ମିଳିଲେ ନିଶ୍ଚିତ ପ୍ରକୃତିର ଏହି ଅଦ୍ଭୁତ ରହସ୍ୟକୁ ଦେଖିବା ପାଇଁ ଯିବ। ଏଥର କାର୍ଯ୍ୟକ୍ରମର ଶେଷରେ ଶୁଣିବା ଏହି ଗୀତଟି। ତମ ପାଇଁ ଗୀତଟିରେ କଣ୍ଠ ଦେଇଛନ୍ତି ଜ୍ୟୋତ୍ସ୍ନା ଦାସ, ରଶ୍ମିତା ଦାସ, ନମିତା ଦାସ ଏବଂ ରଣଧୀର ମହନ୍ତ। ତମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ହିମାଂଶୁ ଭୂଷଣ ସାବତ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ ସାତଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା। ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ 2702 ହେକ୍ଟର ଜମିରେ 9,00,000 ଚାରାରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀପାର୍ଶ୍ୱ ଅଞ୍ଚଳରେ 5,65,000 ଚାରାରୋପଣ କରାଯାଇଛି। ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ, ଇବ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଏବଂ ବଂଶଧାରା ନଦୀର ଦୁଇପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ଯୋଉ ବଡ଼ ବଡ଼ ନଦୀ ଅଛନ୍ତି, ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଏବଂ କୁଶଭଦ୍ରା, ଶ୍ରୀକଲ୍ୟା, ସୁବର୍ଣ୍ଣରେଖା, ଏଇ ଯୋଉ ନଦୀ ଗୁଡ଼ିକ ଅଛି ତା ଅବବାହିକା ମାନଙ୍କରେ 1.5 କିଲୋମିଟର ବର୍ଷସ୍ତରରେ ମଧ୍ୟ ବୃକ୍ଷ କେମିତି ରୋପଣ କରାଯିବ, ଆଉ ସେଥିପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେମିତି ସବୁଜ ମହାନଦୀ ମିଶନ, ଏଇଭଳି ଯୋଉ ମିଶନ କରାହେଇଛି ସେ ମିଶନ ଅଧୀନରେ ଇଏ କାମ ସବୁ କରାଯାଉଛି। ଏବଂ ଚଳିତ ବର୍ଷ ମଧ୍ୟ ଆମେ ପାଖାପାଖି 9,00,000 ଅଧିକ ବୃକ୍ଷରୋପଣ ଏ ନଦୀ ଅବବାହିକାରେ କରିବା ପାଇଁ ମଧ୍ୟ ଆମେ ନିଷ୍ପତ୍ତି ଆମେ ନେଇଛନ୍ତି। ସେହିଭଳି ଭାବରେ କେନ୍ଦ୍ର ସରକାର ମଧ୍ୟ ଆମକୁ ସହଯୋଗ କରୁଛନ୍ତି।
0: ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ଼ ମା କି ନାମ ଅଭିଯାନରେ ଓଡ଼ିଶାର 8,12,00,000 ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ସହରାଞ୍ଚଳରେ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ନେଇ ଏହି ଯୋଜନା ଅଧୀନରେ ପ୍ରାୟ 6,95,000 ଚାରାରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ 19,975 ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରାଯିବ। ଏହି ଯୋଜନାରେ 43,18,000 ସ୍ଥାନୀୟ ହିତାଧିକାରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ 1ରୁ କେନ୍ଦ୍ର ଓ ରାଜ୍ୟ ମିଳିତ ସହଯୋଗରେ ରାଜ୍ୟରେ ଭିଭିଜି ରାମଜୀ ଯୋଜନା କାର୍ଯ୍ୟକାରୀ ହୋଇଛି। ଚାରାରୋପଣ ସହ ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ଏହି ଯୋଜନା ଅଧିକ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଏବଂ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଉର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଏବଂ ଉତ୍ତମ ପରିଚାଳନା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଙ୍ଗଲ ସୁରକ୍ଷା ଏବଂ ବନୀକରଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା 2 ସମିତିକୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱବ୍ୟାପୀ ସଂସ୍କୃତ ଭାଷାର ଗୁରୁତ୍ୱ ଏବଂ ଭାରତୀୟ ଜ୍ଞାନ ପରମ୍ପରାରେ ଏହାର ଅବଦାନ ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଲୋକପାତ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ସଂସ୍କୃତ ଭାଷା ସମସ୍ତ ଭାରତୀୟ ଭାଷାର ଜନନୀ ବୋଲି କହିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଶ୍ରୀବିହାର ଭାରତୀ ଏବଂ ଗବେଷଣାତ୍ମକ ପତ୍ରିକା ଜଗନ୍ନାଥ ଜ୍ୟୋତିହି ରାଜ୍ୟପାଳ ଉନ୍ମୋଚନ କରିଛନ୍ତି। ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସଶକ୍ତିକରଣ ଉଦ୍ଦେଶ୍ୟରେ ଆଜିଠାରୁ 2-ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାକୁ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ଶୁଭାରମ୍ଭ ହୋଇଛି। ଏଥିରେ ଜନଜାତି କଳା, ସଂସ୍କୃତି, ଭାଷା ଏବଂ ପାରମ୍ପରିକ ଜ୍ଞାନର ସଂରକ୍ଷଣ ତଥା ପ୍ରସାର କରାଯିବ। ଏହି ପ୍ଲାଟଫର୍ମରେ ଡିଜିଟାଲ ଏକାଡେମୀ କାର୍ଯ୍ୟକ୍ଷମ ହେବା ସହ ଜନଜାତିଙ୍କ କଳାକୁ ନେଇ ବିଭିନ୍ନ ମାନ୍ୟତା ପ୍ରାପ୍ତ ଡିପ୍ଲୋମା ପାଠ୍ୟକ୍ରମ ଉପଲବ୍ଧ ହେବ। ଏହାସହ ଜନଜାତି ସାହିତ୍ୟ, ମୌଖିକ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଏକ ଐତିହ୍ୟ ଅଭିଲେଖାଗାର ମଧ୍ୟ ରହିଛି। କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣସୀସ୍ଥିତ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ। ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟର ଅନ୍ୟାନ୍ୟ ପ୍ରତିଷ୍ଠାନରେ ପିଏଚ୍ଡି ପଞ୍ଜିକୃତ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଆସନ୍ତା 30 ତାରିଖ ରାତି 11:45 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 5 ତାରିଖରେ ଆବେଦନକାରୀଙ୍କ ଯୋଗ୍ୟତା ନେଇ ଦାଖଲ ଆବେଦନପତ୍ରଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ସମସ୍ତ ସୂଚନା ସାମ୍ସ ପୋର୍ଟାଲରେ ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜମି ପଞ୍ଜିକରଣ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ଲାଇନ୍ ପଞ୍ଜିକରଣ ହେବା ଦ୍ୱାରା ଜନସାଧାରଣଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ। ପଞ୍ଜିକରଣ ପରେ

0: ଫିଡ଼୍ ମଧ୍ୟ ଅନ୍ଲାଇନ୍ରେ ଉପଲବ୍ଧ ହେବ। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: ଜମିଜମା ବିକ୍ରି କାର୍ଯ୍ୟାଳୟ ସବୁ ଆମର ଅଛି, ଯାହାକୁ ଆମେ ରେଜିଷ୍ଟ୍ରେସନ ଅଫିସ ବୋଲି କହୁଛୁ। ସେଥିରେ ପ୍ରକୃତରେ ଯେଉଁ ଜମି ବିକ୍ରି ହୁଏ ତାର 15,000 ପର୍ଯ୍ୟନ୍ତ କେସ୍ ଟ୍ରାଞ୍ଜାକ୍ସନ ହେଇଥାଏ, ବାକିଟା ସବୁ ଅନ୍ଲାଇନ୍ରେ ପ୍ରଦାନ କରାହେଇଥାଏ। ଆଜି ଆମେ ନିଷ୍ପତ୍ତି କରୁଛୁ ଯେ ସମ୍ପୂର୍ଣ୍ଣ ଭାବରେ ଜମି କିଣାବିକା ହେଉଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆମେ କେସ୍ଲେସ୍ କରିବୁ, ଗୋଟିଏ ପଇସା ମଧ୍ୟ କେସ୍ ଟ୍ରାଞ୍ଜାକ୍ସନ ହେବ ନାହିଁ। ମଧ୍ୟସ୍ଥି କାରବାରକୁ ରୋକିବା ପାଇଁ ଏବଂ ଜମି କିଣାବିକା ହେଉଥିବା ଦପ୍ତର ସବୁକୁ ଦୁର୍ନୀତିମୁକ୍ତ କରିବା ପାଇଁ ଏଭଳିଆ ପଦକ୍ଷେପ ନିଆଯାଇଛି।
0: ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଭୁବନେଶ୍ୱରରେ ନୂତନ ରାଜସ୍ୱ ଭବନ ନିର୍ମାଣ କରାଯିବ। 10 ମହଲା ବିଶିଷ୍ଟ କୋଠା ନିର୍ମାଣ ହେବା ସହ ଏଥିପାଇଁ 600 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗୋଟିଏ ଭବନରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ, ଏନ୍ଡିଆର୍ଏଫ୍, ଅଗ୍ନିଶମ ଏବଂ ଓଡ୍ରାଫ୍ ଭଳି ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସିମେଣ୍ଟ ଏବଂ ଇସ୍ପାତ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ନୂତନ ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଏଣିକି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଦର ଚୂଡ଼ାନ୍ତ କରିବ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପରେ ବ୍ୟବହାର ହେବାକୁ ଥିବା ସିମେଣ୍ଟ ଏବଂ ଇସ୍ପାତ ଦର ନିର୍ଦ୍ଧାରଣ ନେଇ ଏକକ ବ୍ୟବସ୍ଥା ଲାଗୁ କରାଯିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାଭିତ୍ତିକ ଦର ଚୂଡ଼ାନ୍ତ ନେଇ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଦର ନିର୍ଦ୍ଧାରଣରେ ସ୍ୱଚ୍ଛତା ଆସିବା ସହ ପ୍ରକଳ୍ପ କାର୍ଯ୍ୟକାରୀ ତେରେ ବିଳମ୍ବ ହେବ ନାହିଁ ବୋଲି ଆଶା କରାଯାଉଛି। ପ୍ରତି 3 ମାସ ଅନ୍ତରରେ ଏହି କମିଟି ବସି ସିମେଣ୍ଟ ଏବଂ ଇସ୍ପାତ ଦର ଚୂଡ଼ାନ୍ତ କରିବେ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସିମେଣ୍ଟ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ଜିଲ୍ଲା ପରିଷଦ ନିକଟରୁ ସିଧାସଳଖ ଭାବେ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ସୂଚନା ପାଇପାରିବେ। 3ଟି କମ୍ପାନୀର ହାରାହାରି ଦର ଆଧାରରେ ଚୂଡ଼ାନ୍ତ ଦର ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଇସ୍ପାତ କ୍ଷେତ୍ରରେ SAIL ଦରକୁ ପ୍ରାଥମିକତା ପ୍ରଦାନ କରାଯିବ। SAIL ଇସ୍ପାତ ଉପଲବ୍ଧ ନଥିଲେ ପୂର୍ତ୍ତ ବିଭାଗ ଅନୁମୋଦିତ ଅନ୍ୟ କମ୍ପାନୀର ଦରକୁ ବିଚାରକୁ ନିଆଯାଇପାରିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଇନ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରି ରହିଛି। ବାରମ୍ବାର ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ସହ ମଟରଯାନ ନିୟମ ଅନୁଯାୟୀ ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ କୁହାଯାଇଛି। ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଆସନ୍ତା 11 ତାରିଖରୁ ପୁରୀରୁ ଚଳାଚଳ ଆରମ୍ଭ କରିବ। କୋରାପୁଟର ଟ୍ରେନ୍ଟି ପୁରୀ ଅଭିମୁଖେ 12 ତାରିଖରୁ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହକୁ 3 ଦିନ ଚାଲିବାକୁ ଥିବା ଏହି ଟ୍ରେନ୍ଟି ପୁରୀରୁ ପ୍ରତ୍ୟେକ ସୋମବାର, ଗୁରୁବାର ଏବଂ ଶନିବାର ଯାତ୍ରା ଆରମ୍ଭ କରିବା ସହିତ କୋରାପୁଟରୁ ପୁରୀ ଅଭିମୁଖେ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ପରେ ଆଜି ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ କୌଣସି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇ ନାହିଁ। ତେବେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ବନ୍ୟାର ସ୍ଥିତି ସମୀକ୍ଷା କରି ରାଜ୍ୟ ସରକାର କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ। ଆଜି ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳସ୍ତର 607.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,294 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,955 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ 7ଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇଭେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମହେଶ୍ୱର ସାହୁ। ବୃକ୍ଷ ଆମ ଜୀବନର ଆଧାର, ଏହା ବିନା ପୃଥିବୀରେ ଜୀବଜଗତର କଳ୍ପନା କରାଯାଇ ନପାରେ। ବୃଦ୍ଧି ପାଉଥିବା ପ୍ରଦୂଷଣ, ବିଶ୍ୱ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ଚାରାରୋପଣ ହେଉଛି ଏକମାତ୍ର ସହଜ ଓ ପ୍ରଭାବଶାଳୀ ମାଧ୍ୟମ। ଚାରାରୋପ

ମାଧ୍ୟମରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଏବଂ ଏ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ଦେଶବ୍ୟାପୀ ବନ ମହୋତ୍ସବ ପାଳନ କରାଯାଏ। ଚଳିତ ବର୍ଷ ବନ ମହୋତ୍ସବ ସପ୍ତାହ ଆଜି ଶେଷ ହୋଇଛି। ଜୁଲାଇ ମାସରେ ମୌସୁମୀର ଆଗମନ ଏବଂ ବର୍ଷା ଫଳରେ ରୋପଣ କରାଯାଇଥିବା ଚାରାଗୁଡ଼ିକ ବଞ୍ଚିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ। ବନ ମହୋତ୍ସବ ପାଳନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 1950 ମସିହାରେ ଏହାର ସୂତ୍ରପାତ ହୋଇଥିଲା। ତତ୍କାଳୀନ କୃଷି ଓ ଖାଦ୍ୟମନ୍ତ୍ରୀ ଡକ୍ଟର କେ ଏମ୍ ମୁନ୍ସିଙ୍କ ଦ୍ୱାରା ଏହାକୁ ଆରମ୍ଭ କରାଯାଇଥିଲା। ଏହାର ସ୍ମରଣାର୍ଥେ ପ୍ରତିବର୍ଷ ଏହି ମହୋତ୍ସବ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ କରାଯିବାର ବିଧି ରହିଆସିଛି। ଚଳିତ ବର୍ଷର ବିଷୟବସ୍ତୁ ରହିଥିଲା ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ। ସାମ୍ପ୍ରତିକ ପରିସ୍ଥିତିରେ ବନ ମହୋତ୍ସବ ପାଳନର ବିଶେଷ ଗୁରୁତ୍ୱ ରହିଛି। ସହରୀକରଣ ଯୋଗୁଁ ବ୍ୟାପକ ଜଙ୍ଗଲ କ୍ଷୟ ଦ୍ୱାରା ପରିବେଶ ସନ୍ତୁଳନ ବ୍ୟାଘାତ ହେଉଛି। ବନ ମହୋତ୍ସବ ପାଳନ ମାଧ୍ୟମରେ ବ୍ୟାପକ ଚାରାରୋପଣ କରାଯିବା ସହ ପରିବେଶ ସଂରକ୍ଷଣ ନେଇ ଲୋକଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇପାରୁଛି। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ। ଏଥିସହ ତାପମାତ୍ରା ନିୟନ୍ତ୍ରଣରେ ମଧ୍ୟ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର ଚେର ମାଟିକୁ ଜାବୁଡ଼ି ଧରି ରଖିବା ଫଳରେ ଅତ୍ୟଧିକ ବର୍ଷା କିମ୍ବା ବନ୍ୟା ବେଳେ ମୃତ୍ତିକା କ୍ଷୟକୁ ପ୍ରତିରୋଧ କରିହୁଏ। ଜଙ୍ଗଲ ବୃଦ୍ଧି ଦ୍ୱାରା ବନ୍ୟଜନ୍ତୁ ସୁରକ୍ଷିତ ରହିପାରନ୍ତି, ଫଳରେ ଏକ ସନ୍ତୁଳିତ ପରିବେଶ ସୃଷ୍ଟି ହୋଇଥାଏ। ତେଣୁ ଅନ୍ୟ ପ୍ରକାରେ କହିଲେ କେବଳ ଚାରାରୋପଣ ନୁହେଁ, ବରଂ ଏହାକୁ ଏକ ଗଛରେ ପରିଣତ କରିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ଚାରାରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟରେ ଗତ 2024 ଜୁନ୍ ମାସ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ଼ ମା କି ନାମ ଅଭିଯାନର ଶୁଭାରମ୍ଭ କରିଥିଲେ। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନ ବ୍ୟାପକ ଜନଭାଗିଦାରିତା ଦ୍ୱାରା ସଫଳତା ହାସଲ କରିପାରିଛି। ଏହି ଅଭିଯାନ ଅଧୀନରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଗୋଟିଏ ଦିନରେ 11 ଲକ୍ଷରୁ ଅଧିକ ଚାରାରୋପଣ କରାଯାଇ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ବନ ମହୋତ୍ସବ ଅବସରରେ ସେଠାରେ ସପ୍ତାହକ ମଧ୍ୟରେ 51 ଲକ୍ଷ ଚାରାରୋପଣ କରାଯାଇଛି। ଏପରିକି ଓଡ଼ିଶା ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ମହୋତ୍ସବ ପରିପ୍ରେକ୍ଷୀରେ ଏକ ପେଡ଼ ମା କି ନାମ ଅଭିଯାନ ଅଧୀନରେ ପ୍ରାୟ 5 କୋଟିରୁ ଅଧିକ ଚାରା ବଣ୍ଟନ ଓ ରୋପଣର ବ୍ୟବସ୍ଥା କରାଯାଇଥିଲା। ଏଥିରେ ନିମ୍ବ, ବର, ଓସ୍ତ, ଜାମୁ, ବେଲ ଏବଂ ଅଁଳା ଭଳି ଦୀର୍ଘଜୀବୀ ତଥା ଔଷଧୀୟ ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଗ୍ରୀନ୍ ଇଣ୍ଡିଆ ମିଶନ। ଦେଶର ପ୍ରାୟ 1 କୋଟି ହେକ୍ଟର କ୍ଷୟ ହୋଇଥିବା ଜଙ୍ଗଲ ଏବଂ ଅଣଜଙ୍ଗଲରେ ଜମିକୁ ସବୁଜିମା ବୃଦ୍ଧି, ବ୍ୟାପକ ଜଙ୍ଗଲାଞ୍ଚଳ ସୃଷ୍ଟି କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତୁତ ଭବିଷ୍ୟତ ରୂପରେଖ ଅନୁଯାୟୀ ଆସନ୍ତା 2030 ସୁଦ୍ଧା ଦେଶବ୍ୟାପୀ 24 କୋଟି 70 ଲକ୍ଷରୁ ଅଧିକ ହେକ୍ଟର ଜମିରେ ଜଙ୍ଗଲାଞ୍ଚଳ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଅନ୍ୟ ଏକ ପ୍ରମୁଖ ବ୍ୟବସ୍ଥା ହେଉଛି କାମ୍ପା ଅଭିଯାନ। କୌଣସି ଶିଳ୍ପ, ଖଣି କିମ୍ବା ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିର ବ୍ୟବହାର ବଦଳରେ ଅନ୍ୟ ଚିହ୍ନିତ ସ୍ଥାନରେ ଜଙ୍ଗଲ ସୃଷ୍ଟି କରିବା ଏବଂ ଜଙ୍ଗଲ ନଷ୍ଟର କ୍ଷତିପୂରଣ ଅର୍ଥ ସେହି ଶିଳ୍ପ ସଂସ୍ଥାଠାରୁ ଆଦାୟ କରାଯାଇଥାଏ। ଏହି ପାଣ୍ଠି ଉପଯୋଗ ମାଧ୍ୟମରେ ଜଙ୍ଗଲାଞ୍ଚଳ ସୃଷ୍ଟିକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସଂଗୃହୀତ ଅର୍ଥର 90% ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥାଏ। ଏହି ପାଣ୍ଠି ପାଇବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ଆଗୁଆ ରହିଛି। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ସର୍ବାଧିକ କାମ୍ପା ପାଣ୍ଠିର ଉପଯୋଗ ହୋଇଥାଏ। ଏହା ମାଧ୍ୟମରେ କୃତ୍ରିମ ଜଙ୍ଗଲ ସୃଷ୍ଟି, ପ୍ରାକୃତିକ ଜଙ୍ଗଲର ପୁନରୁଦ୍ଧାର, ବନ୍ୟଜନ୍ତୁଙ୍କ ବାସସ୍ଥାନରେ ଉନ୍ନତି ଏବଂ ବନାଗ୍ନି ନିୟନ୍ତ୍ରଣ ଓ ମୃତ୍ତିକା ଏବଂ ଜଳ ସଂରକ୍ଷଣ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ପ୍ରଦାନ କରାଯାଉଛି। ଶେଷରେ ଏତିକି କୁହାଯାଇପାରେ, ବନ ମହୋତ୍ସବ କେବଳ ଗୋଟିଏ ସପ୍ତାହର କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ହେଉଛି ପ୍ରକୃତି ପ୍ରତି ଆମର କୃତଜ୍ଞତା ଜଣାଇବାର ଏକ ମାଧ୍ୟମ। ଆସନ୍ତୁ ଗୋଟିଏ ଗଛ ଗୋଟିଏ ଜୀବନ ସ୍ଲୋଗାନକୁ ଆମେ ବାସ୍ତବତାରେ ପରିଣତ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେଶ୍ୱର ସାହୁ
1: ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ ବନ ସୁରକ୍ଷା ଆଉ ଜଙ୍ଗଲ ତିଆର ଲାଗି ଭିନ୍ ଭିନ୍ ଯୋଜନା କାର୍ଯ୍ୟକାରୀ କରୁଛନ୍ ସରକାର, କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରନ ବନ ମହୋତ୍ସବ ସପ୍ତାହ ପାଳନ ସମାରୋହତି ଦେଲେ ଯୁ। ଭୁବନେଶ୍ୱରନ ଚାଲିଛେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ଷ୍ଟାଣ୍ଡିଂ କମିଟି 15 ବୈଠକ। ଚାରିଟା ରାଜ୍ୟର 72 ଏଜେଣ୍ଡା ଉପରେ ହେଉଛି ଆଲୋଚନା। ସଡ଼କ ଦୁର୍ଘଟଣାକେ କମ୍ କରବାର୍ ଲାଗି ଫିଟ୍ନେସ୍ ନାଇଥିବାର ଗାଡ଼ିମାନଙ୍କୁ କରାଯିବା ଜବତ, ପରିବହନ ବିଭାଗର ସୂଚନା। ଆଉ ଲଗାୟତ ବର୍ଷା ହେଲେ ବି ବନ୍ୟା ପରିସ୍ଥିତି ଦେଖା ନାଇଁ ଦେଇ, କହିଲେ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ। ଏଥର ପୂରା ଖବର। ରାଜ୍ୟ ବନ ସୁରକ୍ଷା ଆଉ ଜଙ୍ଗଲ ତିଆର ଲାଗି ସରକାର ଭିନ୍ ଭିନ୍ ଯୋଜନା କାର୍ଯ୍ୟକାରୀ କରୁଛନ୍, ଆଉ ଏଥିର୍ଲାଗି ଓଡ଼ିଶା ଦେଶେ 3 ଠାନେ ରହିଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଆଏଚ୍ 77 ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଥି ଯୋଗଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ସାରା ପୃଥିବୀର ତାପମାତ୍ରା ବଢ଼ବାର, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଆଉ ପରିବେଶ ପ୍ରଦୂଷଣ ବାଗିର ବଡ଼ ସମସ୍ୟାର ମୁକାବିଲା ଲାଗି ଭରପୁର ଗଛ ଜଗାବାର ଆଉ ଜଙ୍ଗଲ ସୁରକ୍ଷା ଦରକାର ରହିଛି। ରାଜ୍ୟ ଯୁଗ୍ମ ଜଙ୍ଗଲ ପରିଚାଳନାଥି ପାଖାପାଖି 16,209 ବନ ସୁରକ୍ଷା ସମିତି ଆଉ 579 ପରିବେଶ ଉନ୍ନୟନ କମିଟି ତରଫ 13,933 ବର୍ଗ କିଲୋମିଟରନୁ ଅଧିକା ଜଙ୍ଗଲର ସୁରକ୍ଷା ଆଉ ଠିକ୍ ଭାବେ ପରିଚାଳନା କରାଯାଉଛି। ଏଥି 20,11,000 ପରିବାର ଲାଗି କରି ଉପକୃତ ହେଉଛନ୍। ଜନସାଧାରଣଙ୍କ ସହଯୋଗ, ସରକାରଙ୍କର ବନୀକରଣ ଯୋଜନାଥି ରାଜ୍ୟ ଧୀରେ ଧୀରେ ଜଙ୍ଗଲର ମାତ୍ରା ବଢ଼ୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ବୃକ୍ଷରୋପଣ କରିବା, ଯେତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ସିଏ ହିଁ ଆମକୁ ଗ୍ଲୋବାଲ ୱାର୍ମିଂରୁ ଆମକୁ ରକ୍ଷା କରିପାରିବ। ଅଦ୍ୟାବଧି ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟତଃ 16,209 ବନ ସୁରକ୍ଷା ସମିତି ଆମ ଓଡ଼ିଶାରେ, 579 ପରିବେଶ ଉନ୍ନୟନ କମିଟି ଏମାନଙ୍କର ଦ୍ୱାରା ପ୍ରାୟ 13,933 ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଇଏ ସୁରକ୍ଷା କରାଯାଉଛି ଏବଂ ତାହାର ଉତ୍ତମ ପରିଚାଳନା ମଧ୍ୟ କରାଯାଉଛି। ଏଥିରେ ପ୍ରାୟ 20,11,000 ପରିବାର ନିୟୋଜିତ ଉପକୃତ ହେଉଛନ୍ତି।
0: ମୁଖ୍ୟମନ୍ତ୍ରୀ କହିଛନ୍, ରାଜ୍ୟ ମିଶନ ମୋଡ଼ତେ ବନ ସୁରକ୍ଷା କାମ ଜାରି ରହିଛି। ମହାନଦୀ ଖଣ୍ଡିତି ସବୁଜ ମହାନଦୀ ମିଶନ ଜରିଏ 1.5 କିଲୋମିଟର ଜଙ୍ଗଲ ତିଆର କରାଯାଉଛି, ଆଉ ଉଜୁଡ଼ି ଯାଇଥିବା ଜଙ୍ଗଲର ପୁନରୁଦ୍ଧାର ଲାଗି ଆମ ଜଙ୍ଗଲ ଯୋଜନା ଅଧୀନତି 1,488 କୋଟି ଟଙ୍କାର ଜୀବିକା ଭିତ୍ତିକ କାର୍ଯ୍ୟକ୍ରମ ଚାଲୁଛି। ଏତାର ସହିତ ଇପ୍, ତେଲ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଆଉ ବଂଶଧାରା ନଦୀର 2 ଖଣିନ ଶାଗୁଆ ବଲୟ ତିଆର କରାଯାଉଛି। ଗଲା ବଛର ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ଅବସରରେ ରାଜ୍ୟ ଗୋଟେ ଦିନେ 1,49,00,000 ଗଛ ଯୋଗାଯାଇଥିଲା। ଏ ବଛର କେନ୍ଦ୍ର ସରକାରଙ୍କ ତରଫ ରାଜ୍ୟ ଲାଗି 3,76,00,000 ଗଛ ଯୋଗାଯିବା ଲକ୍ଷ୍ୟ ରଖାଯାଇଛି। ଚଡ଼କ ମରାନୁ ରକ୍ଷା ପାଇବାର ଲାଗି ଗଲା ବଛର 17,90,000 ତାଲ ଗଛ ଯୋଗାଯାଇଥିଲା। ଆମ ଜଙ୍ଗଲ ଯୋଜନା ଅଧୀନତି ଜଙ୍ଗଲର ପୁନରୁଦ୍ଧାର ଲାଗି ସରକାର ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ଏକ ପେଡ଼ ମା କେ ନାମ ଅଭିଯାନଥି ରାଜ୍ୟ 8,12,00,000 ଗଛ ଯୋଗାବାର କାମ ଶେଷ ହୋଇକରି ସେସବୁର ଦେଖରେଖ କରାଯାଉଛି। ଅଭିଯାନ ଅଧୀନତି ରାଜ୍ୟବାସୀଙ୍କୁ ଗଛ ଯୋଗାବାରକେ ମୁଖ୍ୟମନ୍ତ୍ରୀ ଏ ଅବସରରେ ଆହ୍ୱାନ ଦେଇଛନ୍। ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ଷ୍ଟାଣ୍ଡିଂ କମିଟିର 15 ବୈଠକ ଭୁବନେଶ୍ୱର ଲୋକସେବା ଭବନରେ ଚାଲିଛି। ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁଗନକର ଅଧ୍ୟକ୍ଷତାତି ହେଉଥିବାର ବୈଠକଟି ଓଡ଼ିଶା ସହିତ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ ଆଉ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଅଛନ୍। ବୈଠକଟି ମୋଟ 72 ଏଜେଣ୍ଡା ଉପରେ ଆଲୋଚନା ହେଉଛି। ଆନ୍ତଃରାଜ୍ୟ ନଦୀ ପ୍ରସଙ୍ଗ, ସୁରକ୍ଷା, ଆଇନ ଶୃଙ୍ଖଳା, ଦୂରସଞ୍ଚାର, ଯୋଗାଯୋଗ, ବ୍ୟାଙ୍କିଙ୍ଗ, ଏଆଇ ପ୍ରୋଜେକ୍ଟ ପ୍ରକଳ୍ପ, ସାଇବର ସିକ୍ୟୁରିଟି, ମଣିଷ ହାତୀ ବିବାଦ, ଖଣିଜ ସମ୍ପଦ, ପରିବେଶ ସଂରକ୍ଷଣ ଉପରେ ବୈଠକଟି ଜୋର୍ ଦିଆଯାଇଛି। ଓଡ଼ିଶା ଆଉ ଝାଡ଼ଖଣ୍ଡ ସୀମାନ ମାଓ କାର୍ଯ୍ୟକଳାପକେ ପୂରାପୂରି ଅଟକାବାରକେ ବୈଠକଟି ଆଲୋଚନା ହୋଇଛି। ଏତାର ସହିତ ବୈଠକଟି କେନ୍ଦ୍ର ସରକାରଙ୍କର ଭିନ୍ ଭିନ୍ ଯୋଜନା ଆଉ କାର୍ଯ୍ୟକ୍ରମ କେନ୍ତା ରାଜ୍ୟମାନଙ୍କେ ସଫଳତାର ସହିତ କାର୍ଯ୍ୟକାରୀ ହେବା ସେ ବାବଦେ ଖାସ୍ ଆଲୋଚନା କରାଯାଉଛି। ଜନଜାତିମାନଙ୍କର ଭାଷା, ସଂସ୍କୃତି ଆଉ ପାରମ୍ପରିକ ଜ୍ଞାନକେ ସଂରକ୍ଷଣ କରବାର ଦରକାର ରହିଛି।

0: ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍। ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳାକେ ଉଦ୍ଘାଟନ କରିକି ଶ୍ରୀ ଓରାମ କହିଛନ୍, ଜନଜାତିମାନଙ୍କର ପାରମ୍ପରିକ ଜ୍ଞାନକେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହିତ ଯୋଡ଼ବାର ଦରକାର ରହିଛି। ଏ ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ତରଫ ଜନଜାତିମାନଙ୍କର ବିକାଶ ଲାଗି ଜ୍ଞାନ ନବସୃଜନ ଆଉ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣକେ ଆଧାର କରିକି ଆଦିବାସୀ ଗବେଷଣା ପ୍ରତିଷ୍ଠାନକେ ବିକଶିତ କରିବାର ଲକ୍ଷ୍ୟତେ ଗୋଟିଏ ନୂଆ କାର୍ଯ୍ୟ ଖସଡ଼ାର ଉନ୍ମୋଚନ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସଡ଼କ ଦୁର୍ଘଟଣାକେ କମ୍ କରବାର ଆଉ ସଡ଼କଥି ଯାଉଥିବା ଲୁକର ସୁରକ୍ଷାକେ ନଜରତି ରଖିକରି ପରିବହନ ବିଭାଗ ତରଫ ଖାସ୍ ଯାଞ୍ଚ ଅଭିଯାନ ଜାରି ରହିଛି। ଏତକର ଖାଲି ଜରିମାନା ନୁହେଁ, ଫିଟନେସ୍, ପଞ୍ଜୀକରଣ, ପରମିଟ୍ କି ବୀମା ନିୟମ ଉଲ୍ଲଂଘନ କଲେ ସିଧାସଳଖ ଗାଡ଼ି ଜବତ କରାଯିବା ବୋଲି ବିଭାଗ ତରଫ କୁହାଯାଇଛି। ଗଲା ଏପ୍ରିଲ 1 ଜୁନ୍ 30 ତାରିଖ ଭିତରେ ରାଜ୍ୟେ 1,64,882 ଚାଲାଣ କଟିଥିବାର ବେଳେ ଖାଲି 428 ଗାଡ଼ି ଜବତ ହୋଇଥିଲା। ଖାଲି ଜରିମାନା ଲାଗି ଅଯୋଗ୍ୟ ଗାଡ଼ି ଫେରଥରେ ରାସ୍ତାକେ ଆସିକରି ଦୁର୍ଘଟଣା ଘଟୁଥିବାରୁ ଏହି ନୂଆ ଆଭିମୁଖ୍ୟ ନିଆଯାଇଛି। ରାଜ୍ୟର ସବୁ ଆଞ୍ଚଳିକ ପରିବହନ ଅଧିକାରୀ, ଆର୍ଟିଓ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ଏଆର୍ଟିଏ ଆଉ ଏନ୍ଫୋର୍ସମେଣ୍ଟ ଅଧିକାରୀମାନଙ୍କୁ ଏ ବାବଦେ ସର୍କୁଲାର ଜାରି କରାଯାଇଛି। ପୁଲିସ୍ ସାଙ୍ଗେ ତାଲମେଲ ରଖବାର ସହିତ ବାହନ ଆଉ ଇ ଚାଲାଣ ଡେସ୍ବୋର୍ଡଥି ଆଲର୍ଟ ବ୍ୟବସ୍ଥା ବିଲ୍ କରାଯାଇଛି। ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋସିପ୍ 2026-27 ଲାଗି ଆଇଜ୍ ବିଜ୍ଞପ୍ତି ବାହାରିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବା ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଆଉ ରାଜ୍ୟ ସରକାରଙ୍କର ଅଲଗା ବିଭାଗତି ପିଏଚ୍ଡି ପାଠ୍ୟକ୍ରମତି ପଞ୍ଜୀକୃତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ଥି ଏଥିର୍ଲାଗି ଆବେଦନ କରିପାରିବେ। ଆଜିଠାନୁ ଆଇବା 30 ତାରିଖ ଅଧରାତି ତକ ଆବେଦନ କରିବାର ସମୟ ଧାରିଜ କରାଯାଇଛି। ଆଗନୁ ଦାଖଲ କରାଯାଇଥିବା ଆବେଦନଥି ସଂଶୋଧନ ଲାଗି ଜୁଲାଇ 31 ତାରିଖ ସକାଳର 11 ରାତିର 11:45 ତକ ଆବେଦନ କରିହେବା। ଆବେଦନକାରୀମାନଙ୍କର ତଥ୍ୟ ଓକାକ୍ ତରଫ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦଥି ଦିଆଯିବା। 5 ତାରିଖ ଯୋଗ୍ୟ ଆବେଦନକାରୀମାନଙ୍କର ଦସ୍ତାବିଜ ଯାଞ୍ଚ କରାଯିବା ଆଉ ତାରୁଥରୁ ସାମ୍ସ ପୋର୍ଟାଲ ଜରିଏ ସୂଚନା ଦିଆଯିବା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଗନୁ ଆଜି ପୁରୀ ରେଲୱେ ଷ୍ଟେସନଠାରେ ମକ୍ଡ୍ରିଲ୍ କରାଯାଇଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ପି, ଆର୍ପିଏଫ୍, ଏସ୍ଟିୟୁ ଆଉ ଜିଲ୍ଲା ପ୍ରଶାସନ ମିଶିକରି ଇ ମକ୍ଡ୍ରିଲ୍ କରିଛନ୍। ଆତଙ୍କବାଦୀ ଆକ୍ରମଣକେ ଅଟକାବାରଟା ଏତାର ମୂଲ ଉଦ୍ଦେଶ୍ୟ। ଗୁଣ୍ଡିଚା ମନ୍ଦିର ପାସର ପୁଲିସ୍ ଅବକାଶଠାରେ ଇ ମକ୍ଡ୍ରିଲ୍ କରାଯାଇଛି। ବରଗଡ଼ ଜିଲ୍ଲା ଲକ୍ଷ୍ମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରନ ହୋଇଥିବା ଷ୍ଟପ୍ ଡାଇରିଆ ଅଭିଯାନ ସଚେତନତା କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗଦେଇକରି ଅଭିଯାନ ଜରିଏ ଛୁଆମାନଙ୍କର ଜୀବନ ବଞ୍ଚାବାର ଲାଗି ନିଆଯାଇଥିବାର ପଦକ୍ଷେପ ବାବଦେ ଆଲୋଚନା କରିଛନ୍। ଓଡ଼ିଶା ସହିତ ସାରା ଦେଶେ ଛୁଆମାନଙ୍କୁ ଝାଡ଼ାବାନ୍ତି ରୋଗନୁ ରକ୍ଷା କରିବାର ଲାଗି ଏଟା ବହୁତ ଜରୁରୀ କାର୍ଯ୍ୟକ୍ରମ ହେ। 5 କମ୍ ବୟସର ଛୁଆଙ୍କର ଭିତରେ ଝାଡ଼ାବାନ୍ତି ଲାଗି ହେଉଥିବା ମୃତ୍ୟୁକେ ପୂରାପୂରି କମାବାର ଇତାର ମୂଲ ଉଦ୍ଦେଶ୍ୟ। ବରଗଡ଼ ଜିଲ୍ଲା ପଦମପୁରର ଚଙ୍ଗ୍ରିହାନ 77 ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଉଦ୍ଘାଟନ କରିଛନ୍। ସୁରକ୍ଷିତ ପରିବେଶ ସୁରକ୍ଷିତ ଭବିଷ୍ୟତର ମୂଲ ଆଧାର ହେ। ବନ ମହୋତ୍ସବକେ ଗୋଟିଏ ଜନ ଆନ୍ଦୋଳନଥି ପରିଣତ କରିବାର ଲାଗି ଶ୍ରୀ ମହାଲିଂ ପରାମର୍ଶ ଦେଇଛନ୍। ଏ ଅବସରରେ ଗୋଟିଏ ସବୁଜ ରଥର ଭିଲ୍ ଶୁଭାରମ୍ଭ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫ ହେବାରକେ ଥିବା ଇଥରର ମେଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ ମୂର୍ତ୍ତି ଆଉ ଅନ୍ସ୍କ୍ରିନ୍ ଭାଲ୍ୟୁଏସନ୍ ଜରିଏ ହେବା ବୋଲି ବୋର୍ଡ ତରଫ ଯୋଜନା କରାଯାଇଛି। ପରୀକ୍ଷାମୂଳକ ଭାବେ ଇଥରର ସପ୍ଲିମେଣ୍ଟାରୀ ପରୀକ୍ଷା ସହିତ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତରଖାତାମାନଙ୍କର ଡିଜିଟାଲ ମୂଲ୍ୟାୟନ କରାଯିବା। ଏଥିଲାଗି ବୋର୍ଡ ତରଫ ପ୍ରସ୍ତୁତି ମୂଲ୍ୟାଇଛି। ସମ୍ବଲପୁର, ଭୁବନେଶ୍ୱର, କଟକ 3 ଜାଗାର ଡିଜିଟାଲ ମୂଲ୍ୟାୟନ ହେବା ବୋଲି ବୋର୍ଡ ତରଫ ସ୍ଥିର କରାଯାଇଛି। ଆଇବା 19 ତାରିଖନୁ ମୂଲ୍ୟାୟନ ପ୍ରକ୍ରିୟା ମୂଲ ହେବା। ଏଥିର୍ଲାଗି ମୂଲ୍ୟାୟନକାରୀମାନଙ୍କୁ ବୋର୍ଡ ତରଫ ଦୁଇଦିନିଆ ତାଲିମ ଦିଆଯିବା ବୋଲି ସୂଚନା ମିଳିଛି। ପାଣିପାଗ ରାଜ୍ୟ ଲଗାୟତ ବର୍ଷା ଲାଗି ଭିନ୍ ଭିନ୍ ନଦୀର ଜଳସ୍ତର ବଢ଼ବାରକେ ଲାଗିଛି। ଇତାର ସହିତ ଉପରମୁଡ଼େ ଜବର ବର୍ଷା ଲାଗି ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ୁଥିଲେ ବି ବନ୍ୟା ସ୍ଥିତି ନାଇଁନ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍।
1: ସମୁଦ୍ର ଯାହା ଆଜିର ଲେବୁଲ ଅଛି ବର୍ତ୍ତମାନ 606.12, ଗତ ବର୍ଷ ଏହି ସମୟରେ ଥିଲା 609। ବର୍ତ୍ତମାନ ଆକ୍ଚୁଆଲି ହୀରାକୁଦର ଜଳଭଣ୍ଡାରରେ 26% ଜଳ ପୂର୍ଣ୍ଣ ଅବସ୍ଥାରେ ରହିଛି। ହୀରାକୁଦ ଉପର ମୁଣ୍ଡରୁ ବର୍ତ୍ତମାନ ଆସୁଛି 180,000 କ୍ୟୁସେକ୍ ଜଳ ଆମର ଜଳଭଣ୍ଡାରକୁ ପ୍ରବେଶ କରୁଛି, ସେଟା ଗ୍ରାଜୁଆଲି ବଢ଼ୁଛି। କାଲି ସୁଦ୍ଧା ଆମେ ଆଶା କରୁଛୁ ଯେ 2.5 ଲକ୍ଷ କ୍ୟୁସେକ୍ ଜଳ ଆମେ ଉପର ମୁଣ୍ଡରୁ ପାଇବା ମେନଲି ଛତିଶଗଡ଼ରୁ, ଯାହାର ପ୍ରଭାବରେ ଆମର ଜଳଭଣ୍ଡାରର ଲେବୁଲ ବଢ଼ିବ। 9 ଆମେ ଜଳଭଣ୍ଡାରକୁ ନିଷ୍କାସନ କରିବା କଥା ଚିନ୍ତା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତ ବି ହେଉଛୁ।
0: ଜଳଭଣ୍ଡାରର ଜଳଧାରଣ କ୍ଷମତା 630 ଫୁଟ ଥିବାର ବେଳେ ଆଜି ବେଲବୁଡ଼ାର 6 ତକ ଜଳଭଣ୍ଡାର ଜଳସ୍ତର 606.7 7.87 ফুট রয়েছে। আইবা গুরবার দিন হীরাকুদ ডেম্র গেট খোলা যাইকি জলভণ্ডার নু ই বছর পহলা বয়েড পানি ছড়া যা হলে জলস্তর কে দেখিকি গেট খোলা যার সংখ্যা ধারিজ করা যা বলে শ্রী চৌধুরী কইছেন। ইহাদে কটক মুন্ডুলিন 3,26,000 কিউসেক পানি যাচ্ছে, আজ রাতে তক 4,50,000 কিউসেক পানি যার সম্ভাবনা রয়েছে। ভুবনেশ্বর আঞ্চলিক পানিপাক বিজ্ঞান কেন্দ্রর সূচনা অনুসারে আজঠানু রাইজে বর্ষার প্রভাব কমবা। গলা 24 ঘণ্টা ভিতরে বরগড় জেলার বিজেপুরঠানে সবুনু এতকা 109 মিলিমিটর বর্ষা রেকর্ড করা যাইছে। আইবা 7 দিন তক রাজ্যর ভিন ভিন জাগান হালকানু মধ্যম ধরনের বর্ষা হবার সম্ভাবনা আছে। শেষে মুখ্যা খবর ফের গায়। রাইজে বন সুরক্ষা ও জঙ্গল তিয়ার লাগি ভিন ভিন যোজনা কার্যকারী করছেন সরকার, কহিলেন মুখ্যমন্ত্রী। ভুবনেশ্বর ন চালিছে পূর্বাঞ্চল আঞ্চলিক পরিষদ স্ট্যান্ডিং কমিটির 15 নম্বর বৈঠক, আর সড়ক দুর্ঘটনাকে কম করবার লাগি ফিটনেস নাইথবার গাড়ি মানুষ করা যা জবত, পরিবহন বিভাগর সূচনা। আজির আঞ্চলিক খবর ইনু শেষ হল, জুহার।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସନ୍ଧ୍ୟା 7:15 ବାଜୁଛି। ଓଡ଼ିଶାରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଦେଶର ଇସ୍ପାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ତୃତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ। ଏବଂ ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16ରେ ଆଜି ଇଜିପ୍ଟ ଆର୍ଜେଣ୍ଟିନାକୁ ଏବଂ ସ୍ୱିଜରଲ୍ୟାଣ୍ଡ ଭେଟିବ କଲମ୍ବିଆକୁ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ଆଜି ଜାକର୍ତ୍ତାଠାରେ ସେଠାକାର ସଂସଦକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦୁଇ ଦେଶ ମଧ୍ୟରେ ଏହି ସଶକ୍ତ ରଣନୈତିକ ଭାଗିଦାରୀ କେବଳ ଭାରତ ଇଣ୍ଡୋନେସିଆର ସମୃଦ୍ଧି ଲାଗି ନୁହେଁ, ବରଂ ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ଶାନ୍ତି ଓ

0: ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ। ଭାରତ ଇଣ୍ଡୋନେସିଆ ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା ସୁସମ୍ପର୍କ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହାଦ୍ୱାରା ଭବିଷ୍ୟତ ଲାଗି ଆପୋଷ ବିଶ୍ୱାସ ସୁଦୃଢ଼ ହେବା ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷେତ୍ରରେ ସମାନତା ରହିଥିବା ପ୍ରତିଫଳିତ ହେଉଛି। ଭାରତ ବିକାଶ, ଶାନ୍ତି, ସ୍ଥିରତା ଓ ସମୃଦ୍ଧିରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି। ସମସ୍ତ ପ୍ରକାର ସନ୍ତ୍ରାସବାଦ କାର୍ଯ୍ୟକଳାପ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଏଭଳି ସମାଜ ବିରୋଧୀ କାର୍ଯ୍ୟକଳାପ ଦ୍ୱାରା ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଭାରତ ଇଣ୍ଡୋନେସିଆ ମଧ୍ୟରେ ରଣନୀତିକ ବିଶ୍ୱାସ ଓ ସମ୍ପର୍କ ଦ୍ୱାରା କେବଳ ଏହି ଦୁଇ ଦେଶ ଉପକୃତ ହେବେ ନାହିଁ, ବରଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଗ୍ଲୋବାଲ୍ ସାଉଥରେ ସ୍ଥିରତା ବଜାୟ ରଖିବା ସହିତ ସମଗ୍ର ବିଶ୍ୱ ଏହାଦ୍ୱାରା ଭବିଷ୍ୟତରେ ଲାଭାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
1: ଭାରତ ଇଣ୍ଡୋନେସିଆ କା ଷ୍ଟ୍ରାଟେଜିକ ଟ୍ରଷ୍ଟ ଇଣ୍ଡୋ ପେସିଫିକ ମେ ଷ୍ଟେବିଲିଟି କା ମଜବୁତ ଆଧାର ବନେଗା। ହମାରୀ ସାଝେଦାରୀ କେବଳ ଦୋ ଦେଶୋ କା ସମ୍ବନ୍ଧ ନହିଁ ହୈ, ୟହ ଇଣ୍ଡୋ ପେସିଫିକ କି ଷ୍ଟେବିଲିଟି, ଗ୍ଲୋବାଲ ସାଉଥ କି ଶକ୍ତି ଔର ବିଶ୍ୱ କେ ଶେୟର୍ଡ ଫ୍ୟୁଚର ମେ ବିଶ୍ୱାସ କା ସଂକଳ୍ପ ହୈ।
0: ଭାରତ ଇଣ୍ଡୋନେସିଆ ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ଡିଜିଟାଲ ଜ୍ଞାନକୌଶଳ, ଶିକ୍ଷା, କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ୟୁପିଆଇ ସମେତ ଡିଜିଟାଲ ସାଧାରଣ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଶିକ୍ଷା, ଷ୍ଟାର୍ଟଅପ୍ ଓ ନବସୃଜନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରାଯାଇପାରିଲେ ଏହାଦ୍ୱାରା ଉଭୟ ଦେଶବାସୀ ଉପକୃତ ହୋଇପାରିବେ। ସେହିଭଳି ଦୁଇ ଦେଶ ମଧ୍ୟରେ ରହିଥିବା ବହୁ ପୁରାତନ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରାମାୟଣରୁ ବୋରୋବୁଦୁର ପର୍ଯ୍ୟନ୍ତ ଭାଗିଦାରୀ ଐତିହ୍ୟ ମାଧ୍ୟମରେ ଭାରତ ଇଣ୍ଡୋନେସିଆ ମଧ୍ୟରେ ଏକ ସଶକ୍ତ ସଭ୍ୟତାଗତ ସମ୍ପର୍କ ପ୍ରତିଫଳିତ ହେଉଛି।
1: ଇଣ୍ଡିଆ ଔର ଇଣ୍ଡୋନେସିଆ ସିର୍ଫ ସମୁଦ୍ର ହିଁ ଶେୟାର ନହିଁ କରତେ, ହମାରୀ ହିଷ୍ଟ୍ରୀ ବି ଶେୟାର୍ଡ ହେ। ହମାରା ସମ୍ବନ୍ଧ ରାମାୟଣ ଔର ମହାଭାରତ କି ବିରାସତ ହେ। ବୋରୋବୁଦୁର ଔର ପ୍ରଭାନନ୍ଦ ଜେସି अद्भुत स्मारकों के जरिए जुड़े हैं हम, इंडोनेशिया के राष्ट्रीय प्रतीक गरुड़ा से जुड़े हैं।
0: ରଣନୀତିକ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜି ଇଣ୍ଡୋନେସିଆ ସଂସଦରେ ସାଇବର ସୁରକ୍ଷା, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଗ୍ରେଟ୍ ନିକୋବରଠାରୁ ମଲାକା ପ୍ରଣାଳୀ ପର୍ଯ୍ୟନ୍ତ ସାମୁଦ୍ରିକ ସହଯୋଗ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଜନସମ୍ପର୍କକୁ ଅଧିକ ସଶକ୍ତ କରିବାର ଆବଶ୍ୟକତା ଉପରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଭାରତୀୟ ସାଂସ୍କୃତିକ ଐତିହ୍ୟ ଗଙ୍ଗା ମହାକୁମ୍ଭ ଭଳି ମହୋତ୍ସବ ସୁଯୋଗ ସୃଷ୍ଟି କରିଥାଏ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ବଜାୟ ରଖିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ମୋଦି ଏହି ଅବସରରେ ଆଶା ବ୍ୟକ୍ତ କରିଛନ୍ତି। ଆଇଆଇଏମ୍ ବାଙ୍ଗାଲୋରର ଏକ କ୍ୟାମ୍ପସ୍ ଇଣ୍ଡୋନେସିଆରେ ପ୍ରତିଷ୍ଠା କରାଯିବ। ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତ ଅବସରରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଭାରତର ପାରମ୍ପରିକ ଜ୍ଞାନ ଓ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରରେ ଆଦୃତ କରାଇବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2: भारत की बहुत ही महत्वपूर्ण बी स्कूल आईआईएम बेंगलुरु की कैंपस, ओवरसीज कैंपस इंडोनेशिया की संगासारी एसईजेड में माननीय प्रधानमंत्री नरेंद्र मोदी जी की इंडोनेशिया की दौरे के अंदर, अभी माननीय प्रधानमंत्री इंडोनेशिया के दौरे में है, उस दौरे के अंदर अनेक बायलैटरल विषय सामने आई है, बहुत द्विपाक्षिक विषय पर सहमति बनी और राजीनामा हुई। उसी श्रेणी में आज आईआईएम बेंगलुरु की कैंपस इंडोनेशिया में खोलने के लिए प्रधानमंत्री जी ने अनुमति दिया है।
0: आपण माने संवाद सुनुछंती आकाशवाणी रो। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା 20,000 ଅଧିକ କୃଷି ଉଦ୍ୟୋଗୀ ଏବଂ ପ୍ରାୟ 2,00,000 ଚାଷୀଙ୍କୁ ସଶକ୍ତ କରାଯାଇପାରିବ ବୋଲି ସେ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଲାଗି କୃଷିକ୍ଷେତ୍ରକୁ ବିକଶିତ କରିବା ସହିତ ଦେଶର ଗ୍ରାମାଞ୍ଚଳ ଓ କୃଷକମାନଙ୍କୁ ମଧ୍ୟ ସମୃଦ୍ଧ କରିବା ଅପରିହାର୍ଯ୍ୟ। ଏହି ଲକ୍ଷ୍ୟ ହାସଲ କରିବା ଲାଗି ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ବିଭିନ୍ନ ସଂଗଠନ ସହିତ ଏ ଦିଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ପ୍ରଗତି କାର୍ଯ୍ୟକ୍ରମ ଅଧୀନରେ 26,000 କ୍ଷୁଦ୍ର କୃଷି ଉଦ୍ୟୋଗୀଙ୍କୁ ତାଲିମ ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଉଦ୍ୟୋଗୀମାନେ ଗୋଟିଏ ଗ୍ରାମରେ କାର୍ଯ୍ୟ କରିବେ ଏବଂ ଗ୍ରାମାଞ୍ଚଳ କୃଷି କ୍ଷେତ୍ରର ରୂପାନ୍ତରୀକରଣ ଦିଗରେ 100-200 କୃଷକ ସେମାନଙ୍କୁ ସହଯୋଗ କରିବେ ବୋଲି ଶ୍ରୀ ଚୌହାନ କହିଛନ୍ତି।
3: प्रधानमंत्री जी के विजन के कारण भारत की कृषि तेजी से बदल रही है। विकसित भारत के लिए विकसित कृषि, समृद्ध गांव, समृद्ध किसान, उसमें सरकार अपने सारे प्रयत्न कर रही है। लेकिन सरकार के साथ अगर बाकी संगठन भी जुड़ते हैं तो काम और तेजी से आगे बढ़ता है। और प्रगति कार्यक्रम के अंतर्गत ये तय किया है कि अभी तक 26,000 कृषि उद्यमी ट्रेंड करके छोटे छोटे कृषि उद्यमी इन्होंने तैयार किए हैं जो एक गाँव में काम करते हैं और गाँव की कृषि को बदलने के लिए 100-200 किसान को साथ जोड़ते हैं।
0: ଦେଶର ଇସ୍ପାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ସହିତ ଏହି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ହାସଲ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ମତବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଭାରି ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରୀ ଏସ୍ଡି କୁମାରସ୍ୱାମୀଙ୍କ ସହିତ ଏ ସମ୍ପର୍କରେ ତାଙ୍କର ଅତ୍ୟନ୍ତ ଫଳପ୍ରଦ ତଥା ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଇସ୍ପାତ କ୍ଷେତ୍ରରେ ନୂତନ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିବା ତଥା ଏହାର ପ୍ରତିଦ୍ୱନ୍ଦ୍ୱିତାମୂଳକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଲାଗି ସମ୍ପୃକ୍ତ ବିଭିନ୍ନ ପ୍ରତିପକ୍ଷଙ୍କ ସହିତ ଏକ ସକାରାତ୍ମକ ଆଲୋଚନା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବାହାରିନ୍ର ଉପପ୍ରଧାନମନ୍ତ୍ରୀ ଖାଲିଦ୍ ବିନ୍ ଅବଦୁଲ୍ଲା ଅଲ୍ ଖାଲିଫାଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା ହୋଇଛି। କ୍ରିକେଟ୍। ଭାରତ ଇଂଲଣ୍ଡ ମଧ୍ୟରେ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ ଖେଳାଯିବ। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ଆଜିର ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ପୂର୍ବବର୍ଷ ଚାମ୍ପିୟନ୍ ଆର୍ଜେଣ୍ଟିନା ଆଜି ରାତିରେ ଇଜିପ୍ଟ ବିପକ୍ଷରେ ଖେଳିବ। ଆଟଲାଣ୍ଟାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଅନୁଷ୍ଠିତ ହେବ। ପରେ ଭ୍ୟାଙ୍କୋଭର୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଉଣ୍ଡର ଅନ୍ୟ ଏକ ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ ଭେଟିବ। ୱିମ୍ବିଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ପୂର୍ବବର୍ଷର ଚାମ୍ପିୟନ୍ ଜାନିକ୍ ସିନର ଓ ଜର୍ମାନ୍ର ଜାନ୍ ଲେନର୍ଡ ଷ୍ଟ୍ରମ୍ଙ୍କ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ସେହିଭଳି ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ରେ ଆଜି ସନ୍ଧ୍ୟାରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଓ କାନାଡ଼ାର ଫେଲିକ୍ସ ଅଗର ଆଲାସିୟମ୍ଙ୍କୁ ଭେଟିବେ। ସେହିଭଳି ଆଜି ଅନୁଷ୍ଠିତ ହେବାକୁ ଥିବା ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଆମେରିକାର ଜେସିକା ପେଗୁଲା କୋକୋ ଗୋଫ୍ଙ୍କୁ ଭେଟିବାକୁ ଥିବାବେଳେ ଅନ୍ୟ ଏକ ମ୍ୟାଚ୍ରେ ଜାପାନର ନାଓମି ଓସାକା ଓ ଚେକୋସ୍ଲୋଭାକିଆର କାରୋଲିନା ମୁଚୋଭାଙ୍କ ମଧ୍ୟରେ ମୁକାବିଲା ହେବ। କେରଳମ୍ରେ ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁଁ ୱାୟନାଡ୍ ଜିଲ୍ଲା ଅନ୍ତର୍ଗତ ମେପାଡ଼ି ନିକଟସ୍ଥ କାଲାଡ଼ିଠାରେ ଏକ ନିର୍ମାଣାଧୀନ ସଡ଼କ ଟନେଲ୍ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି, ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହିତ 7 ଆହତ ହୋଇଛନ୍ତି। ଏହାଛଡ଼ା ଅନ୍ୟ 7 ନିଖୋଜ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷା ଯୋଗୁଁ ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଏକ ସଶକ୍ତ ଭାରତ ଓ ଇଣ୍ଡୋନେସିଆ ରଣନୀତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ତୃତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ। ସମ୍ବାଦ ଶେଷ ହେଲା।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 204 ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ 322 ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରି ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏହି ଯୋଜନାର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
6: ଏ ସମାଜର ଭବିଷ୍ୟତ ହିସାବରେ ସେମାନେ ଏ ସମାଜର ଦାୟିତ୍ୱ ନେବେ ଏବଂ ଆମ ଓଡ଼ିଶାକୁ ଏକ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ବହୁତ ବଡ଼ ଭୂମିକା ସେମାନେ ନେଇପାରିବେ। ଆଉ ସେଥିପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟର ଏଇ ଯେଉଁ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ତା'ର ଭିତ୍ତିଭୂମି ଯେଉଁ ଆଜି ଆମେ 204 ଜିଲ୍ଲାରେ ଆଜି ଆମେ କରିଛନ୍ତି। ଏଠି ମଞ୍ଚରେ ଥିବା ସମସ୍ତ ନେତୃବୃନ୍ଦ, ସମସ୍ତ ମୋର ମାତୃଶକ୍ତି ଛାତ୍ରଛାତ୍ରୀମାନେ, ଜିଲ୍ଲାପାଳ ମାନ୍ୟବର, ବିଭିନ୍ନ ଭର୍ଚୁଆଲରେ ଯୋଡ଼ି ହୋଇଥିବା ସମସ୍ତ ମନ୍ତ୍ରୀ ପରିଷଦର ସଦସ୍ୟମାନେ, ସାଂସଦମାନେ, ବିଧାୟକମାନେ, ପୂର୍ବତନ ବିଧାୟକମାନେ, ଯେଉଁମାନେ ବି ଯୋଡ଼ି ହୋଇଛନ୍ତି, ମୁଁ ସମସ୍ତଙ୍କୁ ଆନ୍ତରିକତାର ସହିତ ଧନ୍ୟବାଦ ଦେବି ଯେ ଆମେ ସମସ୍ତେ ସହଯୋଗ କରିବା। ଆଗାମୀ ଦିନରେ ଆମ ସରକାରଙ୍କର ଏହି ସଂକଳ୍ପକୁ ଆମେ ପୁରା କରିବା ଏବଂ ଏ ସଂକଳ୍ପ ଯେତେବେଳେ ପୁରା ହେବ, ଏକ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ହେବ, ତାହାଦ୍ୱାରା ଆଗାମୀ ଦିନରେ 2036 ଏବଂ 2047 ନିଶ୍ଚିତ ଭାବରେ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ଆମର ଏକ ଗୁଣ୍ଡୁଚି ମୂଷା ଭଳିଆ ଆମର ବି ସହଯୋଗ ରହିବ ଏବଂ ସମୃଦ୍ଧ ଓଡ଼ିଶା ପ୍ରତିଷ୍ଠିତ ହେଲେ ନିଶ୍ଚିତ ଭାବରେ ଆମେ ସମସ୍ତେ ଯଶସ୍ୱୀ ଲାଭ କରିପାରିବା।
5: ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଡଲଫିନ୍ ଗଣନା ରିପୋର୍ଟ ଅନୁସାରେ ଚଳିତ ବର୍ଷ ଚିଲିକାରେ 175 ଡଲଫିନ୍ ଚିହ୍ନଟ ହୋଇଛନ୍ତି। ସେଥିରେ 169 ଇରାୱାଡ଼ି ଓ 16 ହମ୍ପବ୍ୟାକ୍ ଡଲଫିନ୍ ରହିଛନ୍ତି। 18 ଦଳର ଶତାଧିକ ସଦସ୍ୟ 3 ଧରି ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଭାରତୀୟ ନୌସେନାର ଚିଲିକା ପ୍ରଶିକ୍ଷଣ କେନ୍ଦ୍ରରେ 8 ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଛି। 116 ଜଣ ମହିଳାଙ୍କ ସମେତ ମୋଟ 3011 ଜଣ ଅଗ୍ନିବୀର ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ପଶ୍ଚିମ ନୌସେନା କମାଣ୍ଡର ମୁଖ୍ୟ ଭାଇସ୍ ଆଡମିରାଲ ସଞ୍ଜୟ ଭାଟସେନ ପରେଡ୍ ନିରୀକ୍ଷଣ କରି ଅଗ୍ନିବୀରମାନଙ୍କୁ ଦେଶସେବା ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିବା ସହ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର 94.04% ଭୋଟର ଫର୍ମ ଡିଜିଟାଇଜ୍ ହୋଇଛି। 10,51,000 ଅଧିକ ଫର୍ମ ଅନ୍ଲାଇନ୍ରେ ସଂଯୋଜିତ ହୋଇଥିବା ବେଳେ ଜୟଦେବ ବିଧାନସଭା କ୍ଷେତ୍ର ସର୍ବାଧିକ ଅଗ୍ରଗତି ହାସଲ କରିଛି। ଚଳିତ ବର୍ଷ ଖୋର୍ଦ୍ଧା ବନଖଣ୍ଡରେ 1.5 ଲକ୍ଷ ଚାରାରୋପଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 12 ନର୍ସରୀରେ 8 ଲକ୍ଷରୁ ଅଧିକ ଚାରା ପ୍ରସ୍ତୁତ ହୋଇଛି। ବନ ମହୋତ୍ସବ ସପ୍ତାହ ଅବସରରେ ଜନସାଧାରଣଙ୍କୁ ମଧ୍ୟ ବ୍ୟାପକ ଭାବେ ଚାରା ବଣ୍ଟନ କରାଯାଉଛି। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଛି। ଜାଗୁଳେଇ ପାଟଣାସ୍ଥିତ ଅନନ୍ତ ପୁରୁଷୋତ୍ତମ ମନ୍ଦିରରେ ମଧ୍ୟ ଚତୁର୍ଦ୍ଧା ବିଗ୍ରହଙ୍କୁ ସୁବାସିତ ଜଳରେ ସ୍ନାନ କରାଯିବା ସହ ବିଧି ମୁତାବକ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଖୋର୍ଦ୍ଧାର ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ମତ ରଖିଥିଲେ। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ପୁଲିସ ଓ ଅବକାରୀ ବିଭାଗ 17 ମାମଲାରେ ଜବତ 835 କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଓ ଭାଙ୍ଗକୁ ଟାଙ୍ଗିଆପଡ଼ାସ୍ଥିତ ଏକ ଦହନ କେନ୍ଦ୍ରରେ ଆଇନଗତ ଓ ପରିବେଶ ସୁରକ୍ଷା ନିୟମାନୁସାରେ ନଷ୍ଟ କରିଥିବା ଜଣାପଡ଼ିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
7: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ବାଟେ କ୍ଷେତଳେ ଯାଇଥିଲି, ହରବର ହରବରେ ହରବରେ ହରବରେ ଆଇଲା ବେଲ୍କେ ସାଇକେଲ ଆଉଛେ ବୋଲୁଛୁ ଇଟା ସେ ଆମର ପିପଲ ପାଖେ ନାଇଁ କାଁ ଗାଢ଼ାଟେ ନାଇଁ ନ କାଁ ପାନ ଭରି ଯାଇଛେ ଆର୍ ସେଟା ସମାନ ଦିଶୁଛେ ନା ଡୁଳମୁସେ ଏତେ ନ ସେ ଗାଢେ ହେଥିର୍ ଲାଗି ଉଦା ଆଉଦେ ଦେଖ ତ କାଦ ପିଛାଲ ହେଇଗଲି ଯେ ହେଲେ ଫେର୍ ଘରକେ ଫେରିଯିମି ଘେ ବୋଇଲି ଫେର୍ ସୋର୍ ପକାଲି କାଣା କି ସେଟା ତୁମ ପରି ଛୋଟ ପିଲାଟିଏ ଆଉ ଗାଁ ଚାହାଳିର ଚାଟସି ସାର ମୁଇଁ ବି କାଦ ପିଛାଡ଼ ହେଇଥିସି ନ ଯାଏସି ପଲେଇ ଯାଏସି ଟାକିଥିବେ କି କିଏ ଆମର ଭାଇ ବହିନ ମାନେ ବୋଲିକିରି ପଲେଇ ଆଇଲି ତୁଇ କେନ୍ତା ଟିକେ ଚେହେରା ଲାଗି ଶୁଖି ହେଇଯିବ ବର୍ଷା ଛାଡ଼ିଲା କି ଜୋର
1: ଯେନ୍ ବର୍ଷା ହେଲା ଯେ କାହିଁ ବାହାରିକେ ବାହାରି ନାଇଁ ହେଲା ଆଉ
0: ସବୁ କାମ ପଡ଼ିଥିବା ଇଛନ୍ ସବୁଆଡ଼େ ଇ କ୍ଷେତ ସେ କ୍ଷେତ ଯ ସେଟା କର ଇଟା କର ପଲ୍ହା ରୁଅ କାଣା କର ସଜ ନାଇଁ କେ
1: ହଁ ସେଥିର୍
0: ଲାଗି ଦେଖିଲି ମୋର ବହିନର ମୁହଁଟା କେନ୍ତା ଟିକେ ଶୁଖି ହେଇଛେ ଯେ ଆଉ ଚାଷବାସ ଠିକ୍ ଚାଲିଛେ
1: ହଁ ଦାଦା ହେନ୍ତି ଚାଲିଛେ ବର୍ଷା ପତର ଯେନ୍ ପ୍ରକାର ହଉଛେ ପାଣି ତ ପୁରା ଭରି ଯାଉଛେ କାଣା ହେଲେ କରବ
0: ଯାହ ଆରେ ଶୁନ ତ ଇ ଯେନ୍ ଆମର ପ୍ରଧାନମନ୍ତ୍ରୀ ଗୋଟେ ଆମର ଅଳ୍ପ ସଂଖ୍ୟକ ମାନଙ୍କର ଲାଗି ଯେନ୍ 1500 ତାଙ୍କର କାର୍ଯ୍ୟକ୍ରମ କେ ଜାଣିଛୁ ତାର ବାରେ କିଛି
1: ହଁ ମୁଇଁ ବି ଶୁଣିଛେ ଦାଦା ସେ ବିଷୟରେ
0: କାଣା କାଣା ଜାଣିଛୁ କହ ତ ଶୁଣସେ
1: ଦେଖ ସେ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁତ ଲୋକ ଏବେ ଦେଖୁଛ ହେଲେ ସେମାନଙ୍କର ଯେନ୍ ମାନେ ତାଙ୍କର ପଢ଼ାପଢ଼ି ଲାଗି ହେଲା ଯେମିତିକି ଦେଖ ମେଟ୍ରିକ ଆଗ୍ନୁ ହେଲା କି ମେଟ୍ରିକ ପରେ ସେମାନେ ବୃତ୍ତି ପାଇଲେ ଭଲସେ ପଢ଼ାପଢ଼ି କରିପାରିବେ
0: ବୃତ୍ତିର ସୁବିଧା ଅଛି ଆଉ ତାପରେ ଗଲା ଯେ ସେମାନଙ୍କର ଲାଗି ବି ଘର ଦ୍ୱାର ବନାବାର ଏଟା ସରକାରୀ ସୁବିଧା ମିଳିବାର ସେଟା ବି ସୁବିଧା ଅଛି ତାପରେ ଗଲା ଯେ ଡାକ୍ତରୀ ଲାଭ ମାନେ ପାଇବାର ଲାଗି ଯେନ୍ତାକି ଆମର ଦୀପା ଖରାପ ହେଲେ ଆୟୁଷ୍ମାନ ଯୋଜନା ହେଲା କିଟା ମାନେ ହେଲା ସେଟା ମାନେ ବି ସେମାନେ ଲାଭ ମାନେ ଉଠେଇ ପାରିବେ
1: କେନ୍ତା ସେମାନେ ଭଲ ପୋଷଣ ମାନେ ଟାଇପ୍ର ଖାନା ପାଇବେ ସେତାର ଲାଗି ବି ମାନେ ଯୋଜନା ଅଛି
0: ତାପରେ ସେମାନଙ୍କର କମାନି ଧମାନି ବି କେନ୍ତା ଭଲ ହେବା ତାପରେ ପୋଲିସ ବୋଲି ସେମାନେ କେନ୍ତା ବି ନୌକରି ଚାକିରି ପାଇପାରିବେ ତାପରେ ରୋଜଗାର ତାଙ୍କର କେନ୍ତା ଭଲ ହେଇପାରବା
1: ଆଉ ଗୋଟେ ଭଲ କଥା ଜାଣିଛ କି ନାଇଁ
0: କାଣା
1: ଯୋଗ୍ୟତା ଦେଖିକରି ହିଁ ସେମାନଙ୍କୁ ମାନେ ସୁବିଧା ମିଳିବା
0: ଏଟା ମାନେ ତ ଆମର ବହୁତ ପ୍ରକାରର ସୁବିଧା ମାନେ ଅଛି ନାଇଁ କେଁ ଶୁଣ ତ ଏଟା ତ ବର୍ଷା ବର୍ଷି ଆମର ହେଲା ଛାଡ଼ିଗଲା ସବକର କାମ ଧାମ ବି ହେଲାନ ସବେ ମୁଲମୁଲା କଲେନ ଆଜି କାଇଁ ଦିନ ଜାଣିଛୁ କି ନାଇଁ ଆଜି ହେଉଛି ଆମର କେନ୍ସି ଜଣଙ୍କର ଚାଷୀ ଭାଇଙ୍କର ସାଙ୍ଗେ କଥା ଲାଗବାରଟା ଅଛେ ବୁଝିଲୁ ବୋଲେ ଆଜ୍ଞା ତ ଦାଦା କଥା ଲାଗବେ ଆମେ ଟିକେ ଶୁଣୁ ତାହାରୁ ଫେର କଥା ଲାଗମା
2: ଆମର ବୈଠକିକି ଆସିଥିବା ସବୁ ଚାଷୀ ଭାଇ ବହିନମାନଙ୍କୁ ଜୁହାର ଆମେ ତ ଚାଷ ହିସାବେ ଅନେକ ଚାଷବାସ କରୁଛୁ ଆଉ ଚାଷୀ ହିସାବେ ଆମେ ନିଜର ନାଁ କେ ବି ରଖିଛୁ ବୈଜ୍ଞାନିକ ପଦ୍ଧତି ହେଉ କି ଜୈବିକ ପଦ୍ଧତି ହେଉ ତ ଆମେ ଯେନ୍ ଚାଷବାସଟା କରୁଛୁ ତ ବୈଜ୍ଞାନିକ ହିସାବେ ଆମେ ଚାଷ କରିକରି ଆମେ ଆମର ଉତ୍ପାଦନକେ ବଢ଼ାଲା ବେଲେ ଜୈବିକ ହିସାବେ ଚାଷ କରିକରି ଆମେ ସେଥି କେନ୍ତା କରି ଆମର ରୋଗ ପୋକ ଦମନ କରିପାର୍ମା ଜୈବିକ ଉପାୟଥି ତାର ସାଙ୍ଗେ ସାଙ୍ଗେ ଅଏନ୍ ଜିନିଷ ବାହାର କର୍ମା ଅଏନ୍ ଜିନିଷ ଉତ୍ପାଦନ କର୍ମା ତ ସେ ଦିଗେ ବି ଆମେ ଧ୍ୟାନ ଦଉଛୁ ତ ଇହାଦେ ଆମେ ଦେଖମା ବେଲେ ଯେତେବେଳେ ଆମର ସବୁଜ ବିପ୍ଳବ ହେଲା ତ ସବୁଜ ବିପ୍ଳବ ବେଲେ ଆମେ ଆଗର ଯେନ୍ ଆମ ପାରମ୍ପରିକ ଚାଷୀ ଚାଷ କରୁଥିଲା ତ ଖତ ଦେଇକରି ତ ତାରପରେ ଆମର କାଣା ଆସିଲା ଯେ ସାର ଦେବାର ଲାଗି ଆଜ୍ଞାମାନେ ଆମକୁ ପ୍ରରୋଚନା ଦେଲେ ତ ଯେତେବେଳେ ଆମେ ସାର ଟିକେ ଟିକେ ଦେଲେ ଆମର ଉତ୍ପାଦନ ବି ବଢ଼ିଲା ତ ସେଇଟା ବୈଜ୍ଞାନିକ ହିସାବରେ ଯେତେବେଳେ ଖତ ସାର ଦେଇକରି ଆମେ ଚାଷ କଲା ଆଉ ରୋଗ ପ୍ରତିରୋଧକ ଶକ୍ତି ହିସାବରେ ରୋଗମାନଙ୍କୁ ଆୟତ କରିବାର ଲାଗି ଆମେ ବିଭିନ୍ନ ଯେନ୍ଟା ଆସିଲା ଉଷକଷା ଆମେ ମାରିଲା ତ ସେଥି ଆମର ଧାନ ଚାଷ ହେଲା କି ଅନ୍ୟ ପନିପରିବା ଚାଷ ହଉ ଯେନ୍ଟାକି ତୁନ ଶାଗ ଆମେ କହୁଛୁ ତ ସେଟା ମାନେ ଚାଷ ଭଲ ହିସାବରେ ହେଲା ଆଉ ତାର ଉତ୍ପାଦନ ବି ବଢ଼ିଲା ଯଦ୍ୱାରା ଆମର କାଣା ଆସିଲା ଯେ ଯେନ୍ ଆମର ସବୁଜ ବିପ୍ଳବ ଥି ଧାନର ଉତ୍ପାଦନ କ୍ଷମତା ବହୁତ ବେଶୀ ହେଲା ଆଉ ଯେନ୍ ଆମେ ଗୁରସ ଉତ୍ପାଦନ କଲା ତ ସେଟା ବି ଆମର ଗୋଟେ ବିପ୍ଳବରେ ପରିଣତ ହେଲା ଆଉ ସେଟା ଆମର ଯେନ୍ଟାକି ଆମର ହେଲା ହ୍ୱାଇଟ୍ ରିଭଲ୍ୟୁସନ୍ ଯେନ୍ଟାକି ଶ୍ୱେତ ବିପ୍ଳବ ବୋଲି କହୁଛୁ ତ ସେଟା ବି ଆମେ କଲା ଆଉ ଭାରତକେ ଦେଖିଲେ କି ଆମର ଦେଶକେ ଦେଖିଲେ ଆମେ ଆମେ ସବୁଜ ବିପ୍ଳବ ବି କଲା ଶ୍ୱେତ ବିପ୍ଳବ ବି କଲା ଆଉ ଉତ୍ପାଦନ ଥି ଆମର ନାଁକେ ରଖିଲା ତ ଇ ଯେନ୍ ଉତ୍ପାଦନ କଥା ଯେନ୍ ପଡ଼ିଛେ ତ ଇଥି ଆମର ଚାଷୀମାନଙ୍କର ନାଁଟା ଆମେ ନେଇପାରମା ତ ଯେନ୍ ମାନେ ବୈଜ୍ଞାନିକ ପଦ୍ଧତି ହଉ କି ଜୈବିକ ଉପାୟ ଥି ହଉ ତାଙ୍କର ଉତ୍ପାଦନକେ ବଢ଼େଇଛନ୍ ଆଉ ନିଜେ ନିଜେ ଗୋଟେ ମାନେ ସକ୍ସେସିଭ ଫାର୍ମର କିମ୍ବା ପ୍ରୋଗ୍ରେସିଭ ଫାର୍ମର କି ଜୈବିକ ମାନେ ଚାଷୀ ହିସାବେ ଯେନ୍ ମାନେ ହେଇଛନ୍ ତ ସେନ୍ତା ଗୋଟେ ଆମର ଚାଷୀ ଯେ କି ଚାଷ ଥି ନିଜର ନାଁ ରଖିଛନ୍ ଅଛନ୍। ତା ସେ ହେଲେ କ୍ଷୀରୋଦ ସାହୁ, ଆଜ୍ଞା କୋଲପାଲି ଠେମରା ସମ୍ବଲପୁର ନୁ ଆଜି ଆମର ବୈଠକୀକେ ଆସିଛନ୍। ଆପଣଙ୍କୁ ବୈଠକୀକେ ସ୍ୱାଗତ ଜନାଉଛୁ, ଜୁହାର।
3: ଆଜ୍ଞା,
2: ତ ପହଲା ଆମର ଚାଷୀ ମାନଙ୍କୁ ଗୋଟେ କଥା କହୁ ଯେ ଚାଷ ହିସାବେ ଆପଣ କିନ୍ କିନ୍ ଚାଷ କରସନ୍?
3: ଆଜ୍ଞା, ଆମେ ଧାନ କରସି, ପନିପରିବା କରସି, ଆଉ ନିଜର ଖାଇବାର ଲାଗି ରାଇସ୍, ସୋରିଷ, ମୁଗ ଏସବୁ ଜିନିଷ ବି କରସି।
2: ଆଜ୍ଞା, ତ ଯେତେବେଳେ ଆପଣ ଧାନ ଚାଷଟେ କରୁଛନ୍, ତ ଆପଣ ଧାନ ଚାଷ କରୁଛନ୍ ବୋଲି କହିଲେ, ତ ଧାନ ଚାଷ ଗୋଟେ ଚାଷୀଟେ ଯଦି କରବାର ନାଇଁ ଚାହିଁବା, ତ ସେ କେନ୍ଦାକିରି ଚାଷ କରବା, ଆଉ ଆପଣ କେନ୍ଦାକିରି ଚାଷ କରୁଛନ୍ ସେଟା ଟିକେ କହୁ।
3: ଆଜ୍ଞା, ଧାନ ତ ଚାଷ କରବା ବେଲେ ପହଲାରୁ ପହ୍ଲା ଟିକେ ପକାବା ସେ।
2: ଆଜ୍ଞା,
3: ପହ୍ଲା ଟିକେ ପକାଲା ପରେ ରୋଇବା, ତାରପରେ ସେତିକି ତାର ଉଷୁକଷା ଦେଇକରି ସାର ମସଲା ଦେଇକରି ଲଟା ବାଛା ବାଛିକରି ଧାନ କାଟବା ସେ।
2: ଆଜ୍ଞା, ତ ଏଇଟା ତ ମାନେ ଉପର ଠାରିଆ କହିଲେ, ତ ଯେତେବେଳେ ବି ଗୋଟେ ଚାଷୀଟେ ଶୁଣବା, ତ ସେଟା ତ ସେ ଯେତେବେଳେ ମାନେ ଅସୁବିଧାଟା କେନୁ ରହେସି, ତ ଯେତେବେଳେ ଚାଷୀ ଗୋଟେ ଚାଷଟେ କରୁଛେ, ଧାନ ଚାଷ କରବା, ପହିଲା ତାର ଜମିର ବତର ଦେଖବା, କାଣ ହେଇଛେ କାଣ ନାଇଁ, ତ ସେଟା ମେଟ୍ ଫେର କେନ୍ତା ଚିଟକା ଖଲିଆ ଏ କି ଖଲିଆ ମେଟ୍ ଏ କି ପଣ୍କା ପିଠିଆ ମେଟ୍ ଏ ବୋଲି କହୁଛୁ କି ବାଲିଆ ମେଟ୍ ଏ ବୋଲି କହୁଛୁ, ତ ଇ ଯେନ୍ ମାନେ ଅନେକ ପ୍ରକାର ଯେନ୍ ମେଟ୍ଟା ଅଛେ, ତ କେନ୍ ମେଟ୍ ସେ କେନ୍ତା କରି କାଦୁଅ କରବା ବେଲେ ଧାନଟା ଅନକରି ହେସି, ଆଉ କେନ୍ତା କରି ସେଥି ଯତ୍ନ ପାତନ କରବା ଧାନକେ, ଯେନ୍ତାକି ତାର ଉତ୍ପାଦନଟା ବଢ଼ବା, ସେ ବାବୁ ଟିକେ କହୁ।
3: ଯେତେ ଆଜ୍ଞା ଚାଷୀ ହେବା,
2: ଆଜ୍ଞା
3: ସବୁ ମାଟକେ ପହିଲା ଚିହ୍ନବା,
2: ଆଜ୍ଞା
3: ସେ ହିସାବରେ ତାର ମାନେ ସେ ନିଜର ରଣକ୍ଷେତ୍ରକେ ପ୍ରସ୍ତୁତ କରବା ସେ।
2: ଆଜ୍ଞା,
3: ହଁ, ଯଦି ଆମର ବାଲିଆ ମାଟ ହେଲା ତାହାକେ ସେ ହିସାବରେ ସେ ତାର ମାନେ ବେଶୀ ଟିକେ ଜୋତ କରବା।
2: ଆଜ୍ଞା,
3: ଖଲିଆ ମାଟ ହେଲା ବେଲେ ଟିକେ ତାହାକେ ତାର ଲଟା ବେଶୀ ହେବା ବୋଲିକରି ତାହାକେ ଯେମିତି ମାନେ ନାଇଁ ବୁଡ଼ବା କ୍ଷେତ୍ରଟା ସେ ହିସାବରେ ସେ ଚାଷ କରବା।
2: ଆଜ୍ଞା,
3: ହଁ, ଏସବୁ ଯଦି ସେ ନିଜେ ଯଦି ଟିକେ ସଂଘର୍ଷ କରବା, ସେ ଆଗକେ ସିଓର ଯିବା, ଆଜ୍ଞା ସଫଲ ହେବା।
2: ତ ଏଇଟା ତ ଭଲ କଥାଟେ କହିଲି ଯେ ଆମେ ଚାଷୀ ହିସାବରେ ଯଦି ମେଟ୍କେ ଆମେ ଚିହ୍ନମା ଆଉ ଚାଷ କର୍ମା ବେଲେ ତ ଭଲ କଥା। ତ ଆଉ ଗୋଟେ କଥା ହେଲା, ଧାନ ଯେତେବେଳେ ଚାଷୀଟେ ଚାଷ କରୁଛେ, ପଲ୍ହା ପକା ତାର ପହେଲା କାମ ହେସି, ତ ପଲ୍ହା ପକେଇ ନେବା ବି ନେଲେ ତ ନାଇଁ ହୁଏ। ପଲ୍ହା ଆପଣ କେନ୍ତାକରି ପକାସନ୍, କେତେ ଦିନିଆ ସେ ପଲ୍ହା ହେଲେ ଜଗାସନ୍, ଆଉ ପଲ୍ହା ଯେନ୍ ପକାସନ୍ ପହେଲା ଧାନ ବିଶୋଧନ କେନ୍ତାକରି କରସନ୍, କି କେନୁ ଧାନ ଆନସନ୍, ସେଟା ଟିକେ କହୁ।
3: ହଁ, ନାଇଁ ପହ୍ଲା ଯେନ୍ ପକଉଛୁ ଆଜ୍ଞା, ପହେଲା ଆମେ ତ ଧାନ ନିଜର ଧାନ ଯଦି ରଖିପାରମା, ଚାଷୀମାନେ ଯିଏ ଆକ୍ଚୁଆଲ ଚାଷୀ ନିଜର ଧାନ ରଖବା ବେଲେ ବିହନ୍ତି ଠକାମି ଥି ନାଇଁ ପଡ଼ି। ଆଜ୍ଞା, ନହେଲେ ଏଛିନି ବହୁତ କିସମର ବେପାରୀ ଆସିଲେନ, ବହୁତ କିସମର ବିହନ୍ତି ଠକୁଛନ୍।
2: ଆଜ୍ଞା,
3: ବେଲେ ପହେଲା ନିଜେ ଚେଷ୍ଟା କରବାର କଥା ଯେ ନିଜର ବିହନ ନିଜେ ଚାଷ କରବାର କଥା।
2: ଆଜ୍ଞା,
3: ଆଉ ସେ ବିହନଟାକେ ଆଜ୍ଞା ଭଲ କରି ସେ ନିଜେ ବାଛି ରଖିକି ରଖବାର କଥା। ଆଉ ପହ୍ଲା ପକାବାରଟା ଯେନ୍ ଆପଣ କହିଲେ, ପହ୍ଲାଟା ଆଜ୍ଞା ଯଦି ମାଟର ବତର ଦେଖିକରି ଯଦି ସେ ସୁଖା ପକଉଛେ ବେଲେ ବତରି ଦେଖିକରି ପକାବା, ଆର୍ କାଦ କରି ଯଦି କରୁଛି ବେଲେ କାଦ କରିକିରି ମାଟକେ ତାମେ ଜମିନ୍କେ ସମାନ କରବା, ନାଲି ପକରବା, ପଟି ପଟି କରିଦେବା, ଆର୍ ପହ୍ଲା ପକାବା।
2: ଆଜ୍ଞା, ତ ଇ ଯେନ୍ ପହ୍ଲା ପକାଟା ତ ମୁଖ୍ୟ ଗୋଟେ ମାନେ ଜିନିଷ୍ଟିଏ, ତ ଯେନ୍ଟାକି ଆମେ ନୂଆ ଚାଷୀ ଯେତେବେଳେ ଚାଷ୍ଟେ କରୁଛେ ପହ୍ଲା ପକେଇ ନାଇଁ ଜାନି, କାଁ କରି ଯେତେବେଳେ ସେ ପହ୍ଲା ପକାସି ଗୋଟ ଗୋଟ କରି ତାର ହାତେ ନା ପଡ଼େ, ତ ସେ ଯେନ୍ତା ଚାଷୀ ଗୋଟେ ଯେତେବେଳେ ନୂଆଟେ ଚାଷ କରୁଛେ, ତ ଆପଣ ଯେତେବେଳେ ପହ୍ଲା ଚାଷ କଲେ, ତ ଇ ଅସୁବିଧା ବି ପେଇଥିବେ ସେଟା ଟିକେ କହୁ।
3: ପହ୍ଲା ମୁଇଁ ଯେତେବେଳେ ବି ଚାଷ କଲେ ମୁଇଁ ଆଜ୍ଞା ଛୋଡ଼ିଥିଲି।
2: ଆଜ୍ଞା,
3: ଏତ୍କି ତାର ମାନେ ଏନ୍ତା ପହ୍ଲା ପଡ଼ବା ଏନ୍ତା ବୋଲି ଲୋକର ଏତ୍କି ଅଭିଜ୍ଞତା ନାଇଁ ଥାଏ।
2: ଆଜ୍ଞା,
3: କିନ୍ତୁ ଧୀରେ ଧୀରେ ସବୁ ଆମର ମନକର ବାପ ମାନଙ୍କର ଅଜାଙ୍କ ଶିଖିବାରକେ ପଡ଼ିଲା।
2: ଆଜ୍ଞା,
3: ସେମାନେ ଆମକୁ ଶିଖେଇଛନ୍ ଆଉ କେମିତି କରି କେତେ ବତରତେ ଧାନ ପହ୍ଲା ପଡ଼ିଲେ ଧାନଟା ପତଲା ନାଇଁ ହେବା କି ବହଲ ନାଇଁ ହେବା।
2: ଆଜ୍ଞା,
3: ଯଦି ପତଲା ହେଇଗଲା ବେଲେ ଆଜ୍ଞା ପହ୍ଲା ଛିଡ଼ିଯିବା।
2: ଆଜ୍ଞା,
3: ଆଉ ଯଦି ବହଲ ହେଇଗଲା ବେଲେ ବି ପହ୍ଲାଟା ମାନେ ଦୁର୍ବଳ ହେଇଯିବା।
2: ଆଜ୍ଞା,
3: ବେଲେ ସେଥିର୍ଲାଗି ସେମାନେ ଆମକୁ କହୁଥିଲେ ଯେ ତୁଇ ଏକଡ଼କ କିଛି ନାଇଁ ହେଲେ ବି 20-25 କେଜି ଧାନ ପହ୍ଲା ପକାବୁ।
2: ଆଜ୍ଞା,
3: ଆର୍ ସେ ତାକେ ସବୁ ପଟି କରିକିରି ଛୋଟ ଛୋଟ ପଟଲାଲି ଯଦି କରିବେ,
2: ଆଜ୍ଞା
3: ବେଲେ ପହ୍ଲାଟା ପାନ୍ ଯଦି ନାଇଁ ରହିଲା ବେଲେ ପହ୍ଲାଟା ସବୁ ଆଙ୍କିରିବା।
2: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ, ଯେତେବେଳେ ବି ଆମେ ପହ୍ଲା ଗାରି ବନଉଛୁ, ତ ସେଥି ଆମେ ଯେତେବେଳେ ମାନେ ଅନା ଛାଡ଼ୁଛୁ, ଯେନ୍ଟାକି ଆପଣ ଅନା ବୋଲି କହିଲେ, ତ ସେ ଅନା ଯେନ୍ ଛାଡ଼ୁଛୁ ଅନା ଠିକ୍ ହିସାବରେ ବନାମା, ଆଉ ଯେନ୍ କାଦୁ ଯେନ୍ ବନାମା ତ ସେଇଟା ଠିକ୍ ହିସାବରେ କରିଥିମା, ଯେନ୍ଟାକି ପାନ୍ କାଟି ନେଲେ ଶୁଖିଯିବା ଆଉ ବାନ୍ଧି ନେଲେ ପାନ୍ଟା ସବୁଆଡ଼କେ ସମାନ ହେଇକରି ରହିବା। ତ ଇଟା ମାନେ ଆମର ଚାଷୀମାନେ ଧ୍ୟାନ ଦେବାର କଥା ଯେ ଜଣକର ମାନେ ଗୋଟେ ଚାଷୀଟିଏ ପହଲା ମାନେ ଚାଷ କଲା, ତ ଇହାଦେ କାଣା ହଉଛେ ଆମର ମାନେ ଆଉ ହାତେ ଲୋକ ନାଇଁ ଜଗାବାର, ମେସିନ୍ ଥି ଜଗଉଛନ୍, ତ ସେ ଯେନ୍ ମେସିନ୍ ଜଗା ଯେନ୍ ପହ୍ଲା ପକା, ତ ସେଟା ଗୋଟେ ଅଲଗା ହିସାବ,
3: ସେଟା ଅଲଗା ଜିନିଷ।
2: ଆପଣ ସେଟା କେବେ କଲେନ କି କେନ୍ତା?
3: ନାଇଁ, ମୁଇଁ ଥରେ ସେଟା କରିଥିଲି, ଆଉ ମୁଇଁ ଆଗ୍କେ କରବାର ଲାଗି ବି ଯିମି ବୋଲି ଭାବୁଛେ, ଯେହେତୁ ଲେବର ପ୍ରୋବ୍ଲେମ ହେଲାନ।
2: ଆଜ୍ଞା,
3: ବେଲେ ଏଇ ବର୍ଷ ମୁଇଁ କରବାର ଲାଗି ସେଟା ଯିମି ବୋଲି ମେସିନ୍ ବୋଲି ସବୁ ଚିନ୍ତା କରିଥିଲି, କିନ୍ତୁ ଏଇ ବର୍ଷ ମୋତେ ସେଟା ଟାଇମ୍ ନାଇଁ ପାଇଲି ମୁଇଁ।
2: ଆଜ୍ଞା,
3: ମୁଇଁ ନେକ୍ସଟ ଆର ଗନ୍ ସେନ ମେସିନ୍ରେ ଚାଷ କରମି।
2: ଆଜ୍ଞା, ତ ହେ ଯେନ୍ ମେସିନ୍ ଯେନ୍ ଆମେ ଜଗଉଛୁ ମେସିନ୍ ଥି, ତ ପହ୍ଲା ଜଗା ମେସିନ୍ ଯେନ୍ଟା ଗୋଟେ ଇହାଦେ ମିଲୁଛେ, ତ ସେଟା ବଢ଼ିଆ ହଉଛେ ବୋଲି ଲୋକ ବି କହୁଛନ୍। ଆଉ ଆମର କାଣା ହେସି, ଯେତେବେଳେ ଆମର ଧାନ ରୁଆଟା ସବୁଆଡ଼େ ସମାନ ହେଇକରି ହେସି, ଲୋକ ପାଇବାରଟା ବି ଅସୁବିଧା ହେସି, ତ ସେଥିର୍ଲାଗି ଆମେ ଯଦି ମେସିନ୍ ଥି ଜଗାମା ବେଲେ ବି ବଢ଼ିଆ ହେବା। ତ ଗୋଟେ ଚାଷୀଟେ ଚାଷଟେ କଲା, ତ ଇଟା ଜଗାବାରଟା ଜଗେଇ ନେଲା, ତାପରେ ଯେନ୍ ସାର ଔଷଧ ଦେସୁଁ, ଆପଣ କେନ୍ତା କରି ଦେସନ୍, କେତେ ଦିନିଆ ଛାଡ଼ିକରି ଦେସନ୍, ତାପରେ ଲଟା ବାଛସନ୍ କେନ୍ତା କରି, ତାପରେ ଫେର୍ ସେ ସେକେଣ୍ଡ ଦୁଇ ନମ୍ବର ଡୋଜ୍ ଯେନ୍ ସାର ଦଉଛୁ ଆମେ, ଦୁଇ ନମ୍ବର ଖେପ୍, ତ ସେଟା କେନ୍ତା କରି ଦେସନ୍, ତାର ଯେନ୍ ଯତନ ପାତନ ଅଛି ଧାନର, ସେଟା ଟିକେ କହୁନ୍।

0: ଜଗାଇ ଦେଲା, ତାହେଲେ 3 ରୁ 6 ଦିନ ଭିତରେ ଆମେ ଡେଲକ୍ଲୋର ଟିକେ ଦେବାର କଥା।
1: ଆଜ୍ଞା,
0: ସେଟା
1: ଲଟା ମରା ଯେନ୍ତା,
0: ବାଇଲରେ ମାରୁନ୍ କିମ୍ବା ଆପଣ ମାନେ ପଟାସ ସାରରେ ମାରବେ,
1: ଲଟା ମରା ଯେନ୍ତା,
0: ଲଟା ମରା ଯେନ୍ଟା ବୋଲୁଛେ।
1: ଆଜ୍ଞା,
0: ସେଥିରେ ସାଙ୍ଗେ ଏଚିନିକା ଆମର ପାଉଡର୍ସ ମାନେ ବି ବହୁତ ଆଉଛେ, ଯେନ୍ଟାକି ଆମେ ସାଥୀ ପାଉଡର୍ ବୋଲିକରି କହୁଛୁଁ, ଆଉ ବି ବିଭିନ୍ନ ନାଁ ଆସୁଛେ ସେତାର।
1: ଆଜ୍ଞା,
0: ସେଟା ମିଶେଇକରି ମାରବେ 6 ଦିନ ଭିତରେ।
1: ଆଜ୍ଞା,
0: ତାର୍ପରେ ଟିକେ ପାନ୍ କାନ୍ ବାନ୍ଧିଦେଲେ ସେ ଲଟା ଲୁଟି ଟିକେ କମିଯାଉଛେ। 15 ଦିନ 20 ଦିନ ହେଲା ଆଜ୍ଞା ଆମେ ଟିକେ ତାହେରୁ ଡବଲ୍ ସାର ଦେଉଛୁଁ, ଯେନ୍ଟା
1: ଆଜ୍ଞା
0: ୟୁରିଆ କିଛି ନେଲେ ବି 35 ରୁ 40 କେଜି ମାରବାର କଥା ସେ ଜାଗାତି।
1: ଆଜ୍ଞା,
0: ତାହେଲେ ଆମେ ଲଟା ଲୁଟି ଦେଖିକରି ଯଦି କ୍ଷେତ ଅଛେ ବେଲେ ଟିକେ ବାଛି ବୁଛା ଦେଇକରି
1: ଆଜ୍ଞା
0: ଫେର୍ ସେତେ ଯେନ୍ ସାର ମାଗବା ଆମର ମାଗୁଛେ 3 ନମ୍ବର ସାର ଯେନ୍ଟା ବୋଲୁଛୁ ଆମେ, ୟୁରିଆ ୟୁରିଆ ଡିପେ ମିଶେଇକରି ମାରୁନ୍ କିମ୍ବା ୟୁରିଆ ପଟାସ ମାରୁନ୍ କିମ୍ବା ଆଉ ବି କେତେ ଜିନିଷ ମାନେ ଚାଷୀମାନେ ଯେ ଯେନ୍ଟା ମାନେ ସୁବିଧା ହେ 3 ନମ୍ବର ସାର ମାରିକରି ଆମେ ତାର୍ପରେ ଉଷ କଷା ବେଲେ ଯେନ୍ଟା ଗଣ୍ଠ ପୋକ ଲାଗ୍ଲା ବେଲେ ଗଣ୍ଠିର ପୋକ ସାର ମାରମା, ବଙ୍ଗି ଲାଗ୍ଲା ବେଲେ ବଙ୍ଗିର ସାର ମାନେ ଉଷ ମାରମା, ଏଇ ଟାଇପ୍ର ତାର ମାନେ ଯିବା। ତାହେଲେ
1: ହଁ, ତ ଇନୁ ଦୁଇଟା କଥା କହିଲେ, ଗୁଣ୍ଠ ପୋକ କଥା କହିଲେ, ବଙ୍ଗି ଯେନ୍ଟା ଫୁଟ୍ସି ସେଟା ବି ଧୂପକାଡ଼ି ବୋଲି ଆହିଁ ଯାଇସି। ତ ଇ ଯେନ୍ ଦୁଇଟା କଥା କହିଲେ, ଏଇଟା ନାଇଁ ହେବାର୍ ଲାଗି ଆମର ଚାଷୀମାନେ କାଣା କରବାର?
0: ନାଇଁ, ଏଇଟା ପହ୍ଲାକେ ଆଜ୍ଞା ଭଲ କରି ଟିକେ ବିଶୋଧନ କରବାର କଥା।
1: ଆଜ୍ଞା,
0: ପହ୍ଲାନ ଯଦି ଆମେ ଯଦି କଣ୍ଟ୍ରୋଲ କର୍ମା
1: ଆଜ୍ଞା
0: ବେଲେ ଖର୍ଚ୍ଚା ବି କମ୍ ଲାଗ୍ବା।
1: ଆଜ୍ଞା,
0: ବେଲେ ପହ୍ଲା ପହ୍ଲାତି ଆମେ ଫୋରେଟ୍ ଟିକେ ଦେବାର କଥା।
1: ଆଜ୍ଞା,
0: କିମ୍ବା ଆମେ ଫୋରେଟ୍ ବି ଦେଉ କିମ୍ବା ଆମର ଯିଏ ବି ଏଚିନି କହୁଛେ ଥିମେଣ୍ଟ ବି ଯିଏ କହୁଛେ ଥିମେଣ୍ଟ ବି ଦେବାର କଥା ଭଲ କରି।
1: ଆଜ୍ଞା,
0: ବୋଲେ ପହ୍ଲାଟା ଯେ ସୁସ୍ଥ ସବଲ ହବ ଆଜ୍ଞା, ବୋଲେ କ୍ଷେତଟା ବି ମାନେ ଭଲ ହେଇକରି ହେବା।
1: ଆଜ୍ଞା, ସେଟା ତ ବଢ଼ିଆ କଥା ଟିକେ କହିଲେ। ତ ଏନ୍ତା ଚାଷ କଲେ ଯେନ୍ତା କଲେ ବି ତାର ଉତ୍ପାଦନଟା ଟିକେ ଅତକା ହେବା। ତ ଆଉ ଗୋଟେ ଚାଷ କରିଛେ ସୋରିଷ କଥା ବୋଲି, ତ ଆମର ଧାନ ପରେ ପ୍ରାୟ ଆମେ ଶୀତ ମାସେ ସୋରିଷ ଚାଷ କରସୁଁ, ତ ସେ ସୋରିଷ ଆପଣ କେନ୍ତା କରି ଚାଷ କରୁଛନ୍?
0: ଆମେ ଧାନ ଉଠିଗଲା ପରେ ଆଜ୍ଞା ମାଟିକେ ଜୁତି ଦେଉଛୁ ପତରଥି।
1: ଆଜ୍ଞା,
0: ଫେର ପାନ୍ ପୁଲେଇ କରି
1: ଆଜ୍ଞା
0: ତାକେ ସାର ମସଲା ଦେଇ ଦେଉଛୁ ଯେତକି ଦେବାର କଥା।
1: ଆଜ୍ଞା,
0: ୟୁରିଆ ବସ୍ତେ ଡିଏପି ଅଧା ବସ୍ତା ମାରି ଦେଉଛୁ, ଆର ମାଟିର ବତର ଦେଖିକରି ଆଜ୍ଞା ଟିକେ ମାଟ ଲଟକା ଲଟକା ଥିବା ଆଉ ସୋରିଷ ବୁଣି ଦେଉଛୁ।
1: ଆଜ୍ଞା,
0: ତାର୍ପରେ 20-21 ଦିନ ଗଲା ପରେ ପାନ୍ ଟିକେ ଦେଇକରି ସାର ଫେଟ୍ ଟିକେ ଯେନ୍ଟା ଦେବାର କଥା ଦେଇକରି ତାହେଲେ ଏତକର ଆମେ ଯଦି ମାନେ ସୋରିଷ ଲାଗେ ଯଦି ଆମେ ମାନେ କଣ୍ଟ୍ରୋଲ କରିପାରମା ମାନେ ଚିତାକେ ଆମର ଗଣ୍ଠ ପୋକ କେ ଯେନ୍ଟାକି ଯୋଉ ଯେନ୍ଟା ଆଜ୍ଞା ଯୋଉ ଯଦି କଣ୍ଟ୍ରୋଲ ହେଇଗଲା ବୋଲେ ସୋରିଷ ସକ୍ସେସ
1: ଯେନ୍ଟାକି ଆମେ ଲାଖି ବୋଲି
0: ଲାଖି ବୋଲି ଯେନ୍ଟା କହୁଛୁ।
1: ତ ଠିକ କଥା ଟିକେ କହିଲେ, ଯେ ପ୍ରାୟ ସୋରିଷ ଥି ଲାଖି ଲାଗ୍ସି ଯେନ୍ଟାକି ଯୋଉ ପୋକ ବୋଲି ଆମେ କହୁଛୁ। ତ ଯୋଉ ପୋକ ଯଦି ନାଇଁ ହେଇପାରିଲା ବେଲେ ଆମର ସୋରିଷ ମଞ୍ଜି ବି ଠିକ ହିସାବ ହେବା, ତାର ସାଙ୍ଗେ ଯେନ୍ ସୋରିଷ ଫଲବା ସେଟା ବି ଠିକ ହିସାବ ହେବା। ତ ଇନୁ ଆଉ ଗୋଟେ କଥା କହିଲେ, ମାନେ ଚାଷ ହିସାବରେ ପନିପରିବା ଚାଷ ଆପଣ କେନ୍ କେନ୍ଟା ଫେର କରୁଛ?
0: ଚାଷ ହିସାବ ଆଜ୍ଞା ଆମେ ବାରିଆଡ଼େ ବଣ୍ଟେ ବି ଛୋଟ ରଖିଛେ
1: ଆଜ୍ଞା,
0: ଆର ଅଧା ଏକଡ଼ ଆଜ୍ଞା ରଖିଛେ, ଯେନ୍ଟାକି ଘରର ଖାଇବାର ଲାଗି ସବୁ ଜୈବିକ ଆମେ ବିନା ସାର ମସଲା ଦେଇକରି ଆର ଉଷ କଷା ବି କମ୍ ଦେଇକରି କରୁଛୁ।
1: ଆଜ୍ଞା,
0: ସେଥି ବାଇଗନ ବି ହଉ ମିର୍ଚା ବି ହଉ ଅଦା ଲେସୁନ ସୋରିଷ ଯାହା ବି ସେଥିପାଇଁ ମାନେ ପାରିଲୁ ଆମେ
1: ଆଜ୍ଞା,
0: ହେଁ ଯେତେବେଳେ ଯେନ୍ଟା ମନ୍ଦି ମାନେ ଆମର କଲା ହଉ କାଙ୍କେର ହଉ
1: ଆଜ୍ଞା
0: ଏସବୁ ଜିନିଷ ଚାଷ କରୁଛୁ।
1: ଆଜ୍ଞା, ତ ଏଇଟା ତ ଭଲ କଥାଟେ କହିଲେ, ଯେ ନିଜର ଚାଷୀ ଚାଷୀ ହିସାବରେ ନିଜର ବେରାଡ଼େ ଯଦି ଅଧା ଏକଡ଼ କି 30 ଡିସମିଲ 20 ଡିସମିଲ 10 ଡିସମିଲ ବି ହଉ, ତ ଆମେ ଯଦି ସେଟାକେ ବେର ହିସାବରେ ବନେଇଥିମା ବୋଲେ ନିଜର ହିସାବରେ ଖତ 2 ଗାଡ଼ି 4 ଗାଡ଼ି ଦେଇକରି ଯଦି ଆମେ ଚାଷ କର୍ମା, ସେ ଶାଗ ନୁ ଧରିକରି ଡାଲ ଯେନ୍ଟା ବି ହଉ, ଆମେ ଯଦି ଦିଦି ଗଛ ଚାର ଗଛ ମାନେ ନାଇଁ ନିଜର ନାଇଁ ଘିନ୍ବାର ଲାଗି ସବୁ ଜିନିଷ ଯଦି ଟିକେ ଟିକେ ମାନେ ଜଗାମା ବୋଲେ ସେଟା ଯେନ୍ତା କଲେ ବି ଆମର ବାହାରୁଥିବା। ଆଉ ଆମର ଯେନ୍ ମାନେ ଚାଷୀ ହିସାବରେ ଆମେ ବାରିଆଡ଼କେ ଗଲା ସାଙ୍ଗେ ସାଙ୍ଗେ ଟୁଲିକରି ଆସ୍ଲା ଆଉ ସାଙ୍ଗେ ସାଙ୍ଗେ ରାନ୍ଧିକରି ସେଟା ଖାଇମା। ତ ଏଇ ଯେନ୍ ବନ୍ଦ କଥା ଯେନ୍ କହିଲି, ବନ୍ଦଟେ ଅଛେ ବୋଲି ମାଛ ଚାଷ ତ କରୁଥିବେ, ତ ଏଇ ମାଛ ଚାଷ କେତେ ପ୍ରକାର କେନ୍ତା କେନ୍ତା କରୁଛନ୍ ସେଟା ଟିକେ କହ
0: ଆଜ୍ଞା। ମାଛ ଚାଷ ତ ସେତି ଆମେ ଆମର ସେ ବନ୍ଦଟେ ଯେନ୍ ଅଛେ, ପହିଲା ହେଲା ଆମର ସେଥିରୁ ମୂଲ ଉଦ୍ଦେଶ୍ୟ ହେଲା ଆମେ ସବେ ଘରର ପରିବାରଟା ସେନ ଗୁଧା ବୁଡ଼ା ବି କରୁଛୁ, ଯେନ୍ ବାୟାର ଟିକେ ଅଧା ଏକଟ ରଖୁଛୁ ସେନ ପାନ ବ୍ୟବସାୟ ଦେଉଛୁ ଦେଇପାରୁଛୁ
1: ଆଜ୍ଞା।
0: ହଁ, ଆଉ ବନ୍ଦଟା ଯେନ୍ ଅଛେ ସେଥି ଆମେ ଦୁଇପଟ ଯଦି ଝୁରି ଛାଡ଼ିଲୁ ଯେନ୍ଟା ବେଲେ ସେଥି ଆମର ଘରର ପନିପରିବା ବାହାରି କରି ବି 20-30 ହଜାର ହେଇଯାଏ ବରଷ।
1: ଆଜ୍ଞା ଆଜ୍ଞା, ଏଇଟା ତ ବଢ଼ିଆ କଥା ଟିକେ କହିଲେ, ଯେ ମାନେ ବନ୍ଧର ଯେନ୍ ପାନ୍କେ ଆମେ ପନିପରିବା ଚାଷ କଲମା ତୁନ୍ ଶାଗ ଯେନ୍ଟା ସେଟା ନିଜର ଖାଇବାର ଲାଗି ତ ବାହାରିଲା ବାହାରିଲା, ଆଉ ମାଛ ଚାଷ ଯଦି ସେ ଭିତରେ କଲା ବି ମାନେ 20-30 ହଜାର ଟଙ୍କା ବାହାରିଲା ବେଲେ, ତ ଆମର ସେ ବନ୍ର ରକ୍ଷଣାବେକ୍ଷଣ କଥା ଯେନ୍ ପଡ଼ିଛେ ତାର ଡାଲପତ୍ର ଚତରାବାରଟା ତାର ତରେ ତରେ ଯେନ୍ଟା ସୁବିଧା ଅସୁବିଧା ଖାଲ ହେଲା କି ଡୁଡ଼ା ହେଇଗଲା, ତ ଏଇସବୁକେ ଠିକ୍ ହିସାବରେ ତାର ଏୟାର ମରାମତି ଯେନ୍ଟା ଆମେ କହୁଛୁ, ତ ସେଟା ବି ସେ ପଇସାତି କରିପାରମା। ତ ଆଉ ଗୋଟେ କଥା କହୁନ୍, ଇନୁ ଯେନ୍ ମାନେ ପନିପରିବା ଥି ବାଇଗନ କରୁଛୁ, ପାତଲଟା କରୁଛୁ କି ମିର୍ଚା କରୁଛୁ ବୋଲି କହିଲି, ତ ବାଇଗନ ଗୋଟେ ଯଦି ଚାଷୀଟେ କରବା ବୋଲେ ଆପଣ କେନ୍ତା କରି ଚାଷ କରୁଛନ୍ ସେଟା ଟିକେ କହୁନ୍।
0: ବାଇଗନ ଚାଷ ଆଜ୍ଞା ତ ବତର କରିକିରି ବାଇଗନ ଗଛକେ ଜଗାବାର କଥା
1: ଆଜ୍ଞା,
0: ମିନିମମ 2 ଫୁଟ ରଖବାର କଥା ଗଛଟା, ନହେଲେ ବାଇଗନ ଗଛ ଝାଉଁଲା ରୋଗ ଲାଗୁଛେ
1: ଆଜ୍ଞା,
0: ଆଉ ଅନେକ ପ୍ରକାର ବାଇଗନଟା ଗୋଟେ ବ୍ୟାମ୍ରିଆ ଜିନିଷ
1: ଆଜ୍ଞା,
0: ସେଥିଲାଗି ବାଇଗନ ଗଛକେ ଡିଫରେନ୍ସ ରଖିକରି ତାକେ ଟିକେ ବିଶୋଧନ କରିକି ଜଗାବାର କଥା
1: ଆଜ୍ଞା। ତ ଯେନ୍ଟାକି 2 ଫୁଟ ହିସାବରେ ଦୂରତା ରଖିକରି
0: 2 ଫୁଟ ନୁ ଅତକା ପଚାରି
1: ଜଗାମା ବେଲେ ଠିକ୍ ହେବା ବୋଲି, ତ ଇଟା ତ ଜଗାପାଟା କହିଲେ, ତ ସାର୍କେ ସାର୍ ଯେନ୍ ମାନେ ଯେନ୍ ରିଡ଼ା କେ ରିଡ଼ା ଯେନ୍ ଥିସି, ତ ସେ ତାର ଦୂରତା କେତେ ରହିବାର କଥା?
0: ଦୃଢ଼ ହେଟାବି ଦୁଇ ଫୁଟ ଆଜ୍ଞା କଲେ ଭଲ ନାଲି ଟିକେ ଯେନ୍ଟା ହେଇପାରୁଛେ ବେଲେ କାଣା ହେବ ବାଇଗନ ଗଛକେ ଯଦି ଭଲ କରି ହାୱା ବାଜିଲା ଆର୍ ଯଦି ସାର ଔଷଧ ଟିକେ ଦେଲେ ସେତାକେ ବେଲେ ସେ ଜହ ବେମାର ସେମାର ନାଇଁ ହୁଏ ଆର୍ ଗଛ ଯଦି ପାଖେ ପାଖେ ହେଇଗଲା ବେଲେ ସବୁବେଳେ ଆଜ୍ଞା ସେତାକେ ବେମାର ଲାଗିଥିବା ନା ସେ ବାଇଗନ କେବେ ନାଇଁ ପଡ଼ିଲେ ସେଟା
1: ସେଟା ତ ବଢ଼ିଆ କଥା ଟିକେ କହିଲେ ଯେ ଚାଷୀମାନେ ଆମର ଜାଣବାର କଥା ଯେ ଯଦି ଆମେ ବାଇଗନକେ ପାଖାପାଖେ ଟିକେ ଯୋଗେଇ ନେଉଛୁ ବେଲେ ସେଠି ଯେନ୍ତା କଲେ ବି ଯେହେତୁ ପତରଟା ଲାଗି ଲାଗି ରହିବା ତାକେ ପବନ ଟିକେ ଭଲ କରି ନା ବାଜେ ବେଲେ ସେ ତାର ରୋଗ ବାଗଟା କେବେ ନା ଛାଡ଼ି ବୋଲି କହିଲେ ଯଦି ଟିକେ ଦୂରିଆ ଦୂରିଆ ଲଗେଇଛୁ ବେଲେ ଯେନ୍ତା କଲେ ବି ଭଲ କରି ପବନ ଟିକେ ବାଜବା ବେଲେ ରୋଗ ବାଗ ନାଇଁ ହୁଏ ବୋଲି ତ ଇ ଯେନ୍ ଚାଷଟା କରୁଛନ୍ ଆପଣ ଯେତେ ବି ଚାଷ କରୁ ଉତ୍ପାଦନଟା କେନ୍ତା କରି ଜଣଙ୍କର ଜହ ହେଇପାରବା
0: ନାଇଁ ଉତ୍ପାଦନ ବେଲେ ଆଜ୍ଞା ଯେ ସେଥିଲାଗି ଯଦି ନିଜେ ଯଦି ପୁରା ମେହନତ କରମା ନାଇଁ ମୁଇଁ ବାଇଗନଟା ବୋଇଲେ ଆମେ ଗୋଟେ ଗାଏ ଧୁଆ ଲେଖାଟା ଆମେ ବାଇଗନ ଜିନିଷଟା ବାଇଗନଟା ବାର ମାସ ଫଲବା ଆମେ ଯେନ୍ତା ଗାଏ ପଟେ ରଖିଲେ ସକାଳ ପାଇଲେ ଗାଏ ଗୁରସ ଧୋଇ ଯାଇସୁଁ ବାଇଗନ ବାଟି ବି ଜଣେ ଯଦି କଲା ବେଲେ ସକାଳ ପାଇଲେ ସେ ବାଇଗନ ବସ୍ତେ ତୁଲିଲେ ଆଜ୍ଞା ତାର ମାନେ ହଜାର ଟଙ୍କା ସେଟା ବୋଲେ ସେ ହିସାବରେ ଯଦି ସେ ମେହନତ କରବା ବୋଲେ ସିଓର ସକ୍ସେସ ହେବା ଆଜ୍ଞା
1: ସେଟା ତ ବଢ଼ିଆ କଥାଟେ କହିଲେ ଯେ ଆମେ ଯଦି ବାଇଗନ ବେଟ୍ଟେ କରମା ବେଲେ ପଇସା ସବୁବେଳେ ଆପଣଙ୍କର ଘରକେ ଆସୁଥିବା ତ ଦେଖବାରକେ ଗଲେ 8 ମାସ ତକ ପ୍ରାୟ ଫଲସି ବାଇଗନ ତ 8 ମାସ ତକ ଆପଣ ବିକି ପାରିବେ ତ ଆଉ ଗୋଟେ କଥା ଇନୁ ଉଠିଲା ଯେ ପାତଲଘଣ୍ଟା ଚାଷ କରିଛେ ବୋଲି କହିଲେ ତ ଏଇ ପାତଲଘଣ୍ଟା ଚାଷ କେନ୍ତା କେନ୍ତା କରି କରସନ୍?
0: ପାତଲଘଣ୍ଟା ତ ଆମେ ଦୁଇ ଥର କରୁଛେ, ସିଦିନିଆ ଗୋଟେ ଆଉ ଖରାଦିନିଆ ଗୋଟେ।
1: ଆଜ୍ଞା,
0: ସେଦିନିଆ ପାତଲଘଣ୍ଟା ଯେନ୍ଟା ଅଛି ଲହ ପାତଲଘଣ୍ଟା ମାନେ ଯୋଗେଇ ଦେଲେ ବେଲେ ସେଟା ବି 8 ମାସ ଯାଏ ବାହାରୁଛେ ଆଜ୍ଞା।
1: ଗ୍ରାଫ୍ଟେଡ୍ ଟମାଟୋ
0: ଯେନ୍ଟା ଗ୍ରାଫ୍ଟେଡ୍ ଆଉ ଖରା ମାସ ଏଇଟା ଯୋଗାବେ ବେଲେ ଆମର ଦେଶୀ ପାତଲଘଣ୍ଟା ମାନେ ଏଇଟା 1.5 ମାସର ପାତଲଘଣ୍ଟା ଆର ମାସେ ବାଗିଲେ ପୁରା ବାହାରୁଛେ ସେଟା ବି ଆଜ୍ଞା। ଘରର ପନିପରିବାଟା ହେଇଗଲେ ତୁନ ଶାଗ ବ୍ୟବହାର ବାହାରୁଛେ ସେଠି।
1: ଆଜ୍ଞା, ତ ଏଇ ଯେନ୍ କହିଲେ ଦୁଇ ପ୍ରକାର କହିଲେ, ଶୀତଦିନିଆ କହିଲେ ଆଉ ଗୋଟେ ଖରାଦିନିଆ କହିଲେ। ଶୀତଦିନିଆ ବାହାରବା ସେଟା ତ ମାନେ ଶରତୁ ଥି ଭଲ ବାହାରସି ବି ଭଲ ଫଲସି ବି। ଏ ଯେନ୍ ଖରାଦିନିଆଟା ଯେନ୍ଟା ଜଗଉଛନ୍ ତ ଧାନ ହେଲା ପରେ ଜଗଉଥିବେ ତ ସେଟା କେନ୍ତା ଜଗାସ?
0: ଧାନ ହେଲା ପରେ ଆଜ୍ଞା ଜ୍ୟୋତି କରି ଆମେ ସେତାକେ ବି ଜଗଉଛୁ ପଲ୍ହା ପକେଇ କରି।
1: ଆଜ୍ଞା,
0: ପାତଲଘଣ୍ଟାଟା ପ୍ରାୟ ଆଜ୍ଞା 1.5 ମାସରୁ 2 ମାସ ତାର ମାନେ ତାର ହେଇଯାଉଛେ ଅମଲଟା।
1: ଆଜ୍ଞା,
0: ମାସେ ଅମଲ କରବେ ବେଲେ ଆମର ଧାନଟା ଯେନ୍ 4 ମାସ ଲାଗୁଛି ପାତଲଘଣ୍ଟା ଯଦି ଜଗାଲେ 3 ମାସେ ଆମର ଅମଲ ହେଇଯିବ। 3 ମାସରୁ 3.5 ମାସ ଆମ ଆରମ୍ଭ ସେ ବିକିଦେବେ ଆପଣ ସେଟା।
1: ଆଜ୍ଞା,
0: ଆଉ ପାତଲଘଣ୍ଟା କମ୍ ପାଣି ଟିକେ ଦରକାର ଆଜ୍ଞା।
1: ସେଟା ତ ବଢ଼ିଆ କଥା ଟିକେ କହିଲେ। ପାତଲଘଣ୍ଟା ଯେନ୍ତା କଲେ ଯେହେତୁ ଆମର ଗୋଟେ ପନିପରିବା ସେଥି ତ କମ୍ ପାଣି ଲାଗବା ଧାନକେ ଚାହିଁ କରି। ତ ଆଉ ଗୋଟେ ଭଲ ଚାଷଟେ ବେଲେ ମିର୍ଚା ଏ ତ ଆପଣ ମିର୍ଚା ଚାଷ କେନ୍ତା କେନ୍ତା କରି କରୁଛନ୍?
0: ମିର୍ଚାକେ ବି ଆଜ୍ଞା ହେ ବାଇଗନ ଲେଖେ ଟିକେ ହେଇ ତାକେ ପଟି ଭାଙ୍ଗବେ ଆଉ ଜଗାବେ। ମିର୍ଚା ବି ଗୋଟେ ଆଜ୍ଞା ବଢ଼ିଆ ଜିନିଷ। ମିର୍ଚା ଯେ ବି ଯଦି ପ୍ରାୟ ବରଷକ ସବୁ ଆଜ୍ଞା ବାହାରୁଛେ ସେଟା।
1: ଆଜ୍ଞା,
0: ମିର୍ଚା ଗଛ ଯଦି ଦରକାର ପଡ଼ିଲେ 2 ବରଷ ବି ରହିଯାଉଛି।
1: ଆଜ୍ଞା,
0: ହଁ ବୋଲେ ଯିଏ ମିର୍ଚା ଯଦି ଏକଡ଼େ କଲା ବି ଆଜ୍ଞା ତାର ବି ଆଜ୍ଞା ଖୁଣ୍ଟି ଖାଇଲା ଲେଖେ ସବୁବେଳେ ମିର୍ଚା ସେ ତାନେ କଞ୍ଚାଟା ବିକିବା ସୁଖାଟା ବିକିବା।
1: ଆଜ୍ଞା,
0: ଚାଲବା ତାର ସବୁ।
1: ଆଜ୍ଞା, ତ ଯେନ୍ତା କଲେ ବି 2 ପଇସା ସେ ଲାଭ ପାଇପାରିବା, ଉତ୍ପାଦନ ବି ବଢ଼ିଲେ ସେ ଘରକେ 2 ପଇସା ଆଇବା। ତ ମିର୍ଚା ତ ଚାଷ କଥା କହିଲେ ଆଉ ସୋରିଷ ବି ଚାଷ କହିଲେ। ଆଉ ଗୋଟେ ଆମର ଚାଷୀମାନଙ୍କ ଲାଗି ଅଏନ ମାନେ ଚାଷଟା ହେଉଛି ମୁଗ। କାଁ କରି ଆମେ ଧାନ ଦିରା ପାଇଲେ ଆମର ଚାଷୀ ଯଦି ମୁଗ ପାକେଟେ କି 2 ପାକେଟ ପିଇଛି ବେଲେ ବର୍ଷ ସାରା ତ ସେଥି ସେ ଚଲି ଯାଇସି, କାଲି ଦେଲ ଭାତ ଟିକେ ହେଲେ ସେ ଆରାମସେ ଚଲ୍ସି। ତ ଏଇ ଯେନ୍ ମୁଗ ଯେନ୍ ଚାଷ କରୁଛନ୍ ତ ଆପଣ କେନ୍ତା କିରି ଚାଷ କରୁଛନ୍?
0: ମୁଗଟା ବି ଆଜ୍ଞା ଧାନ ଉଠିଲା ପରେ ମୁଗକେ ଆଜ୍ଞା ବତର କରିକି ଜୁତି ଦେବେ ହେଇ ସୋରିଷ ବୁଣିଲା ଲେଖେ ସାର ମସଲା ଦେଇକରି। ମୁଗଟା ବି 2 କିସମର ହେଉଛି, ପହିଲାଟା ହେଉଛି 1.5 ମାସିଆ ମୁଗ।
1: ଆଜ୍ଞା,
0: ଆଉ ଆରଟା ଖରାଦିନିଆ ଯେନ୍ଟା କରୁଛନ୍ ଟିକେ ସେଟା ବଡ଼ ମୁଗ ହେଉଛି।
1: ଆଜ୍ଞା,
0: ବେଲେ ଇସାନ ମୁଗ ତ ଆଜ୍ଞା ପାନ୍ ନାଇଁ ଲାଗେ ଆଜ୍ଞା।
1: ଆଜ୍ଞା,
0: ପାନ୍ ଦେଇପାରିଲେ ବର୍ଷା ବର୍ଷ ହେଇଗଲା ବେଲେ ଭଲ, ନାଇଁ ହେଲେ ବି ସେଟା ତାନୁ ହେଇଯାଉଛେ। ଆର ବଡ଼ ମୁକ୍ତି ଆଜ୍ଞା 2 ପାଣି ଲାଗୁଛେ ସେଟା।
1: ଆଜ୍ଞା, ତ ଏଇଟା ତ ବଢ଼ିଆ କଥା ଟିକେ କହିଲେ ଯେ ଯେନ୍ ଚାଷୀ ଭାଇମାନେ ତା ଯାହାର ଜମିନ ବାରି ଟିକେ ଅଛି ପାଖେ ଯଦି ପାତାଲ ବୋରିଂଟେ ଥିବା ବୋରୱେଲ୍ଟେ ତ ଯଦି କାହାକେ ପାନ୍ ପାଲେ ଯଦି ମାଗିଲେ ବେଲେ ବି ଧାନ ଉଠିଲା କି ଯଦି ଜୁତି ପାନି କରି ଯଦି ମୁଗଟା ବୁନି ନେବେ ଆଉ କର୍ସିଆ ପାନ୍ଟେ ପାଇଲା ବେଲେ ଆଙ୍କିର୍ବା, ନହେଲେ ପାନ୍ ପାଲେ ଦେଲେ ଆଉ ପାଲେ ପାନ୍ ଥି ଯେନ୍ 60 ଦିନିଆଟା ଆରାମସେ ହେଇଯାଉଛେ ଦିନେ। ତ ସେଟା ବି ଚାଷ୍ଟେ କରିପାରବେ ଆଉ ତାର ସାଙ୍ଗେ ନିଜର ଘରର ଖାଇବାର ଲାଗି କମ୍ ସେ କମ୍ ବାହାରି ପାର୍ବା। ତ ଏଇଟା ତ ମୁଗ ଗଲା, ଆଉ ରେସ୍ କଥା ଆପଣ ଗୋଟେ କହିଲେ ଯେ ରେସ୍ ବି ଜଗଉଛେ ବୋଲି।
0: ରେସ୍ ଆଜ୍ଞା ମାଘ ମାସେ ଆମେ ବୁନୁଛୁ ଯେନ୍ଟା ମାଘି କହୁଛନ୍।
1: ଆଜ୍ଞା,
0: ବେଲେ ଆମେ ସେତ୍କି ବେଲେ କାଣା ସେ ରେସ୍ଟା ଟିକେ ଶୀତ ନାଇଁ ହୁଏ।
1: ଆଜ୍ଞା,
0: ଟିକେ ଖରାଦିନିଆ ତାର ଚାଷ ହେ ତାକେ ମାଘି କହୁଛନ୍ତି ମାଘ ମାସେ ତାକେ ବୁନି ଦେବାର କଥା।
1: ଆଜ୍ଞା,
0: ବେଲେ ରାଇସ୍ଟା ଗୋଟେ ବଢ଼ିଆ ତେଲ ଜିନିଷ ଆଜ୍ଞା, ଆଉ ରାଇସ୍ ତେଲଟା ବଢ଼ିଆ ଡିମାଣ୍ଡ ଅଛି ଆଜ୍ଞା। ଆମର ଏଇ ଛୁଆ ପୋତା ମାଖବାର ଲାଗି ଆମର ଘରେ ମାଖବାର ଲାଗି ବଢ଼ିଆ ଜିନିଷ, ଆଉ ରାଇସ୍ର ଉତ୍ପାଦନଟା ବି ବଢ଼ିଆ ଆଜ୍ଞା।
1: ଆଜ୍ଞା, ତ ନାଇଁ ଉତ୍ପାଦନଟା ତ ବଢ଼ିଆ କଥା। ଆମେ ଯଦି ନିଜର ଘରେ ଯଦି ତେଲ ଟିକେ ପାଇଲା ତ ଆମେ ଯଦି ଚାଷୀ ହିସାବରେ ନାଇଁ ଘିନ୍ଲା ବେଲେ ଆମେ ଯେନ୍ ଧାନ ଯେନ୍ ମାନେ 2 ପଇସା ବିକମା ତ ସେଟା ଯେନ୍ତା କରି ହେଲେ ଘରର ଲାଗି ଘରେ ରହିବା, ଆଉ ବାକି ଯେନ୍ ଆମର ଖର୍ଚ୍ଚା ପର୍ଚା ଯେନ୍ଟା ହେସି ସେଟା ଯଦି ବେସା ପାତି ଥି ଯଦି ଆମେ ତୁନ ଶାଗ ବିକି ଭାଙ୍ଗିକରି ଯଦି କରିପାରିଲା ବେଲେ ପଇସାଟା ଯେନ୍ତା କଲେ ଧାନଟା ନିଜର ଅନ୍ୟ ଯେକୌଣସି ଗୋଟେ ମାନେ ବଡ଼ କାମ ଥି ଲଗେଇ ପାର୍ମା। ତ ଏଇଟା ତ ଆମର ଚାଷୀ ହିସାବରେ ଆପଣ କହିଲେ, ଆଉ ଆମର ଚାଷୀମାନଙ୍କୁ ଇନୁ ଆଉ ଗୋଟେ ଜିନିଷ କହିମା ଯେ ଚାଷ ଯଦି କରୁଛନ୍ ବେଲେ ଧାନ ଚାଷ ଜଣେ ଯଦି କରୁଛେ ଯଦି ଖାଲି ଧାନ ଚାଷ ନେଇ କରିକିରି ବେସାପାତି ବି ଟିକେ ଟିକେ ଚାଷ କରବାର କଥା, ତ ବିକବାର ଲାଗି ନ ହେଲେ ବି ନିଜେ ଖାଇବାର୍ ଲାଗି ନିଜର ଖାଇବାର୍ ଲାଗି କରବାର କଥା। ତ ଯାହା ହଉ ଆପଣ ଆମର ବୈଠକିକେ ଆସିଲେ, ଆଉ ଆପଣ ଯେନ୍ ଚାଷବାସ କରୁଛନ୍ ତାର ସାଙ୍ଗେ ସାଙ୍ଗେ ଧାନ ଚାଷ ହେଲା କି ପନିପରିବା ଚାଷ ହେଲା, ତ ଫେର୍ ମାଛ ଚାଷ କଥା ଯେନ୍ କହୁଛନ୍ ସେଟା ବି ତ ଯେନ୍ ହିସାବରେ ଚାଷ କରୁଛନ୍, ତ ଏନ୍ତା ବାବଦରେ ଆପଣ ଯେନ୍ ଯେନ୍ ଚାଷ କରୁଛନ୍ ସେ ବାବଦରେ ଅନେକ କଥା କହିଲେ, ସେଥିଲାଗି ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ଆଜ୍ଞା ଜୁହାର।
0: ଜୁହାର ଆଜ୍ଞା ସମକୁ ମୋର ଜୁହାର।
2: ଶୁଣିଲୁ?
3: ହଁ ଦାଦା, ବନେ ଜିନିଷ ଜାନି ହେଲା।
2: କାଣା କାଣା ଜାଣିଲୁ ବୋ?
3: ଦେଖ, ମାଇଟ୍ ଯଦି ଭଲ୍ ହେବା ବେଲେ ଯାଇକରି ଆମର ଉତ୍ପାଦନ ବି ଭଲ୍ ହେବା।
2: ତ ହେଟା ଘର ବନାନେ ଯେନ୍ତା ନିହି ଆମର ହେବାର କଥା, ପହିଲା ନିହିଟା ଠିକ୍ ହେବାର କଥା, ତାପରେ ଆମର ଘରର ମାଇଟ୍ଟା ଯେନ୍ତା ଅଛି ସେ ହିସାବରେ ନିହି କେତେ କର୍ମା କାଣା କର୍ମା। ତ ମୂଳ ମାଇଟ୍ ଭଲ୍ ହେବାର କଥା, ବିହନ ଭଲ୍ ହେବାର କଥା, ବିଶୋଧନ କରବାର କଥା। ତାପରେ ଆଜ୍ଞା ଜନକ କେତେ ପ୍ରକାର ବନେ ଚାଷ କରୁଛନ୍, ଧାନ କରୁଛନ୍, ମାଛ କରୁଛନ୍, ବାଇଗନ କରୁଛନ୍, ମିର୍ଚା କରୁଛନ୍, ନାଇଁ କେ ମୁଗ କରୁଛନ୍, ତ ସବୁ ଏନ୍ତା ଟିକେ ଟିକେ କିଛି କିଛି କରବାର କଥା। ଆଉ କେତେ ଲୋକ ଥିସନ୍ ଜମି ବାଡ଼ି ଥିବା ସବୁ ଥିବା ସୁବିଧା ଥିବାର ନାଇଁ କରମ ନାଇଁ ବୁଝିଲୁ,
3: ତ
2: କିଛି କିଛି କରବାର କଥା ଯେ ସବୁଆଡ଼ୁ କିଛି କିଛି ମୁଠେ ମୁଠେ ମିଲ୍ବା, ଗୋଟେ ଆଡ଼ୁ ଲୋକସାନ ହେଲେ ବି ଆର୍ ଗୋଟେ ଆଡ଼ୁ ଟିକେ ତାର ମାନେ ଅଧିକା ଟିକେ ବାହାରି ଗଲେ ଟିକେ କାମ ଚଲିଯିବା। ଯେନ୍ତା କହିଲେ ଡାଲି ଟିକେ ହେଇଥିବା ବେଲେ ଭାତ ଡାଲି ଟିକେ ଏନେ ଖାଇପାରବା, ବେଲେ ଗୋଟେ କାମ କରୁ। ଏଟା ତ ଆମର ଚାଷବାସ କଥା ଗଲା, ଗୀତ ପଦେ ଶୁଣୁ
3: ବେଲେ ଗୀତ ଆଜି ଲାଗି ଯେନ୍ ରଖିଛେ, ଗୀତକେ ଗାଇଛନ୍ ମନୋଜ କୁମାର ବୁଡ଼ା ଆର୍ ଲେଖିଛନ୍ ଧରଣୀଧର ପଟେଲ।
2: ଶୁଣୁ ସିନା।

0: ସାବାସ ରେ ମୋର ବହିନ ବଢ଼ିଆ ଗୀତ ପଦେ ଶୁଣାଲୁ ବୋ ମନଟା ହଁ ପରଛା ହେଇଗଲା ଖୁସି ହେଇଗଲା ଯେ ଶୁଣ ତ ସମୟ ତ ହେଇ ବସିଲାନ ହେବାର ଯିବାର ଆଗରୁ ଗୋଟେ କଥା ପଦେ କହିଦେଉଛେ ନାଇଁ କେଉଁଥିରେ ଯେନ୍ ବାଟେ ହିଟି ପଡ଼ିଲେ ଯେନ୍ତା ଯେ ବର୍ଷା ଦିନେ କାଣା ହେଉଛେ ପାଇନ୍ ପୁନା ଗାଡ଼ ଗୋଟେ ଦେଇଥିବା ପାଇନ୍ ଭରି ଯାଇଥିବା ଜଣା ନାଇଁ ପଡ଼େ ଛୁଆ ହଉ କି ବଡ଼ ଲୋକ ହଉ ସାଇକେଲ ହଉ କି ଦୁଇ ଚକିଆ ହଉ ଟିକେ ଦେଖି ଦେଖ ଏନା ଚଲାବାର
1: କଥା
0: ଆଉ ସମୟ ହେଲାନ ଯାଉ
2: ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି। ପ୍ରଥମେ ଶୁଣନ୍ତୁ ସମ୍ବଲପୁର ବଜାର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ମୋଟା ଚାଉଳ 3,000-3,600 ଟଙ୍କା, ସରୁ ଚାଉଳ 4,800-5,500 ଟଙ୍କା, ଚିନାବାଦାମ 8,500-9,500 ଟଙ୍କା, ସୋରିଷ 10,000-11,000 ଟଙ୍କା, ସୋରିଷ ତେଲ 16,466-22,564, ଗୁଡ଼ 4,600-5,300 ଟଙ୍କା, ଆଳୁ 840-1,110 ଟଙ୍କା। ଏଥର ଶୁଣନ୍ତୁ ସମ୍ବଲପୁର ବଜାର ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି ମୋଟା ଚାଉଳ 35-40 ଟଙ୍କା, ସରୁ ଚାଉଳ 53-60 ଟଙ୍କା, ସୋରିଷ ତେଲ 170-230 ଟଙ୍କା, ଆଳୁ 15-20 ଟଙ୍କା, ଅଟା 33-48 ଟଙ୍କା, ମୁଗ ଡାଲି 95-108 ଟଙ୍କା, ହରଡ଼ ଡାଲି 103-125 ଟଙ୍କା, ବନସ୍ପତି ଘିଅ 150-155 ଟଙ୍କା, ପିଆଜ 28-40 ଟଙ୍କା, ଚିନି 46-50 ଟଙ୍କା। ଏଇଥିଲା ଦୈନିକ ବଜାର ପରିସ୍ଥିତି।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଭାରତ ଗୌରବ ଦାସ। ଗୋଟିଏ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ସାରା ପୃଥିବୀର ଶାନ୍ତି ଆଉ ସ୍ଥିରତା ପ୍ରତିଷ୍ଠା ଲାଗି ହେବା ସହାୟକ କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଆଉ ଚାଷୀମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇକରି ଆୟୁଷ ନୂଆଦିଲ୍ଲୀର ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଦେଶର ଇସ୍ପାତ ଶିଳ୍ପକେ ଅୟତ୍କା ପ୍ରତିଯୋଗିତାମୂଳକ କରବାର ଦିଗେ ସରକାର ପ୍ରତିଶ୍ରତିବଦ୍ଧାନ କହିଲେ ବାଣିଜ୍ୟ ଆଉ ଶିଳ୍ପମନ୍ତ୍ରୀ। ପ୍ରଧାନମନ୍ତ୍ରୀ ସେତୁ ଯୋଜନା ଅଧୀନତି 12,037 କୋଟି ଅୟତ୍କା ଟଙ୍କା ନିବେଶକେ ମିଳିଲା ମଞ୍ଜୁରୀ। ଭାରତ ଆଉ ଇଣ୍ଡୋନେସିଆ ଭିତରେ 14 ରାଜିନାମା, ପ୍ରତିରକ୍ଷା, ବ୍ରହ୍ମୋସ୍, ମହାକାଶ, ଡିଜିଟାଲ ସହିତ ଆହୁରି ବହୁତଟେ ନୂଆ ପଦକ୍ଷେପ ହେଲା ଘୋଷଣା। ରାଇଜେ ବନ ସୁରକ୍ଷା ଆଉ ଜଙ୍ଗଲ ତିଆରି ଲାଗି ଭିନ୍ ଭିନ୍ ଯୋଜନା କାର୍ଯ୍ୟକାରୀ କରୁଛନ୍ ସରକାର କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରର ବନ ମହୋତ୍ସବ ହପ୍ତା ପାଳନ ସମାରୋହରେ ଦେଲେ ଯୋଗ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଚାନର ହେଲା ଶୁଭାରମ୍ଭ। ପରିବେଶ ସୁରକ୍ଷା ଲାଗି ମହାନଦୀ ସହିତ 7 ବଡ଼ ନଦୀ ଖଣ୍ଡିନ ହେବା ସବୁଜ ବଳୟ କହିଲେ ମୁଖ୍ୟମନ୍ତ୍ରୀ। ରାଇଜେ ଜମି ଘିନାବିକା କ୍ୟାସ୍ଲେସ୍ ହେବା ନେଇକରି ରାଜସ୍ୱ ମନ୍ତ୍ରୀଙ୍କର ସୂଚନା। ଭୁବନେଶ୍ୱରରେ ଚାଲିଛି ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ଷ୍ଟାଣ୍ଡିଂ କମିଟିର 15 ବୈଠକ। 4 ରାଜ୍ୟର 72 ଏଜେଣ୍ଡା ଉପରେ ହେଉଛି ଆଲୋଚନା। ସଡ଼କ ଦୁର୍ଘଟଣାକେ କମ୍ କରବାର୍ ଲାଗି ଫିଟ୍ନେସ୍ ନାଇଁଥିବା ଗାଡ଼ିମାନ

ସମ୍ବଲପୁର ଶୁଣନ୍ତୁ କେଉଁଠି ସୁଗମ ସଙ୍ଗୀତ ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ସୁଦେଶ ନାନ୍ଦି ଶୁଣନ୍ତୁ କାର୍ଯ୍ୟକ୍ରମ ପ୍ରଥମ ଗୀତ ରଚନା କରିଛନ୍ତି ହୃଷିକେଶ ପଣ୍ଡା।

ସ୍ୱଦେଶନାଥ ଏଙ୍କ କଣ୍ଠରେ ଗୀତଟି ସୁଗମ ସଙ୍ଗୀତ ଶୁଣୁଛନ୍ତି। ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତକୁ ରଚନା କରିଛନ୍ତି ସୁଭଦ୍ରା କାମିଲା।

0: ସୁଦେଶନାଥଙ୍କ କଣ୍ଠରେ ସୁଗମ ସଙ୍ଗୀତ ଶୁଣୁଛନ୍ତି। କାର୍ଯ୍ୟକ୍ରମରେ ଏଥର ହେମସାଗର ପ୍ରଧାନଙ୍କ ରଚନା।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା

0: ସୁଦେଶନା ଦେଙ୍କ କଠାରେ କେତୋଟି ସୁଗମ ସଙ୍ଗୀତ ଶୁଣିଲେ।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।
0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଲୋଚନା ସୁବର୍ଣ୍ଣପୁରର ଲୁପ୍ତପ୍ରାୟ ଲୋକକଳା। ଆଲୋଚନା କରିଛନ୍ତି ବେଣୁଧର ପ୍ରଧାନ।
2: ଓଡ଼ିଶାର ପଶ୍ଚିମ ସମ୍ଭାଗର ମଧ୍ୟସ୍ଥଳରେ ଅବସ୍ଥିତ ସୁବର୍ଣ୍ଣପୁର ପୁରୁଣା ଗଡ଼ଜାତମାନଙ୍କ ମଧ୍ୟରୁ ସୁବର୍ଣ୍ଣପୁରର ରହିଛି ସ୍ୱତନ୍ତ୍ର ପରିଚିତି। ମହାନଦୀ, ଅଙ୍ଗ, ତେଲ, ସୁକ୍ତେଲ ନଦୀଗୁଡ଼ିକର ପ୍ରବହମାନ ସାଂସ୍କୃତିକ ଧାରାରେ ବେଶ୍ ପ୍ରଭାବିତ ବି ସୁବର୍ଣ୍ଣପୁରର ପ୍ରାଚୀନ ଲୋକ ସଂସ୍କୃତି। ଏକ ଉନ୍ନତ ନଦୀ ସଭ୍ୟତା ମଧ୍ୟରେ ସତେ ଯେମିତି ଖୁନ୍ଦି ହୋଇ ରହିଛି ଜନଜୀବନର ସ୍ୱର୍ଣ୍ଣିମ ଇତିହାସ ଓ ସୁଦୂର ପ୍ରସାରୀ ଅତୀତ, ଆଉ ସେହି ଅତୀତ ଇତିହାସର ପୃଷ୍ଠାପୃଷ୍ଠାରେ ରହିଛି ଏ ମାଟିର ନିଆରା ଲୋକପର୍ବ ଓ ଲୋକକଳା। ବିଶେଷ କରି ସୁବର୍ଣ୍ଣପୁର ସଂସ୍କୃତିର ମନ୍ଦିର ଭାସ୍କର୍ଯ୍ୟ, ଟେରାକୋଟା, ଗଞ୍ଜପା, ପଟ୍ଟଚିତ୍ର, କାଠଗଣ୍ଡେଇ, ରୂପାତାରକସି, କଂସା ଓ ପିତ୍ତଳ ପରି ହସ୍ତଶିଳ୍ପର ଗାରିମା ଆଜି ବି ଉଜ୍ଜୀବିତ କରି ରଖିଛି ଜନମନକୁ। ଲୋକଗୀତ ଓ ଲୋକବାଦ୍ୟ କ୍ରମରେ ସୁବର୍ଣ୍ଣପୁରର ଲୋକ ସଂସ୍କୃତିର ଅବଦାନ ଅବିସ୍ମରଣୀୟ। କଳା ଭାସ୍କର୍ଯ୍ୟ, ଗ୍ରାମୀଣ କୁଟୀର ଶିଳ୍ପ, ଗୀତ, ନୃତ୍ୟ ଓ ବାଦ୍ୟ ସବୁ ଲୋକକଳାରେ ଭରି ରହିଛି ନିଆରା ସ୍ପର୍ଶ, ଏକ ଅନନ୍ୟ ସ୍ୱତନ୍ତ୍ରତା। ହଁ, ପରିବର୍ତ୍ତିତ ସମୟ ଗତିରେ ଆଜି ଅନେକ ପ୍ରାଚୀନ ଲୋକକଳା ହଜିଯିବାକୁ ବସିଥିବା ବେଳେ କେତେକ କ୍ଷେତ୍ରରେ ଏହି କଳା ନେଇଛି ନୂଆ ରୂପ, ମାଖିଛି ନୂଆ ରଙ୍ଗ। ପ୍ରଥମେ ଆରମ୍ଭ କରିବା ମନ୍ଦିର ସ୍ଥାପତ୍ୟ କଳାରୁ। ଓଡ଼ିଶାର ମଧ୍ୟଯୁଗୀୟ କଳା ସ୍ଥାପତ୍ୟରେ ଖୁବ୍ ଉଚ୍ଚକୋଟୀର କାରୁକାର୍ଯ୍ୟ ଦେଖିବାକୁ ମିଳେ ସୁବର୍ଣ୍ଣପୁର ବୈଦ୍ୟନାଥ ଗାଁର କୋଶଳେଶ୍ୱର ମନ୍ଦିରର ଜଗମୋହନ ମଣ୍ଡପ ଗାତ୍ରରେ। ତେଲ ନଦୀ କୂଳର ମୂଳ ମହାକାଳେଶ୍ୱର ମନ୍ଦିରଟି ଭାଙ୍ଗିଯିବା ପରେ ଏବେ ସଂଗୃହୀତ ଓ ସଂରକ୍ଷିତ ହୋଇ ରହିଥିବା ମୂର୍ତ୍ତିଗୁଡ଼ିକର କାରିଗରୀ କୌଶଳ ବେଶ୍ ଆକର୍ଷଣୀୟ। ତନ୍ମଧ୍ୟରୁ ଦର୍ପଣୀ ସ୍ତ୍ରୀ, ଯୁଗଳ ମୂର୍ତ୍ତି, ପରିକନ୍ୟା, ଅଳସୀ କନ୍ୟା, ଶୁକସାରିକା ଓ ସନ୍ତାନ ବତ୍ସଳା ଜନନୀ ମୂର୍ତ୍ତି ଗଢ଼ଣରେ ଲୋକଭାସ୍କର୍ଯ୍ୟ ଛିଟା ସତରେ ତାତ୍ପର୍ଯ୍ୟପୂର୍ଣ୍ଣ ମନେ ହୁଏ। ଶିଳ୍ପୀ ଚେତନାରେ ଉଦ୍ଭାସିତ ମୂର୍ତ୍ତିର ଅବୟବ ଓ ନିର୍ମାଣ ଶୈଳୀକୁ ଦେଖିଲେ ଲାଗିବ ସତେ ଯେମିତି ଏସବୁ ଏ ମାଟିର ଲୋକକଳା ଓ ସୌନ୍ଦର୍ଯ୍ୟରେ ଭର୍ତ୍ତି, ଯାହା ଆମ ପାଇଁ ଆଜି ପାଲଟି ଯାଇଛି ସ୍ମୃତି ହୋଇ। ଏମିତିରେ ଆଲୋଚନା କଲେ ଏହି ଅଞ୍ଚଳରୁ ସୃଷ୍ଟ ଅନେକ ଲୋକକଳା ବିଲୁପ୍ତ ହେବାକୁ ବସିଥିବା ବେଳେ ଏସବୁ କଳା ଓ କାରିଗରୀକୁ ନେଇ ବଞ୍ଚୁଥିବା ଶିଳ୍ପୀଙ୍କ ଜୀବନ ଜୀବିକାରେ ଆସିଛି ଅନେକ ପରିବର୍ତ୍ତନ। ଫଳରେ ପାରମ୍ପରିକ ଲୋକକଳାରେ ଅନେକ ସ୍ଥାନରେ ସଂଯୋଜିତ ହେଉଛି ଆଧୁନିକତାର ସ୍ପର୍ଶ। ରଙ୍ଗ, ରୂପ, ଆକାର, ପ୍ରକାର ଓ ଶୈଳୀରେ ଶିଳ୍ପୀ କରିଚାଲିଛି ନୂଆ ନୂଆ ପ୍ରୟୋଗ। ଯେମିତି ସୁବର୍ଣ୍ଣପୁରର ଟେରାକୋଟା ବା ମାଟି ଶିଳ୍ପ, ସୁବର୍ଣ୍ଣପୁରରେ ପ୍ରବାହିତ ନଦୀ ସବୁରେ ଆସୁଥିବା ପଟୁମାଟି, ଜମା ହେଉଥିବା ନଦୀ ମୁହାଣର ପରସ୍ତ ପରସ୍ତ ମାଟି ହିଁ ଖୁବ୍ ଉପଯୋଗୀ ଏହି ମାଟି ଶିଳ୍ପ ପାଇଁ, ଯାହାକି ଥାଏ ଚିକଣିଆ, ଅଠାଳିଆ ଓ ଅଧିକ ଶକ୍ତ। ସୁବର୍ଣ୍ଣପୁରର ନଦୀ ସଙ୍ଗମ ସ୍ଥଳୀ ସହ କିଛି ନିର୍ଦ୍ଦିଷ୍ଟ ସ୍ଥାନରୁ ହିଁ ଏ ପ୍ରକାର ମାଟିକୁ ସଂଗ୍ରହ କରି ରଖିଥାନ୍ତି କୁମ୍ଭକାର ଲୋକ। ଆଉ ଏସବୁ ଲାଲ, ଧଳା, ଇସତ ହଳଦିଆ ଓ କଳା ମାଟିରେ ତିଆରି ଥାନ୍ତି ହାଣ୍ଡି, ସରେଇ, ମାଠିଆ, କୁତ, ତେଲାନି ଓ କୁଣ୍ଡି କାଞ୍ଚି, ଯାହାକୁ ତିଆରି ସାରିବା ପରେ ଦିଆଯାଇଥାଏ ଏକ ସ୍ୱତନ୍ତ୍ର ପଲେ ମାଜନ ମାଟି। ଏସବୁ ଘରକରଣା ବ୍ୟବହୃତ ସାମଗ୍ରୀ ବାହାରେ ଏହି ଶିଳ୍ପୀଙ୍କ ହାତ ତିଆରି ଟେରାକୋଟାର ସୌଖୀନ ଜିନିଷର କାଟତି ରହିଛି ଏବେ ଦେଶ ସାରା। ଆଉ ଏହି ଟେରାକୋଟା ସାମଗ୍ରୀର ଗଢ଼ଣରେ ବି ଆଞ୍ଚଳିକ ଲୋକକଳାର କଳା ଚାତୁରୀ ବାରି ହୋଇପଡ଼େ। ଏସବୁ ସାମଗ୍ରୀ ଏତେ ଚିକ୍କଣ ଓ କଳାପୂର୍ଣ୍ଣ ଯେ ଗ୍ରାହକଙ୍କ ପ୍ରଥମ ପସନ୍ଦ ଭାବେ ବିକ୍ରି ହୋଇଥାଏ ଦେଶର ପ୍ରମୁଖ ପ୍ରଦର୍ଶନୀ ଓ ମେଳାଗୁଡ଼ିକରେ। ହେଲେ ମୂଳ ତଥା ପାରମ୍ପରିକ ଲୋକକଳାରେ ଆଉ ପୁରା ଉତରୁ ନାହିଁ ଏସବୁ ସାମଗ୍ରୀ। କେବଳ ସୁବର୍ଣ୍ଣପୁରରେ ସପ୍ତପୁରୀ ଅମାବାସ୍ୟାରେ ହେଉଥିବା ଲଙ୍କାପୋଡ଼ି ପର୍ବରେ ବ୍ୟବହୃତ ପୋଡ଼ାମାଟିର ହନୁମାନ ଆଜି ଯାଏଁ ରଖିପାରିଛି ତାର ସ୍ୱତନ୍ତ୍ରତା। ତ୍ରିବଙ୍ଗୀ ଭ୍ରୁକୁଟିଆ, ଦାନ୍ତ ନିକୁଟିଆ, ବିକଟ ମୁଖା ହନୁମାନ ଆମ ଲୋକକଳାର ଏକ ଉନ୍ନତ ନମୁନା, ଯାହାକି ଆଜି ଦେଶ ବିଦେଶର ଅନେକ ପ୍ରତିଷ୍ଠିତ ମ୍ୟୁଜିୟମରେ ସ୍ଥାନିତ ହୋଇଛି। ଟେରାକୋଟା ପରି ନିଜସ୍ୱ ଲୋକକଳାର ସ୍ୱତନ୍ତ୍ର ପରିଚିତି ହେଉଛି ସୁବର୍ଣ୍ଣପୁରର ପ୍ରାଚୀନ ଗଞ୍ଜପା ଓ ପଟ୍ଟଚିତ୍ର। ଏହି ହସ୍ତକଳାରେ ପାରଙ୍ଗମ ଥିବା କାରିଗରଙ୍କ ହାତରେ ନିର୍ମିତ କାଠକଣ୍ଡେଇ ବି ତାର ଆକର୍ଷଣ ରଖେ ସବୁ ସମୟରେ। ଗଞ୍ଜପା କହିଲେ ହୁଏତ ଆଜିର ପରିବର୍ତ୍ତିତ ତାସପତା। ରାଜରାଜୁଡ଼ା ଅମଳରେ ଏହି ଗଞ୍ଜପାକୁ ହିଁ ଲୋକେ ଖେଳୁଥିଲେ। ତାସପତାଠୁ ଭିନ୍ନ ଗଞ୍ଜପାର ନିର୍ମାଣ ଶୈଳୀ ଓ ଖେଳର ନୀତି ନିୟମ। କପଡ଼ାରେ ତେନ୍ତୁଳି ଅଠାର ପୁଟ ପରସ୍ତ ପରସ୍ତ ଦେଇ ଶୁଖାଇଲା ପରେ ଥରକୁ ଥର ଏକ ଗୋଲ ପଥରରେ ଏହି କପଡ଼ାକୁ ଘଷା ଯାଉଥିଲା। ଏମିତି ସାତ ଆଠ ଥର ଅଠା ବଳିବା ଓ ଘଷିବା କ୍ରମରେ କପଡ଼ାଟି ଟାଣ ହେବା ସହ ମସୃଣ ହୋଇଯାଉଥିଲା। ପରେ କିଛି ପ୍ରାକୃତିକ ରଙ୍ଗକୁ ନେଇ ତୂଳିରେ ଚିତ୍ର ଆଙ୍କୁଥିଲେ କାରିଗର। ଛୋଟ ଗୋଲାକାର ଆକୃତିର ଗଞ୍ଜପାରେ ଉକୁଟି ଉଠୁଥିଲା ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଚିତ୍ରାବଳୀ। ପୁରୀ, ବ୍ରହ୍ମପୁର, ପାରଲାଖେମୁଣ୍ଡି ଓ ଦେଶର ଅନ୍ୟ ଅଞ୍ଚଳର ଗଞ୍ଜପା ଅପେକ୍ଷା ହେଲେ ସୁବର୍ଣ୍ଣପୁରର ଗଞ୍ଜପାରା ଥିଲା ଅଲଗା ଆକର୍ଷଣ। ରାମ ରାବଣ ଯୁଦ୍ଧ ନାମରେ ଖେଳାଯାଉଥିବା 64 ପଦା ଗଞ୍ଜପା ଦେହରେ ଦେଖିବାକୁ ମିଳୁଥିଲା ସ୍ଥାନୀୟ ଲୋକକଳାର ଅପୂର୍ବ ନିଦର୍ଶନ, ଯାହାକି ଆମ ପାଇଁ ଆଜି ଇତିହାସ। ଠିକ୍ ସେହିପରି ଏହି ଶିଳ୍ପୀଙ୍କ ହାତରେ ପାରମ୍ପରିକ ପଟ୍ଟଚିତ୍ର ଓ କାଠକଣ୍ଡେ ଏକ ଅଲଗା ଆଦର ରଖିଥିଲା ସେ ସମୟର ହସ୍ତକଳା ବଜାରରେ। ପ୍ରାକୃତିକ ରଙ୍ଗର ପ୍ରୟୋଗ, ସ୍ଥାୟିତ୍ୱ ଓ ସୂକ୍ଷ୍ମ କାରୁକାର୍ଯ୍ୟ ଯୋଗୁଁ ଏହି ଶିଳ୍ପୀଙ୍କ ପ୍ରସ୍ତୁତ ସାମଗ୍ରୀର ବିପଣନରେ ଅଧିକ ଚାହିଦା ଥିଲା ସବୁଠି। ଆଜି ଯଦିଓ ଗଞ୍ଜପା ଓ ପଟ୍ଟଚିତ୍ର ବଜାର ଆଉ ନାହିଁ, ତଥାପି ଟିକିଏ ଭିନ୍ନ ରୂପରେ ସୁବର୍ଣ୍ଣପୁର ଓ ବୀରମହାରାଜପୁର ପାଖ ଚମ୍ପାମାଳ ଗାଁର ଶିଳ୍ପୀମାନେ କାଠକଣ୍ଡେ ତିଆରି ଦୁଇ ପଇସା କରିପାରୁଛନ୍ତି ରୋଜଗାର। ଏସବୁ ବାହାରେ ରୂପା ତାରକସି କାମ ଓ ଲୋକ ଅଳଙ୍କାର ନିର୍ମାଣ କ୍ଷେତ୍ରରେ ସୁବର୍ଣ୍ଣପୁରର ତରଭାର ପ୍ରସିଦ୍ଧି ଥିଲା ସାରା ରାଜ୍ୟରେ। ରୂପାରେ ତିଆରି କତରିଆ, ବନ୍ଦରିଆ, ଟାଡ଼, ବାହାସୂତା, ପଇଁରୀ, ଫୁଲୁରୀ, ଗୁଞ୍ଚି, ମୁଦି ସବୁ ହିଁ ତିଆରି କରୁଥିଲେ ତରଭାର ଶିଳ୍ପୀଗଣ। ସମୟ ସୁଅରେ ଏସବୁ ଅଳଙ୍କାର ସାଧାରଣ ଆଉ ବ୍ୟବହାର ହେଉନଥିବା ବେଳେ କେବଳ ଲୋକନୃତ୍ୟର ନୃତ୍ୟଶିଳ୍ପୀମାନେ ପିନ୍ଧୁଛନ୍ତି ନୃତ୍ୟ ମଞ୍ଚରେ। ଲୋକକଳା ଓ ଭାସ୍କର୍ଯ୍ୟରେ ପୂର୍ଣ୍ଣ ରୂପା ଆୟ ଅଳଙ୍କାର ଦିନ ହୁଏତ ଆମ ପାଇଁ ହୋଇଯାଇପାରେ ଇତିହାସ, ସଂଗୃହୀତ ହୋଇ କେଉଁ ସଂଗ୍ରହାଳୟରେ ରଖାଯାଇଥିବ ଆମ ଉତ୍ତର ପିଢ଼ି ପାଇଁ। ସୁବର୍ଣ୍ଣପୁରର ନୌବାଣିଜ୍ୟ ପରମ୍ପରାରେ ଅନ୍ୟାନ୍ୟ ସାମଗ୍ରୀ ସହ ସେ ସମୟରେ ରପ୍ତାନୀ ହେଉଥିଲା ଏଠି ନିର୍ମିତ କଂସା ବାସନ ଓ ପିତ୍ତଳ ସାମଗ୍ରୀ। ସୁବର୍ଣ୍ଣପୁର, ତରଭା, ବିନିକା ଓ ସୁବଳୟା ପ୍ରଭୃତି ସ୍ଥାନରେ ଏହି କୁଟୀର ଶିଳ୍ପର କାରିଗରମାନେ ନିତ୍ୟ ବ୍ୟବହାର୍ଯ୍ୟ ଘରକରଣା ସାମଗ୍ରୀ ତିଆରି ନିଜର ଜୀବନ ଜୀବିକା ନିର୍ବାହ କରୁଥିଲେ। ହେଲେ ଆଜିର ଚଳଣିରେ ନିଜର ସତ୍ତା ହରାଇଲା ଏସବୁ କଂସା ବାସନ। ଏହାଦ୍ୱାରା ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କୌଳିକ ବୃତ୍ତି ଯେ ପ୍ରଭାବିତ ହେଲା ତାହା ନୁହେଁ, ବରଂ ଏକ ପାରମ୍ପରିକ ହସ୍ତକଳାର

0: ବିଲୁପ୍ତି ସମୟ ଆସିଯାଇଛି ବୋଲି ମନେହୁଏ। ଲୋକକଳାର ଅନ୍ୟ ବିଭବ ମଧ୍ୟରେ ଗୀତ, ବାଦ୍ୟ ଓ ନୃତ୍ୟର ସ୍ଥାନ ବି ଖୁବ୍ ଉଚ୍ଚରେ। ସଭିଙ୍କ ଜାଣିବାରେ ଏସବୁ ଲୋକକଳା ଓ ଲୋକ ସଂସ୍କୃତିର ଗୋଟିଏ ଗୋଟିଏ ଅଭିନ୍ନ ରାଗ। ଦିନେ ଯେକୌଣସି ମାଙ୍ଗଳିକ କାର୍ଯ୍ୟରେ ହେଉ କି ଦେବାଦେବୀଙ୍କ ପୂଜା ଆରାଧନାରେ, ପର୍ବପର୍ବାଣୀରେ ସବୁଠି ବାଜୁଥିଲା ପଞ୍ଚବାଦ୍ୟ। ଢୋଲ, ନିଶାନ, ତାସା, ମହୁରି ଆଉ ଝାଞ୍ଜରେ ଗର୍ଜି ଉଠୁଥିଲା ଉତ୍ସବସ୍ଥଳୀ। ହେଲେ ଧୀରେ ଧୀରେ ଖାଲି ସୁବର୍ଣ୍ଣପୁର ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶାରେ ବ୍ରାସବ୍ୟାଣ୍ଡ ମାଡ଼ି ବସି ଲୋକକଳାର କଳାକାରଙ୍କୁ ବଦଳେଇ ଦେଲାଣି ଭିନ୍ନ ରୂପରେ। ଖାଲି ବାଦ୍ୟ କାହିଁକି, ଲୋକଗୀତ ଓ ନୃତ୍ୟରେ ବି ଆସିଗଲାଣି ବିରାଟ ପରିବର୍ତ୍ତନ। ପରମ୍ପରା ଆଉ ପାରମ୍ପରିକତାରେ ଆଉ ରୁଚି ନାହିଁ ଲୋକଙ୍କର, ଯାହାଦ୍ୱାରା ଲୋକବାଦ୍ୟ ସବୁ ତିଆରି ବଞ୍ଚୁଥିବା କାରିଗର ଅନ୍ୟ ପନ୍ଥା ଖୋଜିବାକୁ ବାଧ୍ୟ ହେଉଥିବା ବେଳେ କଳାକାରଙ୍କ କଳା ପ୍ରଦର୍ଶନ ଇଚ୍ଛା ଯାଉଛି ମୌଳି। ବିଗତ ଦିନର ନଚନିଆ, ଚୌପଦୀ, ଷୋହଳ ସ୍ୱାଙ୍ଗ ଦଣ୍ଡ ଓ ଲୀଳାଦଣ୍ଡ, ଗୁପକୁଡ଼ୁ, କେନ୍ଦ୍ରା, ଦୁନକେଲ ଆଗ ପରି ଦେଖିବାକୁ ମିଳୁନାହିଁ। ଗାଁ ଦାଣ୍ଡର ଗୁପକୁଡ଼ୁ ଗୀତ, ସାରଙ୍ଗୀ ଓ କେନ୍ଦ୍ରା ସ୍ୱରରେ ଛାନ୍ଦ, ଚମ୍ପୁଠୁ ଆରମ୍ଭ କରି ଭଜୁକିନା ରାମ ନାମରେ ଗୀତ ଶୁଣିବାକୁ ମିଳୁନାହିଁ। ଆଉ ଚାଷ ସମୟରେ କ୍ଷେତ ବାହାଲରେ ଶୁଭୁଥିବା ହଲିଆ ଗୀତର ଲହର, ରାମ ଯେ ଲଇଖନ ଗା ଗଲେ ମୃଗ ମାରି ଶୁଣିବା ଆମ ପାଇଁ ସପନ ହୋଇଯାଇଥିବା ବେଳେ, ବର ଶୋଭାଯାତ୍ରାରେ ବର ବେଶେ ବାହାରିଲେ ଶ୍ୟାମ ନାଗର ଯେ ବର ବେଶେ ବାହାରିଲେ ନଚିନିଆର ଚୌପଦୀ ଲୁଚିଗଲାଣି ଡିସ୍କୋ ଗୀତର ମେଲୋଡ଼ି ତାଲରେ, ମହୁରୀ ବନ୍ଧା ପଡ଼ିଗଲାଣି ଅର୍ଗାନର ଧୂନ ଆଗରେ। ସବୁଠି ଶସ୍ତା ଓ ହୀନସ୍ତା ଧାରାଟି ଆମ ସଭ୍ୟ ସମାଜକୁ ଆବରି ବସିଛି। ଆଲୋଚ୍ୟ ପ୍ରସଙ୍ଗରେ ସତେ ଯେମିତି ଆମେ ହଜାଇ ଚାଲିଛେ ଅନେକ ପାରମ୍ପରିକ ଲୋକକଳାକୁ, ଆଉ ଏହି ପରିବର୍ତ୍ତନରେ ଆମ ମାଟିର ଲୋକକଳା ଯେତିକି ପ୍ରଭାବିତ, ସେତିକି ପ୍ରଭାବିତ ସମ୍ପୃକ୍ତ ଶିଳ୍ପୀଙ୍କ ଜୀବନ ଜୀବିକା। ପରିବର୍ତ୍ତିତ ଜୀବନ ଶୈଳୀରେ ଆଲୋଚିତ ଲୋକକଳାର ମହତ୍ତ୍ୱ ଓ ଆବଶ୍ୟକତା ଉପରେ ଏବେ ବିଚାର କରିବାର ବେଳ ଆସିଛି। ଏହାରି ମୌଳିକତାକୁ ସାଇତି ରଖିବାକୁ ହେଲେ ଉଭୟ ବେସରକାରୀ ଓ ସରକାରୀ ସ୍ତରରେ ନିରନ୍ତର ପ୍ରଚେଷ୍ଟା ଜରୁରୀ ହୋଇପଡ଼ିଛି। ପୁରୁଣା ଲୋକକଳାର ଉଦ୍ଧାର, କଳାକାରଙ୍କୁ ପ୍ରୋତ୍ସାହନ ଓ ସାମଗ୍ରିକ ବିକାଶ ପାଇଁ ଏକ ସାଂସ୍କୃତିକ ଜାଗରଣ ହିଁ ଲୋଡ଼ା ଆମ ଉତ୍ତର ପିଢ଼ି ପାଇଁ।
1: ଶୁଣିଲେ ଆଲୋଚନା, ସୁବର୍ଣ୍ଣପୁରର ଲୁପ୍ତପ୍ରାୟ ଲୋକକଳା ଆଲୋଚନା କଲେ ବେଣୁଧର ପ୍ରଧାନ। ଆକାଶବାଣୀ ସମ୍ବଲପୁର ସର୍ବସାଧାରଣଙ୍କ ପାଇଁ ସୂଚନା, ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ସମ୍ପର୍କରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହୀରାକୁଦ ବନ୍ଧମଣ୍ଡଳ ବୁର୍ଲା ଜଣାଇଛନ୍ତି ଯେ ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9/7/2026 ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖାନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ଶୁଣନ୍ତୁ, ପରିବେଷଣ କରିଛନ୍ତି ବିଦୁଷୀ ଶ୍ରୁତି ଷଡ଼ୁଲିକର।

ଆକାଶବାଣୀ ସମ୍ବଲପୁର ସର୍ବସାଧାରଣ ପାଇଁ ସୂଚନା ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା ଜଣାଇଛନ୍ତି ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9/7/2026 ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣନ୍ତୁ। ପରିବେଷଣ କରିଛନ୍ତି ଧୁଚୁମୁଣ୍ଡା ଏବଂ ସାଥୀ।

0: ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଙ୍କର ଭଜନ ଶୁଣିଲେ। ପରିବେଷଣ କଲେ ଧୁଚୁମୁଣ୍ଡା ଏବଂ ସାଥୀ। ଆକାଶବାଣୀ ସମ୍ବଲପୁର। ସର୍ବସାଧାରଣ ପାଇଁ ସୂଚନା, ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା ଜଣାଇଛନ୍ତି ଯେ ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡାରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9 ତାରିଖ ସକାଳ 11ଟାରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଭାରତ ଗୌରବ ଦାସ। ଆଇଆଇଏମ୍ ବେଙ୍ଗାଲୁରୁର ଗୋଟିଏ କ୍ୟାମ୍ପସ୍ ଇଣ୍ଡୋନେସିଆନ ହେବା ପ୍ରତିଷ୍ଠା। ପ୍ରଧାନମନ୍ତ୍ରୀଙ୍କର ଇଣ୍ଡୋନେସିଆ ଗସ୍ତ ଅବସରରେ ଏ ବାବଦେ ପ୍ରସ୍ତାବ ଦେଲା ଅନୁମୋଦିତ। ଇଣ୍ଡୋନେସିଆ ପାର୍ଲାମେଣ୍ଟରେ ଓଡ଼ିଶାର ଗୌରବମୟ ଐତିହ୍ୟ, ସଂସ୍କୃତି ଆଉ ପରମ୍ପରାକେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇଜ୍ ଡୁରାଣ୍ଡ କପ୍ ଟୁର୍ଣ୍ଣାମେଣ୍ଟ 2026ର କଲେ ଶୁଭାରମ୍ଭ। 77 ନମ୍ବର ବନ ମହୋତ୍ସବ ହପ୍ତା ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଥି ଯୋଗଦେଲେ ମୁଖ୍ୟମନ୍ତ୍ରୀ। କହିଲେ ଏକ ପେଡ଼ ମା କେ ନାମ ଅଭିଯାନ ଥି ରାଇଜେ 8 କୋଟି 12 ଲକ୍ଷ ଗଛ ଯୋଗାବାର କାମ ହେଇଛେ ଶେଷ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ହେବାର୍କେ ଥିବା ଇଥରର ମେଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ ମୋଡ଼ ଥି ଆଉ ଅନ୍ସ୍କ୍ରିନ୍ ଭେଲୁଏସନ୍ ଜରିଆ ହେବା ବୋଲି ବୋର୍ଡ ତରଫୁ କରାଉଛି ଯୋଜନା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଘନୁ ଆଇଜ୍ ପୁରୀ ରେଲ ଷ୍ଟେସନ୍ଠାରେ ଓଡ୍ରାଫ୍, ଅଗ୍ନିଶମ, ଜିଆର୍ପି, ଆର୍ପିଏଫ୍, ଏସ୍ଟିୟୁ ଆଉ ଜିଲ୍ଲା ପ୍ରଶାସନ ତରଫୁ କରାଯାଇଛି ମକ୍ଡ୍ରିଲ୍। ପୁରୀ କୋରାପୁଟ ପୁରୀ ତ୍ରିସାପ୍ତାହିକ ଏକ୍ସପ୍ରେସ୍ ଆଇବା 11 ଜୁଲାଇନୁ ପୁରୀରୁ ଆଉ 12 ଜୁଲାଇନୁ କୋରାପୁଟନୁ ଚାଲ୍ବା। ସଂସ୍କୃତ ଭାଷା ହେଉଛି ସବୁ ଭାଷାର ଜନନୀ, କହିଲେ ରାଜ୍ୟପାଳ। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46ତମ ପ୍ରତିଷ୍ଠା ଦିବସ ସମାରୋହରେ ଦେଲେ ଯୋଗ। ପୁରୀ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ନେଇକରି ଡିଜିପିଙ୍କର ଅଧିକାରୀ ହୋଇଛି ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ। ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋସିପ୍ 2026-27 ଲାଗି ବାହାରିଲା ବିଜ୍ଞପ୍ତି। ଆଇଷ୍ଠାନୁ ଜୁଲାଇ 3 ତାରିଖ ଅଧ୍ୟାୟତକ କରିପାରିବେ ଆବେଦନ। ଲଗାୟତ ବର୍ଷା ଲାଗି ରାଜ୍ୟ ଭିନ୍ ଭିନ୍ ନଦୀର ଜଳସ୍ତର ବଢ଼ବାର୍କେ ଲାଗିଛେ, ହେଲେ ବନ୍ୟା ସ୍ଥିତି ନାଇଁନ ବୋଲି କହିଲେ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ। ଏଛିନିର ମୁଖ୍ୟ ଖବର ନେ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ସୀତାର ବାଦନ ଶୁଣନ୍ତୁ। ପରିବେଷଣ କରିଛନ୍ତି ଉସ୍ତାଦ ନିଶାଦ ଖାନ୍। ଶୁଣନ୍ତୁ ରାଗ ଚାନ୍ଦିନୀ କଲ୍ୟାଣ।

ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ସୀତାରବାଦନ ଶୁଣିଲେ, ପରିବେଷଣ କଲେ ଓସ୍ତାଦ ନିଶାଦ ଖାନ, ଶୁଣିଲେ ରାଗ ଚାନ୍ଦିନୀ କଲ୍ୟାଣ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ କିକ୍ କଥାଚିତ୍ରରୁ ଏହି ଗୀତଟି କଣ୍ଠଶିଳ୍ପୀ ମିତ୍ ବ୍ରଦର୍ସ ଅଞ୍ଜାନ, ସଲମାନ ଖାଁ ଏବଂ ଶ୍ରେୟା ଘୋଷାଲ, ଗୀତ ରଚନା କୁମାର ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମିତ୍ ବ୍ରଦର୍ସ।

ଖିଲାଡ଼ି 786 କଥାଚିତ୍ର ଶୁଣନ୍ତୁ। କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ମିକା ସିଂ, ଗୀତ ରଚନା ସମୀର ରଞ୍ଜନ, ସଙ୍ଗୀତ ହିମେଶ ରେଶମିଆ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ

0: ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା, କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମରେ। ଥର ଶୁଣନ୍ତୁ କୋଇ ମିଲ୍ ଗେ କଥାଚିତ୍ର ଗୋଟେ ଗୀତ। ଏହି ଗୀତ ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଅଲକା ୟାଗ୍ନିକ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତ ରଚନା ସମୀର ଏବଂ ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।